ବୈଶାଖ ମାସର ତେଇଶ ଦିନ 2026 ମସିହା ମଇ ମାସର 13 ତାରିଖ ଆପଣମାନଙ୍କୁ ଅନେକ ଅନେକ ସଦିଚ୍ଛା ଶୁଭେଚ୍ଛା ତଥା ଶୁଭକାମନା ଜଣାଇ ଆରମ୍ଭ କରୁଛୁ ଆଜିର ପ୍ରଥମ ଅଧିବେଶନ। କାର୍ଯ୍ୟକ୍ରମ ଆମ କେନ୍ଦ୍ରରୁ ପ୍ରସାରିତ ହେଉଛି ମିଡିୟମ ୱେଭ୍ରେ 204.5 meter ତଥା 1467 kHz ଏବଂ ଏଫ୍ଏମ୍ରେ ଆପଣମାନେ ଶୁଣିପାରୁଛନ୍ତି 103.6 MHz ଯୋଗେ। ମୋବାଇଲ ଫୋନ୍ର ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ଦ୍ୱାରା ଆପଣମାନେ ଆମ ଆକାଶବାଣୀ ଜୟପୁର କେନ୍ଦ୍ରର ସମସ୍ତ କାର୍ଯ୍ୟକ୍ରମ ଶୁଣିପାରୁଛନ୍ତି। ବର୍ତ୍ତମାନ ସମୟ ପ୍ରାୟତଃ 5:57 min 15 s। ମାଙ୍ଗଳିକ।

କେବେ କାହାକୁ ମିଛ କହି କିମ୍ବା ଠକି ଦେଇ ଆଗକୁ ଯିବାକୁ ଆଦୌ ଚେଷ୍ଟା କରନ୍ତୁ ନାହିଁ, କାରଣ ସମୁଦ୍ରର ଢେଉ ଯେତେ ଶୀଘ୍ର ଆଗକୁ ଯାଇଥାଏ ସେତିକି ଶୀଘ୍ର ପଛକୁ ମଧ୍ୟ ଫେରି ଆସିଥାଏ। ଆକାଶବାଣୀ ଜୟପୁର, ସମୟ ସକାଳ 6। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ହିନ୍ଦୀରେ ସମ୍ବାଦ ରିଲେ କରୁଛୁ ଆକାଶବାଣୀ ଦିଲ୍ଲୀରୁ। ଶୁଣିବେ ଅଳ୍ପ ସମୟ ମଧ୍ୟରେ।

ସଂସ୍କୃତରେ ବନ୍ଦନା ଶୁଣିଲେ। ପୁରାତନ ରଚନାରୁ ଶିଳ୍ପୀ ଥିଲେ ବୀଣାପାଣି ମିଶ୍ର। ଏଥର ଶିଳ୍ପୀ ଶଶାଙ୍କ ଶେଖର ମହାପାତ୍ର, କଣ୍ଠରେ ରୁଦ୍ରପ୍ରସାଦ ସାହୁଙ୍କ ରଚନା।

0: ଏହି ଗୀତଟି ସହ ଶେଷ ହେଲା ସକାଳର ଭକ୍ତିଗୀତର କାର୍ଯ୍ୟକ୍ରମ ବନ୍ଦନା। ଆକାଶବାଣୀ ଜୟପୁର କେନ୍ଦ୍ରରୁ ଆପଣମାନେ ବର୍ତ୍ତମାନ କାର୍ଯ୍ୟକ୍ରମ ଶୁଣୁଛନ୍ତି। ପ୍ରଚାର କରୁଛୁ ଗୋସ୍ୱାମୀ ତୁଳସୀଦାସ ବିରଚିତ ରାମଚରିତ ମାନସ।
1: ଏପିସୋଡ 16 1 6।

0: ଶୁଣିଲେ ରାମଚରିତ ମାନସ। ଆଜି ପ୍ରଚାର କଲୁ ଏହାର 16ତମ ଭାଗ। ଆକାଶବାଣୀ ଜୟପୁର କେନ୍ଦ୍ରରୁ ଆପଣମାନେ ବର୍ତ୍ତମାନ କାର୍ଯ୍ୟକ୍ରମ ଶୁଣୁଛନ୍ତି। କାର୍ଯ୍ୟକ୍ରମ ଆମ କେନ୍ଦ୍ରରୁ ପ୍ରସାରିତ ହେଉଛି ମିଡିୟମ ୱେଭ୍ରେ 204.5 ମିଟର ତଥା 1467 କିଲୋହର୍ଜରେ ଏବଂ ଏଫ୍ଏମ୍ରେ 103.6 ମେଗାହର୍ଜ ଯୋଗେ। ମୋବାଇଲ୍ ଫୋନ୍ର ନ୍ୟୁଜନ୍ ଏଆଇଆର୍ ଆପ୍ ସାହାଯ୍ୟରେ ଆପଣମାନେ ଆମ ଆକାଶବାଣୀ ଜୟପୁର କେନ୍ଦ୍ରର ସମସ୍ତ କାର୍ଯ୍ୟକ୍ରମ ଶୁଣିପାରୁଛନ୍ତି। ବର୍ତ୍ତମାନ ପ୍ରଚାର କରୁଛୁ ଆଜିର ଅନୁଚିନ୍ତା। ପ୍ରସ୍ତୁତି ଏବଂ ଉପସ୍ଥାପନା ଅଶୋକ ମିଶ୍ର।
1: ଓଂ ପୂର୍ଣ୍ଣମଦଃ ପୂର୍ଣ୍ଣମିଦଂ ପୂର୍ଣ୍ଣାତ୍ ପୂର୍ଣ୍ଣମୁଦଚ୍ୟତେ ପୂର୍ଣ୍ଣସ୍ୟ ପୂର୍ଣ୍ଣମାଦାୟ ପୂର୍ଣ୍ଣମେବାବଶିଷ୍ୟତେ। ଅର୍ଥାତ୍ ସେହି ପରମବ୍ରହ୍ମ ପୂର୍ଣ୍ଣ ଅଟନ୍ତି, ତାଙ୍କଠାରୁ ବା ତାଙ୍କ କାରଣରୁ ଉତ୍ପନ୍ନ ସମସ୍ତ କାର୍ଯ୍ୟବ୍ରହ୍ମ ମଧ୍ୟ ପୂର୍ଣ୍ଣ ଅଟନ୍ତି। ପୂର୍ଣ୍ଣରୁ ପୂର୍ଣ୍ଣର ଉତ୍ପତ୍ତି ହୁଏ ଏବଂ ପ୍ରଳୟ କାଳରେ କାର୍ଯ୍ୟବ୍ରହ୍ମର ପୂର୍ଣ୍ଣତ୍ୱ ହରଣ କରି ନିଜ ମଧ୍ୟରେ ଲୀନ କରାଇ ପରବ୍ରହ୍ମ ପୂର୍ଣ୍ଣ ହୋଇ ରହିଥାନ୍ତି। ଏ କଥାଟିକୁ ଆଉ ଟିକେ ସରଳ ଭାବରେ କହିଲେ କଥାଟି ଏପରି ହେବ, ଭଗବାନ ବା ପରମେଶ୍ୱର ସଦା ପୂର୍ଣ୍ଣ ଅଟନ୍ତି। ଗୋଟିଏ ବିରାଟ ଜଳାଶୟରୁ ବା ସମୁଦ୍ରରୁ ଲୋଟାଏ ଜଳ ବାହାର କରିନେଲେ କ'ଣ ସେ ସ୍ଥାନ ଅପୂର୍ଣ୍ଣ ହୋଇ ଶୂନ୍ୟ ହୋଇ ରହେ? ନା ନା, ଅନ୍ୟ ଆଡ଼ୁ ଜଳ ଆସି ସେହି ସ୍ଥାନକୁ ପୂର୍ଣ୍ଣ କରିଦିଏ। ଠିକ୍ ସେହିଭଳି କାରଣରୂପୀ ପରମେଶ୍ୱରଙ୍କଠାରୁ କାର୍ଯ୍ୟରୂପୀ ତତ୍ତ୍ୱସମୂହର ବା ଅବତାରର ସୃଷ୍ଟି ହେଲେ ମଧ୍ୟ ସେ ସଦା ପୂର୍ଣ୍ଣ ରୂପେ ରହିଥାନ୍ତି। ଓଁ ପ୍ରଣବ, ଓଁ ଈଶ୍ୱରଙ୍କ ନାମ। ଏ ସମଗ୍ର ଜଗତ ଈଶ୍ୱରମୟ। ଆମେ ଯାହା ଦେଖୁ, ଯାହା ଶୁଣୁ, ଯାହା ଅନୁଭବ କରୁ, ସେ ସବୁକିଛି ଈଶ୍ୱର ହିଁ। ସେ ପରବ୍ରହ୍ମ। ଈଶ୍ୱରଙ୍କର ମସ୍ତକ ହେଉଛି ଉଷା, ନେତ୍ର ତାଙ୍କର ହେଲା ସୂର୍ଯ୍ୟ, ପ୍ରାଣବାୟୁ ପବନ, ମୁଖ ବୈଶ୍ୱାନର, ମୁଖ ଭିତରେ ଥିବା ଜିଭ ବା ଜିହ୍ୱା, ଅଗ୍ନି ବା ନିଆଁ, ପିଠି ତାଙ୍କର ଦ୍ୟୁଲୋକ, ଉଦର ବା ପେଟ ତାଙ୍କର ଅନ୍ତରୀକ୍ଷ, ଚରଣ ତଳେ ପୃଥିବୀ, ପାର୍ଶ୍ୱକନ୍ଧ ବା କାନ୍ଧ ଏବଂ ମାଂସପେଶୀଗୁଡ଼ିକ ଦିଗ, ଆତ୍ମା ତାଙ୍କର ବର୍ଷ, ଅନ୍ୟାନ୍ୟ ଅଙ୍ଗ ତାଙ୍କର 6ଟି।

0: ଚାଷ କରାଯାଇପାରେ, କିନ୍ତୁ ଅଧିକ ଅମଳ ପାଇଁ ପଟୁ ମିଶ୍ରିତ ଦର୍ଶା ମାଟି ବା ନିଗିଡ଼ା ମଟାଳ ମାଟି ସୂର୍ଯ୍ୟମୁଖୀ ପାଇଁ ସବୁଠାରୁ ଭଲ। ଏହି ମାଟିର ଜଳ ଧାରଣ କ୍ଷମତା ଅଧିକ ରହିଥିବା ଆବଶ୍ୟକ। ଜମିରେ ପାଣି ଜମି ନ ରହିବା ଉଚିତ। ଯଦି ଜମିରେ ପାଣି ଜମି ରହେ ତେବେ ଗଛର ଚେର ସଢ଼ିଯାଏ ଓ ଉଇ କିମ୍ବା କବକ ଜନିତ ରୋଗ ବଢ଼ିଯାଏ। ମାଟିର ଅମ୍ଳତା ମାତ୍ରା 6.5-8.0 ମଧ୍ୟରେ ରହିବା ଦରକାର। ଏହା ସାମାନ୍ୟ କ୍ଷାରୀୟ ମାଟିରେ ଭଲ ବଢ଼ିପାରେ, କିନ୍ତୁ ଅମ୍ଳୀୟ ମାଟିରେ ଏହାର ଅମଳ କମିଯାଏ। ମାଟିରେ ଯଥେଷ୍ଟ ପରିମାଣର ଜୈବିକ ଅଂଶ ଅର୍ଗାନିକ୍ ମ୍ୟାଟର ରହିବା ଆବଶ୍ୟକ। ଗୁଣ୍ଡୁଚି ମୂଷା ବା କାଉମାନଙ୍କ ଦାଉରୁ ରକ୍ଷା ପାଇବା ପାଇଁ ମାଟି ଭଲ ଭାବେ ହଳ ହୋଇ ଗୁଣ୍ଡ ହୋଇଥିବା ଦରକାର। ଖରାଦିନିଆ ଚାଷ ପାଇଁ ମାଟିରେ ବରନ୍ର ପରିମାଣ ଠିକ୍ ରଖିବାକୁ ଚେଷ୍ଟା କରିବା। ସୂର୍ଯ୍ୟମୁଖୀ ଚାଷରେ ଉତ୍ତମ ଅମଳ ପାଇଁ ଜମି ପ୍ରସ୍ତୁତି ଓ ସଠିକ୍ ପ୍ରଣାଳୀରେ ବିହନ ବୁଣିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ସୂର୍ଯ୍ୟମୁଖୀର ଚେର ମାଟିର ଗଭୀରକୁ ଯାଉଥିବାରୁ ଜମିକୁ ଭଲ ଭାବେ ପ୍ରସ୍ତୁତ କରିବା ଆବଶ୍ୟକ। ପ୍ରଥମେ ମାଟି ପଲଟାଉଥିବା ହଳରେ ଥରେ ଏବଂ ପରେ ଦେଶୀ ହଳ କିମ୍ବା କଲ୍ଟିଭେଟର ସାହାଯ୍ୟରେ 2-3 ଥର ଭଲ ଭାବେ ହଳ କରି ମାଟିକୁ ଗୁଣ୍ଡ କରିବା। ହଳ କରିବା ପରେ ଜମିକୁ ସମତଳ କରିବା, ଯାହାଦ୍ୱାରା ଜଳସେଚନ ସମୟରେ ପାଣି ସବୁଆଡ଼େ ସମାନ ଭାବେ ରହିବ। ଶେଷ ହଳ ସମୟରେ ଏକର ପ୍ରତି 4-5 ଟନ୍ ଭଲ ଭାବେ ସଢ଼ିଥିବା ଗୋବର ଖତ କିମ୍ବା କମ୍ପୋଷ୍ଟ ଖତ ମାଟିରେ ମିଶାଇବା। ଏହା ମାଟିର ଜଳ ଧାରଣ କ୍ଷମତାକୁ ବୃଦ୍ଧି କରିଥାଏ। ବିହନ ବୁଣିବା ପୂର୍ବରୁ ଏହାକୁ ବିଶୋଧନ କରିବା ନିହାତି ଜରୁରୀ, ଯାହାକି ଫସଲକୁ ପ୍ରାରମ୍ଭିକ ରୋଗରୁ ରକ୍ଷା କରିଥାଏ। ପ୍ରତି କିଲୋଗ୍ରାମ ବିହନ ପାଇଁ 2 ଗ୍ରାମ କାର୍ବୋନ୍ଡାଜିମ୍ ଓ 3 ଗ୍ରାମ ଥିରାମ କିମ୍ବା ମାନକସେବ ବ୍ୟବହାର କରି ବିଶୋଧନ କରିବା। ଯଦି ଜମିରେ ଉଇ ବା ଅନ୍ୟ ମାଟି ତଳ ପୋକର ଭୟ ରହିଥାଏ ତେବେ 6 ମିଲିଲିଟର କ୍ଲୋରୋପାଇରିଫସ୍ ପ୍ରତି କିଲୋ ବିହନରେ ମିଶାଇ ପାରିବା। ଶଙ୍କର କିସମ ପାଇଁ ଏକର ପ୍ରତି ପ୍ରାୟ 2 କିଲୋଗ୍ରାମରୁ 2 କିଲୋଗ୍ରାମ 500 ଗ୍ରାମ ପର୍ଯ୍ୟନ୍ତ ବିହନ ବୁଣିପାରିବା। ସାଧାରଣ କିସମ ପାଇଁ ଏକର ପ୍ରତି 3-4 କିଲୋଗ୍ରାମ ବିହନ ଆବଶ୍ୟକ ହୋଇଥାଏ। ସୂର୍ଯ୍ୟମୁଖୀକୁ ସବୁବେଳେ ଧାଡ଼ିରେ ବୁଣିବା ଉଚିତ। ଏହାଦ୍ୱାରା ଅନ୍ତଃଚାଷ ବା ସାର ପ୍ରୟୋଗ ସୁବିଧାଜନକ ହୁଏ। ଦୂରତା ଧାଡ଼ିକୁ ଧାଡ଼ି 60 ସେଣ୍ଟିମିଟର ଓ ଗଛକୁ ଗଛ ଦୂରତା 30 ସେଣ୍ଟିମିଟର ରହିବା ଆବଶ୍ୟକ। ଆମ ଓଡ଼ିଶାର ଉପକୂଳବର୍ତ୍ତୀ ଜିଲ୍ଲା ଓ ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାର ଢିପ ଜମିରେ ସୂର୍ଯ୍ୟମୁଖୀ ଚାଷ ବେଶ୍ ଲାଭଜନକ ହୋଇଥାଏ।
1: ଚାଷବାସ କଥା ଏତିକିରେ ଶେଷ ହେଲା। ଆକାଶବାଣୀ ଜୟପୁର କେନ୍ଦ୍ରରୁ ଆପଣମାନେ ବର୍ତ୍ତମାନ କାର୍ଯ୍ୟକ୍ରମ ଶୁଣୁଛନ୍ତି। ପରବର୍ତ୍ତୀ କାର୍ଯ୍ୟକ୍ରମ ଶୁଣିବା ପୂର୍ବରୁ ଏଠି ଆପଣଙ୍କୁ କହି ରଖୁଛୁ ଯେ ଆଜି ବର୍ଣ୍ଣବିଭା ବର୍ଣ୍ଣାଳୀ କ୍ରମରେ ବିବିଧ କାର୍ଯ୍ୟକ୍ରମ ଶୁଣିବେ 7:25। ଏଥିରେ ସ୍ଥାନ ପାଇଛି ସମାଜସେବୀ ଆଶା ବାନିସ୍କାଙ୍କ ସହ ଏକ ସାକ୍ଷାତକାର। କାର୍ଯ୍ୟକ୍ରମ ସମ୍ପର୍କିତ ସୂଚନାଟି ଏତିକିରେ ଶେଷ ହେଲା। ଆକାଶବାଣୀ ଜୟପୁର ପ୍ରଚାର କରୁଛୁ ଆଦିବାସୀ ସଙ୍ଗୀତର କାର୍ଯ୍ୟକ୍ରମ ରିଞ୍ଜୁଡ଼ି। ଏଥିରେ ଆଜି ଶୁଣନ୍ତୁ ପରଜା ସମ୍ପ୍ରଦାୟର ଗୀତ। ପରିବେଷଣ କରିଛନ୍ତି ଗୋରିମଣି ପରଜା ଏବଂ ସାଥୀ।
2: ଆଜିର ରିଞ୍ଜୁଡ଼ି କାର୍ଯ୍ୟକ୍ରମରେ ଆସନ୍ତୁ ଶୁଣିବା ପରଜା ସମ୍ପ୍ରଦାୟର ଗୀତ। ପ୍ରଥମେ ସେମାନଙ୍କର ମାଡ଼ ଗୀତ ଶୁଣିବା। ଏହି ଗୀତଟି ଉଭୟ ଧାଙ୍ଗଡ଼ା ଧାଙ୍ଗଡ଼ି ପରସ୍ପରକୁ ଆକୃଷ୍ଟ କରିବାକୁ ଗାଇଥାନ୍ତି। ପରିବେଷଣ କରୁଛନ୍ତି କୋରାପୁଟ ଜିଲ୍ଲାର ବରିଗୁମା ନିକଟସ୍ଥ ଖିଆଲଗୁଡ଼ା ଗ୍ରାମର ଗୋରିମଣି ପରଜା ଏବଂ ସାଥୀ।

ଏଥର ପରଜା ଭାଇ ଭଉଣୀମାନଙ୍କର ପୌଷା ପର୍ବ ସମୟର ଗୀତ। ଏହି ଗୀତଟିକୁ ଉଭୟ ଧାଙ୍ଗଡ଼ା ଏବଂ ଧାଙ୍ଗଡ଼ି ଗାଁ ଦାଣ୍ଡରେ ନାଚି ନାଚି ଗାଇଥାନ୍ତି। ପରିବେଷଣ କରୁଛନ୍ତି ଗୋରିମଣି ପରଜା ଏବଂ।

ବର୍ଣ୍ଣବିବାହ ବର୍ଣ୍ଣାଳୀ କ୍ରମରେ ବିବିଧା କାର୍ଯ୍ୟକ୍ରମ ଶୁଣିବେ ସକାଳ 7:25। ଏଥିରେ ଶୁଣିବେ ସମାଜସେବୀ ଆଶା ବାନିସ୍କାଙ୍କ ସହ ସାକ୍ଷାତକାର। ସକାଳ 8:30ରେ ପ୍ରଚାର କରିବୁ ଆଧୁନିକ ଗୀତର କାର୍ଯ୍ୟକ୍ରମ ସୁରଲହରୀ, ଶିଳ୍ପୀ ଲକ୍ଷ୍ମୀନାରାୟଣ ବେହେରା ଏବଂ କସ୍ତୁରୀ ରଥ। ସୁଗମ ସଙ୍ଗୀତ ଶୁଣିବେ ସକାଳ 8:45। ସକାଳ 9:00ରେ ଗୀତିଧାରା ଏବଂ 9:30ରେ ପ୍ରଚାର କରିବୁ ସପ୍ତଧାରା କାର୍ଯ୍ୟକ୍ରମ। ହିନ୍ଦୀ ଚଳଚ୍ଚିତ୍ରର ଗୀତ ଶୁଣିବେ ପୂର୍ବାହ୍ନ 10:05। ମଧ୍ୟାହ୍ନ 12:00ରେ, ଦିନ 2:15, ସନ୍ଧ୍ୟା 6:10 ଏବଂ ରାତି 10:30। ଏନ୍ସିଇଆର୍ଟି ଦ୍ୱାରା ପ୍ରାୟୋଜିତ କାର୍ଯ୍ୟକ୍ରମ ଉମଙ୍ଗ ପ୍ରଚାର କରିବୁ ପୂର୍ବାହ୍ନ 10:30। ଦିନ 11:00ରେ ପ୍ରଚାର କରିବୁ ନାଟକ।

ରବୀନ୍ଦ୍ର ପ୍ରହରୀ, ପ୍ରଯୋଜନା ଗୌରଚନ୍ଦ୍ର ତ୍ରିପାଠୀ। ଦିନ 12:30 ଶୁଣିବେ ସୌରଭାଷାର କାର୍ଯ୍ୟକ୍ରମ ତାରବା। ଭକ୍ତିଗୀତ ଦିନ 12:50, ଦିନ 1:05 ଶୁଣିବେ ହିନ୍ଦୀ ସୁଗମ ସଙ୍ଗୀତ। ଶିଳ୍ପୀ ଷ୍ଟେଭିନ୍ ବେନ୍ ଏବଂ ଜୁଭିନ୍ ନୋଟିଆଲ। ଦିନ 1:20 ପ୍ରଚାର କରିବ ମହିଳାମାନଙ୍କ ପାଇଁ କାର୍ଯ୍ୟକ୍ରମ ଘର ଓ ଘରଣୀ। ଏଥିରେ ଶୁଣିବେ ଫୋନ୍ ମାଧ୍ୟମରେ ଅନୁରୋଧରେ ହିନ୍ଦୀ ଏବଂ ଓଡ଼ିଆ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମ ହ୍ୟାଲୋ ଘର ଓ ଘରଣୀ। ଅପରାହ୍ନ 5:00 ଯୁବଶ୍ରୋତାମାନଙ୍କ ପାଇଁ କାର୍ଯ୍ୟକ୍ରମ ଯୁବବାଣୀ। ଏଥିରେ ସମ୍ଭାରରେ ଶୁଣିବେ ଗୀତ ସୁରେ ମଧୁ ଛରେ। ପରେ ପରେ ଶୁଣିବେ କୃତ୍ରିମ ବୁଦ୍ଧିମତା ବା ଏଆଇର ଭବିଷ୍ୟତ, ଏ ସମ୍ପର୍କରେ ଏକ ସାକ୍ଷାତକାର। ପରେ ପରେ ରହିଛି ନିଯୁକ୍ତି ସୂଚନା। ଅପରାହ୍ନ 5:30 ପ୍ରଚାର କରିବୁ ଦେଶିଆ ଭାଷାର କାର୍ଯ୍ୟକ୍ରମ ଚୈତିଚାନ୍। ଏଥିରେ ରହିଛି ଫୋନ୍ ଯୋଗେ ଶ୍ରୋତାଙ୍କ ଅନୁରୋଧରେ ଦେଶିଆ ଗୀତର କାର୍ଯ୍ୟକ୍ରମ ହ୍ୟାଲୋ ସାର୍ତା ଲାଗ୍ପା ଗୀତ। ଶ୍ରୀମଦ୍ ଭାଗବତ ପ୍ରଚାର କରିବୁ ସନ୍ଧ୍ୟା 6:20। ରାତି 7:30 ଶୁଣିବେ କୃଷି ଓ କୃଷକ କାର୍ଯ୍ୟକ୍ରମ। ଏଥିରେ ଚାଷୀଭାଇଙ୍କୁ ଦ୍ୱିପଦ କଥାରେ ଶୁଣିବେ ଉଦ୍ୟାନ ବିଭାଗ ଦ୍ୱାରା ମା ଭଉଣୀଙ୍କ ପାଇଁ ରହିଥିବା ବିଭିନ୍ନ ସୁବିଧା ସୁଯୋଗ, ଏ ସମ୍ପର୍କରେ ଏକ ସାକ୍ଷାତକାର। ପରେ ପରେ ଶୁଣିବେ ଆଜିର ଚାଷୀ। ଶୁଣିଲେ କାର୍ଯ୍ୟକ୍ରମ ସୂଚନା ଆକାଶବାଣୀ ଜୟପୁର। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଆଞ୍ଚଳିକ ସମ୍ବାଦ ରିଲେ କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ। ଶୁଣିବେ କିଛି ସୂଚନା ବିରତି ପରେ।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ, ସବୁରି ଭାଷାରେ
1: କେବଳ ଆକାଶବାଣୀ।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସତ୍ୟରଞ୍ଜନ ମହାପାତ୍ର। ପ୍ରଶ୍ନପତ୍ର ପ୍ରଘଟ ଅଭିଯୋଗ ପରେ ଡାକ୍ତରୀ ପରୀକ୍ଷାରେ ପ୍ରବେଶ ପାଇଁ ଅନୁଷ୍ଠିତ ନିଟ୍ ୟୁଜି 2026 ପରୀକ୍ଷା ବାତିଲ ହେବା ସହ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ ସିବିଆଇ ମାମଲାର ତଦନ୍ତ ଆରମ୍ଭ କରିଛି। ଘଟଣାରେ ସିବିଆଇ 40ରୁ ଊର୍ଦ୍ଧ୍ୱ ଜଣଙ୍କୁ ଅଟକ ରଖି ଜେରା କରୁଛି। ସେହିଭଳି ରାଜସ୍ଥାନ ପୁଲିସ୍ର ସ୍ୱତନ୍ତ୍ର ଦଳ ଏହି ମାମଲାରେ ଏପର୍ଯ୍ୟନ୍ତ 15 ଜଣଙ୍କୁ ଗିରଫ କରିଛି। ପରବର୍ତ୍ତୀ ପରୀକ୍ଷା ତାରିଖ ଆଗାମୀ 10 ଦିନ ମଧ୍ୟରେ ଘୋଷଣା କରାଯିବ ବୋଲି ଜାତୀୟ ପରୀକ୍ଷଣ ସଂସ୍ଥା ଏନ୍ଟିଏ ପକ୍ଷରୁ କୁହାଯାଇଛି। ଏନ୍ଟିଏ ପକ୍ଷରୁ ଏହି ପରୀକ୍ଷା ଗତ 3 ତାରିଖରେ ଦେଶବ୍ୟାପୀ 5,400 ପରୀକ୍ଷା କେନ୍ଦ୍ରରେ ଅନୁଷ୍ଠିତ ହୋଇଥିଲା। ଏଥିରେ 22 ଲକ୍ଷରୁ ଊର୍ଦ୍ଧ୍ୱ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିଲେ। ରାଜ୍ୟ ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡକ୍ଟର କୃଷ୍ଣଚନ୍ଦ୍ର ମହାପାତ୍ର ସମ୍ଭଲପୁର ମହାନଗର ନିଗମଠାରେ ଏକ ସମୀକ୍ଷା ବୈଠକ କରିଛନ୍ତି। ଏଥିରେ ମହାନଗର ନିଗମ ଏବଂ ଅନ୍ୟ ପୌରାଞ୍ଚଳରେ ବିକାଶମୂଳକ କାର୍ଯ୍ୟର ଅଗ୍ରଗତି ନେଇ ଆଲୋଚନା ହୋଇଥିଲା। ବୈଠକରେ ସମ୍ଭଲପୁର ଯୋଜନା ଅଞ୍ଚଳ ପାଇଁ ନୂତନ ବ୍ୟାପକ ବିକାଶ ଯୋଜନା 2047 ପ୍ରସ୍ତୁତ କରିବାକୁ ଅନୁମୋଦନ କରାଯାଇଛି। ଏହି ଅବସରରେ ଶ୍ରୀ ମହାପାତ୍ର ହିତାଧିକାରୀମାନଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାର କାର୍ଯ୍ୟାଦେଶ ବଣ୍ଟନ ସହ ବିଭିନ୍ନ ଯୋଜନାରେ ଭତ୍ତା ଓ ସହାୟତା ପ୍ରଦାନ କରିଥିଲେ।

0: ଶାସନ ସଚିବ ଅନୁଗରଙ୍କ ଅଧ୍ୟକ୍ଷତାରେ ଗୁଜରାଟ ନିବେଶକ ସମ୍ମିଳନୀ ଏବଂ ରୋଡ୍ ଶୋ ପରବର୍ତ୍ତୀ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ନିବେଶକମାନଙ୍କ ପାଇଁ ରାଜ୍ୟରେ ଶିଳ୍ପ ଓ ଅନ୍ୟ କ୍ଷେତ୍ରରେ ପ୍ରକଳ୍ପ ସ୍ଥାପନ ଲାଗି ଅନୁକୂଳ ସୁବିଧା ସୁଯୋଗ ଯୋଗାଇଦେବା ନେଇ ଆଲୋଚନା ହୋଇଥିଲା। ସୂଚନା ଅନୁସାରେ ଗୁଜରାଟ ସମ୍ମିଳନୀରେ ରାଜ୍ୟକୁ ମୋଟ 48,333 କୋଟି ଟଙ୍କାର ପୁଞ୍ଜିନିବେଶ ପ୍ରସ୍ତାବ ଆସିଛି। ମୁଖ୍ୟ ଶାସନ ସଚିବ ଅନୁଗରଙ୍କ ଅଧ୍ୟକ୍ଷତାରେ ସମ୍ଭାବ୍ୟ ବାତ୍ୟା ପ୍ରସ୍ତୁତି ସମ୍ପର୍କିତ ଏକ ବୈଠକ ଭୁବନେଶ୍ୱର ଲୋକସେବା ଭବନରେ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ପ୍ରସ୍ତୁତି ସମନ୍ୱୟ ଓ ପୂର୍ବ ସତର୍କ ସୂଚନା ମାଧ୍ୟମରେ ଶୂନ୍ୟ ମୃତାହତ ଉପରେ ଗୁରୁତ୍ୱାରୋପ କରାଯାଇଥିଲା। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ନିର୍ଦ୍ଦେଶକ ଡକ୍ଟର ମନୋରମା ମହାନ୍ତି ଓଡ଼ିଶା ଉପକୂଳରେ କୌଣସି ବାତ୍ୟାର ସମ୍ଭାବନା ନଥିବା ବୈଠକରେ ସୂଚନା ଦେଇଥିଲେ। ସମ୍ଭାବ୍ୟ ବାତ୍ୟାର ମୁକାବିଲା ନିମନ୍ତେ ପ୍ରସ୍ତୁତି ଲାଗି ରିଲିଫ୍ ଓ ଉଦ୍ଧାର କାର୍ଯ୍ୟ ପାଇଁ 30 ଓଡ୍ରାଫ୍ ଟିମ୍ ସଜାଗ ରହିବା ସହ ବିଭିନ୍ନ ବିଭାଗ ପକ୍ଷରୁ ଜଳଭଣ୍ଡାର ପରିଚାଳନା, ରାସ୍ତା ଓ ବିଦ୍ୟୁତ୍ ସେବା, ବିଶୁଦ୍ଧ ପାନୀୟ ଜଳ ଯୋଗାଣ, ଅତ୍ୟାବଶ୍ୟକ ସାମଗ୍ରୀ ମହଜୁଦ ରଖିବା ସମ୍ପର୍କରେ ସମୀକ୍ଷା ହୋଇଥିଲା। ରାଜ୍ୟର ସ୍ୱାସ୍ଥ୍ୟସେବାକୁ ଅଧିକ ସୁଦୃଢ଼ ତଥା ସମସ୍ତ ସ୍ତରରେ ଗୁଣାତ୍ମକ ଚିକିତ୍ସା ସୁନିଶ୍ଚିତ କରିବା ଉପରେ ବିଭାଗୀୟ କମିଶନର ଅଶ୍ୱତୀ ଏସ୍ ଗୁରୁତ୍ୱାରୋପ କରିଛନ୍ତି। ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକରେ ରାଜ୍ୟରେ ସ୍ୱାସ୍ଥ୍ୟସେବା, ରୋଗ ନିୟନ୍ତ୍ରଣ କାର୍ଯ୍ୟକ୍ରମ, ଔଷଧ ଉପଲବ୍ଧତା ଓ ହସ୍କିଟାଲ ଭିଭିଭୂମି ସମ୍ପର୍କରେ ଆଲୋଚନା ହୋଇଥିଲା। ବୈଠକରେ ଆଗାମୀ ମୌସୁମୀ ଋତୁକୁ ଦୃଷ୍ଟିରେ ରଖି ବିଭିନ୍ନ ରୋଗର ଚିକିତ୍ସା ପାଇଁ ଆଗୁଆ ପଦକ୍ଷେପ ନେବାକୁ ସ୍ୱାସ୍ଥ୍ୟ ବିଭାଗର କମିଶନର ଅଧିକାରୀମାନଙ୍କୁ ପରାମର୍ଶ ଦେଇଥିଲେ। ମାଲକାନଗିରି ଜିଲ୍ଲାରେ ପୁଣିଥରେ ମୁଖ୍ୟମନ୍ତ୍ରୀ ବାୟୁ ସ୍ୱାସ୍ଥ୍ୟ ସେବା ଯୋଜନାରେ ରୋଗୀଙ୍କ ଚିକିତ୍ସା ଆରମ୍ଭ ହୋଇଛି। ଏଥିପାଇଁ କଟକ ଏସ୍ସିବି ମେଡିକାଲ କଲେଜରୁ 7 ଜଣ ବିଶେଷଜ୍ଞ ଡାକ୍ତର ଏକ ସ୍ୱତନ୍ତ୍ର ବିମାନ ଯୋଗେ ମାଲକାନଗିରିରେ ପହଞ୍ଚିଛନ୍ତି। ପୁରୀ ଶ୍ରୀମନ୍ଦିର ଦ୍ୱିତୀୟ ପର୍ଯ୍ୟାୟ ରତ୍ନଭଣ୍ଡାର ଅଳଙ୍କାର ଗଣତି ମଣତି ଗତକାଲି ଶେଷ ହୋଇଛି। ଗଣତି ଶେଷ ହେବା ପରେ ଅଳଙ୍କାରଗୁଡ଼ିକୁ ସୁରକ୍ଷିତ ଭାବେ ରଖାଯାଇଛି। ଆସନ୍ତା 19 ତାରିଖରୁ ପୁଣିଥରେ ଗଣତି କାର୍ଯ୍ୟ ଆରମ୍ଭ ହେବ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡକ୍ଟର ଅରବିନ୍ଦ ପାଢ଼ୀ କହିଛନ୍ତି। ଯାଜପୁର ଜିଲ୍ଲା ବ୍ୟାସନଗର ସହରରେ ଥିବା ରାଜୀବ ଗାନ୍ଧି ଷ୍ଟାଡିୟମର ଆଧୁନିକୀକରଣ ପାଇଁ କ୍ରୀଡ଼ାମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ଏହି ଷ୍ଟାଡିୟମ ପାଇଁ 35 ଲକ୍ଷ ଟଙ୍କା ଖର୍ଚ୍ଚ ହେବ ବୋଲି ଜଣାପଡ଼ିଛି। ଆକାଶବାଣୀର 90 ବର୍ଷ ପୂର୍ତ୍ତି ଉପଲକ୍ଷେ ଆକାଶବାଣୀ ଜୟପୁର ପକ୍ଷରୁ ଏକ ସଙ୍ଗୀତ ସମାରୋହ ଆୟୋଜିତ ହୋଇଯାଇଛି। ଏହି ଅବସରରେ ପ୍ରତିଷ୍ଠିତ ଶିଳ୍ପୀମାନେ ଯୋଗଦେଇ ସଙ୍ଗୀତ ପ୍ରଦର୍ଶନ ମାଧ୍ୟମରେ ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରିଥିଲେ। ସୁବର୍ଣ୍ଣପୁର ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଓଡ଼ିଆ ଭାଷାରେ ସରକାରୀ କାର୍ଯ୍ୟ ସମ୍ପାଦନ ପାଇଁ ଏକ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି। ଶିବିରରେ ଓଡ଼ିଆ ଭାଷାରେ କାର୍ଯ୍ୟ କରିବା ଲାଗି ସଚେତନତା ବୃଦ୍ଧି ସହ ପ୍ରଶିକ୍ଷଣ ଦିଆଯାଇଥିଲା। ବରଗଡ଼ ଜିଲ୍ଲାରେ ଆୟୋଜିତ ଲୋକରଞ୍ଜନୀ ସାଂସ୍କୃତିକ କାର୍ଯ୍ୟକ୍ରମ ଆଜି ଉଦ୍ଯାପିତ ହେଉଛି। କାର୍ଯ୍ୟକ୍ରମକୁ ସାଂସଦ ପ୍ରଦୀପ ପୁରୋହିତ ଉଦ୍ଘାଟନ କରିଥିଲେ। ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଆହୁରି ଘନୀଭୂତ ହେବାର ସମ୍ଭାବନା ରହିଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ କାଳବୈଶାଖୀ ବର୍ଷା ଯୋଗୁଁ ରାଜ୍ୟରେ ତାପମାତ୍ରା ହ୍ରାସ ପାଇଛି। ତେବେ ଆସନ୍ତା ସପ୍ତାହ ମଧ୍ୟରେ ବିଭିନ୍ନ ସ୍ଥାନରେ ସର୍ବାଧିକ ତାପମାତ୍ରା 2-4 ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ପାଇବାର ସମ୍ଭାବନା ରହିଛି। ଗତକାଲି ଟିଟିଲାଗଡ଼ଠାରେ ଦିନର ସର୍ବାଧିକ ତାପମାତ୍ରା 40 ଡିଗ୍ରୀ ସେଲ୍ସିୟସ୍ ରେକର୍ଡ ହୋଇଥିଲା। ରାଜ୍ୟର ବିଭିନ୍ନ ସ୍ଥାନରେ ଆସନ୍ତା ଶନିବାର ପର୍ଯ୍ୟନ୍ତ କାଳବୈଶାଖୀ ଜନିତ ବର୍ଷା ଲାଗି ରହିବ ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ ଅନୁମାନ କରାଯାଇଛି। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32।
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାର କରୁଛୁ ଆମର ସ୍ୱାସ୍ଥ୍ୟ। ଆଜି ରହିଛି ଆଲୋଚନା ଅନିଦ୍ରା ଜନିତ ସ୍ୱାସ୍ଥ୍ୟ ସମସ୍ୟା। ଆଲୋଚକ ଡାକ୍ତର ଶାରଦା ପ୍ରସନ୍ନ ସ୍ୱାଇଁ।
2: ପ୍ରତ୍ୟେକ ବ୍ୟକ୍ତି ବଞ୍ଚିବା ପାଇଁ ଖାଦ୍ୟ ଯେପରି ଭାବରେ ଆବଶ୍ୟକ, ସେହିପରି ଭାବରେ ଏକ ସୁସ୍ଥ ଶାରୀରିକ ଓ ମାନସିକ ସ୍ୱାସ୍ଥ୍ୟ ପାଇଁ ନିଦ୍ରା ଅପରିହାର୍ଯ୍ୟ। ଜଣେ ସୁସ୍ଥ ବୟସ୍କ ବ୍ୟକ୍ତି ପ୍ରତ୍ୟେକ ଦିନ 6 ଘଣ୍ଟାରୁ 7 ଘଣ୍ଟା ନିହାତି ଶୋଇବା ଦରକାର। ଯେଉଁ ବ୍ୟକ୍ତିର ନିଦ୍ରାଗତ ସମସ୍ୟା ଯେତେ କମ୍, ତା'ର ଶାରୀରିକ ଓ ମାନସିକ ରୋଗରେ ଆକ୍ରାନ୍ତ ହେବାର ସମ୍ଭାବନା ସେତେ କମ୍। ବର୍ତ୍ତମାନ ସମୟରେ ଅନିଦ୍ରା ଜନିତ ସ୍ୱାସ୍ଥ୍ୟ ସମସ୍ୟା ଏକ ସାଧାରଣ ଘଟଣା ଭାବେ ଉଭା ହୋଇଛି। ମାନସିକ ରୋଗୀ, ବିଭିନ୍ନ ପ୍ରକାର ଶାରୀରିକ ରୋଗୀ ତଥା ରକ୍ତଚାପ, ଡାଇବେଟିସ୍, ହୃଦ୍ରୋଗ ଓ କ୍ୟାନ୍ସର ଆଦି ଭୋଗୁଥିବା ରୋଗୀ ଓ ନିଶାଜନିତ ମାନସିକ ସମସ୍ୟା ଭୋଗୁଥିବା ରୋଗୀମାନଙ୍କର ନିଦ୍ରାହୀନତା ଏକ ସାଧାରଣ ସମସ୍ୟା। ବର୍ତ୍ତମାନ ସମୟରେ କର୍ମକ୍ଷେତ୍ରରେ ବଞ୍ଚିବା ପାଇଁ ଅହରହ ସଂଗ୍ରାମ, ଛାତ୍ରଛାତ୍ରୀଙ୍କ ମଧ୍ୟରେ ଯୁବାବସ୍ଥାରେ ପ୍ରବଳ ପ୍ରତିଯୋଗିତା, ଅଫିସରେ କାମ କରୁଥିବା ବ୍ୟକ୍ତିମାନେ ଦୀର୍ଘ ସମୟ ବସିରହି କାମ କରିବା ଓ ଶାରୀରିକ ପରିଶ୍ରମଠାରୁ ଦୂରେ ରହିବା ଫଳରେ ନିଦ୍ରାହୀନତା ଧୀରେ ଧୀରେ ବଢ଼ିଚାଲିଛି। ବୈଜ୍ଞାନିକ ଅନୁଶୀଳନରୁ ଜଣାପଡ଼ିଛି ଯେ ସାରା ବିଶ୍ୱରେ

0: ଶତକଡ଼ା 15% ଲୋକ ଅନିଦ୍ରା ଜନିତ ସ୍ୱାସ୍ଥ୍ୟ ସମସ୍ୟାରେ ଆକ୍ରାନ୍ତ ହୋଇଥାନ୍ତି। ବିଭିନ୍ନ ରୋଗ ଯୋଗୁଁ ଡାକ୍ତରଙ୍କ ପାଖକୁ ଆସୁଥିବା ରୋଗୀମାନଙ୍କ ମଧ୍ୟରେ ଶତକଡ଼ା 40-50% ରୋଗୀ ନିଦ୍ରାହୀନତା ଏକ ଲକ୍ଷଣ ବୋଲି ପ୍ରକାଶ କରିଥାନ୍ତି। ମାନସିକ ରୋଗରେ ଆକ୍ରାନ୍ତ ହୋଇ ଚିକିତ୍ସା ପାଇଁ ହସ୍ପିଟାଲକୁ ଆସୁଥିବା ରୋଗୀମାନଙ୍କ ମଧ୍ୟରୁ ଶତକଡ଼ା 80% ରୋଗୀ ନିଦ୍ରାହୀନତା ଭୋଗ କରିଥାନ୍ତି। ନିଦ୍ରାହୀନତା ଭୋଗ କରୁଥିବା ରୋଗୀମାନଙ୍କ ମଧ୍ୟରୁ ଅଧିକାଂଶ ମାନସିକ ବିଷାଦ ବା ଡିପ୍ରେସନ୍, ଆଙ୍ଗଜାଇଟି ରୋଗ ଓ ନିଶାଗ୍ରସ୍ତ ମାନସିକ ସମସ୍ୟାରେ ଆକ୍ରାନ୍ତ ହୋଇଥାନ୍ତି। ନିଦ୍ରାହୀନତା ଅନେକ ଦିନ ପର୍ଯ୍ୟନ୍ତ ଲାଗି ରହିଲେ ମଣିଷ ରକ୍ତଚାପ, ଡିପ୍ରେସନ୍, ଡାଇବେଟିସ୍, ହୃଦ୍ରୋଗ ଓ ଡିମେନ୍ସିଆ ଆଦି ରୋଗରେ ଆକ୍ରାନ୍ତ ହେବାର ସମ୍ଭାବନା 2-3 ଗୁଣ ପର୍ଯ୍ୟନ୍ତ ବଢ଼ିଯାଏ। ଏଥିମଧ୍ୟରୁ ଗୋଟିଏ ରୋଗରେ ଆକ୍ରାନ୍ତ ହେଲେ ଶରୀର ଭିତରେ ବିଭିନ୍ନ ପ୍ରତିକ୍ରିୟା ମାଧ୍ୟମରେ ଅନ୍ୟ ରୋଗ ମାଡ଼ିବସେ। ନିଦ୍ରାହୀନତା ଲାଗି ରହିଲେ ତାର ପରିଣାମ ସ୍ୱରୂପ ଭୁଲିଯିବା ବା ଛୋଟ ଛୋଟ କଥା ମନେ ନ ରହିବା, ଚିଡ଼ଚିଡ଼ି ଲାଗିବା, ଅନ୍ୟମନସ୍କ ରହିବା, ଗାଡ଼ି ଚଳାଇବା ବେଳେ ଦୁର୍ଘଟଣା ହେବା ଓ ସର୍ବୋପରି ମଣିଷର ସାମାଜିକ ଏବଂ ବୃତ୍ତିଗତ କାମରେ କାର୍ଯ୍ୟଦକ୍ଷତା କମିଯାଏ, ଯାହା ନିଜକୁ ନିଜେ ବ୍ୟକ୍ତି ଅନୁଭବ କରିପାରେ ନାହିଁ। ଦୈନନ୍ଦିନ ଜୀବନରେ ଏସବୁ ଜିନିଷ ବ୍ୟକ୍ତି ଠିକ୍ ଭାବରେ ହୃଦୟଙ୍ଗମ କରି ନ ପାରିବା ଦ୍ୱାରା ଗୋଟିଏ ପରେ ଗୋଟିଏ ସମସ୍ୟା ବଢ଼ିଚାଲେ। ବର୍ତ୍ତମାନ ଉତ୍ତମ ସ୍ୱାସ୍ଥ୍ୟ ପାଇଁ ନିଦ୍ରା କିପରି ହେବ ସେ ବିଷୟରେ ଆଲୋଚନା କରିବା। ଆମ ରାଜ୍ୟର ଲୋକମାନେ ଅପରାହ୍ନରେ ଆଳସ୍ୟ ଯୋଗୁଁ ଶୋଇବାକୁ ଯାଆନ୍ତି ଓ ଏହାକୁ ସ୍ୱାସ୍ଥ୍ୟ ପାଇଁ ଅପରିହାର୍ଯ୍ୟ ବୋଲି ଭାବନ୍ତି। ପୃଥିବୀର ଅନ୍ୟ କୌଣସି ସ୍ଥାନରେ ସୁସ୍ଥ ବୟସ୍କ ବ୍ୟକ୍ତି ଦିନରେ ଶୋଇନଥାନ୍ତି। ଶାରୀରିକ ପରିଶ୍ରମ ନ କରି ଦିନରେ ଶୋଇଲେ ରାତିରେ ନିଦ ନ ହେବା ସ୍ୱାଭାବିକ କଥା, ତେଣୁ ଦିନବେଳା ଶୋଇବା ସ୍ୱାସ୍ଥ୍ୟ ପାଇଁ ହାନିକାରକ ହୋଇଥାଏ। ତେଣୁ ସବୁବେଳେ ବସି ରହି କାମ କରୁଥିବା ବ୍ୟକ୍ତିମାନେ ଦିନରେ କିମ୍ବା ସନ୍ଧ୍ୟାରେ ଖାଲି ପେଟରେ ଚାଲିବା ଦ୍ୱାରା ରାତିରେ ନିଦ ଠିକ୍ ହୋଇଥାଏ। କୃଷି କ୍ଷେତ୍ରରେ କାମ କରୁଥିବା ବ୍ୟକ୍ତି, ଶ୍ରମିକମାନେ, କଳକାରଖାନାରେ ଶାରୀରିକ ପରିଶ୍ରମ କରୁଥିବା ବ୍ୟକ୍ତିମାନେ ଶାରୀରିକ ପରିଶ୍ରମ କରୁଥିବାରୁ ସେମାନଙ୍କର ଉପଯୁକ୍ତ ନିଦ୍ରା ହୋଇଥାଏ ଓ ଅନ୍ୟାନ୍ୟ ବ୍ୟକ୍ତିମାନଙ୍କ ଅପେକ୍ଷା କମ୍ ରୋଗରେ ଆକ୍ରାନ୍ତ ହୁଅନ୍ତି। ଆମେ ଶୋଉଥିବା କୋଠରୀକୁ କେବଳ ଶୋଇବା ପାଇଁ ବ୍ୟବହାର କରି ଅନ୍ୟାନ୍ୟ କୋଠରୀରେ ଘରର ଅନ୍ୟାନ୍ୟ କାମ କରିବା ଦ୍ୱାରା ଠିକ୍ ନିଦ୍ରା ହୋଇଥାଏ। ବହୁତ ସମୟରେ ଶୋଇବା କୋଠରୀକୁ ଅନ୍ୟ କୌଣସି କାର୍ଯ୍ୟ ପାଇଁ ବ୍ୟବହାର କରିବା ଦ୍ୱାରା ସେହି କୋଠରୀରେ ନିଦ୍ରା ଠିକ୍ ହୋଇନଥାଏ। ରାତିରେ ରାତ୍ରି ଭୋଜନ କରିବା ସମୟରେ ପେଟ ପୁରା ଖାଦ୍ୟ ନ ଖାଇ ପେଟ କିଛି ଖାଲି ରଖିଲେ ସୁନିଦ୍ରା ହେବାରେ ସାହାଯ୍ୟ ହୋଇଥାଏ। ବହୁତ ସମୟରେ ନିଦ୍ରାହୀନତା କୌଣସି ରୋଗର ଲକ୍ଷଣ ନ ହୋଇ ଏହା ଏକ ପ୍ରାଇମେରୀ ରୋଗ ହିସାବରେ ଅନେକ ଲୋକଙ୍କଠାରେ ଦେଖାଦେଇଥାଏ। ଏଥିପାଇଁ ମାନସିକ ରୋଗ ବିଶେଷଜ୍ଞଙ୍କ ସହିତ ପରାମର୍ଶ କରି ଔଷଧ ଖାଇଲେ ଏହା ସମ୍ପୂର୍ଣ୍ଣ ଭାବେ ନିରାକରଣ ହୋଇପାରିବ। ତେଣୁ ନିଦ୍ରାହୀନତା ଲାଗି ରହିଲେ ଡାକ୍ତରଙ୍କୁ ପରାମର୍ଶ କରି ଶୀଘ୍ର ଉପଚାର କରିବା ଦରକାର, ଯାହାଦ୍ୱାରା ନିଦ୍ରାହୀନତା ଯୋଗୁଁ ହେଉଥିବା ଅନ୍ୟାନ୍ୟ ରୋଗକୁ ମଧ୍ୟ ରୋକାଯାଇପାରିବ।
1: ଆମର ସ୍ୱାସ୍ଥ୍ୟରେ ଆପଣମାନେ ଶୁଣିଥିଲେ ଆଲୋଚନା ଅନିଦ୍ରାଜନିତ ସ୍ୱାସ୍ଥ୍ୟ ସମସ୍ୟା। ଆଲୋଚକ ଥିଲେ ଡାକ୍ତର ଶାରଦା ପ୍ରସନ୍ନ ସ୍ୱାଇଁ।

0: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। କାର୍ଯ୍ୟକ୍ରମ ପ୍ରସାରିତ ହେଉଛି 308.6 ମିଟର ତଥା 972 କିଲୋ ହର୍ଜ ଯୋଗେ। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଓଡ଼ିଆରେ ସମ୍ବାଦ।
1: ଆକାଶବାଣୀ ସମ୍ବାଦ ପଢୁଛନ୍ତି ଚନ୍ଦନ ଘୋଷ। ମୁଖ୍ୟ ସମ୍ବାଦ, ନିଟ୍ ସ୍ନାତକ 2026 ପରୀକ୍ଷା ପ୍ରଶ୍ନପତ୍ର ପ୍ରଘଟ ଘଟଣାର ତଦନ୍ତ ଆରମ୍ଭ କରି ମାମଲା ରୁଜୁ କଲା ସିବିଆଇ। ଦେଶବ୍ୟାପୀ ଅଦାଲତଗୁଡ଼ିକର ଆଧୁନିକୀକରଣ ନିମନ୍ତେ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିବା ଲାଗି ଏକ ଉଚ୍ଚସ୍ତରୀୟ କମିଟି ଗଠନ କରିବାକୁ ସୁପ୍ରିମକୋର୍ଟଙ୍କ ଘୋଷଣା। ତାମିଲନାଡୁର ନବନିର୍ବାଚିତ ଟିଭିକେ ସରକାର ବିଧାନସଭାରେ ଆଜି ପ୍ରମାଣ କରିବେ ନିଜର ସଂଖ୍ୟାଗରିଷ୍ଠତା। ମହାରାଷ୍ଟ୍ରରେ ଏକ ଧାର୍ମିକ ସମାରୋହରେ କାନ୍ଥ ଭୁଷୁଡ଼ି ପଡ଼ିବାରୁ 6 ଜଣ ଶ୍ରଦ୍ଧାଳୁଙ୍କ ମୃତ୍ୟୁ ଏବଂ ଆଇପିଏଲ୍ର ଗତକାଲିର ମ୍ୟାଚ୍ରେ ସନ୍ରାଇଜର୍ସ ହାଇଦ୍ରାବାଦକୁ 82 ରନ୍ରେ ପରାସ୍ତ କଲା ଗୁଜରାଟ ଟାଇଟନ୍ସ। ନିଟ୍ ସ୍ନାତକ 2026 ପରୀକ୍ଷା ପ୍ରଶ୍ନପତ୍ର ପ୍ରଘଟ ହେବା ଘଟଣାର ତଦନ୍ତଭାର ହାତକୁ ନେଇ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ ସିବିଆଇ ଏକ ମାମଲା ରୁଜୁ କରିଛି। ଶିକ୍ଷା ମନ୍ତ୍ରଣାଳୟ ଅଧୀନସ୍ଥ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଏ ସମ୍ପର୍କିତ ଦିଆଯାଇଥିବା ଅଭିଯୋଗ ଭିତ୍ତିରେ ଏହି ମାମଲା ରୁଜୁ ହୋଇଛି ବୋଲି ସିବିଆଇ ପକ୍ଷରୁ ଜାରି କରାଯାଇଥିବା ଏକ ବିବୃତ୍ତିରେ କୁହାଯାଇଛି। ସିବିଆଇ କହିଛି ପରୀକ୍ଷାରେ ହୋଇଥିବା ଅନିୟମିତତା ଏବଂ ପ୍ରଶ୍ନପତ୍ର ପ୍ରଘଟ ଅଭିଯୋଗ ସମେତ ଏହି ଘଟଣାରେ କୌଣସି ଅପରାଧ

ଆର୍ଥିକ ଷଡ଼ଯନ୍ତ୍ର, ଠକେଇ, ପ୍ରମାଣ ନଷ୍ଟ କରିବା ତଥା ସାର୍ବଜନୀନ ପରୀକ୍ଷାରେ ଅସାଧୁ ଉପାୟ ଅବଲମ୍ବନ ନିବାରଣ ଆଇନ 2024 ଅନୁସାରେ ତଦନ୍ତ କରାଯିବ। ସିବିଆଇ ପକ୍ଷରୁ ଏଥିଲାଗି ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇ ଘଟଣାର ତଦନ୍ତ କରିବା ଲାଗି ବିଭିନ୍ନ ସ୍ଥାନକୁ ପଠାଯାଇଛି ବୋଲି ଏହି ବିବୃତ୍ତିରେ କୁହାଯାଇଛି। ଚଳିତ ମାସ 3 ତାରିଖରେ ଏନ୍ଟିଏ ପକ୍ଷରୁ ନିଟ୍ ସ୍ନାତକ 2026 ଦେଶବ୍ୟାପୀ ଅନୁଷ୍ଠିତ ହୋଇଥିଲା। ଅନ୍ୟପକ୍ଷରେ ଏହି ଘଟଣାରେ ରାଜସ୍ଥାନ ପୁଲିସ 15 ଜଣଙ୍କୁ ଅଟକ ରଖିଛି। ଏହି ଘଟଣାର ମୁଖ୍ୟ ଜୟପୁରର ମନୀଷ ବୋଲି ପ୍ରାଥମିକ ଅନୁସନ୍ଧାନରୁ ଜଣାପଡ଼ିଛି। ମିଳିଥିବା ସୂଚନା ଅନୁଯାୟୀ ଏହି ପ୍ରଶ୍ନପତ୍ର ପ୍ରଘଟ ଘଟଣାର ନେଟୱାର୍କ କେତେଦୂର ବ୍ୟାପିଛି ଏବଂ ଏଥିରେ ହୋଇଥିବା ଆର୍ଥିକ କାରବାର ସମ୍ପର୍କରେ ପୁଲିସ ତଦନ୍ତ କରୁଛି। ଦେଶବ୍ୟାପୀ ଅଦାଲତଗୁଡ଼ିକର ଆଧୁନିକୀକରଣ ନିମନ୍ତେ ଏକ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିବା ଲାଗି ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ୍ ସୂର୍ଯ୍ୟକାନ୍ତ ଏକ ଉଚ୍ଚସ୍ତରୀୟ କମିଟି ଗଠନ କରିବା ଲାଗି ଘୋଷଣା କରିଛନ୍ତି। ସର୍ବୋଚ୍ଚ ଅଦାଲତର ବିଚାରପତି ଜଷ୍ଟିସ୍ ଅରବିନ୍ଦ କୁମାର ବିଚାର ବିଭାଗୀୟ ଭିଭିଭୂମି ପରାମର୍ଶଦାତା କମିଟିର ଅଧ୍ୟକ୍ଷ ରହିଛନ୍ତି। ଏହି କମିଟିରେ ଅନ୍ୟମାନଙ୍କ ମଧ୍ୟରେ କଲିକତା ହାଇକୋର୍ଟର ବିଚାରପତି ଜଷ୍ଟିସ୍ ଦେବାଂଶୁ ବସାକ, ପଞ୍ଜାବ ହରିୟାଣା ହାଇକୋର୍ଟର ବିଚାରପତି ଜଷ୍ଟିସ୍ ଅଶ୍ୱିନୀ କୁମାର ମିଶ୍ରା ଏବଂ ବମ୍ବେ ହାଇକୋର୍ଟର ବିଚାରପତି ଜଷ୍ଟିସ୍ ସୋମା ଶେଖର ସୁନ୍ଦରେସାନ୍ ସଦସ୍ୟ ଅଛନ୍ତି। ଏତଦ୍ବ୍ୟତୀତ ସୁପ୍ରିମକୋର୍ଟର ସେକ୍ରେଟାରୀ ଜେନେରାଲ ଏବଂ କେନ୍ଦ୍ରୀୟ ପୂର୍ତ୍ତ ବିଭାଗର ମହାନିର୍ଦ୍ଦେଶକ ମଧ୍ୟ ଏହି କମିଟିର ସଦସ୍ୟ ଭାବେ କାର୍ଯ୍ୟ କରିବେ। ଏହି କମିଟି ଦେଶବ୍ୟାପୀ ବିଭିନ୍ନ ଅଦାଲତରେ ଭିଭିଭୂମିକୁ ସୁଦୃଢ଼ କରିବା ଦିଗରେ ଆବଶ୍ୟକ ହେଉଥିବା ସରକାରୀ ଆର୍ଥିକ ସହାୟତା ଆକଳନ କରିବେ। ଚଳିତ ବର୍ଷ ଅଗଷ୍ଟ 31 ତାରିଖ ସୁଦ୍ଧା ଏ ସମ୍ପର୍କିତ ରିପୋର୍ଟ ପ୍ରଧାନମନ୍ତ୍ରୀଙ୍କ ଅର୍ଥନୈତିକ ପରାମର୍ଶ ପରିଷଦର ସଦସ୍ୟ ସଞ୍ଜୀବ ସାନ୍ୟାଲ୍କୁ କମିଟି ପ୍ରଦାନ କରିବେ ବୋଲି ସର୍ବୋଚ୍ଚ ଅଦାଲତ କହିଛନ୍ତି। ଷୋଡ଼ଶ ପେନ୍ସନ୍ ଅଦାଲତ ଆଜି ନୂଆଦିଲ୍ଲୀର ବିଜ୍ଞାନ ଭବନଠାରେ ଅନୁଷ୍ଠିତ ହେବ। କାର୍ମିକ, ସାଧାରଣ ଅଭିଯୋଗ ଏବଂ ପେନ୍ସନ୍ ମନ୍ତ୍ରୀ ଡକ୍ଟର ଜିତେନ୍ଦ୍ର ସିଂହ ଏହି ଅଦାଲତରେ ଅଧ୍ୟକ୍ଷତା କରିବେ। 37 ମନ୍ତ୍ରଣାଳୟ ଏବଂ ବିଭାଗରେ ବହୁଦିନରୁ ପଡ଼ିରହିଥିବା 985 ପେନ୍ସନ୍ ସମ୍ପର୍କିତ ଅଭିଯୋଗଗୁଡ଼ିକୁ ଆଜି ଏହି ଅଦାଲତରେ ସମାଧାନ କରାଯିବ। ପେନ୍ସନ୍ ଏବଂ ପେନ୍ସନ୍ଭୋଗୀ କଲ୍ୟାଣ ବିଭାଗ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ 2017 ବହୁଦିନରୁ ପଡ଼ିରହିଥିବା ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପେନ୍ସନ୍ ଅଭିଯୋଗଗୁଡ଼ିକର ତ୍ୱରିତ ସମାଧାନ କରିବା ଦିଗରେ ପେନ୍ସନ୍ ଅଦାଲତ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି। ଏପର୍ଯ୍ୟନ୍ତ ଅନୁଷ୍ଠିତ 15 ପେନ୍ସନ୍ ଅଦାଲତ ମାଧ୍ୟମରେ ପ୍ରାୟ 28,000 ଅଭିଯୋଗର ବିଚାର କରାଯାଇ 20,000+ ମାମଲାର ତତ୍କାଳୀନ ସମାଧାନ କରାଯାଇଛି, ଫଳରେ ପେନ୍ସନ୍ ଅଦାଲତରେ ସଫଳତାର ହାର 71%+ ବୋଲି ବିଭାଗ କହିଛି। ତାମିଲନାଡୁର ନବନିର୍ବାଚିତ ଟିଭିକେ ସରକାର ଆଜି ବିଧାନସଭାରେ ନିଜର ସଂଖ୍ୟାଗରିଷ୍ଠତା ପ୍ରମାଣ କରିବେ। ଏଥିଲାଗି ସମର୍ଥନ ଯୋଗାଡ଼ କରିବାକୁ ମୁଖ୍ୟମନ୍ତ୍ରୀ ସି ଜୋସେଫ୍ ବିଜୟ ବିଭିନ୍ନ ରାଜନୈତିକ ଦଳର ନେତୃବୃନ୍ଦଙ୍କ ସହିତ ଆଲୋଚନା କରିଛନ୍ତି। ସରକାର ଗଠନ ଲାଗି ପୂର୍ବରୁ କେତେକ ରାଜନୈତିକ ଦଳ ଟିଭିକେକୁ ସମର୍ଥନ କରିଥିଲେ। ଏତଦ୍ବ୍ୟତୀତ ଏଆଇଏଡିଏମ୍କେର କେତେକ ବିଧାୟକଙ୍କ ସମେତ ଏଏମ୍ଏମ୍କେର ଏକମାତ୍ର ବିଧାୟକ ଏସ୍ କାମରାଜ ମଧ୍ୟ ଟିଭିକେକୁ ସମର୍ଥନ ଦେବା ଲାଗି ସମ୍ମତି ପ୍ରଦାନ କରିଥିବା ଜଣାଯାଇଛି। ଟିଭିକେ ନିକଟରେ ବର୍ତ୍ତମାନ ବିଧାନସଭାରେ ପ୍ରାୟ 150 ବିଧାୟକଙ୍କ ସମର୍ଥନ ଥିବା ଜଣାଯାଇଛି। ଇତିମଧ୍ୟରେ ଟିଭିକେ ସରକାରକୁ ସମର୍ଥନ ଦେବା ପ୍ରସଙ୍ଗରେ ଏଆଇଏଡିଏମ୍କେ ଦଳ ଦୁଇ ଭାଗରେ ବିଭକ୍ତ ହୋଇଥିବା ଜଣାଯାଇଛି। ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଦଳର ସାଧାରଣ ସମ୍ପାଦକ ଏଡ଼ାପାଡି କେ ପାଲାନିସ୍ୱାମୀଙ୍କ ନେତୃତ୍ୱାଧୀନ ଗୋଷ୍ଠୀ ଟିଭିକେ ସରକାରକୁ ସମର୍ଥନ ନ ଦେବା ଲାଗି ନିଷ୍ପତ୍ତି ନେଇଛନ୍ତି। ସରକାର ଶ୍ରମିକମାନଙ୍କ ସାମାଜିକ ସୁରକ୍ଷା ଦିଗରେ ଅନେକ ପଦକ୍ଷେପ ନେଉଛନ୍ତି ବୋଲି ଶ୍ରମ ଓ ନିଯୁକ୍ତି ମନ୍ତ୍ରୀ ମନସୁଖ ମାଣ୍ଡବ୍ୟ ମତବ୍ୟକ୍ତ କରିଛନ୍ତି। ଗତକାଲି ନୂଆଦିଲ୍ଲୀରେ ସିଆଇଆଇ ପକ୍ଷରୁ ଅନୁଷ୍ଠିତ ପରବର୍ତ୍ତୀ ପିଢ଼ି ଶ୍ରମ ସଂସ୍କାର, ଶିଳ୍ପ ଅଭିବୃଦ୍ଧି ଏବଂ ନିଯୁକ୍ତି ସୃଷ୍ଟି ସମ୍ପର୍କିତ ପ୍ରସଙ୍ଗରେ ନିଜ ମତ ରଖି ସେ ଏହା କହିଛନ୍ତି। ଶ୍ରୀ ମାଣ୍ଡବ୍ୟ କହିଛନ୍ତି ଶ୍ରମିକମାନଙ୍କ କ୍ଷେତ୍ରରେ ସରକାର ଶିଳ୍ପଗୁଡ଼ିକ ଉପରୁ ବୋଝ ହ୍ରାସ କରିବା ଉଦ୍ଦେଶ୍ୟରେ ପ୍ରଚେଷ୍ଟା ଜାରି ରଖିଛନ୍ତି। ପ୍ରାୟ 10 ପୂର୍ବେ ଦେଶରେ 29 ଶ୍ରମିକ ସାମାଜିକ ସୁରକ୍ଷା ଯୋଜନାରେ ସାମିଲ ହୋଇଥିବା ବେଳେ ବର୍ତ୍ତମାନ ଏହି ସଂଖ୍ୟା 94 ପହଞ୍ଚିଛି। ନୂତନ ଶ୍ରମ ଆଇନ ଉପରେ ଆଲୋକପାତ କରି ଶ୍ରୀ ମାଣ୍ଡବ୍ୟ କହିଛନ୍ତି ଦେଶରେ ଉଭୟ ଶ୍ରମକୈନ୍ଦ୍ରିକ ଏବଂ ଶିଳ୍ପକୈନ୍ଦ୍ରିକ ସଂସ୍କାର କାର୍ଯ୍ୟକାରୀ କରାଯାଇଛି। ଗରିବ ଓ ଚାଷୀମାନଙ୍କ ହିତରେ କାର୍ଯ୍ୟ କରିବା ସହିତ ଶିଳ୍ପ ଅଭିବୃଦ୍ଧି ଲାଗି ଆବଶ୍ୟକ ପଦକ୍ଷେପ ନେବା ଦିଗରେ ସରକାର ପ୍ରତିବଦ୍ଧ ବୋଲି ଶ୍ରୀ ମାଣ୍ଡବ୍ୟ ମତବ୍ୟକ୍ତ କରିଛନ୍ତି। ପଶ୍ଚିମ ଏସିଆ ବିବାଦକୁ ଦୃଷ୍ଟିରେ ରଖି ଭାରତ ଦୈନିକ ଘରୋଇ ଏଲ୍ପିଜି ଉତ୍ପାଦନ ପ୍ରାୟ 18,000 ବୃଦ୍ଧି କରିଛି। ପେଟ୍ରୋଲିୟମ୍ ଓ ପ୍ରାକୃତିକ ବାଷ୍ପ ମନ୍ତ୍ରୀ ହରଦୀପ ସିଂ ପୁରୀ ନୂଆଦିଲ୍ଲୀଠାରେ ସିଆଇଆଇ ବାର୍ଷିକ

0: ବ୍ୟବସାୟିକ ସମ୍ମିଳନୀ 2026ରେ ଉଦ୍ବୋଧନ ଦେଇ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି ଭାରତ ଦୈନିକ ଘରୋଇ ଏଲ୍ପିଜି ଉତ୍ପାଦନ 36,000 ଟନ୍ରୁ 54,000 ଟନ୍କୁ ବୃଦ୍ଧି କରିଛି। ସାମ୍ପ୍ରତିକ ସ୍ଥିତିରେ ଗତ କିଛି ମାସ ଧରି ବିଶ୍ୱର ଅନେକ ରାଷ୍ଟ୍ରରେ ତୈଳ ସଙ୍କଟ ଦେଖାଦେବା ସହିତ ଏହାର ମୂଲ୍ୟ ଆକାଶଛୁଆଁ ହୋଇଥିବା ବେଳେ ଭାରତରେ ଏହାର ତୁଳନାତ୍ମକ ଘରୋଇ ମୂଲ୍ୟ ସ୍ଥିର ରହିଛି। ଏ ଦିଗରେ ସରକାରଙ୍କ ଦ୍ୱାରା ନିଆଯାଇଥିବା ବିହିତ ପଦକ୍ଷେପ ଯୋଗୁଁ ବର୍ତ୍ତମାନ ଦେଶରେ 60 ଦିନ ଲାଗି ଅଶୋଧିତ ତୈଳ ଓ ଏଲ୍ଏନ୍ଜିର ବଫର ଷ୍ଟକ୍ ରହିଥିବା ବେଳେ ଏଲ୍ପିଜିର ଷ୍ଟକ୍ 45 ଦିନ ଲାଗି ଗଚ୍ଛିତ ରହିଛି। ତେଣୁ ଦେଶରେ ଏ କ୍ଷେତ୍ରରେ ତୁରନ୍ତ କୌଣସି ଅଭାବ ପରିଲକ୍ଷିତ ହେବାର ସମ୍ଭାବନା ନାହିଁ। ଏହି ଅବସରରେ ଏଲ୍ପିଜିରୁ ଏଲ୍ଏନ୍ଜିକୁ ପରିବର୍ତ୍ତନ କରିବା ସହିତ ଏକ ସବୁଜ ଶକ୍ତି ଦେଶ ଭାବେ ଭାରତକୁ ଗଢ଼ି ତୋଳିବା ଦିଗରେ ମିଳିତ ପ୍ରୟାସ କରିବା ଲାଗି ଶ୍ରୀ ପୁରୀ ଶିଳ୍ପୋଦ୍ୟୋଗୀମାନଙ୍କୁ ଆହ୍ୱାନ ଦେଇଛନ୍ତି। ଯୁକ୍ତରାଷ୍ଟ୍ର ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ 3 ଦିନିଆ ଚୀନ୍ ଗସ୍ତରେ ଯାଇ ଆଜି ବେଜିଂରେ ପହଞ୍ଚିବାର କାର୍ଯ୍ୟସୂଚୀ ରହିଛି। ଡୋନାଲ୍ଡ ଟ୍ରମ୍ପ ଏବଂ ତାଙ୍କ ଚୀନ୍ ପ୍ରତିପକ୍ଷ ସି ଜିନ୍ପିଙ୍ଗ୍ଙ୍କ ମଧ୍ୟରେ ଏହି ଅବସରରେ ହେବାକୁ ଥିବା ବୈଠକରେ ଦ୍ୱିପକ୍ଷୀୟ ସମ୍ପର୍କ ପ୍ରସଙ୍ଗରେ ମତ ବିନିମୟ ହେବ। ତେବେ ଏହି ବୈଠକରେ ବାଣିଜ୍ୟ କାରବାର ଉପରେ ସର୍ବାଧିକ ଗୁରୁତ୍ୱ ଦିଆଯିବ ବୋଲି ଟ୍ରମ୍ପ ପୂର୍ବରୁ ସୂଚନା ଦେଇସାରିଛନ୍ତି। 2017 ପରଠାରୁ ଏହା ହେଉଛି ଆମେରିକା ରାଷ୍ଟ୍ରପତିଙ୍କ ପ୍ରଥମ ଚୀନ୍ ଗସ୍ତ। ଏଥିସହିତ ଟ୍ରମ୍ପ ଏବଂ ସି ଜିନ୍ପିଙ୍ଗ୍ଙ୍କ ମଧ୍ୟରେ ଏହା ହେଉଛି ସପ୍ତମ ଦ୍ୱିପକ୍ଷୀୟ ବୈଠକ। ଚୀନ୍ ଗସ୍ତ ପୂର୍ବରୁ ଆମେରିକା ରାଷ୍ଟ୍ରପତି ଗଣମାଧ୍ୟମକୁ ନିଜ ପ୍ରତିକ୍ରିୟା ଦେଇ ଏହି ଗସ୍ତର ସକାରାତ୍ମକ ଦିଗ ଉପରେ ଆଲୋକପାତ କରିଛନ୍ତି। ଚୀନ୍ବାସୀଙ୍କ ଉଦ୍ଦେଶ୍ୟରେ ଦେଇଥିବା ଏକ ବାର୍ତ୍ତାରେ ସେ କହିଛନ୍ତି ତାଙ୍କର ଏହି ଗସ୍ତ ଦ୍ୱାରା ଆଗାମୀ ଦଶନ୍ଧି ଧରି ଦୁଇ ଦେଶ ମଧ୍ୟରେ ସମ୍ପର୍କ ଅଧିକ ସଶକ୍ତ ହୋଇପାରିବ। ମହାରାଷ୍ଟ୍ରର ସାଙ୍ଗଲି ଜିଲ୍ଲା ଅନ୍ତର୍ଗତ ଜାଟ ତହସିଲରେ ଗତକାଲି ଧାର୍ମିକ ସମାରୋହ ଅନୁଷ୍ଠିତ ହେବା ସମୟରେ ଏକ କାନ୍ଥ ଭୁଷୁଡ଼ି ପଡ଼ିବାରୁ 6 ଜଣ ଶ୍ରଦ୍ଧାଳୁଙ୍କର ମୃତ୍ୟୁ ହୋଇଛି। ମିଳିଥିବା ସୂଚନା ଅନୁଯାୟୀ ଏହି ଧାର୍ମିକ ଅନୁଷ୍ଠାନରେ 300ରୁ ଉର୍ଦ୍ଧ୍ୱ ଶ୍ରଦ୍ଧାଳୁ ଏକତ୍ରିତ ହୋଇଥିଲେ। ତେବେ ହଠାତ୍ ପ୍ରବଳ ଝଡ଼ ବର୍ଷା ହେବା ଯୋଗୁଁ ପ୍ରାୟ 30 ଜଣ ଶ୍ରଦ୍ଧାଳୁ ସମ୍ପୃକ୍ତ କାନ୍ଥ ନିକଟରେ ଆଶ୍ରୟ ନେଇଥିବା ବେଳେ ଏହା ଭୁଷୁଡ଼ି ପଡ଼ିଥିଲା। ଏହି ଦୁର୍ଘଟଣାରେ ଆହତ ପ୍ରାୟ 15 ଜଣଙ୍କୁ ଚିକିତ୍ସା ଲାଗି ସ୍ଥାନୀୟ ହସ୍ପିଟାଲ ଏବଂ ସାଙ୍ଗଲି ସିଭିଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଦୁର୍ଘଟଣାରେ ଶୋକବ୍ୟକ୍ତ କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ମୋଦି ମୃତକଙ୍କ ପରିବାରବର୍ଗଙ୍କ ପ୍ରତି ନିଜର ଗଭୀର ସମବେଦନା ଜଣାଇବା ସହିତ ଆହତମାନଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି। ଆଇପିଏଲ୍ କ୍ରିକେଟରେ ଗତକାଲିର ମ୍ୟାଚ୍ରେ ଗୁଜରାଟ ଟାଇଟନ୍ସ ସନ୍ରାଇଜର୍ସ ହାଇଦ୍ରାବାଦକୁ 82 ରନ୍ରେ ପରାସ୍ତ କରିଛି। ଅହମ୍ମଦାବାଦରେ ଗତକାଲି ଅନୁଷ୍ଠିତ ଏହି ମ୍ୟାଚ୍ରେ ସନ୍ରାଇଜର୍ସ ହାଇଦ୍ରାବାଦ ଟସ୍ ଜିତି ପ୍ରଥମେ ବୋଲିଂ କରିବାର ନିଷ୍ପଭି ନେଇଥିଲା। ଗୁଜରାଟ ଟାଇଟନ୍ସ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ 20 ଓଭରରେ 5 ୱିକେଟ୍ ହରାଇ 168 ରନ୍ କରିଥିଲା। ଦଳ ପକ୍ଷରୁ ସାଇ ସୁଦର୍ଶନ 61 ଏବଂ ୱାଶିଂଟନ୍ ସୁନ୍ଦର 50 ରନ୍ କରିଥିଲେ। 169 ରନ୍ ବିଜୟ ଲକ୍ଷ୍ୟର ପିଛା କରି ସନ୍ରାଇଜର୍ସ ହାଇଦ୍ରାବାଦ 14 ଓଭର ଓ 5ଟି ବଲ୍ରେ ମାତ୍ର 86 ରନ୍ କରି ସମସ୍ତ ୱିକେଟ୍ ହରାଇଥିଲା। ଗୁଜରାଟ ଟାଇଟନ୍ସ ପକ୍ଷରୁ କାଗିସୋ ରାବାଡା 3ଟି ୱିକେଟ୍ ଅକ୍ତିଆର କରିବା ସହିତ ପ୍ଲେୟାର ଅଫ୍ ଦ ମ୍ୟାଚ୍ ବିବେଚିତ ହୋଇଛନ୍ତି। ଏହାଛଡ଼ା ଜାସନ୍ ହୋଲ୍ଡର 3ଟି ୱିକେଟ୍ ଅକ୍ତିଆର କରିଛନ୍ତି। ଆଜିର ମ୍ୟାଚ୍ରେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ କୋଲକାତା ନାଇଟ୍ ରାଇଡର୍ସ ବିପକ୍ଷରେ ଖେଳିବ। ଏହି ମ୍ୟାଚ୍ ରାୟପୁରରେ ସନ୍ଧ୍ୟା 7:30ରେ ଖେଳାଯିବ। ନିଟ୍ ସ୍ନାତକ 2026 ପରୀକ୍ଷା ପ୍ରଶ୍ନପତ୍ର ପ୍ରଘଟ ଘଟଣାର ତଦନ୍ତ ଆରମ୍ଭ କରି ମାମଲା ରୁଜୁ କଲା ସିବିଆଇ। ଦେଶବ୍ୟାପୀ ଅଦାଲତଗୁଡ଼ିକର ଆଧୁନିକୀକରଣ ନିମନ୍ତେ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିବା ଲାଗି ଏକ ଉଚ୍ଚସ୍ତରୀୟ କମିଟି ଗଠନ କରିବାକୁ ସୁପ୍ରିମକୋର୍ଟଙ୍କ ଘୋଷଣା। ତାମିଲନାଡୁର ନବନିର୍ବାଚିତ ଟିଭିକେ ସରକାର ବିଧାନସଭାରେ ଆଜି ପ୍ରମାଣ କରିବେ ନିଜର ସଂଖ୍ୟାଗରିଷ୍ଠତା। ଏବଂ ଆଇପିଏଲ୍ର ଗତକାଲିର ମ୍ୟାଚ୍ରେ ସନ୍ରାଇଜର୍ସ ହାଇଦ୍ରାବାଦକୁ 82 ରନ୍ରେ ପରାସ୍ତ କଲା ଗୁଜରାଟ ଟାଇଟନ୍ସ। ସମ୍ବାଦ ଶେଷ ହେଲା।
1: ଓଡ଼ିଆରେ ସମ୍ବାଦ ଶୁଣିଲେ ରିଲେ କରି ପ୍ରଚାର କଲୁ ଆକାଶବାଣୀ କଟକ କେନ୍ଦ୍ରରୁ। ଆପଣମାନେ ବର୍ତ୍ତମାନ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ବର୍ଣ୍ଣବିଭା ବର୍ଣ୍ଣାଳୀ। ଏହି କ୍ରମରେ ଆଜି ଶୁଣନ୍ତୁ ବିବିଧା। ପ୍ରଯୋଜନା ମନୋଜ କୁମାର ପୂଜାରୀ, ଉପସ୍ଥାପନା ରଞ୍ଜନ କୁମାର ବେହେରା ଏବଂ ସସ୍ମିତା ପାଣିଗ୍ରାହୀ। ତାହେଲେ ଆସନ୍ତୁ ଶୁଣିବା କାର୍ଯ୍ୟକ୍ରମ ବିବିଧା।

0: ନିଜ ଅନୁଭବକୁ ତ ଲୁଚାଇ ପାରେ ନା, କାହିଁକି ନା ଆଖି ମନର ଭାବକୁ ବଢ଼ିନି।
1: ଆଇନା ସାମ୍ନାରେ ଠିଆ ହେଲେ ନିଜକୁ ଦେଖିପାରିବା, କିନ୍ତୁ କାହା ଆଖିରେ ଦେଖିଲେ ତାଙ୍କ ଭଲ ପାଇବା, ଦୁଃଖ ଏବଂ ଅନୁଭବକୁ ଅନୁଭବ କରିପାରିବା।
0: ହଁ, ଆଇନା ସାମ୍ନାରେ ଲୋକେ ହସି ଦେଇଥାନ୍ତି, କିନ୍ତୁ ଆଖି ଜାଣିଥାଏ ସେ ହସ ପଛରେ କେତେ ଦୁଃଖ ଲୁଚିଛି।
1: କେବେ କେବେ ଆଇନାରେ ନିଜ

0: ଆଗକୁ ଲିଭାଇ ପାରିନି। ଦୁହେଁ ନୀରବ, କିନ୍ତୁ ଦୁହିଁଙ୍କର କଥା ବହୁତ ଗଭୀର। ଏହି ସୁନ୍ଦର ଭାବନାକୁ ମନରେ ରଖି ଆରମ୍ଭ କରୁଛୁ ଆଜିର ବିବିଧାକୁ। ଆମେ ଦୁହେଁ,
1: ମୁଁ ରଞ୍ଜନ,
0: ମୁଁ ସସ୍ମିତା,

0: କେବେ କେବେ ରକ୍ତର ସମ୍ପର୍କ ମଧ୍ୟ ନିଜ ଲୋକ ହେଇପାରେନି, କିନ୍ତୁ ହଁ, ଅଜଣା ଜଣେ ମଣିଷ ହୃଦୟରୁ ନିଜର ହେଇଯାଏ।
1: ଆଜିର ଦୁନିଆରେ ଯେଉଁଠି ଲୋକେ ନିଜ ସ୍ୱାର୍ଥ ପାଇଁ ସମ୍ପର୍କ ଗଢ଼ନ୍ତି, ସେଠାରେ କେହି କେହି ମଣିଷ ଅଛନ୍ତି ଯେଉଁମାନେ ଅଜଣା ଅସହାୟ ଲୋକଙ୍କର ଦୁଃଖକୁ ନିଜର ଭାବି ନିଅନ୍ତି।
0: ଅସହାୟ ମଣିଷର ଜୀବନ ସବୁବେଳେ କଷ୍ଟରେ ଥାଏ, ସାଥୀ ଥାଇ ମଧ୍ୟ ସାଥିରେ ନଥାନ୍ତି, ଆଉ ଶେଷ ଯାତ୍ରାରେ ମଧ୍ୟ କେହି ପାଖରେ ରହନ୍ତି ନାହିଁ। କିନ୍ତୁ ହଁ, ସେହି ସମୟରେ ଯେତେବେଳେ କେହି ଅଜଣା ହୋଇ ହାତ ବଢ଼ାଏ, ସେହିଠାରେ ହିଁ ଦେଖାଯାଏ ମାନବିକତାର ସୁନ୍ଦର ଚେହେରା।
1: ସାହାଯ୍ୟ କେବଳ ଧନରେ ହୁଏନି, କେବେ ଟିକେ ସ୍ନେହ, ଟିକେ ସମୟ, ଆଉ ଟିକେ ମଣିଷପଣିଆ ଜଣେ ଅସହାୟ ମଣିଷ ପାଇଁ ସମଗ୍ର ଦୁନିଆ ହୋଇଯାଏ।
0: ଆଜି ମଧ୍ୟ ଏହି ପୃଥିବୀଟା ଭଲ ଲାଗେ, କାରଣ ଏଠି କେହି କେହି ଅଛନ୍ତି ଯେଉଁମାନେ କି ନିଜ ସ୍ୱାର୍ଥରୁ ଅଧିକ ଅନ୍ୟର ଲୁହକୁ ମୂଲ୍ୟ ଦେଇଥାନ୍ତି।
1: ହଁ, ସେମିତି ଜଣେ ଅତିଥି ଆଜି ଆମ ପାଖରେ, ସେ ହେଉଛନ୍ତି ବର୍ତ୍ତମାନ ପର୍ଯ୍ୟନ୍ତ 200 ଅଜଣା ଶବକୁ ଦହନ କରି ମାନବିକତାର ପରିଚୟ ଦେଇଥିବା ଜଣେ ସମାଜ ସେବିକା ଆଶା ୱାନସିକା। ତାଙ୍କ ସହିତ କଥାବାର୍ତ୍ତା କରିଛନ୍ତି ସସ୍ମିତା ପାଣିଗ୍ରାହୀ।
2: ଭଉଣୀ, ସ୍ୱାଗତ କରୁଛି ଆପଣଙ୍କୁ ଆଜିର ବିବିଧା କାର୍ଯ୍ୟକ୍ରମକୁ।
3: ଥ୍ୟାଙ୍କ ୟୁ।
2: ଆମେ ଆଗକୁ ଆପଣଙ୍କ ସହିତ କଥା ହବୁ, କିନ୍ତୁ ପ୍ରଥମେ ଟିକେ ଆପଣ ଆପଣଙ୍କର ପରିଚୟ ଦେଇ ଦିଅନ୍ତୁ।
3: ମୋ ନାଁ ଆଶା ବଂଶିକା, ମୁଁ ରାୟଗଡ଼ା ରୋହିତ କଲୋନୀ ସେକେଣ୍ଡ ଲାଇନ୍ ରେ ରହୁଛି, ରାୟଗଡ଼ା DHS ଗଭର୍ଣ୍ଣମେଣ୍ଟ ହସ୍ପିଟାଲରେ ଆଟେଣ୍ଡାଣ୍ଟ କାମ କରୁଛି।
2: ଆପଣଙ୍କ ଘରେ କିଏ କିଏ ରହୁଛନ୍ତି ମ୍ୟାଡମ୍?
3: ମୋ ହଜବେଣ୍ଡ, ମୋ ଝିଅ, ମୋ ପୁଅ ଆଉ ମୁଁ।
2: ଏବେ ନିକଟରେ ଆମେ ଆପଣଙ୍କ ବିଷୟରେ ଶୁଣିଥିଲୁ, ଆପଣ ତ ଜଣେ ସମାଜ ସେବିକା, ତାପରେ ମଧ୍ୟ ଏବେ ଆମେ ଶୁଣିଥିଲୁ ନିକଟରେ ଆପଣଙ୍କ ବିଷୟରେ କିଛି, ଯେଉଁଥିପାଇଁ କି ଆପଣ ଚର୍ଚ୍ଚାର ପରିସରରେ ରହିଛନ୍ତି, ତ ଆପଣ ଟିକେ ସେ ବିଷୟରେ କହିଦିଅନ୍ତୁ।
3: ଏବେ ଦେଖନ୍ତୁ, ଯାହାର ସମସ୍ତେ ଅଛନ୍ତି ତାଙ୍କୁ ତ ସେମାନେ ନେଇକି ଯାଉଛନ୍ତି, ରୀତିନୀତି ହିସାବରେ କରୁଛନ୍ତି, ଯାହାର କିଏ ନାହାନ୍ତି। ଏମିତି ବି ଆମ ସମାଜରେ ବହୁତ ଜାଗାରେ ବହୁତ ଲୋକ ସଫର ହଉଛନ୍ତି କି କ୍ରିମେସନ ପାଇଁ, ସେଟା ଆମେ ଭାବୁଛେ କି ନାଇଁ ଏବେ କିଛି ଅସୁବିଧା ନାହିଁ, ନାଇଁ ଅଛି, ଅସୁବିଧା ଅଛି, ବହୁତ ପ୍ରକାର ଅସୁବିଧାର ସମ୍ମୁଖୀନ ହଉଛନ୍ତି, ଫାଇନାନ୍ସିଆଲି ହଉ କି ଯୋଉ ପ୍ରକାର ବି ଅସୁବିଧା ହଉ। ନିଷ୍ପତ୍ତି ନେଇଥିଲି କି ହଁ, ସେଭଳିଆ ଲୋକଙ୍କୁ ମୁଁ ସାହାଯ୍ୟ କରିବି ବୋଲି। ଆଉ

0: ଅଛନ୍ତି, ମନରେ କେମିତି ସେ ଭାବନାଟା ଆସିଲା ମ୍ୟାଡମ୍? କୋଉ ଘଟଣାକୁ ଦେଖିକି ଆପଣଙ୍କ ମନରେ ସେ ଭାବନା ଆସିଲା, ନା କେମିତି ଆସିଲା ଏଇ ଭାବନାଟା?
1: ଦେଖନ୍ତୁ, ଫାର୍ଷ୍ଟ ଅଫ୍ ଅଲ୍ ତ ମୋ ଲାଇଫରେ ବି ଏମିତି କେତେଟା ଘଟଣା ଘଟିଛି ଯୋଉଥିରେ କି ମୁଁ ଭାବିଛି ନିଷ୍ପତ୍ତି ନେଇଥିଲି କି ଏସବୁ କରିବି ବୋଲି। ଗୋଟେ ଟାଇମ୍ ଥିଲା, ସଟନ୍ ଟାଇମ୍ ଥିଲା, ମୋ ବାପା ଜଣେ ରିକ୍ସା ଚାଳକ, ଆମେ ଚାରି ଭଉଣୀ, ମୋ ମଦର ହାଉସ ୱାଇଫ୍ ଥିଲେ। ବଟ୍ ମୋ ମଦରଙ୍କର କିଛି ଗୋଟେ ହେଲ୍ଥ ଇସ୍ୟୁ ସକାଶେ ମାନେ ବହୁତ ପ୍ରକାର ମାନେ ସମସ୍ୟାର ସମ୍ମୁଖୀନ ଆମେ ହେଇଥିଲୁ।

0: ତ ସେ ଘଟଣା ମୋ ଲାଇଫର ସବୁଠୁ ବଡ ଘଟଣା ଥିଲା, ଯୋଉଟାକି ଆଉ ମୁଁ ଇନସ୍ପାୟାର ହେବା କିଛି ଦରକାର ବି ନାହିଁ, କାରଣ ମୋ ଲାଇଫରେ ଯଦି ଏ ଜିନିଷ ହେଲା, ମୋ ଭଳିଆ ବହୁତ ଲୋକ ଥିବେ ଯାହାଙ୍କ ଲାଇଫରେ ଏମିତି ଇନସିଡେଣ୍ଟ ହେଇଥିବ। ବହୁତ ପ୍ରକାର ସମସ୍ୟାର ସମ୍ମୁଖୀନ ହେଇଛୁ ଆମେ ଆମେ ଚାରି ଭଉଣୀ, ଖାଇବା ପାଇଁ ପିନ୍ଧିବା ପାଇଁ ବି ବହୁତ ପ୍ରକାର ସମସ୍ୟା ଆମେ ସମ୍ମୁଖୀନ ହେଇଛୁ। ତ ସେ ଜିନିଷରୁ ମୁଁ ନିଷ୍ପତ୍ତି ନେଇଥିଲି କି ଯଦି ଭବିଷ୍ୟତରେ ମୁଁ ଭଲ ଷ୍ଟେଜରେ ରହିଲି, ୱେଲଫେୟାର ରହିଲି, ତ ମୁଁ କିଛି କରିବି ସମାଜ ପାଇଁ।
1: ମ୍ୟାଡାମ ଏବେ ଆପଣ କଣ କାର୍ଯ୍ୟ କରନ୍ତି?
0: ପ୍ରଫେସନ ତ ମୁଁ ଗୋଟେ ଆଟେଣ୍ଡାଣ୍ଟ ଅଛି, ଗ୍ରୁପ ଡି ପୋଷ୍ଟ ରେ ଅଛି ଗଭର୍ଣ୍ଣମେଣ୍ଟ ହସ୍ପିଟାଲରେ, ଆଉ ଭାବନ୍ତୁନି କି ସେଟା ଗଭର୍ଣ୍ଣମେଣ୍ଟ ଚାକିରି, ଆଉଟସୋର୍ସିଂରେ ଅଛି।
1: ତେବେ ମ୍ୟାଡାମ ପିଲାଟି ଜୀବନରୁ ଆପଣ ଦୁଃଖ କଷ୍ଟ ସହିକି ଆଗକୁ ବଢିଯାନ୍ତି, ଏବେ ଆଗକୁ ବଢିଲା ପରେ ନିଜେ ଗୋଟେ ଷ୍ଟେଜରେ ପହଞ୍ଚିଲା ପରେ ଆପଣଙ୍କ ମନରେ ସମାଜ ସେବା ପ୍ରତି ଯୋଉ ଆଗ୍ରହ ଆସିଲା, ତେବେ ଏହି ଆରମ୍ଭଟା କେମିତି ହେଲା ମ୍ୟାଡାମ?
0: ଯେତେବେଳେ ମୁଁ ଆମର ହସ୍ପିଟାଲରେ କାମ କରୁଛି, ଦେଖନ୍ତୁ ସେଇଠି ସେଟା ଗୋଟେ ହେଡକ୍ୱାର୍ଟର ହସ୍ପିଟାଲ, ରାଇଟ, ବହୁତ ପାଖ ଆଖର ଯୋଉ ଛୋଟ ଛୋଟ ଗାଁ ଅଛି ସେପଟରୁ ବି ଲୋକ ଆସୁଛନ୍ତି ନିଜର ଟ୍ରିଟମେଣ୍ଟ ପାଇଁ, ପିଲାମାନଙ୍କର ଟ୍ରିଟମେଣ୍ଟ ପାଇଁ। ଏବେ ଦେଖନ୍ତୁ ପ୍ରାୟ କେତେଟା କେସ୍ ରେ ହୁଏ, ମଦର ସିଜେରିଆନ ସି ସେକ୍ସନ ହେଇଥିବ, ଛୁଆ ଅସୁବିଧା ହେଇକି ମରିଯାଇଥିବ, ସେମାନେ ଛୁଆକୁ ନେଇକି ଯାଇପାରୁନଥିବେ, କି ଏଠି ପୋତି ପାରୁନଥିବେ, ଏମିତି ବି ଷ୍ଟେଜ୍ ଥିବ କି ମାଆର କଣ୍ଡିସନ ଭଲ ନଥିବ, ଛୁଆ ଡେଥ ହେଇଯାଇଥିବ। ଏସବୁ ଘଟଣା ଯୋଉ ମୁଁ ଦେଖିଲି ମୋ ପିଲାବେଳରେ, ଯୋଉ ମୋ ଭାଇ ସାଙ୍ଗରେ ମୋର ଯୋଉ ସେମ୍ ଘଟଣା ଯାକ ଘଟିଥିଲା, ସେମ୍ ପ୍ରୋବ୍ଲେମ ଆମେ ବି ଫେସ୍ କରିଥିଲୁ, ମୋ ବାପା ବି ଫେସ୍ କରୁଛନ୍ତି। ତ ମୁଁ ଗୋଟେ ନିଷ୍ପତ୍ତି ନେଲି କି ଯୋଉମାନେ ଅସହାୟ ଅଛନ୍ତି ସେ ଷ୍ଟେଜ୍ ରେ ମୁଁ ଯାଇକି ତାଙ୍କ ପାଇଁ ଛିଡ଼ା ହେବି।

0: ତେବେ ଆପଣଙ୍କ ଜୀବନରେ ପ୍ରଥମେ କେଉଁ ଘଟଣାଟା ଆସିଥିଲା ମ୍ୟାଡମ୍, ସେ ଘଟଣାରେ ଆପଣ ନିଜେ ଛିଡ଼ା ହେଇକି ଲୋକଙ୍କୁ ସାହାଯ୍ୟ ଦେଇଛନ୍ତି?
1: ହଁ, ମୋ ଲାଇଫ ରେ ଫାର୍ଷ୍ଟ ଘଟଣା ଆସିଥିଲା ମାଝିଘରି ମା ମନ୍ଦିର ପାଖରେ, ଗୋଟେ ଡ୍ରେନେଜ ପାଖରେ ଦାମ୍ପି ଆଡ଼ରେ ଜଣେ ମରିକି ପଡିଥିଲେ। ସେ ପିଲା ନୁହଁ, ବଡ଼ ଏକା, ପାଖାପାଖି ମୁଁ ଯେତିକି ଗେସ୍ କରିପାରୁଛି ଗୋଟେ 40 ଇୟର୍ସ, 40 to 45 ଇୟର୍ସ ଥିବ। ପୁରା ମାନେ ଡିକମ୍ପୋଜ ହେଇଯାଇଥିଲା, ପୁରା ବଡି ପୁରା ମାନେ ଆଉ କିଛି ପାର୍ଟସ ନଥିଲା, ପୁରା ପୋକ ସାଲ ସାଲ ହଉଥିଲେ। ଏବେ ବି ସେ ଫଟୋ ମୁଁ ରଖିଛି। ସେ ପୋଲିସ ବାଲାଙ୍କୁ ତ ମୁଁ ଆଗରୁ ଯାଇକି କଥା ହେଇଥିଲି, କାହିଁକିନା ୟାର ପ୍ରୋସେସ ସବୁ ଅଲଗା ଥାଏ, ଆମେ ତ ନିଜେ ଯାଇକି ଡାଇରେକ୍ଟ କରିପାରିବାନି। ମ୍ୟୁନିସିପାଲିଟି ବାଲାଙ୍କ ସାଙ୍ଗରେ କଥା ହବ, ପୋଲିସ ବାଲାଙ୍କର ପରମିଶନ ନବାକୁ ପଡେ। ତ ଯେହେତୁ ମୁଁ ଆଗରୁ ଯାଇକି ପୋଲିସ କର୍ତ୍ତୃପକ୍ଷକୁ ମୁଁ ଜଣେଇଥିଲି କି ମୁଁ ଏମିତି ଗୋଟେ ସେବା ଆରମ୍ଭ କରିବାକୁ ଚାହୁଁଛି, ଯେତେବେଳେ ଫାର୍ଷ୍ଟ ଡେଡ୍ ବଡି ଆସିଲା ସେମାନେ ମତେ କଲ କରିଛି, ମ୍ୟାଡାମ ଆପଣ ଆସନ୍ତୁ, ଆପଣ ଯୋଉଟା କରିବାକୁ ଚାହୁଁଛନ୍ତି ରିଚୁଆଲି ଆପଣ ଆସିକି ଦେଖନ୍ତୁ ଫାର୍ଷ୍ଟ, ଆପଣ ପାରିବେ କି ନାହିଁ ବୋଲି। ଫାର୍ଷ୍ଟ ଇନ୍ସିଡେଣ୍ଟ ସେଇଟା ମୋର।
0: ମ୍ୟାଡାମ ମନରେ ସାହସଟା କେମିତି ବାନ୍ଧିଲେ? ମ୍ୟାଡାମ ପ୍ରଥମେ ତ ଆପଣ ଭାବିଥିଲେ କି ଯେ ଆପଣ ଏସବୁ କାମ କରିବେ ବୋଲି, କିନ୍ତୁ ଯେତେବେଳେ ସଡନ୍ ଆପଣଙ୍କୁ ପୋଲିସ ଷ୍ଟେସନରୁ ଫୋନ୍ ଆସିଲା କି ଯେ ଏମିତି କରିବାର ଅଛି, ସେଟା ଦେଖିଲା ପରେ ଆପଣଙ୍କ ମନରେ ସେ ସାହସଟା କେମିତି ଆପଣ ସଞ୍ଚୟ କରିଲେ କି ଯେ ହଁ ମୁଁ କରିବି ଏହାକୁ ବୋଲି?
1: ହଁ, ଦେଖନ୍ତୁ ମଣିଷର ଯୋଉ ପରିସ୍ଥିତି, ମଣିଷର ଯୋଉ ମାନେ ମାଡ ଖାଇ

0: ଆସିବ ନା ପରିସ୍ଥିତି ମାଡ଼,
1: ହୁଁ
0: ତ ସେ ଜିନିଷ ନା ମଣିଷକୁ ବହୁତ ଷ୍ଟ୍ରଙ୍ଗ କରିଦିଏ। ମୁଁ ମୋ ଲାଇଫରେ ବହୁତ କମ୍ ଏଜ୍ରେ ବହୁତ କିଛି ସହିକି ଆସିଛି। ମୁଁ ମୋ ବାପାଙ୍କ କଷ୍ଟଟାକୁ ଦେଖିଛି, ମୋ ମାଙ୍କର କଷ୍ଟଟାକୁ ଦେଖିଛି, ଆମ ଚାରି ଭଉଣୀଙ୍କୁ ନେଇକି ମୋ ବାପା ଯୋଉ ଷ୍ଟ୍ରଗଲ୍ ଲାଇଫ, ମାନେ ଯୋଉ ଭଳିଆ ସେ ଫେସ୍ କରିଛନ୍ତି, ମାନେ ଖାଇବାଠୁ ନେଇକି ପିନ୍ଧିବାଠୁ ନେଇକି ଆମକୁ ଭଲ ଲାଇଫ ଦେବା ପାଇଁ ସେ ଯୋଉ ଜିନିଷ ସବୁ ଫେସ୍ କରିଛନ୍ତି, ମୋ ଲାଇଫ ଯାକ ମୁଁ କେବେ ଭୁଲି ପାରିବିନି। ଆଉ ଗୋଟେ କଥା ସବୁବେଳେ ମନେ ରଖିଥାନ୍ତୁ, ବାପା ମାଙ୍କ କଷ୍ଟ ଯୋଉ ପିଲାମାନେ ଦେଖିକି ଚଳିଥିବେ ସେ ଜିନିଷ ସେ କେବେ ଭୁଲି ପାରିବେନି। ଆଉ ସାହସଟା ଯୋଉ କହିଲେ ନା ମ୍ୟାଡମ, ସେଟା ପରିସ୍ଥିତିକୁ ନେଇକି ଅଟୋମେଟିକଲି ପଳେଇ ଆସେ।
1: ଆପଣ ମ୍ୟାଡମ ଯେତେବେଳେ ସେ ଜାଗାକୁ ଗଲେ ଦେଖିଲେ ତାପରେ କଣ କଲେ?
0: କିଛି ନାହିଁ, ନର୍ମାଲି ଡେଡ୍ ବଡି ଉଠେଇଲୁ, ପୋଲିସ ଥିଲେ ତାକୁ ନେଇକି ଗଲୁ, ଗାତ ଖୋଳିଲୁ, କାହିଁକି ନା ଯେତେକ ଅନ୍ନୋନ୍ ଡେଡ୍ ବଡି ଥାଏ ଆପଣ ତାକୁ ପୋଡି ପାରିବେନି ୱିଦାଉଟ୍ ଏନି ପୋଲିସ ପରମିସନ, ତ ତାକୁ ନେଇକି ଗଲୁ, ପୋତିଲୁ ରୀତିନୀତି ସତ୍କାରରେ ଯେମିତି ଆପଣ ନେଇକି ଯାଉଛନ୍ତି। ଏବେ ମୋ ଫ୍ୟାମିଲିରେ କିଏ ମରିଗଲେ ମୁଁ ଯେମିତି ନେଇକି ଯାଉଛି, ନୂଆ କପଡ଼ା, ଫୁଲ, ଚନ୍ଦନ, ଫୁଲମାଳ, ଆଳତୀ କର୍ପୂର ସବୁ ସେଇ ହିସାବରେ ନେଇକି ଗଲୁ, ପୋତିଲୁ, ଆସିଲୁ।
1: ଏଥିରେ ଆପଣ ଜଣେ ହିଁ ସାମିଲ ଅଛନ୍ତି ନା ଆପଣ କାହାକୁ ଏ ଭିତରେ ଇନଭଲ୍ଭ କରିଛନ୍ତି ମ୍ୟାଡମ?
0: ଶୁଣନ୍ତୁ, ଫାର୍ଷ୍ଟ ତ ସ୍ଟାର୍ଟିଂରୁ ମୁଁ ଏକଲା ହିଁ ସାମିଲ ଥିଲି, ବଟ୍ ଆସ୍ତେ ଆସ୍ତେ ମୋ ହଜବେଣ୍ଡ ସାମିଲ ହେଲେ, ସେ ବି ମତେ ବୁଝିବାକୁ ଚେଷ୍ଟା କଲେ କି ମୁଁ କୋଉ ପର୍ପଜ ନେଇକି କରୁଛି। ମୋର ଗୋଟେ ଭଣଜା ଅଛି ଯାହାର ନାଁ ଟି ଲୋକେଶ କୁମାର, ସିଏ ସାମିଲ ହେଲା। ତାପରେ ମୋର ଆଉ ଗୋଟେ ଭାଇ ଅଛି, ସାନ ଭାଇ କିରଣ କୁମାର ବୋଲି, ସିଏ ସାମିଲ ହେଲା। ଆଉ ଯେତେବେଳେ ଯିଏ ରହୁନାହାନ୍ତି, ଆଭେଲେବଲ୍ ରହୁନାହାନ୍ତି, ମୁଁ ଏକଲା ବି ନିଜେ ଯାଉଛି।

0: ଆପଣ କଣ ଭାବନ୍ତି ମ୍ୟାଡମ, ଆପଣଙ୍କର ଏହି ଯୋଉ କାମ ଆପଣ ଆରମ୍ଭ କରିଛନ୍ତି କରିବାର, ଏଥିରେ ସମାଜକୁ କଣ ସନ୍ଦେଶ ମିଳିବା ଦରକାର?
1: ମ୍ୟାଡମ କିଛି ସନ୍ଦେଶ ନାହିଁ। ଗୋଟେ ମଣିଷ ଦେଖନ୍ତୁ, ଆଜିକା ଷ୍ଟେଜ ଯୋଉ ଭଳିଆ ହେଲାଣି, ମଣିଷ ମଣିଷକୁ ଭାଲ୍ୟୁ ଦଉନି, କେବଳ ପଇସା ପଛରେ ଦୌଡୁଛି, ହଁ ନା ନାହିଁ? ଏବେ ରୋଡ ସାଇଡ୍ରେ ଯଦି ଗୋଟେ ଛୋଟ କୁକୁର ଛୁଆଟା ମରିଯାଉଛି, ଆପଣ କେବେ ମାର୍କ କରିଛନ୍ତି, କେବେ ଅବଜର୍ଭ କରିଛନ୍ତି ପ୍ରାୟ କେତେଟା କୁକୁର ଆସିବେ ତା ପାଖକୁ? ଗୋଟେ କାଉ ମରିକି ପଡ଼ିଥିଲେ ବି ହଜାରଟା କାଉ ଆସୁଛନ୍ତି, କି ଶହେଟା କାଉ ଆସୁଛନ୍ତି, କି ଦଶଟା କାଉ ଆସୁଛନ୍ତି, କିନ୍ତୁ ଗୋଟେ ମଣିଷ ଜୀବନର ମୂଲ୍ୟ କିଛି ନାହିଁ କି ମ୍ୟାଡମ? ମଣିଷ ବଞ୍ଚିଥିଲା ବେଳେ କେତେ କଳହ, କେତେ ସବୁ ଝଗଡ଼ା, ତୋର ମୋର ସ୍ୱାର୍ଥ ଯାହା ସବୁ ବି ଥାଉଛି, ସେଟା ପାଖରେ ରଖି ଦିଅନ୍ତୁ। ଆଟଲିଷ୍ଟ ମରିଲା ପରେ ତ ତାକୁ ସେତିକି ସମ୍ମାନ ମିଳିବା ଦରକାର ନା? ନା ନାଇଁ କହୁଛନ୍ତି?
0: ଯଦି ଆମେ କଥା ହେବା ମ୍ୟାଡମ ମଣିଷ ସମାଜ ବିଷୟରେ, ଆପଣ ସିନା ଏଇ ସମାଜ ସେବା କରୁଛନ୍ତି, ଆପଣ ଆଗକୁ ଆସୁଛନ୍ତି, କିନ୍ତୁ ବହୁତ ଜଣ ଏମିତି ଅଛନ୍ତି ଯେଉଁମାନେ ଦେଖିକି ଚାଲି ଯାଆନ୍ତି କିମ୍ବା ଫଟୋ ଉଠେଇକି ସୋସିଆଲ ମିଡିଆରେ ପୋଷ୍ଟ କରିକି ଚାଲି ଯାଆନ୍ତି, ସେମାନଙ୍କୁ ଆପଣ କଣ କହିବାକୁ ଚାହିଁବେ?
1: ସେ ସମସ୍ତଙ୍କୁ ମୁଁ ସେଇ ଜିନିଷ ପାଇଁ ହିଁ ତ ମୁଁ ଏଇଟା ଆରମ୍ଭ କରିଛି। ସେ ସମସ୍ତଙ୍କୁ ମୁଁ ଗୋଟେ ହିଁ ସନ୍ଦେଶ ଦେବାକୁ ଚାହୁଁଛି, ଆଜିକା ଜୀବନ କାଲିକି ନାହିଁ, ମେବି ସେ ଜିନିଷ ଆମକୁ ବି ଫେସ୍ କରିବାକୁ ପଡେ, କିଏ ଜାଣିଲା, କାଲି ରାସ୍ତା କଡ଼ରେ ମୁଁ ବି ପଡିକି ମରିକି ପଡିଥାଇ ପାରେ। ପରା ଯୋଉ ଜିନିଷ ଦେଖନ୍ତୁ ମ୍ୟାଡମ, କର୍ମ ହିଟ୍ସ ବ୍ୟାକ୍, ଆପଣ ଯେମିତି କର୍ମ କରିବେ ସେଟା ଆପଣଙ୍କୁ ରିଟର୍ନ ଆସିବ। ମୁଁ ଯଦି ଆଜି ଗୋଟେ ଲୋକକୁ ଦେଖିକି ଫଟୋ ଉଠେଇକି ମୋବାଇଲରେ ଭିଡିଓ କରିକି ଛାଡିକି ପଳଉଛି ସାଇଡ୍ରୁ, ତ ମତେ କାଲି ସେ ପରିସ୍ଥିତି ଫେସ୍ କରିବାକୁ ପଡିବନି ବୋଲି କିଛି ଗ୍ୟାରେଣ୍ଟି ଅଛି କି? ତ ମୁଁ ଯଦି ଜଣକୁ ସମ୍ମାନ ଦେଇପାରୁନି, ତ ଆଉ ଜଣେ ମତେ କଣ ସମ୍ମାନ ଦେବେ? ଯୋଉମାନେ ବି ସେ ଜିନିଷ କରୁଛନ୍ତି, ମୁଁ ବାସ୍ ତାଙ୍କୁ ଏତିକି ଜଣେଇବାକୁ ଚାହୁଁଛି, ଦୟାକରି ଯେତିକି ପାରୁଛ ସାହାଯ୍ୟ କର। ମଣିଷ ମରିଗଲା ପରେ କୁହନ୍ତି ନା, ଆପଣଙ୍କ ସବୁ ପୁରାଣରେ ବି ଲେଖା ହେଇଛି ନା, ଭଗବତ ଗୀତାରେ ଲେଖା ହେଇଛି, ଗରୁଡ ପୁରାଣରେ ଲେଖା ହେଇଛି, ପଦ୍ମ ପୁରାଣରେ ବି ଲେଖା ହେଇଛି, ଶିବ ପୁରାଣରେ ଲେଖା ହେଇଛି, କି ଯେତେବେଳେ ଆଫ୍ଟର ଡେଥ୍ ସେ ମଣିଷ ହେଇକି ରୁହେନି, ତାର ଆତ୍ମା ପରମାତ୍ମା ସାଙ୍ଗରେ ମିଶିଯାଏ ଆଉ ସେ ଭଗବାନଙ୍କ ସାଙ୍ଗରେ ସମାନ ହେଇଯାଏ। ତ ଯଦି ଆପଣ ତାକୁ ଭଗବାନ ବୋଲି ମାନୁଛନ୍ତି, ସେତିକି ସମ୍ମାନ ବି ଦିଅନ୍ତୁ ତାଙ୍କୁ, ତାଙ୍କର ପୁରା ରାଇଟ୍ସ ଅଛି କି ସେତିକି ରିଚୁଆଲରେ ଯିବେ।

0: ଆପଣ ଯୋଉ ଏଇ କାର୍ଯ୍ୟ ଆରମ୍ଭ କରିଛନ୍ତି ମ୍ୟାଡମ, ବହୁତ ବଢିଆ କାମ ଆପଣ କରୁଛନ୍ତି, ତ ଏବେକୁ ଏମିତି କେତେ ଜଣଙ୍କର ଆପଣ କରିଛନ୍ତି ମ୍ୟାଡମ?
1: ମ୍ୟାଡମ ପାଖାପାଖି 200 ହବ ଏକା।
0: କେତେ ବର୍ଷ ହେଲାଣି ମ୍ୟାଡମ ଏଇଟା ଆରମ୍ଭ କରିକି?
1: 3 ବର୍ଷ, ଗତ 7 ବର୍ଷ ହେଲା ମୁଁ କେବଳ ଖାଦ୍ୟ ଯୋଗାଇବା, ରୋଡ୍ ସାଇଡ୍ ରେ ଥିବା କୁକୁର ମାନଙ୍କୁ ଖାଇବା ଯୋଗାଇବା, ଗାଈ ମାନଙ୍କୁ ଯୋଗାଇବା, ରୋଡ୍ ସାଇଡ୍ ରେ ବି ଯୋଉମାନେ ରହୁଛନ୍ତି ଦେଖନ୍ତୁ ଯାହାର କିଏ ନାହାନ୍ତି ସେମାନଙ୍କୁ ଖାଇବା ଯୋଗାଇବା ଏସବୁ କାମ କରୁଥିଲି। ଯୋଉମାନେ ରକ୍ତହୀନତାରେ ପ୍ରୋବ୍ଲେମ ଫେସ୍ କରୁଛନ୍ତି ଗଭର୍ଣ୍ଣମେଣ୍ଟ ହସ୍ପିଟାଲରେ ସେମାନଙ୍କୁ ରକ୍ତ ଯୋଗାଇବା ସେସବୁ କାମ କରୁଥିଲି। ବଟ୍ ଗତ 3 ବର୍ଷ ହେଲା ମୁଁ ଏ ଡେଡ୍ ବଡି କାମ ଆରମ୍ଭ କରିଛି।
0: 3 ବର୍ଷରେ 200 ଜଣଙ୍କର ଆପଣ ଶବଦାହ କରିଛନ୍ତି?
1: ଆଜ୍ଞା। ଆଉ ଏ 7 ବର୍ଷ ଭିତରେ ଏବେ ବି ଆମର ଖାଇବା ପ୍ରୋଗ୍ରାମ ଚାଲିଥାଉଛି ସବୁବେଳେ, ୱିକଲି ଗୋଟେ ପ୍ରୋଗ୍ରାମ ତ ରହୁଛି ମ୍ୟାଡମ, କୋଉଠି ନା କୋଉଠି ଖାଇବା ଡୋନେସନ, କାହାକୁ ନା କାହାକୁ ରକ୍ତ ଯୋଗାଇବା, ଏ କାମ ଚାଲିଥାଉଛି, ମୋର କଣ୍ଟିନ୍ୟୁ ଚାଲିଥାଉଛି।

0: ଏସବୁ ଯୋଉ କାମ କରୁଛନ୍ତି ମ୍ୟାଡମ, ଖାସ କରିକି ଯୋଉ ଅସହାୟ ଲୋକମାନଙ୍କର ଯୋଉମାନଙ୍କର କେହି ନାହାନ୍ତି, ଆପଣ ସେମାନଙ୍କର ଯୋଉ ଶବଦାହ କରୁଛନ୍ତି, ଏସବୁ କରିକି ଆସିଲା ପରେ ମନରେ କେବେ ଏକଲା ବସିଲା ବେଳକୁ ମନରେ କଣ ଭାବନା ଆସେ ମ୍ୟାଡମ?
1: ମ୍ୟାଡମ ଭାବନା କହିଲେ କଣ କହିବି, ଦେଖନ୍ତୁ ସେମାନେ ତ ମେନଲି ଅନାଥ ନୁହନ୍ତି। ଯଦି ସେମାନେ ଜନ୍ମ ପାଇଛନ୍ତି ପୃଥିବୀ ପୃଷ୍ଠରେ ତାହେଲେ ତାଙ୍କର ମା ବାପା ନିଶ୍ଚିତ ଥିବେ। ମେବି ତାଙ୍କର ଘରର କୌଣସି ପରିସ୍ଥିତି ତାଙ୍କୁ ଏମିତି କରିଦେଇଛି, ତାଙ୍କ ମା ବାପା ଥିଲେ କି ତାଙ୍କ ବନ୍ଧୁ ବାନ୍ଧବ ଥିଲେ ସେମାନେ ପୁରା ରିଚୁଆଲି କରିଥାନ୍ତେ ନା ନାଇଁ କୁହନ୍ତୁ। ସେ ଗୋଟେ ଜିନିଷର ଦୁଃଖ ଭାବନା ତ ସବୁବେଳେ ଆସୁଛି, ବଟ୍ ଆଉ ଗୋଟେ ଖୁସି କି ଭଗବାନ ମତେ ଏତିକି ସାହସ ଆଉ ଏତିକି ଦେଇଛନ୍ତି କି ଜଣକୁ ମୁଁ ସାହାଯ୍ୟ କରିପାରିବି, ସେତିକି ମତେ ଚାନ୍ସ ଦେଇଛନ୍ତି। ଆଉ ସେଥିପାଇଁ ମୁଁ ଭଗବାନଙ୍କୁ ସବୁବେଳେ ଋଣୀ ହେଇକି ଅଛି, ସବୁବେଳେ ତାଙ୍କୁ କୃତଜ୍ଞ କି ମତେ ସେତିକି ମୌକା ଦେଇଛନ୍ତି କି ମୁଁ ଜଣକୁ

0: ଏତେ ସବୁ କରିଛନ୍ତି ଆପଣ ମ୍ୟାଡମ, ଏସବୁ ଭିତରେ କେବେ କିଛି ଘଟଣା ଯାହାକି ଆପଣଙ୍କୁ ମର୍ମାହତ କରିଛି କିମ୍ବା କିଛି ଏମିତି ଇନ୍ସିଡେଣ୍ଟ ଯାହାକି ଆପଣ ଏବେ ବି ଭୁଲି ପାରି ନାହାନ୍ତି?
1: ହଁ, ମୋ ଲାଇଫ ର ଗୋଟେ ଇନ୍ସିଡେଣ୍ଟ ଅଛି ମ୍ୟାଡମ, ମୁଁ ଭୁଲି ପାରିନି। ସବୁବେଳେ ଜଣକୁ ନେଇକି ଖାଦ୍ୟ ଯୋଗାଏ, ସେ ଲୋକ ଫୁଟି ଆସିବ, ମୁଁ କେତେବେଳେ ବି ଯିବି କହିଲେ ତାଙ୍କ ମୁହଁରେ ଗୋଟେ ଅଲଗା ପ୍ରକାର ହସ ଫୁଟି ଆସେ। ମୋ ଝିଅ ଆସିଲା, ମୋ ମା ଆସିଲା, ତାଙ୍କର ଯେତିକି ମୁଁ ତାଙ୍କ ସାଙ୍ଗରେ ବାର୍ତ୍ତାଳାପ କରିଛି, ମୁଁ ତାଙ୍କ ସାଙ୍ଗରେ ଯେତିକି କ୍ଲୋଜ ହେଇଛି, ମାନେ ମୁଁ ତ ଆପଣଙ୍କୁ ଏବେ କହିବି ପାରୁନି କି କାହିଁକିନା ମୋ ଆଖିରୁ ଲୁହ ହିଁ କହିବ। ସେ ଲୋକ ଗୋଟେ ଏମିତି ଆଟାଚମେଣ୍ଟ ଥିଲେ ଯେମିତି ଗୋଟେ ଫାଦର ଆଣ୍ଡ ଡଟର ର ବଣ୍ଡିଂ ଥିବ ନା ମ୍ୟାଡମ, ସେମିତି ଥିଲା ମୋର ତାଙ୍କ ସାଙ୍ଗରେ। ସେ ସବୁବେଳେ ମୋତେ କୁହନ୍ତି, ମୋର ଦିଟା ପୁଅ ମା ଆଉ ଦିଟା, ମୁଁ କାମ କରୁଥିଲି, ମୁଁ ଚାକିରି କରୁଥିଲି, ମୋର ଦିଟା ଯାକ ପୁଅ ମୋ ସମ୍ପତ୍ତି ମୋଠୁ ଲୁଟି ନେଲେ, ମୋତେ ଛାଡିଦେଲେ, ମୁଁ କେବେ ବି ଏକଲା ନୁହଁ। ଜାଣିଛୁ ନା କାହିଁକି ଏକଲା ନୁହଁ, କାହିଁକିନା ମୋ ଝିଅ ହିସାବରେ ତୁ ଅଛୁ ନା ମୋ ସାଙ୍ଗରେ, ତୁ ଭାବୁଛୁ କି ମୁଁ ଅନାଥ ବୋଲି? ମୁଁ ଅନାଥ ନାଇଁ ରେ ମା, ମୋର ଦିଟା ପିଲା ଅଛନ୍ତି।

ଭାଇଜାଗର ନିୟର ଆବାଉଟ କୋଉ ଗୋଟେ ଗାଁରୁ ଆସିଥିଲେ, ତାଙ୍କୁ ଯେତେବେଳେ ମେଡିସିନ ହଉ ଲୁଗାପଟା ହଉ ଯୋଉଟା ବି ହଉ ଦରକାର ଅଛି ମାନେ ସେ ମତେ ହିଁ ଜଣେଇବେ। ମୁଁ ପ୍ରାୟ 2 ଦିନ କି ଥରେ ତାଙ୍କ ପାଖକୁ ଯାଏ, ଆଉ ମୁଁ ବି ତାଙ୍କୁ କେବେ ଅସମ୍ମାନର ସହ ଡାକେନି, ବାବା ହିଁ ଡାକେ। ତ ସେ ମୋ ସାଙ୍ଗରେ ସେମିତି ବର୍ଣ୍ଣିଂ ଥିଲେ, ମୁଁ ମୋ ହାତରୁ ହିଁ ତାଙ୍କୁ ଖାଇବା ଯୋଗାଉଥିଲି, ମେଡିସିନ ଯୋଗାଉଥିଲି, ମୋ ହାତରେ ହିଁ ମୁଁ ତାଙ୍କୁ ଡ୍ରେସ ପଟା ନେଇକି କିଣିକି ଦଉଥିଲି, ଆଉ ଲାଷ୍ଟ କ୍ରିମେସନ ବି ମୁଁ ମୋ ହାତରେ ହିଁ କଲି, ଯୋଉଟା କି ମୁଁ ମୋ ଲାଇଫରେ କେବେ ବି ଭୁଲି ପାରିବିନି। ମୁଁ ନିଜେ ମୋ ହାତରେ, ଆଉ ସେ ସବୁବେଳେ କୁହନ୍ତି କି ମୋର କିଏ ନାହାନ୍ତି, ନାଇଁ ମା ମୋ ଝିଅ ଅଛି ନା, ତୁ ହିଁ ନେଇକି ଯିବୁ, ମତେ ତୁ ହିଁ ସବୁ କରିବୁ। ସେ ଜିନିଷଟା ହିଁ ସତ ହେଇଗଲା, ମୁଁ ମୋ ହାତରେ ହିଁ, ଯୋଉ ହାତରେ ତାଙ୍କୁ ଖାଇବା ଦେଇଥିଲି ସେ ହାତରେ ହିଁ ତାଙ୍କୁ ନେଇକି ଦାହ କରିବାକୁ ପଡ଼ିଥିଲା ମତେ। ସେ ଜିନିଷ ମୋ ଲାଇଫରେ କେବେ ଭୁଲି ପାରିବିନି।

0: ଜାଣିଲା ପରେ ଏମିତି ଲାଗୁଛି ମ୍ୟାଡମ କି ମଣିଷ ପୁଣି ଆଜି ବି ସମାଜରେ ବଞ୍ଚିଛି ବୋଧେ।
1: ମୁଁ ସ୍ପେଶାଲି ସମସ୍ତଙ୍କୁ ଗୋଟେ ଜିନିଷ କହିବାକୁ ଚାହୁଁଛି, ସମସ୍ତଙ୍କୁ ଗୋଟେ ହିଁ ସନ୍ଦେଶ ଦେବାକୁ ଚାହୁଁଛି, ମଣିଷ ବଞ୍ଚିଥିଲା ବେଳେ ତାକୁ ଭାଲ୍ୟୁ କରନ୍ତୁ। ଯେତେବେଳେ ମଣିଷର ଡେଥ ହେଇଯିବ, ଆପଣ ରାଗିଲେ, ରୋଷେଇଲେ, କାନ୍ଦିଲେ, ମୁଣ୍ଡ ପିଟିଦେଲେ ବି ସେ ରିଟର୍ନ ଆସିବନି। ମୋ ଲାଇଫରେ ମୋର ବି କିଏ ନାହାନ୍ତି, ଆଉ ବାପା ମାଙ୍କର ଯୋଉ ଋଣ ଅଛି ନା, ସେଟା ଦୟାକରି ପଇସା ସାଙ୍ଗରେ ଥୁଣ୍ଟୁନି। ନଟ ଇଭେନ୍ ବାପା ମା, ଶାଶୁ ଶ୍ୱଶୁର ହଉ, ବାପା ମା ହଉ, ଯଦି ଭଗବାନ ଆପଣଙ୍କୁ ମୌକା ଦଉଛନ୍ତି ସୁଝିବା ପାଇଁ ଚେଷ୍ଟା କରନ୍ତୁ। ତାହେଲେ ସେ ଯୋଉ ଋଣଟା ଅଛି ନା, ସାତ ଜନ୍ମରେ ବି ଆପଣ ସୁଝି ପାରିବେନି। ଆଉ ଦୟାକରି ପଇସା ପଛରେ ଗୋଡେଇକି ବାପା ମାଙ୍କୁ କି ଶାଶୁ ଶ୍ୱଶୁରଙ୍କୁ ଓଲ୍ଡ ଏଜ୍ ହୋମ୍ ରେ ଛାଡି ଦିଅନ୍ତୁ ନାହିଁ। ସେମାନେ ଥିଲାବେଳେ ତାଙ୍କର ଯୋଉ ଭାଲ୍ୟୁ ଅଛି ଆପଣ ବୁଝିପାରିବେନି। ସମସ୍ତଙ୍କ ଲାଇଫରେ ଅଛି, ସମସ୍ତଙ୍କ ଘରେ ଝଗଡା ହଉଛି। ଇଭେନ୍ ମୋ ଲାଇଫରେ ବି, ମୁଁ ମୋ ଶାଶୁ ସାଙ୍ଗରେ ଥିଲାବେଳେ ବି ଆମର ସବୁବେଳେ ଝଗଡା ହୁଏ, ଆମେ ସବୁବେଳେ କେଟରେ କେଟରେ ହଉ, କିନ୍ତୁ ମୁଁ ମୋ ଲାଇଫରେ କେବେ ମୋ ଶାଶୁ ଶ୍ୱଶୁରଙ୍କୁ ନେଇକି ମୋ ଅନାଥାଶ୍ରମରେ ଛାଡ଼ିନି କି ତାଙ୍କୁ କେବେ ଅବହେଳା କରିନି। ଦୟାକରି ସମସ୍ତଙ୍କୁ ହାତ ଯୋଡିକି ରିକ୍ୱେଷ୍ଟ, କାହାକୁ ବି ଅସମ୍ମାନିତ କରନି। ନେଇକି ଅନାଥାଶ୍ରମରେ ଛାଡ଼ିଦବା, ସମ୍ପତ୍ତି ନେଇ ସାରିଲା ପରେ ବାହାରକୁ କାଢ଼ିଦବା, ଏସବୁ କାମ କରନି ପ୍ଲିଜ। ଯୋଉଟା ତମେ କରିବ ଇଟ୍ ୱିଲ୍ ରିଟର୍ନ ବ୍ୟାକ୍ ଟୁ ୟୁ, ତମ ପାଖକୁ ନିଶ୍ଚୟ ଆସିବ। କର୍ମକୁ ଡର, ଏତିକି ମୁଁ କହିବାକୁ ଚାହିଁବି, ଆଉ କିଛି କହିବାକୁ ଚାହିଁବିନି ମ୍ୟାଡମ।

0: ଆପଣ କଣ ଭାବନ୍ତି ମ୍ୟାଡମ, ଆପଣଙ୍କୁ ଦେଖି ଏ ସମାଜରେ କଣ କିଛି ପରିବର୍ତ୍ତନ ଆସିପାରିବ ବୋଲି ଭାବୁଛନ୍ତି? ମାନବିକତା ଯୋଉ କେଉଁଠି ହଜିଯାଇଛି ତାହା ପୁଣି ଥରେ ଆସିପାରିବ ବୋଲି ଭାବୁଛନ୍ତି କି?
1: କହି ହବନି ମ୍ୟାଡମ, ଯୋଉମାନେ କର୍ମକୁ ଡରିବେ ମେ ବି 100 ଜଣଙ୍କ ଭିତରେ ଜଣଙ୍କର ପରିବର୍ତ୍ତନ ଆସିପାରିବ। ପୁରା ମୁଁ ପୁରା ଦୁନିଆକୁ ତ ବଦଳେଇ ପାରିବିନି, କିଏ ଜାଣେ ଜଣେ ତ ବଦଳେଇ ପାରିବ। ତା ମନରେ କମ ସେ କମ ତ ଆସିବ କି ନାଇଁ, ହଁ ଏମିତି କରିବା ଉଚିତ କି ଏମିତି କରିବା ଉଚିତ ନୁହଁ ବୋଲି।
0: ଆପଣ କଣ ଭାବନ୍ତି ମ୍ୟାଡମ, ଏସବୁ କାମ କରିବା ପାଇଁ ସାହସ ନିହାତି ଦରକାର? ସମସ୍ତଙ୍କ ପାଖରେ ସାହସ ନଥାଏ, ତ ସାହସ ଜନ୍ମରୁ ଆସେ ନା ଅଭ୍ୟାସ ପରେ ଆସେ ନା ପରିସ୍ଥିତିରୁ ଆସେ?
1: ପରିସ୍ଥିତିରୁ ଆସେ ମ୍ୟାଡମ, ଜନ୍ମରୁ କିଏ ସାହସୀ ନଥାନ୍ତି ମ୍ୟାଡମ। ଆପଣ କିଛି କରିବା ଦରକାର ନାହିଁ, ଆପଣ ଘରେ ଯୋଉ ଆପଣଙ୍କର ମା ବାପା ଆପଣଙ୍କ ବୟସରୁ ଯିଏ ବଡ ଅଛନ୍ତି ଆପଣ ତାଙ୍କୁ ସମ୍ମାନ ଦିଅନ୍ତୁ ଫାର୍ଷ୍ଟ ଥିଙ୍ଗ। ଘରେ ଯୋଉ ଶାଶୁ ଶ୍ୱଶୁର ଅଛନ୍ତି ତାଙ୍କୁ ସମ୍ମାନ ଦିଅନ୍ତୁ, ସବୁ ଅଟୋମେଟିକଲି ଆସିଯିବ ଆପଣଙ୍କ ପାଖକୁ। ଆପଣ କେବଳ ଡେଡ୍ ବଡି ପଡିବା ପାଇଁ ଆପଣଙ୍କୁ ସାହସ ଦରକାର ତ, ସେଇଟା କରନ୍ତୁନି। ଅନ୍ୟର କଷ୍ଟକୁ ନିଜର କଷ୍ଟ ବୋଲି ଭାବନ୍ତୁ ମ୍ୟାଡମ। ଯଦି ଆପଣ ପାରୁଛନ୍ତି କାହାକୁ ଯଦି ଖାଇବା ଦେଇ ପାରୁନାହାନ୍ତି କାହାର ପେଟ ମାରନ୍ତୁନି, ସେତିକି ତ ଆପଣ କରିପାରିବେ। ଏବେକା ଷ୍ଟେଜରେ ଯାହା ସବୁ ଅଛି ଆମେ ସବୁବେଳେ କଙ୍କଡା ଭଳିଆ ବିହେଭ କରୁଛେ, କିଏ ଉପରକୁ ପଳଉଛି ତାକୁ ଟାଣି ଦିଅ, ଯୋଉଠି ମିଳୁଛି ଚୁଗୁଲି ଚାଟି କର, ତ ସେତିକି ତ ଆପଣ ବନ୍ଦ କରିପାରିବେ ନା। ଆପଣ ନିଜେ ବଦଳନ୍ତୁ।

0: ସମାଜ ଅଟୋମେଟିକ ବଦଳିଯିବ ମ୍ୟାଡାମ।
1: ବଢିଆ କଥା କହିଲେ, ବହୁତ ବଢିଆ ବଢିଆ କାମ କରୁଛନ୍ତି ଆପଣ। ଛୋଟ ବେଳରୁ ଆପଣ କଷ୍ଟ ସହି ଆସିଥିଲେ, ତାପରେ ସେଇ କଷ୍ଟ ସହିକି ଆପଣ ଲୋକଙ୍କୁ ବି ସାହାଯ୍ୟ କରୁଛନ୍ତି। ଜୀବନରୁ ଆପଣଙ୍କୁ କଣ ଶିକ୍ଷା ମିଳିଛି ମ୍ୟାଡମ?
0: ଶିକ୍ଷା ଆଉ କଣ ପାଇବି ମ୍ୟାଡମ, ମୁଁ କହିଲି ପରା ଆପଣଙ୍କୁ, ଅନ୍ୟର କଷ୍ଟକୁ ନିଜ କଷ୍ଟ ବୋଲି ଭାବନ୍ତୁ। ଆଉ କିଛି କହିପାରିବିନି ମୁଁ, କାହିଁକିନା ମୋ ବାବା ଯାହା ଯୋଉ ଷ୍ଟ୍ରଗଲ ଲାଇଫରେ ନେଇକି ମୋତେ ଆଜି ଷ୍ଟେଜରେ ଆଣିକି ଛିଡ଼ା କରୁଛନ୍ତି।
1: ପରିବାର ଲୋକର ଆପଣ କହିଲେ, ଆପଣଙ୍କ ସ୍ୱାମୀ ଆପଣଙ୍କୁ ସହଯୋଗ କରୁଛନ୍ତି, ଆପଣଙ୍କ ପିଲାମାନେ ମଧ୍ୟ ଆପଣଙ୍କୁ ଦେଖୁଥିବେ, ଏବେ ଦେଖିକି ଜାଣିଥିବେ କି ଯେ ତାଙ୍କ ମା ବାପା କଣ କାମ କରୁଛନ୍ତି, ଯାହାକି ସମାଜ ପାଇଁ ଭଲ, ସମସ୍ତଙ୍କ ପାଇଁ ଭଲ। ଆପଣ କଣ ଭାବନ୍ତି କି ଆପଣଙ୍କ ପରେ ଆପଣଙ୍କ ଛୁଆମାନେ ମଧ୍ୟ ଏମିତି ଆଗେଇ ଆସିବେ?
0: ନିଶ୍ଚୟ ମ୍ୟାଡମ, କାହିଁକି ମୋ ହଜବେଣ୍ଡ ର ସପୋର୍ଟ ଯେତିକି ଅଛି, ମୋ ପିଲାମାନଙ୍କର ବି ସେତିକି ସପୋର୍ଟ ଅଛି ମ୍ୟାଡମ। ମୁଁ ପ୍ରାୟ ଟାଇମ ମାର୍କ କରିଛି, ମୁଁ କହୁନି ମୋ ପରେ ମୋ ପିଲା ଏମିତି କରିବେ ବୋଲି ମୁଁ ଦାବି ତ ଦେଇପାରିବିନି, ବଟ୍ ଏବେ ଯେତିକି ମୁଁ ତାଙ୍କୁ ମାନେ ମୁଁ ମାର୍କ କରିଛି, କେତେବେଳେ ଯଦି ରୋଡ୍ ସାଇଡ୍ ରେ ଯାଉଥିବୁ, କିଏ ଯଦି ବସିଥିବେ, ସେ ନିଜେ ଯାଇକି ତାଙ୍କୁ ପଚାରୁଛନ୍ତି ଆପଣ ଖାଇଛନ୍ତି କି, ମୁଁ ପାଣି ଆଣିଦେବେ କି ନା କଣ ଖାଇବେ କି, ଆଟଲିଷ୍ଟ ପିଲାଙ୍କ ମାଇଣ୍ଡରେ ଯଦି ଏତିକି ଆସିଛି ବହୁତ ବଡ କଥା ମ୍ୟାଡମ। ମାମା ନେଇକି ଦେବେ ନା, ସେ ଖାଇ ନାହାନ୍ତି, ମାମା କିଛି କରୁନ ଆମେ ନେଇକି ଯାଇକି ବାଣ୍ଟିକି ଆସିବା, ତ ସେତିକି ଏନଫ୍ ମ୍ୟାଡମ। ପିଲାଙ୍କ ମାଇଣ୍ଡରେ ସେତିକି ଅଛି କି ଆମେ ନେଇକି ଗଲେ ଆମେ ଦେଲେ, ବହୁତ ଲୋକ ଅଛନ୍ତି ଯୋଉମାନେ ଖାଇବା ଅପେକ୍ଷାରେ ଅଛନ୍ତି।
1: ଭବିଷ୍ୟତ ପାଇଁ ଆଉ କଣ ଭାବିଛନ୍ତି କି ମ୍ୟାଡମ, ଆଉ କଣ କରିବେ ବୋଲି?
0: ମ୍ୟାଡମ ଗୋଟେ ଜିନିଷ ମୁଁ ଭଗବାନଙ୍କୁ ସବୁବେଳେ ଡାକୁଛି, ମତେ ପ୍ରଭୁ ଏତିକି ଶକ୍ତି ଦିଅନ୍ତୁ, ଭଗବାନ ମତେ ଏତିକି ଶକ୍ତି ଦିଅନ୍ତୁ କି ମୁଁ ସବୁବେଳେ ଜଣକୁ ସାହାଯ୍ୟ କରିପାରିବି, ନା ମତେ ପଇସା ଦରକାର, ନା ଧନ ଦରକାର, ନା ଜଣ ଦରକାର, କିଛି ଦରକାର ନାହିଁ ମ୍ୟାଡମ, କିଛି ଦରକାର ନାହିଁ। ମତେ ଭଗବାନ କେବଳ ଗୋଟେ ରାସ୍ତା ଦେଖାନ୍ତୁ ଯାହା ଦ୍ଵାରା ମୁଁ ସାହାଯ୍ୟ କରିପାରିବି ଜଣକୁ।

0: ଏତିକି ମୁଁ ଭାବିଛି ମ୍ୟାଡମ, ଆଉ ଯୋଉ ପର୍ଯ୍ୟନ୍ତ ମୁଁ ବଞ୍ଚିଛି ମୁଁ ସବୁବେଳେ ଜଣକୁ ସାହାଯ୍ୟ କରିବାକୁ ଏକା ଚାହୁଁଛି ମ୍ୟାଡମ। ଆଉ ସାହାଯ୍ୟ କରୁ କରୁ ଯଦି ମୁଁ ଜଣକ ପାଇଁ ମରିବି ଗଲି, କିଛି ଫରକ ପଡ଼ୁନି, ମୁଁ ନିଜକୁ ପ୍ରାଉଡ ଫିଲ୍ କରିବି କି ଜଣକୁ ସାହାଯ୍ୟ ପାଇଁ ମୁଁ ମରିଗଲି ବୋଲି, କିଛି ଅସୁବିଧା ନାହିଁ।
1: ବହୁତ ଭଲ ଲାଗିଲା ମ୍ୟାଡମ ଆପଣଙ୍କ ସହିତ କଥା ହେଇକି, ଆପଣଙ୍କୁ ଶୁଣିକି ଆଶା କରୁଛି ଆପଣଙ୍କ ଭଳି ଏମିତି ଅନେକ ଆଗକୁ ବଢ଼ନ୍ତୁ ଏବଂ ସମାଜ ପାଇଁ କିଛି କରନ୍ତୁ। ଆମେ ସମସ୍ତେ ବ୍ୟସ୍ତ ରହୁଛୁ ନିଜ ନିଜ କର୍ମକ୍ଷେତ୍ର ପାଇଁ, ତଥାପି କିଛି ସମୟ ଆମେ ଅନ୍ୟ ପାଇଁ କାଢିବା, ଏହା ହିଁ ଆମ ସମସ୍ତଙ୍କର ସନ୍ଦେଶ ରହୁ। ତେବେ ଆପଣ କିଛି ସମୟ ଆମକୁ ଦେଲେ, ଆମ ସହିତ କଥା ହେଲେ, ସେଥିପାଇଁ ଆମ ଆକାଶବାଣୀ ଜୟପୁର ପରିବାର ତରଫରୁ ଆପଣଙ୍କୁ ଅନେକ ଅନେକ ଧନ୍ୟବାଦ।
0: ନମସ୍କାର ମ୍ୟାଡମ, ଥ୍ୟାଙ୍କ ୟୁ।
2: ଆଜିର ଅତିଥି ଥିଲେ ଜଣେ ନିଆରା ମହିଳା ଆଶା ୱାନଶିକା। ତାଙ୍କ ସହିତ କଥାବାର୍ତ୍ତା କରିଥିଲେ ସସ୍ମିତା ପାଣିଗ୍ରାହୀ।
3: ତାଙ୍କ ସହିତ କଥାବାର୍ତ୍ତା ଯଦି ଆପଣଙ୍କୁ ଭଲ ଲାଗିଛି ତେବେ ମତାମତ ନିଶ୍ଚୟ ଦେବେ। ଆପଣମାନେ ମତାମତ ପଠାଇ ପାରିବେ 9438268568। ତେବେ ଆପଣମାନଙ୍କର ମତାମତ ଅପେକ୍ଷାରେ ଆଜିର ବିବିଧା ଅଗଣାରୁ ବିଦାୟ ନେଉଛୁ ଆମେ ଦୁହେଁ।
2: ମୁଁ ରଞ୍ଜନ।
3: ମୁଁ ସସ୍ମିତା।
2: ନମସ୍କାର।
4: ବର୍ଣ୍ଣାଳୀ କ୍ରମରେ ଶୁଣିଲେ କାର୍ଯ୍ୟକ୍ରମ ବିବିଧା। ପ୍ରଯୋଜନାରେ ଥିଲେ ମନୋଜ କୁମାର ପୂଜାରୀ, ଉପସ୍ଥାପନା କଲେ ରଞ୍ଜନ କୁମାର ବେହେରା ଏବଂ ସସ୍ମିତା ପାଣିଗ୍ରାହୀ।

0: ଆଜ୍ଞା ହଁ, ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ। ମୋବାଇଲ ନମ୍ବର ହେଲା
1: 8280306927 କିମ୍ବା 9449408097 ନମ୍ବରରେ
0: ସହଜ ଏବଂ ସରଳ ଉପାୟରେ ଅଳ୍ପ ଟଙ୍କାରେ ଆପଣ ଆକାଶ

0: ସମୃଦ୍ଧି ଆଣନ୍ତୁ।
1: ଇଫକୋ ନେନୋ ସାରର ଚମତ୍କାରିତାରେ ପ୍ରତ୍ୟେକ ଚାଷ ଏବଂ ଚାଷୀ ସମୃଦ୍ଧ ହେବେ।
2: ଏବେ ସିଏନ୍ଜି ଭରି କରନ୍ତୁ ସିଧା ସଞ୍ଚୟ।
3: ଗେଲ୍ ଗ୍ୟାସ୍ ସିଏନ୍ଜି ଷ୍ଟେସନରେ ସିଏନ୍ଜି ଭରନ୍ତୁ ଏବଂ ପଇସା ଆପେ ଆପଣଙ୍କ ଫ୍ୟୁଲ୍ ୱାଲେଟ୍ରୁ ପୈଠ ହୋଇଯିବ। ଅଟୋ ପାଇଁ 10,000 ଟଙ୍କା, କାର୍ ଓ ଛୋଟ ଯାନ ପାଇଁ 15,000 ଟଙ୍କା ଓ ବସ୍ ତଥା ବଡ଼ ଯାନ ପାଇଁ 20,000 ଟଙ୍କା ପର୍ଯ୍ୟନ୍ତ ଲାଭ ଉଠାନ୍ତୁ, ଯାହା କେବଳ ନୂଆ ସିଏନ୍ଜି ଗାଡ଼ି କିମ୍ବା ସିଏନ୍ଜି କିଟ୍ ଲଗାଇଲେ ସୀମିତ ସମୟ ପାଇଁ ଉପଲବ୍ଧ।
2: ଅଧିକ ଜାଣିବା ପାଇଁ କଲ୍ କରନ୍ତୁ 1800102982।
3: ଏବେ ଗେଲ୍ ଗ୍ୟାସ୍ ପିଏନ୍ଜି କନେକ୍ସନ ନେବା ଆହୁରି ସହଜ। ସିକ୍ୟୁରିଟି ଡିପୋଜିଟ୍ କରିବାର 3 ସରଳ ଉପାୟ। ସମୁଦାୟ 4,000 ଟଙ୍କା ଏକା ସହିତ କିମ୍ବା 1,000 ଦିନ ପର୍ଯ୍ୟନ୍ତ ଦିନ ପିଛା 5 ଟଙ୍କା, ନଚେତ୍ ପ୍ରତ୍ୟେକ ଦିନ 1 ଟଙ୍କା।
2: ଅନଲାଇନ୍ ରେଜିଷ୍ଟ୍ରେସନ କରି ପ୍ରଥମ ଗ୍ୟାସ୍ ବିଲ୍ରେ ପାଆନ୍ତୁ 200 ଟଙ୍କା ଛାଡ଼ ଓ ରେଫରେଲ୍ ଉପରେ କ୍ୟାସ୍ ବ୍ୟାକ୍। ଆଜି କଲ୍ କରନ୍ତୁ 1800102982।
3: ଗେଲ୍ ଗ୍ୟାସ୍, ସହଜ କନେକ୍ସନ, ଭରସା ଯୋଗ୍ୟ ଗ୍ୟାସ୍।
4: ଆଚ୍ଛା ଦାସ ବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
5: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ୍ ସିମେଣ୍ଟ ଉପରେ
6: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ୍ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ ମୂଳ ଦୁଆ। ଚେଟିନାଡ୍ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।
4: ଆଚ୍ଛା ଦାସ ବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
5: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ୍ ସିମେଣ୍ଟ ଉପରେ
6: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ୍ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ ମୂଳ ଦୁଆ। ଚେଟିନାଡ୍ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।
7: ଆପଣମାନେ ବର୍ତ୍ତମାନ ଆକାଶବାଣୀ ଜୟପୁର କେନ୍ଦ୍ରରୁ ଶୁଣୁଛନ୍ତି ସୁରଲହରୀ କାର୍ଯ୍ୟକ୍ରମ। ଏଥର ଶିଳ୍ପୀ କସ୍ତୁରୀ ରଥ। ଗୀତ ରଚନା ପ୍ରେମଚାନ୍ଦ ପଟ୍ଟନାୟକ। ସଙ୍ଗୀତ ପରିଚାଳନା ପ୍ରଫୁଲ୍ଲ କୁମାର ରାଉତରାୟ।

ଏଥର ଦ୍ୱୈତ କଣ୍ଠରେ ଶିଳ୍ପୀ ହେଲେ ଲକ୍ଷ୍ମୀନାରାୟଣ ବେହେରା ଏବଂ କସ୍ତୁରୀ ରଥ। ଗୀତ ରଚନା ପ୍ରେମଚାନ୍ଦ ପଟ୍ଟନାୟକ। ସଙ୍ଗୀତ ପରିଚାଳନା ପ୍ରଫୁଲ୍ଲ କୁମାର ରାଉତରାୟ।

ଆକାଶବାଣୀ ଜୟପୁର ପ୍ରଚାର କରୁଛୁ ସୁଗମ ସଙ୍ଗୀତର କାର୍ଯ୍ୟକ୍ରମ। ପ୍ରଥମେ ଶିଳ୍ପୀ ବାବୁଲ ସୁପ୍ରିୟ। ସୁରେଶ ପରିଡ଼ାଙ୍କ ଗୀତରେ ସଙ୍ଗୀତ ଦେଇଛନ୍ତି ଦୀପକ କୁମାର।

0: ସମୃଦ୍ଧି ଆଣନ୍ତୁ।
1: ଇଫକୋ ନେନୋ ସାରର ଚମତ୍କାରିତାରେ ପ୍ରତ୍ୟେକ ଚାଷ ଏବଂ ଚାଷୀ ସମୃଦ୍ଧ ହେବେ।
2: ଏବେ ସିଏନ୍ଜି ଭରି କରନ୍ତୁ ସିଧା ସଞ୍ଚୟ।
3: ଗେଲ୍ ଗ୍ୟାସ୍ ସିଏନ୍ଜି ଷ୍ଟେସନରେ ସିଏନ୍ଜି ଭରନ୍ତୁ ଏବଂ ପଇସା ଆପେ ଆପଣଙ୍କ ଫ୍ୟୁଲ୍ ୱାଲେଟ୍ରୁ ପୈଠ ହୋଇଯିବ। ଅଟୋ ପାଇଁ 10,000 ଟଙ୍କା, କାର୍ ଓ ଛୋଟ ଯାନ ପାଇଁ 15,000 ଟଙ୍କା ଓ ବସ୍ ତଥା ବଡ଼ ଯାନ ପାଇଁ 20,000 ଟଙ୍କା ପର୍ଯ୍ୟନ୍ତ ଲାଭ ଉଠାନ୍ତୁ, ଯାହା କେବଳ ନୂଆ ସିଏନ୍ଜି ଗାଡି କିମ୍ବା ସିଏନ୍ଜି କିଟ୍ ଲଗାଇଲେ ସୀମିତ ସମୟ ପାଇଁ ଉପଲବ୍ଧ।
2: ଅଧିକ ଜାଣିବା ପାଇଁ କଲ୍ କରନ୍ତୁ 1-800-102-9282।
4: ଆପଣ ଜଣେ ବ୍ୟବସାୟୀ କି ଆଉ ଆପଣଙ୍କ ବ୍ୟବସାୟକୁ ବଢ଼ାଇବାକୁ ଚାହୁଁଛନ୍ତି କି?
5: ତେବେ ଚିନ୍ତା କରନ୍ତୁ ନାହିଁ, ଏଣିକି ଆକାଶବାଣୀ ଜୟପୁର ଆପଣଙ୍କ ବ୍ୟବସାୟକୁ ବଢ଼ାଇବାର ଦାୟିତ୍ୱ ନେବ।
4: ରେଡିଓରେ ବିଜ୍ଞାପନ ଦିଅନ୍ତୁ ଆଉ ଆପଣଙ୍କର ବ୍ୟବସାୟକୁ ବଢ଼ାନ୍ତୁ।
5: ସୁଲଭ ଦରରେ ଆପଣଙ୍କର ବ୍ୟବସାୟର ବିଜ୍ଞାପନ ପହଞ୍ଚିଯିବ ସବୁଠି ସବୁ ସମୟରେ ଆଉ ସମସ୍ତଙ୍କ ପାଖରେ।
4: ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ 8280306927 କିମ୍ବା 9449408097 ନମ୍ବରରେ।
5: ଆକାଶବାଣୀ ଜୟପୁର ସଦା ଆପଣଙ୍କ ସାଥିରେ, ସବୁ ସମୟରେ ଆପଣଙ୍କ ସେବାରେ।
6: ଆଚ୍ଛା ଦାସ ବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
7: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ୍ ସିମେଣ୍ଟ ଉପରେ।
8: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ୍ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳ ଦୁଆ। ଚେଟିନାଡ୍ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।
9: ଆପଣମାନେ ବର୍ତ୍ତମାନ ସୁଗମ ସଙ୍ଗୀତର କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ଏଥର ଶିଳ୍ପୀ ଶୈଳଭାମା। ଯତୀନ୍ଦ୍ର ପ୍ରଧାନଙ୍କ ଗୀତରେ ସଙ୍ଗୀତ ଦେଇଛନ୍ତି ପଙ୍କଜ ଚାଲ।

ଏ ଗୀତଟି ସହ ଶେଷ ହେଲା ସୁଗମ ସଙ୍ଗୀତର କାର୍ଯ୍ୟକ୍ରମ। ଆକାଶବାଣୀ ଜୟପୁର କେନ୍ଦ୍ରରୁ ଆପଣମାନେ ବର୍ତ୍ତମାନ କାର୍ଯ୍ୟକ୍ରମ ଶୁଣୁଛନ୍ତି। ପ୍ରଚାର କରୁଛୁ ହିନ୍ଦୀ କଥାଚିତ୍ର ଗୀତକୁ ନେଇ ଆମର କାର୍ଯ୍ୟକ୍ରମ ଗୀତିଧାରା। ଏହି କ୍ରମରେ ପ୍ରଥମେ ଆମେ ନେଇଛୁ କୁଛ କୁଛ ହୋତା ହେ ଏହି କଥାଚିତ୍ରର ଗୀତଟି। ଗୀତଟିକୁ ଗାଇଛନ୍ତି କୁମାର ସାନୁ, ଅଲକା ୟାଜ୍ଞିକ ଏବଂ କବିତା କୃଷ୍ଣମୂର୍ତ୍ତି। ସମୀରଙ୍କ ଗୀତରେ ସଙ୍ଗୀତ ଦେଇଛନ୍ତି ଯତୀନ ଲଲିତ।

0: ଆପଣମାନଙ୍କର କାର୍ଯ୍ୟନିର୍ବାହୀ ଅଧିକାରୀ ଜୟପୁର ପୌରପାଳିକା ଆପଣଙ୍କୁ ଗୋଟିଏ ସୂଚନା ଦେବାକୁ ଚାହିଁବି। ସବୁ ସମୟରେ ସବୁ ପରିସ୍ଥିତିରେ ଜୟପୁର ପୌର ପରିଷଦ ଆପଣଙ୍କ ସାଥିରେ, ତେଣୁ ଆସନ୍ତୁ ସମସ୍ତେ ମିଶି ଜୟପୁର ସହରର ବିକାଶ ଦିଗରେ ଚେଷ୍ଟା କରିବା। ଆପଣଙ୍କ ସାହାଯ୍ୟ ସହଯୋଗ ଆମର କାମନା। ଧନ୍ୟବାଦ।
1: ଏବେ ଗେଲ୍ ଗ୍ୟାସ୍ PNG କନେକ୍ସନ ନେବା ଆହୁରି ସହଜ। ସିକ୍ୟୁରିଟି ଡିପୋଜିଟ୍ କରିବାର ତିନୋଟି ସରଳ ଉପାୟ। ସମୁଦାୟ 4,000 ଟଙ୍କା ଏକା ସହିତ କିମ୍ବା 1,000 ଦିନ ପର୍ଯ୍ୟନ୍ତ ଦିନ ପିଛା 5 ଟଙ୍କା, ନଚେତ ପ୍ରତ୍ୟେକ ଦିନ 1 ଟଙ୍କା।
2: ଅନଲାଇନ୍ ରେଜିଷ୍ଟ୍ରେସନ କରି ପ୍ରଥମ ଗ୍ୟାସ୍ ବିଲ୍ରେ ପାଆନ୍ତୁ 200 ଟଙ୍କା ଛାଡ ଓ ରେଫରେଲ ଉପରେ କ୍ୟାଶ ବ୍ୟାକ୍। ଆଜି କଲ୍ କରନ୍ତୁ 1800102982।
1: ଗେଲ୍ ଗ୍ୟାସ୍, ସହଜ କନେକ୍ସନ, ଭରସା ଯୋଗ୍ୟ ଗ୍ୟାସ୍।

0: ଆଜ୍ଞା ହଁ, ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ। ମୋବାଇଲ ନମ୍ବର ହେଲା
1: 8280306927 କିମ୍ବା 9449408097 ନମ୍ବରରେ।
0: ସହଜ ଏବଂ ସରଳ ଉପାୟରେ ଅଳ୍ପ ଟଙ୍କାରେ ଆପଣ ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ଦିଅନ୍ତୁ।

0: ଏବେ ସିଏନ୍ଜି ଭରି କରନ୍ତୁ ସିଧା ସଜ
1: ଗେଲ୍ ଗ୍ୟାସ୍ ସିଏନ୍ଜି ଷ୍ଟେସନରେ ସିଏନ୍ଜି ଭରନ୍ତୁ ଏବଂ ପଇସା ଆପେ ଆପଣଙ୍କ ଫ୍ୟୁଲ୍ ୱାଲେଟ୍ରୁ ପୈଠ ହୋଇଯିବ। ଅଟୋ ପାଇଁ 10,000 ଟଙ୍କା, କାର୍ ଓ ଛୋଟ ଯାନ ପାଇଁ 15,000 ଟଙ୍କା ଓ ବସ୍ ତଥା ବଡ଼ ଯାନ ପାଇଁ 20,000 ଟଙ୍କା ପର୍ଯ୍ୟନ୍ତ ଲାଭ ଉଠାନ୍ତୁ, ଯାହା କେବଳ ନୂଆ ସିଏନ୍ଜି ଗାଡି

ଶେଷରେ ଆସନ୍ତୁ ଶୁଣିବା ଆ ଅପଲୋଡ୍ ଚଲେ। ଏ କଥାଚିତ୍ରର ଗୀତଟି କଣ୍ଠଦାନ କରିଛନ୍ତି ଉଦିତ ନାରାୟଣ ଏବଂ ଅଲକା ୟାଗ୍ନିକ। ସମୀରଙ୍କ ଗୀତରେ ସଙ୍ଗୀତ ଦେଇଛନ୍ତି ନଦୀମ ଶ୍ରବଣ।

ଏ ଗୀତଟି ସହ ଶେଷ ହେଲା ଗୀତିଧର କାର୍ଯ୍ୟକ୍ରମ। ଆକାଶବାଣୀ ଜୟପୁର କେନ୍ଦ୍ରରୁ ଆପଣମାନେ ବର୍ତ୍ତମାନ କାର୍ଯ୍ୟକ୍ରମ ଶୁଣୁଛନ୍ତି। ପ୍ରସାରିତ ହେଉଛି ମିଡିୟମ୍ ୱେଭ୍ରେ 204.5 meter ତଥା 1467 kHz ଏବଂ ଏଫ୍ଏମ୍ରେ 103.6 MHz ଯୋଗେ। ମୋବାଇଲ୍ ଫୋନ୍ର ନ୍ୟୁଜନ୍ ଏଆଇଆର୍ ଆପ୍ ସାହାଯ୍ୟରେ ଆପଣମାନେ ଆମ ଆକାଶବାଣୀ ଜୟପୁର କେନ୍ଦ୍ରର ସମସ୍ତ କାର୍ଯ୍ୟକ୍ରମ ଶୁଣିପାରୁଛନ୍ତି। ବର୍ତ୍ତମାନ ପ୍ରଚାର କରୁଛୁ ଓଡ଼ିଆ କଥାଚିତ୍ର ଗୀତକୁ ନେଇ ଆମର କାର୍ଯ୍ୟକ୍ରମ ସପ୍ତଧାରା। ଏହି କ୍ରମରେ ପ୍ରଥମେ ଆମେ ନେଇଛୁ ପାଗଳ କରିଛି ପାଉଁଜି ତୋର ଏହି କଥାଚିତ୍ରର ଗୀତଟି। ଗୀତଟିରେ କଣ୍ଠଦାନ କରିଛନ୍ତି ସୁରେଶ ୱାଡେକର ଏବଂ ନିବେଦିତା। ଶ୍ରୀକାନ୍ତ ଗୌତମଙ୍କ ଗୀତରେ ସଙ୍ଗୀତ ଦେଇଛନ୍ତି ପ୍ରେମ ଆନନ୍ଦ। କଥାଚିତ୍ର ପାଗଳ କରିଛି ପାଉଁଜି ତୋର।

ପରବର୍ତ୍ତୀ ଶିଳ୍ପୀ ଇରା ମହାନ୍ତି ଏବଂ କୁମାର ବାପି। ଗୀତ ବସନ୍ତରାଜ ସାମଲ, ସଙ୍ଗୀତ ମଳୟ ମିଶ୍ର, କଥାଚିତ୍ର ଧର୍ମର ହେବ ଜୟ।

ତୁମେ ଥିଲେ ସାଥିରେ। ଏହି କଥାଚିତ୍ରର ଗୀତଟିରେ କଣ୍ଠଦାନ କରିଛନ୍ତି ହ୍ୟୁମାନ ସାଗର ଏବଂ ସୋହିନୀ ମିଶ୍ର। ଅରୁଣ ମନ୍ତ୍ରୀଙ୍କ ଗୀତରେ ସଙ୍ଗୀତ।

ମାଟ୍ରିକ୍ ଫେଲ୍ ଏହି କଥାଚିତ୍ରର ଗୀତଟିରେ କଣ୍ଠଦାନ କରିଛନ୍ତି ଉଦିତ ନାରାୟଣ ଏବଂ ଇରା ମହାନ୍ତି। ନିଜାମଙ୍କ ଗୀତରେ ସଙ୍ଗୀତ ଦେଇଛନ୍ତି ଅଭିଜିତ ମଜୁମଦାର।

ଏଥର ଶିଳ୍ପୀ ହ୍ୟୁମାନ ସାଗର ନିଜାମଙ୍କ ଗୀତରେ ସଙ୍ଗୀତ ଦେଇଛନ୍ତି ଅଭିଜିତ ମଜୁମଦାର। କଥାଚିତ୍ର ଜବରଦସ୍ତ ପ୍ରେମିକା।

0: ପୌର ପରିଷଦ ସୁନାବେଳା।
1: ଏବେ ସିଏନ୍ଜି ଭରି କରନ୍ତୁ ସିଧା ସଞ୍ଚୟ।
2: ଗେଲ୍ ଗ୍ୟାସ୍ ସିଏନ୍ଜି ଷ୍ଟେସନରେ ସିଏନ୍ଜି ଭରନ୍ତୁ ଏବଂ ପଇସା ଆପେ ଆପଣଙ୍କ ଫ୍ୟୁଲ୍ ୱାଲେଟ୍ରୁ ପୈଠ ହୋଇଯିବ। ଅଟୋ ପାଇଁ 10,000 ଟଙ୍କା, କାର୍ ଓ ଛୋଟ ଯାନ ପାଇଁ 15,000 ଟଙ୍କା ଓ ବସ୍ ତଥା ବଡ଼ ଯାନ ପାଇଁ 20,000 ଟଙ୍କା ପର୍ଯ୍ୟନ୍ତ ଲାଭ ଉଠାନ୍ତୁ, ଯାହା କେବଳ ନୂଆ ସିଏନ୍ଜି ଗାଡ଼ି କିମ୍ବା ସିଏନ୍ଜି କିଟ୍ ଲଗାଇଲେ ସୀମିତ ସମୟ ପାଇଁ ଉପଲବ୍ଧ।
1: ଅଧିକ ଜାଣିବା ପାଇଁ କଲ୍ କରନ୍ତୁ 1800102982।

ଜାନ୍ ତେରେ ନାମ ଏ କଥାଚିତ୍ରର ଗୀତଟିରେ କଣ୍ଠଦାନ କରିଛନ୍ତି ଆଶା ଭୋସଲେ ଏବଂ କୁମାର ସାନୁ। ରାନୀ ମଲ୍ଲିକଙ୍କ ଗୀତରେ ସଙ୍ଗୀତ ଦେଇଛନ୍ତି ନଦୀମ ଶ୍ରବଣ।

ଏ ଗୀତଟି ସହ ଶେଷ ହେଲା ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ। ଆକାଶବାଣୀ ଜୟପୁର କେନ୍ଦ୍ରରୁ ଆପଣମାନେ ବର୍ତ୍ତମାନ କାର୍ଯ୍ୟକ୍ରମ ଶୁଣୁଛନ୍ତି। ପ୍ରସାରିତ ହେଉଛି ମିଡିୟମ ୱେଭ୍ରେ 204.5 meter ତଥା 1467 kHz ଏବଂ ଏଫ୍ଏମ୍ରେ 103.6 MHz ଯୋଗେ। ମୋବାଇଲ୍ ଫୋନ୍ର ନ୍ୟୁଜନ୍ ଏଆଇଆର୍ ଆପ୍ ସାହାଯ୍ୟରେ ଆପଣମାନେ ଆମ ଆକାଶବାଣୀ ଜୟପୁର କେନ୍ଦ୍ରର ସମସ୍ତ କାର୍ଯ୍ୟକ୍ରମ ଶୁଣିପାରୁଛନ୍ତି। ପରବର୍ତ୍ତୀ କାର୍ଯ୍ୟକ୍ରମ ଶୁଣିବା ପୂର୍ବରୁ ଏଠି ଆପଣଙ୍କୁ କହି ରଖୁଛୁ ଯେ ଆଜି ରାତି 8:15 ପ୍ରଚାର କରିବୁ ଏ ମାସର ବିଶେଷ ଭକ୍ତିଗୀତ ଆଧୁନିକ ଗୀତର କାର୍ଯ୍ୟକ୍ରମ ମୂର୍ଚ୍ଛନା। ଶିଳ୍ପୀ ଲକ୍ଷ୍ମୀନାରାୟଣ ବେହେରା ଏବଂ ସୁନନ୍ଦା ପଟ୍ଟନାୟକ। ଗୀତ ରଚନା ବସନ୍ତ କୁମାର ଦାସ। ସଙ୍ଗୀତ ନିର୍ଦ୍ଦେଶନା ଧୀରେନ୍ ମୋହନ ପଟ୍ଟନାୟକ। ରାତି 9:30 ପ୍ରଚାର କରିବୁ ମାସିକ ହିନ୍ଦୀ ପତ୍ରିକାର କାର୍ଯ୍ୟକ୍ରମ ଭାରତୀ। ରାତି 10:00 ଶୁଣିବେ ଆଞ୍ଚଳିକ ଗୀତ। ଏଥିରେ ସ୍ଥାନ ପାଇଛି ସମ୍ବଲପୁର ଅଞ୍ଚଳର, କଳାହାଣ୍ଡି ଅଞ୍ଚଳର ଏବଂ ଝୁମର ଲୋକଗୀତ। ପୁରୁଣା ହିନ୍ଦୀ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମ ଚିର ସବୁଜ ଶୁଣିବେ ରାତି 8:00। ଶୁଣିଲେ କାର୍ଯ୍ୟକ୍ରମ ସମ୍ପର୍କିତ କିଛି ସୂଚନା। ଆକାଶବାଣୀ ଜୟପୁର ବର୍ତ୍ତମାନ ପ୍ରଚାର କରୁଛୁ NCERT ଦ୍ୱାରା ପ୍ରାୟୋଜିତ କାର୍ଯ୍ୟକ୍ରମ ଉମଙ୍ଗ।

0: ଏଇ ଦରବାରରେ ବସିଥିବା କେହି ଜଣଙ୍କର ତଲୱାର ତୁମର ଅନର୍ଗଳ ଉଦଣ୍ଡ ଭାଷାର ଉତ୍ତର ଦେବାକୁ ଯଥେଷ୍ଟ। ତୁମେ ଯାଅ, ତୁମ ସୁଲତାନକୁ କହିଦିଅ ନିଜର କୁଶଳ ଚାହୁଁଛନ୍ତି ଯଦି ଗଜନୀ ଫେରିଯାଆନ୍ତୁ।
1: ଆଚ୍ଛା, ଏ ଯୋଉ ଉପହାରର ଉତ୍ତର କଣ ତେବେ?
0: ତୁମ ଉପହାରକୁ ମୁଁ ପଦାଘାତ କରୁଛି।
1: ଆପଣଙ୍କ ଏ ବ୍ୟବହାରର ଜବାବ ସୁଲତାନଙ୍କ ତଲବାର ଯୁଦ୍ଧ କ୍ଷେତ୍ରରେ ଦେବ ମହାରାଣା।
0: କ୍ଷତ୍ରିୟକୁ ତରବାରୀ ଖେଳ ବହୁତ ପସନ୍ଦ ମାସୁର।
2: ବର୍ତ୍ତମାନ ତମେ ଯାଇପାର ଦୂତ।
0: ରାଘବ।
3: ଆଜ୍ଞା ମହାରାଜ।
0: ତୁମର ପିତା ଆମର ଗଡ଼ ରକ୍ଷକ, ତେଣୁ ଗଡ଼ର ସୁରକ୍ଷା ଦାୟିତ୍ୱ ବର୍ତ୍ତମାନ ତୁମର। ଗଡ଼ ଦ୍ୱାର ଆଜି ହିଁ ବନ୍ଦ କରି ଦିଆଯାଉ ଏବଂ ଗଡ଼ରେ ପ୍ରବେଶ କରୁଥିବା ପ୍ରତ୍ୟେକ ବ୍ୟକ୍ତିଙ୍କ ଉପରେ ତୀକ୍ଷ୍ଣ ନଜର ରଖାଯାଉ।
3: ତାହା ହିଁ ହେବ ମହାରାଜ। କିନ୍ତୁ ମୋର ଗୋଟିଏ ନିବେଦନ ମହାରାଜ।
0: ହଁ, ନିସଙ୍କୋଚରେ ପ୍ରକାଶ କର।
3: ମହାରାଜ, ଶୁଣିଛି ସୁଲତାନର ସୈନ୍ୟବାହିନୀରେ 50,000 କୁଶଳୀ ଅଶ୍ୱାରୋହୀ, 2,000 ଘୋଡ଼ା, 500 ହାତୀ ଆଉ 20,000 ପ୍ରବୀଣ ଧନୁର୍ଦ୍ଧାରୀ ଅଛନ୍ତି। ସେ ସୈନ୍ୟବାହିନୀ ସମ୍ମୁଖରେ ଆମ ସୈନ୍ୟ ସଂଖ୍ୟା ତ ସମୁଦ୍ରକୁ ସଂକ୍ଷେପରେ।
0: ଆରେ, ଏ ବୟସରେ ଘୋଘାରଣା କଣ ଶତ୍ରୁ ସୈନ୍ୟଙ୍କର ସଂଖ୍ୟା କଣ ଯୁଦ୍ଧ କରିବ?
3: ତଥାପି ଅର୍ଣ୍ଣଦାତା, ଯୁଦ୍ଧର ନିଷ୍ପତ୍ତି ନେବା ପୂର୍ବରୁ ଏ ବିଷୟରେ ବିଚାର କରିବା ଉଚିତ।
0: ଯୁଦ୍ଧର ନିଷ୍ପତ୍ତି କଣ ତମେ କହୁଛ? ଆରେ, ଯୁଦ୍ଧର ନିଷ୍ପତ୍ତି ମୁଁ ସେବେଠୁ ନେଇ ସାରିଛି ରାଘବ। ଯେବେଠାରୁ ମୁଁ ଏ ବିସ୍ତୀର୍ଣ୍ଣ ମରୁରାଜ୍ୟର ସୁରକ୍ଷା ପାଇଁ ଶପଥ ନେଇଛି ଆଉ ଏ ଦେଶ ପାଇଁ ଶତ୍ରୁର ଆହ୍ୱାନକୁ ସ୍ୱୀକାର କରିଛି, ତମେ କଣ ଚାହୁଁଛ ମୁଁ ଏଇ ଲୁଣ୍ଠନକାରୀର ଇଚ୍ଛାକୁ ପୂରଣ ହେବାକୁ ଦେବି? ନିଜ ହାତରେ ଶତ୍ରୁକୁ ମୋ ଜନ୍ମଭୂମିର ଇଜ୍ଜତ ମହୋତ୍ସାହ ଖେଳିବାକୁ ଦେବି?
3: ନା ନା ମହାରାଜ, ମୋ କଥାର ତାତ୍ପର୍ଯ୍ୟ ତାହା ନଥିଲା।
0: ତେବେ ତମେ ଏପରି କହିବାର ଅର୍ଥ ନିଜର ବୀର ଗଡ଼ ରକ୍ଷକର ଏକମାତ୍ର ସନ୍ତାନର ଏପରି କାପୁରୁଷପୂର୍ଣ୍ଣ ବିଚାର ଶୁଣେ ମୋତେ ଦୁଃଖ ଲାଗୁଛି ରାଘବ।
3: ମୋତେ କ୍ଷମା କରନ୍ତୁ ମହାରାଣା।
0: ଯଦି ତମର ସାହସ ନାହିଁ, ଅବମୃତ୍ୟୁର ଭୟ ତମକୁ ବିଚଳିତ କରୁଛି, ତେବେ ନିସଙ୍କୋଚରେ ତୁମେ ଗଡ଼ ଛାଡ଼ି ଚାଲି ଯାଇପାର।
3: ନା ନା ନା ନା ମହାରାଜ, ମୋତେ କ୍ଷମା କରନ୍ତୁ।
0: ତେବେ ଯାଅ, ସେନାପତିଙ୍କ ସହ ମିଶି ଆଗତ ଯୁଦ୍ଧର ରଣନୀତି ପ୍ରସ୍ତୁତ କର।
3: ଯଥା ଆଜ୍ଞା ମହାରାଜ।
4: ରାଜକୁମାରୀ, ଶୁଣିଛି ଏ ମାମୁଦ କୁଆଡ଼େ ଆମ ଦେଶକୁ 4-5 ଥର ଆକ୍ରମଣ କରିଛି।
5: 4-5 ଥର ନୁହେଁ ଚମ୍ପା, 15 ଥର ମାମୁଦ ଏ ଦେଶକୁ ଆକ୍ରମଣ କରି ହିନ୍ଦୁସ୍ତାନର ନିରପରାଧ ଜନତାକୁ ନିଜ ଘୋଡ଼ାଟାପୁ ତଳେ ଦଳି ଚକଟି ଲହୁଲୁହାଣ କରିଛି।
4: 15 ଥର?
5: ହଁ ଚମ୍ପା, କିନ୍ତୁ ଦାଦାଶ୍ରୀ ମହାରାଜ ଘୋଗାରଣା କହୁଥିଲେ ଏହା ପୂର୍ବରୁ ମାମୁଦ କୁଆଡ଼େ ଦେଶର ବିଭିନ୍ନ ସୀମା ଦେଇ ପ୍ରବେଶ କରୁଥିଲା, ତେଣୁ ଘୋଗାଗଡ଼ି କେବେ ବି ତା ରାସ୍ତାରେ ଆସିନଥିଲା।
4: ତେବେ ଆପଣ ନିଶ୍ଚିନ୍ତ ରୁହନ୍ତୁ ରାଜକୁମାରୀ, ଏଥର ତାର ସାମ୍ନା ହେବ ଘୋଗାଗଡ଼ି ସହ। ଆପଣଙ୍କ ଦାଦାଶ୍ରୀ ଘୋଗାରାଣା ଆଉ ପିତା ଶ୍ରୀ ସଜ୍ଜନ ସିଂ ମିଶିକି ଏଥର ତାର ସବୁ ଆକ୍ରମଣର ଉଚିତ ଜବାବ ଦେବେ।
5: ଈଶ୍ୱର କରନ୍ତୁ ସେଇଆ ହଉ, କିନ୍ତୁ କାହିଁକି କେଜାଣି ଚମ୍ବା ମନ ବଡ଼ ବ୍ୟସ୍ତ ବିବ୍ରତ ହେଉଛି, କେତେ କଣ ଆଶଙ୍କାରେ ହୃଦୟଟା ବ୍ୟଥିତ ହେଉଛି।
4: ମହାରାଜା ଘୋଗାରାଣାଙ୍କ ନାତୁଣୀ ରାଜକୁମାରୀ ମିନର ପୁଣି ବ୍ୟଥିତ କାହିଁକି ଯେ?
5: କାରଣ ତ ଜାଣିନି ଚମ୍ପା। ଆଚ୍ଛା ଚମ୍ପା, ଦେଖିଲୁ ଦାଦାଶ୍ରୀ କୋଉଠି ଅଛନ୍ତି? ତାଙ୍କ ସହ କିଛି ସମୟ କଥାବାର୍ତ୍ତା ହେବି।
4: ହଁ ରାଜକୁମାରୀ, ଠିକ୍ ଅଛି, ମୁଁ ଏବେ ଦେଖିକି ଆସୁଛି।

ଚାରିଆଡ଼େ ଯୁଦ୍ଧ ପାଇଁ ପ୍ରସ୍ତୁତିର ଉତ୍ସାହ ଆଉ କୋଳାହଳ। ଶତ୍ରୁ, ମୁଁ ଦେଶ ଆକ୍ରମଣ କରିବାକୁ ବସିଛି, ଆଉ ମୁଁ ଏଇ ମାଟିର ସନ୍ତାନ ହୋଇ ନିଶ୍ଚିନ୍ତରେ ବସିଛି। ଯେମିତି ଏସବୁ ଘଟଣା ପ୍ରବାହ ସହ ମୋର କିଛି ସମ୍ପର୍କ ହିଁ ନାହିଁ, ଇଚ୍ଛା ହେଉଛି ମୁଁ ବି ତରବାରୀ ଧରି ରଣକ୍ଷେତ୍ରରେ ଶତ୍ରୁର ସାମ୍ନା କରନ୍ତି।

0: ଦାଦାଶ୍ରୀ କ'ଣ ଏଥିପାଇଁ ମୋତେ ଅନୁମତି ଦେବେ? ନା, କଦାପି ଦେବେ ନାହିଁ, ଯେହେତୁ ମୁଁ ଗୋଟେ ନାରୀ। ଓଃ, ଝିଅ ଜନ୍ମ ପାଇଛି ବୋଲି ସତରେ ଆଜି ମୁଁ କେତେ
1: ମିନଲ।
0: ଆରେ ରାଘବ, ଆସ ଆସ, ଭଲ ହେଲା ତୁମେ ଆସିଗଲ। ଏକା ଏକା ବସି ମନ ବଡ଼ ଉଦାସ ହେଉଥିଲା।
1: ମୁଁ ବି ମୋ କକ୍ଷରେ ଏକା ହିଁ ବସିଥିଲି, ଉଦାସ, ନିଷ୍କ୍ରିୟ। ପୁଣି ଭାବିଲି, ଯାଏ କିଛି ସମୟ ରାଜକୁମାରୀ ମିନଲଙ୍କ ସହ କଥା ହୁଏ।
0: ପୁରୁଷ ପୁଣି ଏଇ ଯୁଦ୍ଧ କାଳରେ ନିଷ୍କ୍ରିୟ, ଆଶ୍ଚର୍ଯ୍ୟ ଲାଗୁଛି ରାଘବ।
1: କ'ଣ କହିବି ମିନଲ, ମୋ ମନ କହୁଛି ମୁଁ ହୃଦୟ ଖୋଲି ଉଚ୍ଚ ସ୍ୱରରେ ଚିତ୍କାର କରି ଏ ଯୁଦ୍ଧର ବିରୋଧ କରିବି।
0: ଯୁଦ୍ଧର ବିରୋଧ, କିନ୍ତୁ କାହିଁକି?
1: ମିନଲ, ମୁଁ ଯୁଦ୍ଧ ଚାହେଁ ନାହିଁ, ମୁଁ ଚାହେଁ ଶାନ୍ତି।
0: ଶାନ୍ତି ତ ମୁଁ ବି ଚାହେଁ ରାଘବ, କିନ୍ତୁ ଆତତାୟୀ ଆକ୍ରମଣକାରୀଙ୍କ ବିରୋଧ କରିବା ହିଁ ଶାନ୍ତି ସ୍ଥାପନାର ପ୍ରଥମ ସର୍ତ୍ତ। ରଣନୀତି ଓ ରାଜନୀତି ମଧ୍ୟ ଠିକ୍ ଏହି କଥା କହେ।
1: କିନ୍ତୁ ମିନଲ, ଏ ଯୁଦ୍ଧ ପୂର୍ବରୁ କିଛି ବ୍ୟବହାରିକତା ଆଉ ବାସ୍ତବିକତାକୁ ବୁଝିବା ଦରକାର।
0: ବାସ୍ତବିକତା କ'ଣ ତୁମେ କହିବାକୁ ଚାହୁଁଛ?
1: ମାମୁଦ ପାଖରେ ପାଖାପାଖି 150,000 ସୈନ୍ୟ ଅଛନ୍ତି, ଆଉ ଆମ ପାଖରେ 150,000 ବି ନାହାନ୍ତି। ଏପରି ସ୍ଥିତିରେ ମାମୁଦ ସହ ଯୁଦ୍ଧ କରିବା ମୃତ୍ୟୁକୁ ଆମନ୍ତ୍ରଣ କରିବା ସହ ସମାନ। ଏପରି ମୃତ୍ୟୁକୁ କୋଳେଇ ନେବା କ'ଣ ବୁଦ୍ଧିମାନର କଥା? ବରଂ ମାମୁଦକୁ ଯିବା ପାଇଁ ଅନୁମତି ଦିଆଯାଉ, ଆମେ ଆମର ସ୍ୱାଧୀନତା ଓ ସ୍ୱତନ୍ତ୍ରତା ସହ ଆନନ୍ଦରେ ରହିପାରିବା।
0: ଏବେ ତୁମେ ତୁମର ଅସଲ ରୂପ ଦେଖାଉଛ ରାଘବ। ଶାନ୍ତିର ଚାଦର ତଳେ ପ୍ରାଣ ଭୟରେ ଆତୁର ତୁମର ଭୀରୁ ବ୍ୟକ୍ତିତ୍ୱକୁ ଲୁଚେଇ ରଖିବାକୁ ଚାହୁଁଛ। ତୁମର ଏ ଶାନ୍ତି ଉପାସନା ବାହାଦୁରୀ ନୁହେଁ ରାଘବ, କାପୁରୁଷପଣିଆ ଓ ସୁଯୋଗବାଦୀର ପରିଚୟ ଦେଉଛି। ଜଣେ କ୍ଷତ୍ରିୟ ଯୁବକ ମୁହଁରେ ଏପରି ଭାଷା ଶୋଭା ପାଏନି ରାଘବ।
1: ତୁମେ ମୋତେ ଯାହା କୁହ ମିନଲ, କିନ୍ତୁ ଏ କଥା ନିରାଟ ସତ୍ୟ, ମୁଁ ଏବେ ମୃତ୍ୟୁ ଚାହେଁ ନା, ମୁଁ ବଞ୍ଚିବାକୁ ଚାହେଁ ଏବଂ ଚାହେଁ।
0: ଆଉ କ'ଣ ଚାହୁଁଛ? କ୍ଷତ୍ରିୟ କୁଳକୁ କଳଙ୍କିତ କରିବାକୁ?
1: ମିନଲ, ଏମିତି ତୁମେ ମୋ ମନର ଅବସ୍ଥାକୁ ବ୍ୟଙ୍ଗ କର ନାହିଁ। ମୁଁ ଯେମିତି ବି ଅଛି, ଯାହା ବି ଚାହୁଁଛି ସେସବୁ
0: ସ୍ପଷ୍ଟ ଭାବରେ କୁହ। ତେବେ କ'ଣ କରିବାକୁ ଚାହୁଁଛ?
1: ଏପରି କ୍ରୋଧିତ ଦୃଷ୍ଟିରେ ମୋତେ ଦେଖ ନାହିଁ ମିନଲ, ଯଦି ତୁମେ ବି ମୋ ଉପରେ ରାଗିବ, ହୁଏତ ମୁଁ ବଞ୍ଚିପାରିବିନି। କିନ୍ତୁ ମୁଁ ବଞ୍ଚିବାକୁ ଚାହେଁ, ବଞ୍ଚିବାକୁ ଚାହେଁ ତୁମ ସହ। ମୁଁ ଚାହେଁ ତୁମେ ମୋର ଜୀବନ ସହଚରୀ ହୁଅ।
0: ରାଘବ, ତୁମକୁ ଏପରି ପ୍ରସ୍ତାବ ରଖିବାକୁ ସାମାନ୍ୟ ଲଜ୍ଜା ଲାଗିଲା ନାହିଁ? ଏବେ ମୁଁ ବୁଝୁଛି ତମେ କାହିଁକି ମୋ ପାଖକୁ ବାରବାର ଆସ ଆଉ ମିଠା ମିଠା ଆଳପ କରିବାକୁ ଚେଷ୍ଟା କର। ଏପରି ଭାବିବା ପୂର୍ବରୁ ତୁମ ସ୍ଥିତି ସମ୍ପର୍କରେ ବିଚାର କଲ ନାହିଁ? ଜଣେ ସାଧାରଣ ଗଡ଼ରକ୍ଷକର ପୁତ୍ର ପୁଣି ଏପରି ଭୀରୁତାପୂର୍ଣ୍ଣ ବିଚାର ସହ ବୀରରତ୍ନ ଘୋଘାରଣାଙ୍କ ନାତୁଣୀ ଯଶସ୍ୱୀ ସଜ୍ଜନ ସିଂଙ୍କ କନ୍ୟାକୁ ନିଜର ଜୀବନ ସହଚାରୀ ଭାବେ ପାଇବାକୁ ଚିନ୍ତା କରୁଛି, ଆଶ୍ଚର୍ଯ୍ୟ!
1: ପ୍ରେମ ଏସବୁ ଦେଖେ ନା ମିନଲ, ମୁଁ ସାଧାରଣ ଗଡ଼ରକ୍ଷକର ପୁତ୍ର ହୋଇପାରେ, କିନ୍ତୁ ବିଶ୍ୱାସ କର, ତୁମ ପ୍ରତି ମୋ ହୃଦୟରେ ପ୍ରେମ ଆଉ ସମ୍ମାନ ଯଥେଷ୍ଟ ରହିଛି।
0: ତୁମ ପରି ଜଣେ କାପୁରୁଷ, ଭୟାଳୁ ଏବଂ ତୁଚ୍ଛ ବ୍ୟକ୍ତିର ମୁହଁରେ ପ୍ରେମ ପରି ଗୋଟେ ପବିତ୍ର ଶବ୍ଦ ଶୋଭା ପାଏ ନାହିଁ ରାଘବ। ଯାଅ, ଏଠାରୁ ଚାଲିଯାଅ, ନହେଲେ ମୁଁ ଦାଦାଶ୍ରୀଙ୍କ ପାଖରେ ସବୁ କଥା ପ୍ରକାଶ କରିଦେବି।
1: ଏତେ ନିଷ୍ଠୁର ହୁଅ ନାହିଁ ମିନଲ, ଯଦି ତୁମେ ଉଚ୍ଚ ମର୍ଯ୍ୟାଦା ଏବଂ ଉଚ୍ଚ ସ୍ଥାନ ପ୍ରାପ୍ତ ବ୍ୟକ୍ତି ଚାହୁଁଛ, ବିଶ୍ୱାସ ରଖ, ମୁଁ ତୁମକୁ ମୋର ବୀରତା ଏବଂ ଶୌର୍ଯ୍ୟ ଦେଖାଇବି ଏବଂ ଘୋଗାଗଡ଼ିଠାରୁ ଗୋଟାଏ ବଡ଼ ରାଜ୍ୟର ରାଜା ହୋଇ ଦେଖାଇବି।
0: କଳ୍ପନା ତ ତୁମର ବହୁତ ସୁନ୍ଦର, କିନ୍ତୁ ଏତେ ଉଚ୍ଚ ଉଡ଼ାଣର ଚିନ୍ତା କରୁଥିବା ବ୍ୟକ୍ତି କେତେବେଳେ ବି ବହୁତ ତଳକୁ ଖସି ଯାଇପାରେ ରାଘବ, ଏକଥା ନିଶ୍ଚୟ ଧ୍ୟାନରେ ରଖିବ।
1: ତାର ଜବାବ ତ ସମୟ ହିଁ ଦେବ ମିନଲ, ମୁଁ ନୁହେଁ। ଠିକ୍ ଅଛି, ମୁଁ ଯାଉଛି।
2: ରାଜକୁମାରୀ ମିନଲ, ମିନଲ ଦେବୀ, ରାଜକୁମାରୀ ମିନଲ।
0: ଆରେ ଚମ୍ପା, କ'ଣ କରୁଛନ୍ତି ଦାଦାଶ୍ରୀ?
3: ସେ ଗଡ଼ର ମୁଖ୍ୟ ଦ୍ୱାର ଆଡ଼କୁ ଯାଇଛନ୍ତି ଦେବୀ। ମାମୁଦ୍ର ସେନା ଘୋଗାଗୁଡ଼ିକୁ ଘେରି ଯାଇଛନ୍ତି।
0: ଆରେ, ମାମୁଦ୍ର ସେନା ପହଞ୍ଚିଗଲେ?
3: ହଁ ଦେବୀ, ଚାଲ ଆମେ ମହଲାର ଉପରକୁ ଯାଇ ଛାତ ଉପରେ ଦେଖିବା।
0: ଚାଲ ଚାଲ ଚମ୍ପା।
4: ସିପେ

0: ଆଜିକାଲି ଆପଣ ଏମିତି ନିରାଶାପୂର୍ଣ୍ଣ କଥାବାର୍ତ୍ତା କାହିଁକି କରୁଛନ୍ତି?
1: କ'ଣ କହିବି ଚମ୍ପା, ଏଇ କିଛି ଦିନ ହେଲା ଏମିତି କିଛି ଆଶଙ୍କା ଆଉ ଚିନ୍ତାରେ ପଡ଼ିଛି ମୁଁ।
0: ରାଜକୁମାରୀ, ଯଦି କିଛି ଅନିଷ୍ଟ ହେବାକୁ ଥିବ ତ ହେବ, ସେଥିପାଇଁ ବ୍ୟର୍ଥ ଚିନ୍ତା କରି ଲାଭ କ'ଣ କହିଲେ?
1: ମୁଁ ମୋ ପାଇଁ ଚିନ୍ତା କରୁନି ଚମ୍ପା, ବିପଦ ମୋ ଉପରକୁ ଯେତେ ଆସିବ ଆସୁ ମୁଁ ତାକୁ ଗ୍ରହଣ କରିନେବି। କିନ୍ତୁ ଈଶ୍ୱରଙ୍କ ନିକଟରେ ଏତିକି ମୋର ପ୍ରାର୍ଥନା, ଯେମିତି ମୋର ଦାଦାଶ୍ରୀ ଏବଂ ପିତାଶ୍ରୀଙ୍କୁ ସୁସ୍ଥ ରଖନ୍ତୁ।
0: ଈଶ୍ୱର ଯାହା ବି କରିବେ ଠିକ୍ ହିଁ କରିବେ ରାଜକୁମାରୀ। ଚାଲ, ଅନ୍ଧାର ହେଇ ଆସିଲାଣି, ପ୍ରାସାଦକୁ ଫେରିଯିବା।
1: ଚାଲ ଚାଲ ଚମ୍ପା। ଆଚ୍ଛା ଚମ୍ପା, ଏ ଚାପାକଣ୍ଠର ଶବ୍ଦ ମୋତେ ଲାଗୁଛି କେହି ଏପଟକୁ ଆସୁଛି। ଆ ଆ, ଏଇ ବୁଦା ପଛ ପଟେ ଲୁଚି ଯିବା।
0: ହଁ ହଁ, ଚାଲ।
2: କ'ଣ ରାଘବ, ଆମେ ରାଜମହଲର ପାଖାପାଖି ଅଛୁ ତ?
3: ହଁ ମସୁ, ଏଇ ଡାହାଣ ପଟେ ଥିବା ରାସ୍ତାଟା ସିଧା ଗଡ଼ିର ମୁଖ୍ୟ ଦ୍ୱାରକୁ ଯାଉଛି।
2: ଏଇ ରାସ୍ତାର କିଛି ଆଗକୁ ଗଲେ କ'ଣ କିଛି କ୍ଷତି ହେବ କି?
3: ନା, କ୍ଷତି କ'ଣ ହେବ, ଏଠି ତ କେହି ପ୍ରହରୀ ବି ରହନ୍ତି ନାହିଁ। କିନ୍ତୁ ଟିକିଏ ସତର୍କତା ପାଇଁ ମୁଁ ପ୍ରଥମେ ଟିକିଏ ଆଗକୁ ଯାଇ ଦେଖେ, ତାପରେ ମୁଁ ଆପଣମାନଙ୍କୁ ନେଇଯିବି।
2: ହଁ ହଁ, ଠିକ୍ ଅଛି, ଆମେ ଏଇଠି ରହି ତୁମର ଅପେକ୍ଷା କରୁଛୁ।
1: ଚମ୍ପା, ଏଇ ତ ରାଘବର ସ୍ୱର ପରି ଲାଗୁଛି, ତୁ ଜଲ୍ଦି ଯା, ଦାଦାଶ୍ରୀଙ୍କୁ ସୂଚନା ଦେଇଦେ, ସେ କିଛି ସୈନ୍ୟଙ୍କ ସହ ଏଠାକୁ ଆସନ୍ତୁ, ମୁଁ ସେ ପର୍ଯ୍ୟନ୍ତ ଦେଶଦ୍ରୋହୀ ରାଘବକୁ ଦେଖୁଛି।
0: କିନ୍ତୁ କିନ୍ତୁ ତମେ ଏଇଠି ଏକା?
1: ତୁ ଚିନ୍ତା କରନା ଚମ୍ପା, ମୁଁ ଏକା ହିଁ ତା ପାଇଁ ଯଥେଷ୍ଟ। ମୁଁ ଅବଶ୍ୟ ନାରୀ, କିନ୍ତୁ ଦୁର୍ବଳା ନୁହେଁ।
0: କିନ୍ତୁ ରାଜକୁମାରୀ,
1: ତୁ ଯା, ଶୀଘ୍ର ଯାଇ ଖବର ଦେ।
0: ଠିକ୍ ଅଛି ରାଜକୁମାରୀ।
1: କିଏ କିଏ ସେଠି?
3: ଆରେ ରାଜକୁମାରୀ ମିନ, ମୁଁ ରାଘବ।
1: ରାଘବ, ତୁମେ ଏଇଠି ଆଉ ଏତେବେଳେ?
3: ନା ନା ନା ନା, କିଛି ନୁହେଁ, ଏଇ ମୁଁ ବୁଲାବୁଲି କରିବାକୁ ବାହାରିଥିଲି।
1: ବୁଲିବାକୁ ବାହାରିଥିଲ ସାଙ୍ଗସାଥୀଙ୍କ ସହ?
3: ସାଙ୍ଗସାଥି ମାନେ?
1: କିଛି ନାହିଁ, ତୁମେ ଏକା ତ ନୁହ?
3: ନା ନା, ମୁଁ ବିଲକୁଲ ଏକା ଅଛି।
1: ସତ କହୁଛ, ବିଲକୁଲ ଏକା? ତେବେ ତ ଭଲ ହେଲା, ଆସ ଆସ, କିଛି ସମୟ ଗପିବା, ଏଇପଟେ ଆସ, ଏଇ ଗଛ ତଳେ ବସିବା।
3: ହଁ ହଁ ହଁ, ନିଶ୍ଚୟ, କିନ୍ତୁ ଏ ସମୟରେ
1: କାହିଁକି? କ'ଣ କିଛି ଜରୁରୀ କାମ ମନେ ପଡ଼ିଲା କି?
3: ନା ନା ନା, କାର୍ଯ୍ୟ ତ, ଆରେ ହଁ ମନେ ପଡ଼ିଲା, ଗୋଟେ କାମ ଥିଲା।
1: କାମ ଥିଲା ମାନେ ଏବେ ନାହିଁ, ହଉ ଛାଡ଼, ଯେଉଁ ସମୟ ଚାଲିଗଲା ତା ବିଷୟରେ ଆଉ କାହିଁକି ଚିନ୍ତା କରିବା ଯେ। ଆସ ଏଇଠି ବସ। ଆରେ, ସେ ଖଣ୍ଡାର ବୋଝକୁ କାହିଁକି ବୋହିଛ ଯେ, ଆଣ ଏଇଠି ରଖିଦିଅ।
3: ତୁମେ ଆଜି ମୋ ଉପରେ ଏତେ କାହିଁକି ଦୟାଶୀଳ, କଥା କ'ଣ?
1: ଏ ଖଣ୍ଡାଟା ବହୁତ ଭଲ ହେଇଛି, ଆମର ଏଇ ଗଡ଼ରେ ତିଆରି କରିଥିଲ?
3: ନା ନା, ମୁଁ ଗତ ବର୍ଷ ବିଶେଷ ଭାବରେ ପାଟଣରେ କହିକି ତିଆରି କରିଥିଲି।
1: ଆଚ୍ଛା, ସେଥିପାଇଁ ଏତେ ସୁନ୍ଦର ହେଇଛି, ଦେଖୁନ ଏହାର ଧାର ବି ବହୁତ ତେଜ ଅଛି।
3: ହଁ ହଁ, ତା ତ ଠିକ, କିନ୍ତୁ ତୁମେ ତାକୁ ମୋ ଛାତିରେ କାହିଁକି ଲଗାଉଛ?
1: ଦେଖୁଥିଲି ପାଟଣର ଏହି କୃପାଣରେ ଦେଶଦ୍ରୋହୀର ରକ୍ତ ବୁହାଇବାର ଶକ୍ତି ଅଛି କି ନାହିଁ।
3: ଦେଶଦ୍ରୋହୀର ରକ୍ତ କ'ଣ କହୁଛ?
1: ହଁ କହୁଛି, ତୁମେ ଦେଶଦ୍ରୋହୀ।
3: ଦେଶଦ୍ରୋହୀ? ମୁଁ ପୁଣି ଦେଶଦ୍ରୋହୀ? ଏ ତୁମେ କ'ଣ କହୁଛ ମିନ?
1: ଯାହା ବାସ୍ତବ ଓ ସତ୍ୟ।
3: ନା, ଏହା ସମ୍ପୂର୍ଣ୍ଣ ଭାବରେ ମିଥ୍ୟା, ଅସତ୍ୟ।
1: ଆଉ ମାମୁଦ୍ର ସିପାହୀକୁ ତମେ ଗଡ଼ ଭିତରକୁ ଯୋଉ ନେଇ ଆସିଛ?
3: ମିନଲ, କଥା କ'ଣ କି, ମୁଁ ତୁମକୁ କହୁଥିଲି ନା ଅତିଶୀଘ୍ର ରାଜା ହେଇ ଦେଖେବି ବୋଲି, ସେଇଥିପାଇଁ।
1: ଆଚ୍ଛା, ସେଥିପାଇଁ ତମେ ଗଜନୀର ଲୁଣ୍ଠନକାରୀ ସହ ବନ୍ଧୁତା କଲ, ଏ ସୈନିକମାନଙ୍କୁ ତୁମେ ତୁମ ମାତୃଭୂମିକୁ ଲୁଣ୍ଠନ କରିବା ପାଇଁ ସାଙ୍ଗରେ ନେଇ ଆସିଛ? ଧିକ୍କାର, ସତଧିକ୍କାର ତୁମକୁ, ନିଜ ମାଟି ମାର ସମ୍ମାନକୁ ବ୍ୟାପାର କରିବାକୁ ଲଜ୍ଜା ଟିକେ ଲାଗିଲାନି? ତୁମେ ଦେଶଦ୍ରୋହୀ, ନୀଚ, ପାପୀ।

0: ହଁ, ମୁଁ ସବୁ କିଛି ସବୁ ଦୁର୍ଗୁଣ ମୋଠାରେ ଅଛି, କିନ୍ତୁ ଏ କଥା ଭୁଲି ଯାଉ ନାହିଁ ଯେ ମୁଁ ଏବେ ଅମର ବିଜେତା ସୁଲତାନ ମାମୁଦର ବନ୍ଧୁ, ଯାହାଙ୍କ ପାଦ ତଳେ ବଡ ବଡ଼ ରାଜା ମହାରାଜାଙ୍କ ମଥାନତ ହେଉଛି।
1: କିନ୍ତୁ ତୁମକୁ ବଞ୍ଚାଇବା ପାଇଁ କେହି ଏଠିକି ଆସିବେ ନାହିଁ ରାଘବ।
0: ମିନଲ, ତୁମର କୋମଳ ହାତ ପାପୁଲିରେ ଏତେ ଶକ୍ତି ନାହିଁ ଯେ ତୁମେ କୃପାଣର ବୋଝ ସମ୍ଭାଳି ପାରିବ। ଛାଡ଼ ସେ ଖଣ୍ଡା।
1: ମୋ ହାତରୁ ଅସ୍ତ୍ର ଛଡ଼ାଇବା ଅସମ୍ଭବ ରାଘବ। ମହାରାଜା ଘୋଘାରାଣାଙ୍କ ସନ୍ତାନ ଏତେ ସୁକୁମାର ନୁହେଁ ଯେତିକି ତୁମେ ଭାବୁଛ।
0: ଆଉ ରାଘବ ବି ଏତେ ଶକ୍ତିହୀନ ନୁହେଁ ମିନଲ, କିଏ ଏକ ଅବଳା ପାଖରେ ହାରିଯିବ। ଛାଡ଼ ସେ ଖଣ୍ଡା।
1: ପାପି, କୁଳାଙ୍ଗା, ଦେଶଦ୍ରୋହୀ।
0: ମିନଲ, ମୋ ପ୍ରେମ ବଦଳରେ ମୋତେ ତୁମେ ଏଇଆ ଦେଲ।
1: ଯିଏ ପ୍ରେମର ବ୍ୟାପାର କରେ ତାକୁ ପ୍ରତିବଦଳରେ ଏହା ହିଁ ଶାସ୍ତି ମିଳେ। ନିଚ ପାପିଷ୍ଟ।
2: ସେନାପତି, ଷଡ଼ଯନ୍ତ୍ର ବିଫଳ ହେବା ପରେ ମନେ ହୁଏ ଶତ୍ରୁ ନିଜର ପରାଜୟ ସ୍ୱୀକାର କରିଛି। ଦେଖ, ସମସ୍ତେ ଯିବାକୁ ବାହାରିଲେଣି।
3: ହଁ ମହାରାଜ, ଜଣାପଡ଼ୁଛି ସେନାର କେତୋଟି ଦଳ ତାଙ୍କର ଯାତ୍ରା ଆରମ୍ଭ କରିଦେଲେଣି।
2: ହଁ, ତମେ ଯାଇ ସେପଟ ପାଚେରୀ ଉପରୁ ଦେଖ ତ, ମାମୁଦ୍ର ସୈନିକ ଗଜନୀ ଫେରୁଛନ୍ତି କି ନାହିଁ।
3: ଆଜ୍ଞା ମହାରାଜ, ମୁଁ ଏଇ ସାଙ୍ଗେ ସାଙ୍ଗେ ଦେଖିକି କହୁଛି।
4: ମହାରାଜ, ମହାରାଜ, ମାମୁଦ୍ର ସୈନ୍ୟ ଗଜନୀ ପଟକୁ ଫେରୁନାହାନ୍ତି। ମହାରାଜ,
2: କଣ ହେଲା? ଗଜନୀକୁ ଫେରୁନାହାନ୍ତି? ତେବେ କୁଆଡେ ଯାଉଛନ୍ତି?
4: ସେମାନେ ଆମର ଗୋଡ ପଛପଟ ବାଟ ଦେଇ ଗୋଡର କଡେ କଡେ ମରୁଭୂମିରେ ପ୍ରବେଶ କରିବା ପାଇଁ ଚେଷ୍ଟା କରୁଛନ୍ତି।
2: କଣ ହେଲା? ମାମୁଦ୍ ମୋର ଏଇ ବାଲିଶର ରାଜ୍ୟରେ ପ୍ରବେଶ କରୁଛି। 70 ବର୍ଷ ଧରି ମୁଁ ଏ ମରୁସ୍ଥଳୀର ରାଜା, ପ୍ରହରୀ ହେଇ ଅହରହ ମୁଁ ଏହାର ରକ୍ଷା କରିଛି। ମୋର ଆଦେଶ ବିନା ମଣିଷ କଣ? ପକ୍ଷୀଟିଏ ମଧ୍ୟ ଏ ଅଞ୍ଚଳର ଆକାଶରେ ଉଡ଼ିବାରେ ସାହସ କରିବନି। ବିଦେଶୀ ଲୁଣ୍ଠନ କରି ହତ୍ୟା କରି ମ୍ଲେଚ୍ଛ ମାମୁଦ୍ ମୋତେ ଅବମାନନା କରି ମୋରି ଆଖ୍ୟା କରେ ମୋରି ରାଜ୍ୟରେ ପ୍ରବେଶ କରୁଛି। ନା, ମୁଁ ବଞ୍ଚିଥିବା ଯାଏଁ ଏହା କେବେ ବି ସମ୍ଭବ ହେଇପାରେ ନା। ସେନାପତି,
4: ମହାରାଜ
2: ମନେ ରଖ, ସେନାପତି, ମୁଁ ଏବଂ ମୋର ବଂଶର କେହି ବି ଜୀବିତ ଥିଲା ପର୍ଯ୍ୟନ୍ତ ମାମୁଦ୍ ଆମ ରାଜ୍ୟରେ ପ୍ରବେଶ କରିବନି ଯେମିତି।
4: କିନ୍ତୁ ମହାରାଜ, ଆମେ ଏବେ କଣ କରିପାରିବା?
2: ଘୋଘାରାଣାର ପୁଅ ହେଇ ତୁ ମୋତେ ପଚାରୁଛୁ କଣ କରିପାରିବ ବୋଲି? ଆମେ ଯଦି ଶତ୍ରୁକୁ ମାରି ନ ପାରିବା ତାହେଲେ ନିଜେ ତ ମରିପାରିବା। ନିଜ ଆଖିରେ ନିଜ ଦେଶର ଦୁର୍ଦ୍ଦଶା ତ ଦେଖିବା ନାହିଁ। ଯା, ସମ୍ମୁଖ ଯୁଦ୍ଧ ପାଇଁ ପ୍ରସ୍ତୁତି ଆରମ୍ଭ କର। ମାରିବା ନହେଲେ ମରିବା। ରଣକ୍ଷେତ୍ରରେ ଯୁଦ୍ଧ ପାଇଁ ପ୍ରସ୍ତୁତ ହେଉଛନ୍ତି ଯେଉଁମାନେ, ସେମାନଙ୍କ ପାଇଁ କେଶରୀ ରଙ୍ଗର ବସ୍ତ୍ର ଆଉ ଅସ୍ତ୍ରଶସ୍ତ୍ରର ବ୍ୟବସ୍ଥା କର।
4: ଆଜ୍ଞା ମହାରାଜ।
2: କେତେ ସୈନିକ ଆମର ଅଛନ୍ତି?
4: ମୋଟାମୋଟି ଭାବେ 800 ହେବେ ପିତା, ସମସ୍ତେ ଯୁଦ୍ଧ ପାଇଁ ପ୍ରସ୍ତୁତ।
2: ତେବେ ସମସ୍ତଙ୍କୁ ନେଇ ଚାଲ ପୁତ୍ର, ମାତୃଭୂମି ପାଇଁ ବଳିଦାନର ସୌଭାଗ୍ୟ ପ୍ରାପ୍ତିର ଏ ପବିତ୍ର ସୁଯୋଗ ସମସ୍ତଙ୍କୁ ମିଳୁ।
5: ଏଇ ଛୋଟିଆ ଗଡ଼ରାଜ୍ୟ ସହ ହାରି ଏମିତି ଆଗକୁ ବଢ଼ିବାକୁ ଭଲ ଲାଗୁନି,
6: କିନ୍ତୁ ଏହା ଛଡ଼ା ଆଉ କିଛି ଉପାୟ ନଥିଲା ଚାହପନା।
5: ତମେ ଠିକ୍ କହିଛ ମସୁଦ, ପରିସ୍ଥିତି ଆମକୁ ବାଧ୍ୟ କଲା।
6: ଆରେ, ଏ କୋଳାହଳ କୋଉଠୁ ଆସୁଛି? ଆରେ, ଏ ଦେଖନ୍ତୁ ସୁଲତାନ, ଗୋଗାଗଡ଼ିରୁ କିଛି ଲୋକ ତଳକୁ ଓହ୍ଲାଉଛନ୍ତି।
5: ଆଶ୍ଚର୍ଯ୍ୟ, ଏମିତି ହାତ ଗଣତି ଲୋକ କାହିଁକି ଏମିତି ନିଜ ଜୀବନକୁ ବିପଦରେ ପକାଇବାକୁ ମାଡ଼ି ଆସୁଛନ୍ତି?
6: ଏ ରାଜପୁତ ମାନଙ୍କର ସବୁ କାମ ଆଶ୍ଚର୍ଯ୍ୟ କରୁଛି ସୁଲତାନ, ମୋତେ ତ ଲାଗୁଛି ଏମାନେ ପାଗଳ।
2: ଗଜନୀର ସୁଲତାନ, ଚୋରଙ୍କ ପରି ଏମିତି ମରୁଭୂମିରେ ପ୍ରବେଶ କରିବା ତୁମକୁ ଶୋଭା ପାଏ ନାହିଁ, ଏହା ବୀରର କାର୍ଯ୍ୟ ନୁହେଁ।
5: ଆମେ ବାଧ୍ୟ ହେଇଛୁ ଏ ପରିସ୍ଥିତିରେ। ଆପଣ ଘୋଘାରାଣା?
2: ହଁ ହଁ, ମୁଁ ଘୋଘାରାଣା, ଏ ମରୁଭୂମିର ପ୍ରହରୀ, ରକ୍ଷକ। ରକ୍ଷକ ଉପରେ ବିଜୟ ପ୍ରାପ୍ତ ନ କରି ତୁମ ଲକ୍ଷ୍ୟ ଦିଗରେ ଯାଇପାରିବ ନାହିଁ।
5: ଆପଣଙ୍କ ସହ ଯୁଦ୍ଧ କରିବାକୁ ମୁଁ ପ୍ରସ୍ତୁତ ଅଛି, କିନ୍ତୁ ମୋର ପରାମର୍ଶ, ଆପଣ ଏତେ ଅଳ୍ପ ସୈନ୍ୟ ସହ ଯୁଦ୍ଧ

0: ଦ୍ୱାରା ଦେଇ ଏଇ ସୈନ୍ୟମାନଙ୍କୁ ଜବରଦସ୍ତି ଯୁଦ୍ଧାଗ୍ନିକୁ ଠେଲି ଦିଅନ୍ତୁନି।
1: ଦେଶ ପାଇଁ ବଳିଦାନ ଦବା ଆଉ ନିଆଁରେ ଝାସ ଦବା ଏକା କଥା ନୁହେଁ ମାମୁଁ।
0: ମୁଁ ଆପଣଙ୍କ ଦେଶ ପ୍ରେମ ଓ ସାହସିକତାକୁ ସମ୍ମାନ ଜଣାଉଛି ରାଜା।
1: କଥାରେ ସମୟ ନଷ୍ଟ କର ନାହିଁ ମାମୁଁ, ଉଠ ଉଠ, ତମର ତରବାରୀ ଆଉ ପ୍ରହାର କର। ପଛରେ କହିବ ନାହିଁ ଯେ ଭୋଗାରଣା ତମକୁ ସୁଯୋଗ ଦେଲା ନାହିଁ ବୋଲି। ଉଠ ଉଠ, ତୁମର ତରବାରୀ।
0: ଠିକ ଅଛି, ଏଇ ସମ୍ଭାଳ।

0: ରାଜା ଘୋଗାରାଣାଙ୍କ ଚିନ୍ତା ଓ ଆଶଙ୍କା ଅମୂଳକ ନୁହେଁ ବତ୍ସ।
1: ଗୁରୁଜୀ, ମାମୁଦ୍ର ରାସ୍ତାରେ ପଡ଼ିଥିବା ଅଧିକାଂଶ ରାଜ୍ୟର ରାଜା ଭୟରେ ତା ସହ ସନ୍ଧି କରିଛନ୍ତି। କୌଣସି ରାଜା ନିଜର ମୁଷ୍ଟିମେୟ ସେନାଙ୍କ ସହ ଯଦି ମାମୁଦ୍ର ସାମ୍ନା କରୁଛନ୍ତି, ତେବେ ସେମାନଙ୍କୁ ସେ ଏତେ ନିର୍ଦ୍ଦୟ ଭାବରେ ଦମନ କରୁଛି ଯେ ତାର ବର୍ଣ୍ଣନା କରିବା କଷ୍ଟକର। ସେ ରାଜାମାନଙ୍କର ଦୁର୍ଦ୍ଦଶା କଥା ଶୁଣି ଭୟରେ ଅନ୍ୟ ରାଜାମାନେ ଆତ୍ମସମର୍ପଣ କରିବା ଶ୍ରେୟ ମଣୁଛନ୍ତି।
2: ବାବା, ପରାଜୟ ସ୍ୱୀକାର କରି ସମର୍ପଣ କରୁଥିବା ରାଜାମାନଙ୍କୁ ତାଙ୍କରି ପ୍ରଜାଙ୍କ ସମ୍ମୁଖରେ ହତ୍ୟା କରୁଛି ମାମୁଦ। ତାର ସୈନ୍ୟ ମଧ୍ୟ ତାହାରି ପରି ହୀନ, ବର୍ବର, ଅତ୍ୟାଚାରୀ। ଜିତିବା ରାଜ୍ୟରେ ବୟସ ନିର୍ବିଶେଷରେ ମହିଳାଙ୍କୁ ପାଶବିକ ଅତ୍ୟାଚାରର ଶିକାର ହେବାକୁ ପଡ଼ୁଛି, ନଚେତ୍ ସେମାନଙ୍କୁ ହତ୍ୟା କରାଯାଉଛି।
0: ପୁତ୍ର ସାମନ୍ତ, ଶାନ୍ତ ହୁଅ। ମାମୁଦ ଜଣେ ଲୁଣ୍ଠନକାରୀ ଆତତାୟୀ। ଏପରି ଆଚରଣ ତାର ରଣନୀତିର ଏକ ଅଂଶବିଶେଷ। ଏପରି ରାଜ୍ୟ, ଧନ ସମ୍ପଦ ଓ ମାନବ ସମ୍ବଳକୁ ଲୁଟ୍ ତରାଜ କରିଦେଲେ ତାକୁ ବିରୋଧ କରିବାକୁ କେହି ରହିବେ ନାହିଁ, ଏବଂ ସେ ତାର ଲୁଣ୍ଠନ କରିଥିବା ସମ୍ପତ୍ତି ସବୁ ବିନା ପ୍ରତିରୋଧରେ ଧରି ନିଜ ସ୍ଥାନକୁ ଫେରିଯିବ। ଏହା ହିଁ ତାର ଲକ୍ଷ୍ୟ। 15 ଥର ଧରି ଏହିପରି ଭାବେ ସେ ଭାରତକୁ ଲୁଣ୍ଠନ କରିଛି। ସେ ଏଥର ଆସିଛି, ବାରବାର ଆସିବ, ଏଇ ଲକ୍ଷ୍ୟ ରଖି।
1: ସେତିକି ନୁହେଁ ଗୁରୁଦେବ, ଶୁଣିଛି ସେ ଭାରତୀୟ ସୈନ୍ୟମାନଙ୍କୁ ତା ସହିତ ନେଇଯାଉଛି, ସେମାନଙ୍କୁ ମଧ୍ୟ ଅତ୍ୟନ୍ତ କ୍ରୁର ଆଚରଣ ପ୍ରଦର୍ଶନ କରୁଛି। ଖାଦ୍ୟ ରାନ୍ଧିବା, ପଶୁଙ୍କ ଯତ୍ନ ଇତ୍ୟାଦି କାମରେ ଲଗାଇ ସେମାନଙ୍କୁ ମାନସିକ ଓ ଶାରୀରିକ ଯାତନା ଦେଉଛି।
0: ବିକଟ ପରିସ୍ଥିତି ପୁତ୍ର, ଅତି ବିକଟ ପରିସ୍ଥିତି।
1: ଗୁରୁଦେବ, ଆପଣ ଏ ପରିସ୍ଥିତିରେ କ'ଣ ଆଦେଶ ଦେବେ? ସୋମନାଥଙ୍କୁ ତ ବଞ୍ଚାଇବାକୁ ହେବ।
0: ପାଟଣାର ମହାରାଜା ଭୀମଦେବ ଶପଥ ନେଇଛନ୍ତି, ଶେଷ ନିଶ୍ୱାସ ପର୍ଯ୍ୟନ୍ତ ସେ ମାମୁଦ୍ର ପ୍ରତିରୋଧ କରିବେ। ତେଣିକି ଜୟ ହେଉ ଅବା ପରାଜୟ, କିନ୍ତୁ ସଜ୍ଜନ ସିଂ।
1: ଆଜ୍ଞା ଗୁରୁଦେବ।
0: ତୁମେ ଯଥାଶୀଘ୍ର ଏଠାରୁ ପ୍ରସ୍ଥାନ କର, ହାତରେ ସମୟ ବହୁତ କମ। ତୁମେ ଚେଷ୍ଟା କର ଯେପରି ମାମୁଦ୍ର ଯାତ୍ରା ପଥରେ ଆସୁଥିବା ରାଜ୍ୟର ରାଜାମାନେ ସାହସର ସହ ତାର ଗତିରୋଧ କରନ୍ତୁ। ସେମାନଙ୍କୁ ଏଥିପାଇଁ ପ୍ରସ୍ତୁତ କରିବା ଦାୟିତ୍ୱ ତୁମର। ସୋମନାଥର ପବିତ୍ର ପୀଠକୁ ଜବରମାନଙ୍କ ଲୁଣ୍ଠନରୁ ରକ୍ଷା କରିବା ଦାୟିତ୍ୱ ବର୍ତ୍ତମାନ ତମ ହାତରେ ପୁତ୍ର। ମୁଲତାନକୁ ଧୂଳିସାତ କରି ମାମୁଦ ମାଡ଼ି ଚାଲିଛି, ଘୋଗାଗଡ଼ିର ମରୁଭୂମି ଦେଇ ସେ ଯାତ୍ରା କରିବ। ଘୋଗାଗଡ଼ି କ'ଣ
1: ବାବା? ଘୋଗାଗଡ଼ିର ରାଜା, ପ୍ରଜା ଓ ସୈନିକ ତାଙ୍କର ଶେଷ ରକ୍ତବିନ୍ଦୁ ଥିବା ଯାଏଁ ମାମୁଦ୍ର ପ୍ରତିରୋଧ କରିବେ। ମୋର ପିତା ମହାରାଜ ଘୋଗାରାଣାଙ୍କ 90 ବର୍ଷର ଶରୀରରେ ଏବେ ବି ସେ ଶକ୍ତି ଅଛି ଯେ ସେ ମାମୁଦ୍ର ପଥରୋଧ କରିପାରିବେ। ଘୋଗାଗଡ଼ି ସମ୍ପର୍କରେ ଆପଣ ନିଶ୍ଚିନ୍ତ ରୁହନ୍ତୁ ଗୁରୁଦେବ।
2: ବାବା ଗୋରଖନାଥଙ୍କ ଆଶୀର୍ବାଦ ନେଇ ଜନ୍ମ ହୋଇଛନ୍ତି ମୋର ଜେଜେ ମହାରାଜ ଘୋଗାରାଣା। ସେ କଦାପି ତାଙ୍କ ଇଷ୍ଟଦେବ ସୋମନାଥଙ୍କ ପବିତ୍ର ସ୍ଥାନକୁ କଳଙ୍କିତ ହେବାକୁ ଦେବେ ନାହିଁ ଗୁରୁଜୀ, କଦାପି ନୁହେଁ।
1: ଆମେ ତେବେ ବିଦାୟ ନେଉଛୁ। ରାସ୍ତାରେ ପଡ଼ୁଥିବା ରାଜ୍ୟମାନଙ୍କୁ ସମ୍ଭାବ୍ୟ ବିପତ୍ତି ସମ୍ପର୍କରେ ଖବର ଦେଇ ସେମାନଙ୍କୁ ପ୍ରସ୍ତୁତ କରାଇ ଆମକୁ ଯଥାଶୀଘ୍ର ପିତାଙ୍କୁ ସାହାଯ୍ୟ କରିବା ପାଇଁ ଘୋଗାଗଡ଼ିରେ ପହଞ୍ଚିବାକୁ ହେବ।
0: ବତ୍ସ, ମୁଁ ଦେଖିପାରୁଛି ଏ ଯୁଦ୍ଧର ପରିଣତି ଯାହା ବି ହେଉନା କାହିଁକି ଘୋଗାଗଡ଼ିର ଯଶଗାଥା ଇତିହାସରେ ଲିପିବଦ୍ଧ ହେବ, ଏକଥା ନିଶ୍ଚିତ।
3: ଜୟ ସୋମନାଥ।
0: ଯାଅ, ବାବା ସୋମନାଥ ତୁମର ରକ୍ଷା କରନ୍ତୁ।
1: ପୁତ୍ର ସାମନ୍ତ, ଘୋଗାଗଡ଼ିକୁ ଯିବା ପାଇଁ 2ଟି ରାସ୍ତା ଅଛି। ସୌରାଷ୍ଟ୍ର ରାଜ୍ୟ ମଧ୍ୟ ଦେଇ ଗୋଟିଏ, ଏପଟେ ମରୁଭୂମି ଅଞ୍ଚଳ ନାହିଁ, କିନ୍ତୁ ଏପଟେ ଗଲେ ରାସ୍ତା ଦୀର୍ଘ ହେବ। ଅନ୍ୟଟି ମରୁଭୂମି ଦେଇ ଯାଉଛି, ବହୁତ ଛୋଟ ରାସ୍ତା, ଶୀଘ୍ର ପହଞ୍ଚି ହେବ ଘୋଗାଗଡ଼ିରେ। କିନ୍ତୁ ପ୍ରଚଣ୍ଡ ଗରମ ପବନ ଲହର ସହ ଭୀଷଣ ବାଲିଝଡ଼ ଦେଇ ଯାତ୍ରା କରିବାକୁ ହେବ। ପୁତ୍ର ସାମନ୍ତ, ଏପଟେ ମୁଁ ଯାଉଛି, ତୁମେ ସୌରାଷ୍ଟ୍ର ଦେଇ ଯାଅ।
2: କାହିଁକି ପିତା, ଆପଣ କଠିନ ପଥ ନିଜ ପାଇଁ ବାଛି ମୋ ପାଇଁ ସହଜ ବାଟ?
1: ନା ପୁତ୍ର, କେବଳ ଦୁଃସାହସ ଓ ଶକ୍ତି ଦ୍ୱାରା ମରୁଭୂମି

0: ଏ ବିରାଟ ପଥକୁ ଲଙ୍ଘି ହେବ ନାହିଁ, ଏଥିପାଇଁ ଅନୁଭବ ଦରକାର। ମୁଁ ଜାଣେ ମହାରାଜ ଘୋଘରାଣାଙ୍କ ବଂଶଜ ଯମକୁ ବି ଡରନ୍ତି ନାହିଁ। ହେ ମରୁଭୂମି କ'ଣ, ତୁମେ ସୌରାଷ୍ଟ୍ର ଦେଇ ଯାଅ। ପଥରେ ଆସୁଥିବା ସମସ୍ତ ରାଜ୍ୟର ରାଜାମାନଙ୍କୁ ମାମୁଦ ସହ ଯୁଦ୍ଧରେ ଯୋଗ ଦେବାକୁ ଆହ୍ୱାନ ଦିଅ।
1: ଏ କ'ଣ ପିତା, ମୋର ବୀର ସାହସୀ ପିତାଙ୍କ ଆଖିରେ ଲୁହ
0: ଲୁହ କାହିଁ ନାହିଁ ତ? ଏଇ ମରୁଭୂମିର ଗରମ ପବନର ପ୍ରଭାବରେ ଆଖିରେ ପାଣି ଆସିଯାଇଛି ପୁତ୍ର। ଚାଲ ନିଜ ନିଜ ରାସ୍ତାରେ ବାହାରିବା।
1: ପ୍ରଣାମ ପିତା, ମୁଁ ବାହାରୁଛି।
0: ଯାଅ ପୁତ୍ର, ବିଜୟୀ ହୁଅ, ଦୀର୍ଘଜୀବୀ ହୁଅ। ଭଗବାନ ସୋମନାଥ ତୁମର ରକ୍ଷା କରନ୍ତୁ ପୁତ୍ର। ଚାଲ ଉଠ ଉଠ ମୋର ପ୍ରିୟ ଓଟ ପଦମଡ଼ି ବୋହୁ, ଚାଲ ଚାଲ ଯିବା। ଏ ମାଟିର କରଜ ସିଝିବାର ସମୟ ଆସିଗଲା। ରହିଯା ପଦମଡ଼ି, ଦଶ ଦିନ ହେଲା ଅନବରତ ଦୌଡ଼ୁଛୁ, ଟିକେ ରହିଯା। ଓହ, ଏ କି ଦୁର୍ଗନ୍ଧ, ନଷ୍ଟ ବିନଷ୍ଟ ଗ୍ରାମ ଦେଖୁଛୁ ତ ପଦମଢ଼ି, ଏଇ ଦୁଷ୍କର୍ମ ନିଶ୍ଚିତ ଭାବରେ ସେ ବର୍ବରମାନଙ୍କର। ବର୍ତ୍ତମାନ ଆଉ ଘୋଗାଗଡ଼ି ଯିବାରେ କିଛି ଲାଭ ନାହିଁ। ହୁଏତ ମାମୁଦ ଘୋଗାଗଡ଼ି ଜିତି ମରୁଭୂମି ଦେଇ ଆଗକୁ ବଢ଼ିଯାଇଛି, ନଚେତ୍ ଗଡ଼ ବୁଲି ପଛପଟ ଦେଇ ଯାଇଛି। ମୋର ଲକ୍ଷ୍ୟ ମାମୁଦର ପଥରୋଧ କରିବା। ଏବେ ଘୋଗାଗଡ଼ି ଯାଇ ସୈନ୍ୟ ସାହାଯ୍ୟ ନେଇ ଏଠାକୁ ଫେରିବା ଭିତରେ ମାମୁଦ ତାର ସୈନ୍ୟ ସହ ସୋମନାଥରେ ପହଞ୍ଚିଯିବ। ପୁଣି ଘୋଗାଗଡ଼ିରେ କିଏ ଜୀବିତ ଅଛନ୍ତି କି ନା ସେ କଥା କେମିତି ଜାଣିବି? ବରଂ ମାମୁଦ ଯାଉଥିବା ରାସ୍ତାରେ ଆଗେଇ କିଛି କରିବାକୁ ହେବ। ଠିକ୍, ଚାଲ ପଦମଡ଼ି ବୋହୁ, ଚାଲ। ଏମାନେ କିଏ? ସୁଲତାନର ସିପାହୀ ପରି ଲାଗୁଛନ୍ତି। ତାଙ୍କ ସାଥିରେ ଜଣେ ହିନ୍ଦୁସ୍ତାନୀ ବି ଅଛି। କିଛି ମୁଦ୍ରା ବଦଳରେ ମୋ ଦେଶର ଲୋକ ଶତ୍ରୁକୁ ପଥ ଦେଖାଇବାକୁ ପଛଉ ନାହାନ୍ତି। ଦେଶଦ୍ରୋହୀ! ହଁ, ମୋତେ ଏଠି ମୋ ପରିଚୟ ଗୋପନ ରଖି କାମ କରିବାକୁ ପଡ଼ିବ। କୁହ।
2: ଆରେ, ତୁମେ ଏ ମରୁଭୂମିର ରାସ୍ତା ବିଷୟରେ କିଛି ଜାଣିଛି?
0: ହଁ ହଁ ହଁ, କୁଆଡ଼େ ଯିବ?
2: ଗୁଜରାତର ସୋମନାଥ ମନ୍ଦିର ତରଫ ଯିବା ପାଇଁ କୌଣ ସା ରାସ୍ତା?
0: ମୋର ଅନୁମାନ ସତ ହେଲା। ହେ ବାବା ସୋମନାଥ, ଆପଣ ପରୋକ୍ଷରେ ମୋତେ ଏ ରାସ୍ତାରେ ପ୍ରେରଣ କରାଇଲେ। ଆଜି ଇମ୍ଲେଚ୍ଛମାନଙ୍କୁ ମରୁଭୂମିର ରାଶି ରାଶି ରେଣୁ ଭିତରେ ଜୀବନ୍ତ ପୋତିଦେଲେ ମୋ ଜୀବନ ସଫଳ ହେବ ପ୍ରଭୁ।
2: ଆରେ, ଶୁଣୁଛୁ କି ନାହିଁ, ସୋମନାଥ ତରଫ ଯିବା ପାଇଁ ରାସ୍ତା କୌଣ ସା?
0: ହଁ ହଁ, ଗୁଜରାଟ। ହଁ ଚାଲ, ମୁଁ ନେଇଯିବି। କେତେ ମୁଦ୍ରା ଦେବ?
2: ଆରେ, ତୁ ସଠିକ୍ ଜାଣିଛୁ କି ନାହିଁ, କେତେ ଦିନ ଲାଗିବ?
0: ମୁଁ ସେପଟରୁ ହିଁ ତ ଆସୁଛି, ଆଖି ବନ୍ଦ କରି ମୁଁ ରାସ୍ତା ଦେଖାଇ ପାରିବି। ଏଇ ଦଶ ବାର ଦିନ ସମୟ ଲାଗିବ। ତୁମେ ସବୁ ମହାନ ବିଶ୍ୱବିଜୟୀ ବୀର ମାମୁଦଙ୍କ ସିପାହୀ ବୋଧ ହୁଏ।
2: ଚାଲ ଆମର ସାଥ, ଚାଲ ଆମର ବାଦଶାହଙ୍କ ପାଖକୁ
0: ଚାଲ। ଆଚ୍ଛା ଶୁଣ, ମୋତେ ଭଲ ପୁରସ୍କାର ମିଳିବ ତ?
2: ଆରେ, ମୁଁ ବନ୍ଦ ରଖ, ଚୁପଚାପ ଚାଲ।
0: ଏ ତ ବିଶାଳ ସୈନ୍ୟବାହିନୀ। ଏବେ ମୁଁ ବୁଝୁଛି କିପରି ମାମୁଦ ଯୁଦ୍ଧ ପରେ ଯୁଦ୍ଧ ଜିତି ଚାଲିଛି। ମୁଲତାନ ନାନ୍ଦୋଡ ପରି ଶକ୍ତିଶାଳୀ ରାଜ୍ୟକୁ ଭୁଲୁଣ୍ଠିତ କରିପାରିଛି। ତେବେ ମୋ ରାଜ୍ୟ ଘୋଗାଗଡ଼ି,

0: ଏମାନେ କ'ଣ ଘୋଗାଗଡ଼ି ଦେଇ ଆସିଛନ୍ତି? ବର୍ତ୍ତମାନ ଘୋଗାଗଡ଼ିର ସ୍ଥିତି କ'ଣ, କେମିତି ଜାଣିହେବ? ହଉ, ଯାହା ବାବା ସୋମନାଥଙ୍କ ଇଚ୍ଛା।
1: ଆରେ ଇଧେର ଆ, ଇଧେର, ଆମର ସୁଲତାନଙ୍କ ମୁଣ୍ଡ ନୁହାଁ ସଲାମ କରିବୁ, ଚୁପଚାପ ଠିଆ ରହିବୁ, ସେ ଯାହା ଫୈସଲା କରିବେ ସେମିତି ହିଁ ହେବ। ସଲାମ ସୁଲତାନ।
0: ତାହେଲେ ଏ ହେଉଛି ଗଜନୀର ସୁଲତାନ ମାମୁଦ। ଆରେ ବାପରେ, ଲମ୍ବା ଚଉଡ଼ା ଭୟାନକ ଚେହେରା, ବିଚିତ୍ର ପ୍ରକାର ବସ୍ତ୍ର ଆଭୂଷଣ, ନାଲି ନାଲି ନିଷ୍ଠୁର ଆଖିରେ ସୁରମା ଲଗେଇ ଭୟଙ୍କର ଦେଖାଯାଉଛି। ଆଉ ତା ଚାରିପାଖରେ ଉନ୍ମୁକ୍ତ ଖଡ଼ଗ ଧରି ତାର ସୈନ୍ୟମାନେ ତାଠାରୁ ବି ଅଧିକ ଭୟ ସୃଷ୍ଟି କରୁଛନ୍ତି।
2: ଆଚ୍ଛା, ତୋ ଚେହେରା ମୋତେ କାହିଁକି ଚିହ୍ନିଲା ଚିହ୍ନିଲା ପରି ଲାଗୁଛି, କିଏ ତୁ?
0: ମୁଁ ଗୋଟେ ସାଧାରଣ ପଶୁପାଳକ ହଜୁର। ମୁଁ କିନ୍ତୁ ତୋତେ ଭଲ ଭାବରେ ଚିହ୍ନିଛି ସମ୍ବେଦ ରାୟ, ଯବାନର ପଦଲେହନକାରୀ, ଦେଶଦ୍ରୋହୀ। ତୋ ମୃତ୍ୟୁ ମୋ ହାତରେ ହିଁ ଲେଖା ଅଛି, ତୁ ସେତେବେଳେ ମୋତେ ଠିକ୍ ଚିହ୍ନିବୁ।
2: ପଶୁପାଳକ, କିନ୍ତୁ ମୋତେ ଲାଗୁଛି
1: କାଲି ହିଁ ବାହାରିବାର ଅଛି। କୌଣ ସା ରାସ୍ତା ଠିକ୍ ରହିବ ବତା।
0: ମରୁଭୂମିର ମଧ୍ୟ ଦେଇ ଯାଇଥିବା ରାସ୍ତା ଛୋଟ ଆଉ ସୁରକ୍ଷିତ, ଅନ୍ୟ ରାସ୍ତାରେ ଗଲେ ବହୁତ ନଗର ଆଉ ରାଜ୍ୟ ପଡ଼ିବ, ତମକୁ ଅଧିକ ଯୁଦ୍ଧ କରିବାକୁ ପଡ଼ିବ, ଆଉ ରାସ୍ତା ବି ଦୀର୍ଘ, 2 ମାସ ଲାଗିବ ସୋମନାଥରେ ପହଞ୍ଚିବାକୁ। ଏତିକି ଭିତରେ ରାଜାମାନେ ପ୍ରସ୍ତୁତ ହେବାକୁ ସମୟ ପାଇଯିବେ ତୁମ ସହ ଲଢ଼େଇ କରିବାକୁ, ତେଣୁ ସୁଲତାନଙ୍କୁ ଅଧିକ ଯୁଦ୍ଧ କରିବାକୁ ପଡ଼ିବ। ଦେଖ, ତୁମର ଇଚ୍ଛା, ତୁମେ ଯେଉଁପଟେ କହିବ ସେପଟେ ନେଇଯିବି।
1: ଠିକ୍ ଅଛି, ଠିକ୍ ଅଛି, କାଲି ହିଁ କାଫିଲା ବାହାରିବ।
0: ଯଥା ଆଜ୍ଞା ହୁକୁମ। ବୁଝିଲୁ ପଦମଡ଼ି ବହୁ, ସମୟ ଆସିଗଲା। ଏଇ ମରୁଭୂମିରେ ଲୁଣ୍ଠନକାରୀ ଆତତାଇ ମାମୁଦ୍ର ସୈନ୍ୟମାନଙ୍କୁ ସମାପ୍ତ କରିବା। ବାସ୍, ତୁ ଏତିକି କରିବୁ, ଯେତେ ବାଲିଝଡ଼ ଆସୁ ତୁ ଅଟକି ନଯାଇ ଚାଲିବୁ। ଚାଲ, ଦେଶ ମାଟି ପାଇଁ ଆମ ବଳିଦାନର ଶେଷ ଯାତ୍ରା ଆରମ୍ଭ କରିବା।
1: ଏଇ ସୁଲତାନକୁ ସର ଝୁକାଇ ସଲାମ କର।
0: ସଲାମ ହଜୁର।
3: 6 ଦିନ ହେଇଗଲାଣି, ତାତିଲା ପବନ, ଅନବରତ ଉଡ଼ୁଥିବା ଗରମ ବାଲି ମାଡ଼ରେ ଆମ ସୈନିକମାନେ ବହୁତ କଷ୍ଟ ପାଇଲେଣି। ତୁ ଆମକୁ ଠିକ୍ ରାସ୍ତାରେ ନଉଛୁ ତ
0: ହଜୁର? ଏଇ ରାସ୍ତା ହିଁ ଠିକ୍।
3: ବାହ, କେତେ ଗରମ, ଅସହ୍ୟ ଗରମ।
0: ଶୁଣିଛି ତମ ସୈନିକମାନେ ବଡ଼ ସାହସୀ ଆଉ ଶକ୍ତିଶାଳୀ, ଏଇ ସାହସ ନେଇ ମରୁଭୂମିକୁ ଆସିଥିଲ? ମରୁଭୂମି କେମିତି ଥାଏ ତା ବିଷୟରେ କ'ଣ କିଛି ଜ୍ଞାନ ନଥିଲା?
3: ସେନାକୁ 3 ଭାଗ କର। ସବୁଠୁ ଆଗରେ ରହିବା ପାଇଁ ସେନାର 1 ଭାଗ 1 ଦିନ ଆଗରୁ ଯାତ୍ରା କରିବେ। ସେନାପତି ମସୁଦ ସେ ଭାଗର ନେତୃତ୍ୱ ନେବେ। 2ୟ ଭାଗ ସେନାଙ୍କ ସହ ମୁଁ ନିଜେ ରହିବି, ଆଉ 3ୟ ଭାଗ ସେନା ଶେଷରେ ଯାତ୍ରା ଆରମ୍ଭ କରିବେ। ସେଥିରେ ମରୁଭୂମିର ଗରମ ପବନ, ବାଲିଝଡ଼ରେ ଥକି ପଡ଼ିଥିବା ଏବଂ ଆହତ ହୋଇଥିବା ଘୋଡ଼ା, ହାତୀ ଏବଂ ସୈନିକ ରହିବେ। ଚାଲ, ଯାତ୍ରା ଆରମ୍ଭ କର।
1: ହୁକୁମ ସୁଲତାନ।
4: ଏତେ ପ୍ରବଳ ବାଲିଝଡ଼ରେ ଆମେ ଆଗକୁ ବଢ଼ିବା କ'ଣ ଠିକ୍ ହେବ?
0: ଏହି ପବନକୁ ଝଡ଼ ତୋଫାନ କହୁଛ? ଝଡ଼ ହେଇଥାନ୍ତା ଯଦି ମୋ ଅଟୋ ନିଜେ ଅଟକି ଯାଇଥାନ୍ତା, କିନ୍ତୁ ସେ ତ ଆରାମରେ ଚାଲିଛି। ତମ ଅଟୋ ସବୁ କ'ଣ ଗଜନୀରୁ ଆସିଛନ୍ତି? ଅଟୋମାନଙ୍କର ଅସୁବିଧା ନାହିଁ, ତୁମ ସୈନିକମାନେ ହିଁ ଠକି ପଡ଼ୁଛନ୍ତି, ସେଇମାନେ ହିଁ ଡରି ଯାଉଛନ୍ତି ମସୁଦ। ଏବେ ଉଠିଲା ବାଲିର ତୁଫାନ, ଏବେ ଶୁଣାଯିବ ଚିତ୍କାର।

0: ମସୁଦ, ତୁମ ସୈନିକ ତୁଳାଠୁ ବି ନରମ। ଦେଖ, ଝଡ଼ ତ ଇଏ ଆସିଲା ଚାଲିଯିବ, କିନ୍ତୁ ଏମାନେ ଏମିତି ଚିତ୍କାର କରୁଛନ୍ତି ଯେମିତି ସାଙ୍ଗେ ସାଙ୍ଗେ ମରିଯିବେ।
1: ମୋ ସୈନିକ ସତରେ ପ୍ରାଣ ହରାଉଛନ୍ତି। ଦେଖ ସେପଟେ କେମିତି ଠିଆ ଠିଆ ତଳେ ପଡ଼ୁଛନ୍ତି, ବାଲୁକା ଝଡ଼ର ପ୍ରଭାବରେ ଏମିତି ଉଭାନ ହେଉଛନ୍ତି ଯେପରି ଗରମ ତାୱାରେ ଛିଟା ଯାଉଥିବା ଜଳବିନ୍ଦୁ। ଆଉ ତୁ ତୁ ଆରାମରେ ଯାଉଛୁ ଆଉ ଆମ ଉପରେ ହସୁଛୁ, ତୁ କିଏ? ସତ କହ, ତୁ କିଏ?
0: ମୁଁ କିଏ ଜାଣିବାକୁ ଚାହୁଁଛୁ? ରହ, ମୁଁ ମୋର ଚାଦର ହଟେଇ ଦେଉଛି।
1: ଏ ତୋର ପୋଷାକରୁ ଜଣାପଡ଼ୁଛି ତୁ ତ କୌଣସି ରାଜା କିମ୍ବା ରାଜ ପରିବାରର, କିଏ ତୁ?
0: ମନ ଦେଇ ଶୁଣ ବର୍ବର, ମୁଁ ହେଉଛି ଏଇ ମରୁଭୂମିର ରକ୍ଷକ ସ୍ୱାମୀ, ମହାରାଜ ଘୋଗାରାଣାଙ୍କ ପୁତ୍ର ସଜ୍ଜନ ସିଂ। ଆଉ ଏବେ ଖୋଲିବ ବାବା ସୋମନାଥଙ୍କ ତୃତୀୟ ନେତ୍ର। हर हर महादेव, हर हर महादेव। मोर दायित्व मु यथासंभव तुलेबा को चेष्टा कली पिता। बाबा मु प्रतीक्षा करथिली ମୋ ଶରୀରର ଶେଷ ରକ୍ତବିନ୍ଦୁ ଥିବା ଯାଏ ମହାଦେବ ସୋମନାଥଙ୍କ ଉପରେ ଲୋଲୁପ ଦୃଷ୍ଟି ପକାଇଥିବା ଲୁଣ୍ଠନକାରୀଙ୍କୁ ଜୀବିତ ଛାଡ଼ିବି ନାହିଁ। ତଥାପି ଦୁଃଖ ରହିଗଲା ପିତା, ମାମୁଦ୍ର ଗୋଟିଏ ଭାଗ ସେନାଙ୍କୁ ହିଁ ମୁଁ ସମାପ୍ତ କରିପାରିଲି। ଜୟ ସୋମନାଥ, ଜୟ ସୋମନାଥ, ଜୟ ସୋମନାଥ।
1: ସୁଲତାନ, ସଜ୍ଜନ ସିଂ ମଧ୍ୟ ତା ବାପା ପରି ବୀର ସାହସୀ ଥିଲା, କେମିତି କେଜାଣି ଅଳ୍ପକେ ମୁଁ ବଞ୍ଚିଗଲି। ସେ ଦୁଇଟା ହାତରେ ଏକା ସାଙ୍ଗେ ଦୁଇଟା ତଲୱାର ଚଲେଇ ଆମ ସୈନିକମାନଙ୍କୁ କାଟି ପକାଇଲା। ସୁଲତାନ, ଗୋଟାଏ ସୈନିକର ବେକ କାଟି ମାଟିରେ ପଡ଼ିଛି କି ନାହିଁ, ଆଉ ଦଶଟା ମୁଣ୍ଡ କଟି ଯାଉଥିଲା। ତା ଶରୀରରେ ଏତିକି ଶକ୍ତି, ଏତିକି ଫୁର୍ତ୍ତି, ଚାରିଆଡ଼େ ଏମିତି ଧ୍ୱଂସ ଲୀଳା ସୃଷ୍ଟି କରିଦେଲା ଯେ ଆମ ସୈନ୍ୟ ଦଳ ଧରାଶାୟୀ ହେଲେ।
2: ୟା ଆଲ୍ଲାହ, ତୁ ବଡ଼ ଦୟାଳୁ, ମୋର ଦୁଇ ତୃତୀୟାଂଶ ସୈନ୍ୟକୁ ତଥାପି ବଞ୍ଚେଇ ଦେଲୁ। ଏତିକି ପ୍ରାର୍ଥନା କରୁଛି ଆଗକୁ ରାସ୍ତାରେ ଆଉ କୋଉ ଘୋଗାରାଣାକୁ ଠିଆ କରିଦେ ନା।
3: ରାଜଗୁରୁ।
4: ହଁ ପୁତ୍ର, ବର୍ତ୍ତମାନ ଏଇ ଘୋଗାଗଡ଼ିରେ କେବଳ ମୁଁ ଆଉ ତମେ, ଆମେ ଦୁଇ ଜଣ ହିଁ ଜୀବିତ ପୁତ୍ର। ଦେଶକୁ ଆକ୍ରମଣ କରୁଥିବା ଶତ୍ରୁକୁ ପରାଜିତ କରିବା ପାଇଁ ହୁଏତ ସମସ୍ତ ରାଜା ଏକତ୍ର ହେଇଥିଲେ ଜିତିବା ବି ସମ୍ଭବ ହୁଅନ୍ତା। ଏକଥାର ଅଭାବ ଏ ଦେଶର ଇତିହାସକୁ କଳଙ୍କିତ କରିଛି ପୁତ୍ର। ଆପୋଷ ବୁଝାମଣାର ଅଭାବ, ଛୋଟ ଛୋଟ ମନାନ୍ତର ମତାନ୍ତର ଶତ୍ରୁ ସାମ୍ନାରେ ଆମର ପରାଜୟର କାରଣ ସାଜୁଛି। ସମୟ ଆସିପାରେ ଏ ଦେଶ ଘୋଗାରାଣାର ବୀରତ୍ୱ, ତ୍ୟାଗ ଆଉ ବଳିଦାନର କାହାଣୀକୁ ଭୁଲି ଯାଇପାରେ, କିନ୍ତୁ ଏ ମରୁ ପ୍ରାନ୍ତର ଏ ବାଲୁକା ସ୍ତୁପ

ଏ ମରୁଭୂମିର ରେଣୁ ତା ରକ୍ଷକକୁ ଭୁଲିବ ନାହିଁ, ତାକୁ ତାକୁ ଅନନ୍ତ କାଳ ଯାଇ ମନେ ରଖିବ। ଜୟ ସୋମନାଥ, ଜୟ ଘୋଗାରାଣା, ଜୟ ଘୋଗାଗଢ଼ି।

ପ୍ରଚାର କଲୁ ନାଟକ ମରୁଭୂମିର ପ୍ରହରୀ, ରଚନା ପ୍ରଯୋଜନା କଲେ ଗୌରଚନ୍ଦ୍ର ତ୍ରିପାଠୀ। ଆକାଶବାଣୀ ଜୟପୁର କେନ୍ଦ୍ରରୁ ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି। ବର୍ତ୍ତମାନ ସମୟ ହୋଇଛି ଶୁଣିବା ପାଇଁ କେତୋଟି ହିନ୍ଦୀ ଚଳଚ୍ଚିତ୍ର ଗୀତ।

କ୍ରାନ୍ତି ଚଳଚ୍ଚିତ୍ରରୁ ଗୀତଟି ଶୁଣୁଥିଲେ। ଶିଳ୍ପୀମାନେ ଥିଲେ ଲତା ମଙ୍ଗେସ୍କର ଏବଂ ନୀତିନ ମୁକେଶ, ଗୀତିକାର ସନ୍ତୋଷ ଆନନ୍ଦ, ସଙ୍ଗୀତରେ ସଜେଇଥିଲେ ଲକ୍ଷ୍ମୀକାନ୍ତ ପ୍ୟାରେଲାଲ।

କାଟି ପତଙ୍ଗ ଚଳଚ୍ଚିତ୍ରରୁ ଗୀତଟି ଶୁଣୁଥିଲେ। ଶିଳ୍ପୀ ଥିଲେ କିଶୋର କୁମାର। ସଙ୍ଗୀତରେ ସଜେଇଥିଲେ ଆର୍ଡି ବର୍ମାନ, ଗୀତିକାର ଆନନ୍ଦ ବକ୍ସି। ପରବର୍ତ୍ତୀ ଗୀତଟି ଆମେ ନେଇଛୁ ମୁକଦ୍ଦର କା ସିକନ୍ଦର ଚଳଚ୍ଚିତ୍ରରୁ। କଣ୍ଠଶିଳ୍ପୀ କିଶୋର କୁମାର, ଗୀତିକାର ଅଞ୍ଜନ, ସଙ୍ଗୀତରେ ସଜେଇଛନ୍ତି କଲ୍ୟାଣ ଜୀ, ଆନନ୍ଦ ଜୀ।

ଶୁଣିଥିଲେ କେତୋଟି ହିନ୍ଦୀ ଚଳଚ୍ଚିତ୍ର ଗୀତ। କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। କାର୍ଯ୍ୟକ୍ରମ ଆମ କେନ୍ଦ୍ରରୁ ପ୍ରଚାରିତ ହେଉଛି ମିଡିୟମ ୱେଭ୍ରେ 204.5 meter ତଥା 1467 kHz ଯୋଗେ ଏବଂ ଏଫ୍ଏମ୍ରେ 103.6 MHz ଯୋଗେ। ବର୍ତ୍ତମାନ ସମୟ ହେଉଛି ଶୁଣିବା ପାଇଁ ସୋରା ଭାଷାର କାର୍ଯ୍ୟକ୍ରମ ତାର୍ଭା। କାର୍ଯ୍ୟକ୍ରମଟିକୁ ଉପସ୍ଥାପନା କରୁଛନ୍ତି ପୂର୍ଣ୍ଣ ସବର ଏବଂ କଦମ ସେନ ସବର।

ప్రచర్కలు ଦେଶବାସର କାର୍ଯ୍ୟକ୍ରମ ତାର୍ଭା ଆକାଶବାଣୀ ଜୟପୁର କେନ୍ଦ୍ରରୁ ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି। ବର୍ତ୍ତମାନ ଶୁଣିବା କେତୋଟି ଭକ୍ତି ଗୀତ। ପ୍ରଥମେ କଣ୍ଠଶିଳ୍ପୀ ଗିରିଶ ପଟ୍ଟନାୟକ, ଶିଳ୍ପୀ ଗାଇଛନ୍ତି ନରସିଂହ ମିଶ୍ରଙ୍କ ରଚନାରୁ।

0: ଆପଣ ଜଣେ ବ୍ୟବସାୟୀ କି ଆଉ ଆପଣଙ୍କ ବ୍ୟବସାୟକୁ ବଢାଇବାକୁ ଚାହୁଁଛନ୍ତି କି?
1: ତେବେ ଚିନ୍ତା କରନ୍ତୁ ନାହିଁ, ଏଣିକି ଆକାଶବାଣୀ ଜୟପୁର ଆପଣଙ୍କ ବ୍ୟବସାୟକୁ ବଢାଇବାର ଦାୟିତ୍ୱ ନେବ।
0: ରେଡିଓରେ ବିଜ୍ଞାପନ ଦିଅନ୍ତୁ ଆଉ ଆପଣଙ୍କର ବ୍ୟବସାୟକୁ ବଢାନ୍ତୁ।
1: ସୁଲଭ ଦରରେ ଆପଣଙ୍କର ବ୍ୟବସାୟର ବିଜ୍ଞାପନ ପହଞ୍ଚିଯିବ ସବୁଠି, ସବୁ ସମୟରେ ଆଉ ସମସ୍ତଙ୍କ ପାଖରେ।
0: ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ 8280306927 କିମ୍ବା 9449408097 ନମ୍ବରରେ।
1: ଆକାଶବାଣୀ ଜୟପୁର ସଦା ଆପଣଙ୍କ ସାଥିରେ, ସବୁ ସମୟରେ ଆପଣଙ୍କ ସେବାରେ।
2: ପରବର୍ତ୍ତୀ କଣ୍ଠଶିଳ୍ପୀ ଜୁବିନ ନୌଟିଆଲ, ଗୀତ ସଙ୍ଗୀତ ପାୟଲ ଦେବ।

0: ಪ್ರಚಾರಗಳು ಕಿತುಟಿ ಹಿಂದಿ ಸುಗಮ ಸಂಗೀತ ଆକାଶବାଣୀ ଜୟପୁର କେନ୍ଦ୍ରରୁ ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି। ବର୍ତ୍ତମାନ ଶୁଣିବା ଆଚିତି ପ୍ରହରର ଚାଷବାସ କଥା।
1: ଶୁଣିବା ଓଡ଼ିଶାର ଏକ ପାରମ୍ପରିକ ଓ ପୁଷ୍ଟିକର ଶସ୍ୟ ସୁଆଁ ଚାଷ ସମ୍ପର୍କରେ। ଏହାକୁ ମୁଖ୍ୟତଃ ଶୁଷ୍କ ଓ ପାହାଡ଼ିଆ ଅଞ୍ଚଳରେ ଚାଷ କରାଯାଏ। ସୁଆଁ ଏକ ସ୍ୱଳ୍ପ ଅବଧି ବିଶିଷ୍ଟ ଖାଦ୍ୟ ଶସ୍ୟ ହୋଇଥିବାରୁ ଏହା କମ୍ ବର୍ଷା ହେଉଥିବା ଅଞ୍ଚଳ ପାଇଁ ଉତ୍କୃଷ୍ଟ। ସୁଆଁ ହେଉଛି ଶ୍ରୀଅନ୍ନ ବା ମିଲେଟ୍ ପରିବାରର ଏକ ଗୁରୁତ୍ୱପୂର୍ଣ୍ଣ ସଦସ୍ୟ। ଏଥିରେ ପ୍ରଚୁର ପରିମାଣରେ ଆଇରନ୍, ମ୍ୟାଗ୍ନେସିୟମ୍, ଫସ୍ଫରସ୍ ଓ ଭିଟାମିନ୍ ବି ରହିଥାଏ। ଏହା ମଧୁମେହ ରୋଗୀଙ୍କ ପାଇଁ ଅତ୍ୟନ୍ତ ଉପକାରୀ। ଜଳବାୟୁ ପରିବର୍ତ୍ତନ ସମୟରେ ଯେଉଁଠି ଧାନ ଭଳି ଅଧିକ ପାଣି ଦରକାର କରୁଥିବା ଫସଲ ନଷ୍ଟ ହେବାର ଭୟ ଥାଏ, ସେଠାରେ ସୁଆଁ ଏକ ସୁରକ୍ଷିତ ବିକଳ୍ପ ଚାଷ। ସୁଆଁ ଚାଷ ପାଇଁ ଗରମ ଓ ଆର୍ଦ୍ର ଜଳବାୟୁ ଆବଶ୍ୟକ। ଏହା ଅଳ୍ପ ବର୍ଷାରେ ମଧ୍ୟ ଭଲ ଅମଳ ଦେଇଥାଏ। ଉଷ୍ମତା 25 ଡିଗ୍ରୀରୁ 35 ଡିଗ୍ରୀ ସେଲସିୟସ୍ ମଧ୍ୟରେ ରହିଲେ ଗଛର ବୃଦ୍ଧି ଭଲ ହୋଇଥାଏ। ଏହି ଚାଷ ପାଇଁ ସବୁ ପ୍ରକାର ମାଟି ଉପଯୁକ୍ତ, କିନ୍ତୁ ବାଲିଆ ଦରସା ବା ହାଲୁକା ମାଟିରେ ଏହା ଭଲ ହୋଇଥାଏ। ମାଟିରୁ ଜଳ ନିଷ୍କାସନ ବ୍ୟବସ୍ଥା ମଧ୍ୟ ଭଲ ରହିବା ଅତ୍ୟନ୍ତ ଜରୁରୀ। ଅଧିକ ଅମଳ ପାଇଁ ଉନ୍ନତ ବିହନ କିସମ ବ୍ୟବହାର କରିବା ଉଚିତ। ଚାଷ ପୂର୍ବରୁ ଆମକୁ ଜମି ପ୍ରସ୍ତୁତି ଉପରେ ମଧ୍ୟ ଧ୍ୟାନ ଦେବାକୁ ପଡ଼ିଥାଏ। ମୌସୁମୀ ବର୍ଷା ଆରମ୍ଭରେ ଜମିକୁ 2ରୁ 3 ଥର ହଳ କରି ମାଟିକୁ ଗୁଣ୍ଡ କରିବା ଉଚିତ। ଶେଷ ହଳ ସମୟରେ ଏକର ପ୍ରତି 2ରୁ 3 ଟନ୍ ସଢ଼ା ଗୋବର ଖତ ବ୍ୟବହାର କଲେ ଅମଳ ବୃଦ୍ଧି ପାଇଥାଏ। ଜୁନ୍ ମାସର ଶେଷ ସପ୍ତାହରୁ ଜୁଲାଇ ମଧ୍ୟଭାଗ ପର୍ଯ୍ୟନ୍ତ ସୁଆଁ ବୁଣିବା ସର୍ବୋତ୍ତମ ସମୟ। ଏଥିରେ ବିହନ ହାର ଓ ବୁଣା ପ୍ରଣାଳୀ ମଧ୍ୟ ଜାଣିବା ଅତ୍ୟନ୍ତ ଜରୁରୀ।

0: ଧାଡ଼ି ବୁଣା ପାଇଁ ଏକର ପିଛା 4-5 କିଲୋଗ୍ରାମ ଏବଂ ବୁଣା ପଦ୍ଧତି ପାଇଁ 6-8 କିଲୋଗ୍ରାମ ବିହନ ଆବଶ୍ୟକ। ବୁଣିବା ପୂର୍ବରୁ ପ୍ରତି କିଲୋଗ୍ରାମ ବିହନରେ 3 ଗ୍ରାମ କାର୍ବନଡାଜିମ୍ ମିଶାଇ ବିଶୋଧନ କଲେ ମୂଳ ସଢ଼ା ରୋଗରୁ ରକ୍ଷା ମିଳିଥାଏ। ଧାଡ଼ିକୁ ଧାଡ଼ି 25 ସେଣ୍ଟିମିଟର ଏବଂ ଗଛକୁ ଗଛ 10 ସେଣ୍ଟିମିଟର ଦୂରତା ରଖି ବୁଣିଲେ ଗଛଟି ସୁସ୍ଥ ରହିଥାଏ। ଶୁଆ ଚାଷରେ ରାସାୟନିକ ସାରର ବ୍ୟବହାର ଅଧିକ ଦରକାର ହୋଇନଥାଏ, କିନ୍ତୁ ଅମଳ ବଢ଼ାଇବାକୁ ହେଲେ ସମାନ ଅନୁପାତରେ ସାର ପ୍ରୟୋଗ କରାଯାଇପାରେ। ବିହନ ବୁଣିବାର 20-25 ଦିନ ମଧ୍ୟରେ ଥରେ ଘାସ ବାଛିବା ଅତ୍ୟନ୍ତ ଜରୁରୀ। ଏହାଦ୍ୱାରା ଗଛକୁ ଅଧିକ ପୋଷକତତ୍ତ୍ୱ ମିଳିଥାଏ। ସାଧାରଣତଃ ଏହା ବର୍ଷା ପାଣିରେ ହୋଇଥାଏ। ଯଦି ବୁଣିବା ପରେ ଦୀର୍ଘ ସମୟ ଧରି ବର୍ଷା ନ ହୁଏ, ତେବେ ଗଛର ବୃଦ୍ଧି ସମୟରେ ଅଳ୍ପ ଜଳସେଚନ କଲେ ଭଲ। ଶୁଆରେ ରୋଗ ପୋକର ପ୍ରାଦୁର୍ଭାବ ମଧ୍ୟ ଅତି କମ୍। କେତେକ ସମୟରେ କାଣ୍ଡବିନ୍ଧା ପୋକ ବା ପତ୍ରପୋଡ଼ା ରୋଗ ଦେଖାଦେଇଥାଏ। ନିମ୍ବ ତେଲ ବା ନିମ୍ବ ଆଧାରିତ କୀଟନାଶକ ସ୍ପ୍ରେ କରିବା ଦ୍ୱାରା ପରିବେଶ ସୁରକ୍ଷିତ ରହିବା ସହ ରୋଗ ପୋକ ଦମନ ମଧ୍ୟ ହୋଇଥାଏ। ଯେତେବେଳେ କେଣ୍ଡାଗୁଡ଼ିକ ଶୁଖି ଧୂସର ରଙ୍ଗର ଧାରଣ କରେ, ସେତେବେଳେ ଅମଳ କରିବା ଉଚିତ। ଅମଳ ପରେ ଶସ୍ୟକୁ 2-3 ଦିନ ଖରାରେ ଭଲ ଭାବରେ ଶୁଖାଇ 10-12% ଆର୍ଦ୍ରତା ରଖି ସାଇତି ରଖିଲେ ଏହା ବହୁଦିନ ପର୍ଯ୍ୟନ୍ତ ଭଲ ରହିଥାଏ। ଏକର ପିଛା 6-8 କ୍ୱିଣ୍ଟାଲ ପର୍ଯ୍ୟନ୍ତ ଅମଳ ମିଳିପାରିବ। ଶୁଆ ଚାଷ କେବଳ ଆର୍ଥିକ ଲାଭ ଦିଏ ନାହିଁ, ବରଂ ଏହା ଖାଦ୍ୟ ନିରାପତ୍ତା ଓ ସ୍ୱାସ୍ଥ୍ୟ ସୁରକ୍ଷା ଦିଗରେ ଏକ ବଡ଼ ପଦକ୍ଷେପ ନେଇଛି। ଓଡ଼ିଶାର ପାରମ୍ପରିକ କୃଷିକୁ ବଞ୍ଚାଇ ରଖିବା ପାଇଁ ଓ କମ୍ ଖର୍ଚ୍ଚରେ ଅଧିକ ଲାଭ ପାଇବା ପାଇଁ ଚାଷୀମାନେ ଶୁଆ ଚାଷକୁ ଆପଣାଇବା ଉଚିତ।
1: ଆକାଶବାଣୀ ଜୟପୁର କେନ୍ଦ୍ରରୁ ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି। କାର୍ଯ୍ୟକ୍ରମ ଆମ କେନ୍ଦ୍ରରୁ ପ୍ରଚାରିତ ହେଉଛି ମିଡିୟମ ୱେଭ୍ରେ 204.5 ମିଟର ତଥା 1467 କିଲୋହର୍ଟ୍ଜ ଯୋଗେ ଏବଂ ଏଫ୍ଏମ୍ରେ 103.6 ମେଗାହର୍ଟ୍ଜ ଯୋଗେ।
2: ଆପଣ ଜଣେ ବ୍ୟବସାୟୀ କି? ଆଉ ଆପଣଙ୍କ ବ୍ୟବସାୟକୁ ବଢ଼ାଇବାକୁ ଚାହୁଁଛନ୍ତି କି?
3: ତେବେ ଚିନ୍ତା କରନ୍ତୁ ନାହିଁ, ଏଣିକି ଆକାଶବାଣୀ ଜୟପୁର ଆପଣଙ୍କ ବ୍ୟବସାୟକୁ ବଢ଼ାଇବାର ଦାୟିତ୍ୱ ନେବ।
2: ରେଡିଓରେ ବିଜ୍ଞାପନ ଦିଅନ୍ତୁ ଆଉ ଆପଣଙ୍କର ବ୍ୟବସାୟକୁ ବଢ଼ାନ୍ତୁ।
3: ସୁଲଭ ଦରରେ ଆପଣଙ୍କର ବ୍ୟବସାୟର ବିଜ୍ଞାପନ ପହଞ୍ଚିଯିବ ସବୁଠି, ସବୁ ସମୟରେ ଆଉ ସମସ୍ତଙ୍କ ପାଖରେ।
2: ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ 8280306927 କିମ୍ବା 9449408097 ନମ୍ବରରେ।
3: ଆକାଶବାଣୀ ଜୟପୁର ସଦା ଆପଣଙ୍କ ସାଥିରେ, ସବୁ ସମୟରେ ଆପଣଙ୍କ ସେବାରେ।
1: ଆକାଶବାଣୀ ଜୟପୁର ବର୍ତ୍ତମାନ ଆରମ୍ଭ କରୁଛୁ ମହିଳାଙ୍କ ପାଇଁ କାର୍ଯ୍ୟକ୍ରମ ଘର ଓ ଘରଣୀ।

0: ଶ୍ରୀମଦ୍ ଭାଗବତ ଗୀତାରେ ପ୍ରଭୁ ଶ୍ରୀକୃଷ୍ଣ ଉଦ୍ଧବକୁ ବୁଝାଇ କହିଛନ୍ତି, କର୍ମ ତୋହର ନିଜ ଗୁରୁ, ଉଦ୍ଧବ କେତେ ତୁ ପଚାରୁ। ଏହାର ଅର୍ଥ ହେଲା, ଆମେ କସ୍ତୁରୀ ମୃଗ ପରି ସଫଳତାକୁ ଏଣେତେଣେ ଖୋଜିବା ବଦଳରେ ପ୍ରଥମେ ନିଜର କର୍ମକୁ ଥରେ ପରୀକ୍ଷା କରିନେବା ଜରୁରୀ। ଆମର କର୍ମ ହିଁ ଆମର ସର୍ବଶ୍ରେଷ୍ଠ ଗୁରୁ।
1: ପରିସ୍ଥିତି, ଅନୁଭୂତି ଏବଂ ସତ୍କର୍ମରୁ ଯେଉଁ ଶିକ୍ଷା ମିଳେ ତାହା ଜୀବନକୁ ଆହୁରି ସରସ ସୁନ୍ଦର କରିଥାଏ।
0: ଉଚିତ କର୍ମ ଆମକୁ କେବଳ ଜୀବନ ବଞ୍ଚିବାର କଳାକୁ ଶିଖାଇ ନଥାଏ, ବରଂ ଯେକୌଣସି ପରିସ୍ଥିତିକୁ ସାମ୍ନା କରିବା ପାଇଁ ଆବଶ୍ୟକ ପଡୁଥିବା କୌଶଳକୁ ମଧ୍ୟ ଶିଖାଇଥାଏ।
1: ଏହି ସୁନ୍ଦର ବିଚାର ସହିତ ଘର ଘରଣୀ ପରିସରକୁ ଆପଣମାନଙ୍କୁ ସ୍ୱାଗତ ଜଣାଉଛୁ। ଆମେ ଦୁହେଁ,
0: ମୁଁ ସ୍ୱାଗତିକା ପଟ୍ଟନାୟକ,
1: ମୁଁ ପ୍ରିୟଦର୍ଶିନୀ ହତା।
0: ନମସ୍କାର।

0: କିଶୋରୀ ବୟସ ଜୀବନର ସେହି ସୁନ୍ଦର ପ୍ରଭାତ ଯେଉଁଠାରୁ ସ୍ୱପ୍ନର ଆରମ୍ଭ ହୁଏ, ଯେଉଁଠାରୁ ମନ ନୂଆ ଭାବନା, ନୂଆ ପରିଚୟ ଓ ନୂଆ ଆଶାର ଆଗମନକୁ ଅନୁଭବ କରେ। ଏହି ସମୟରେ ଜଣେ କିଶୋରୀ ନିଜର ଗୁଣ, ଦକ୍ଷତା, ରୁଚି ଓ ଲକ୍ଷ୍ୟକୁ ବୁଝିବାରେ ଆରମ୍ଭ କରେ ଏବଂ ନିଜର ଭବିଷ୍ୟତକୁ ଗଢ଼ିବାର ଶିଖେ।
1: କିଶୋରୀ ବୟସରେ କେଉଁମାନେ ଡାକ୍ତର ହେବାକୁ ଚାହିଁଥାନ୍ତି ତ ଆଉ କେଉଁମାନେ ଶିକ୍ଷୟିତ୍ରୀ, ପୁଣି କେଉଁମାନେ ବୈଜ୍ଞାନିକ, ଖେଳାଳି କିମ୍ବା ଲେଖିକା, ଏମିତି ଅନେକ କିଛି ହେବାର ଲକ୍ଷ୍ୟ ରଖିଥାନ୍ତି।
0: ତେବେ ଏହି ସ୍ୱପ୍ନ ସାକାର ହେବା ପାଇଁ ପରିବାର ତଥା ସମାଜର ସହଯୋଗ ନିହାତି ଭାବରେ ଜରୁରୀ। ଏସବୁକୁ ଆଖି ଆଗରେ ରଖି ସରକାର କିଶୋରୀମାନଙ୍କ ପାଇଁ 2017 ଅଗଷ୍ଟ ମାସର 31 ତାରିଖରେ କିଶୋରୀ ଶକ୍ତି ଯୋଜନା ଆରମ୍ଭ କରିଛନ୍ତି।
1: କିଶୋରୀ ଶକ୍ତି ଯୋଜନା ହେଉଛି ଭାରତର ମହିଳା ଏବଂ ଶିଶୁ ବିକାଶ ମନ୍ତ୍ରଣାଳୟ ଦ୍ୱାରା ଆରମ୍ଭ କରାଯାଇଥିବା ଏକ ଯୋଜନା, ଯାହା ଓଡ଼ିଶା ସରକାର ସମନ୍ୱିତ ଶିଶୁ ବିକାଶ ସେବା ସରକାରୀ କାର୍ଯ୍ୟକ୍ରମ ଅଧୀନରେ 11-18 ବର୍ଷ ବୟସର ନାବାଳିକା ଝିଅମାନଙ୍କ ପାଇଁ କାର୍ଯ୍ୟକାରୀ ହୋଇଛି।
0: ଏହାର ଲକ୍ଷ୍ୟ ହେଉଛି ଆର୍ଥିକ ସହାୟତା ମାଧ୍ୟମରେ କିଶୋରୀ ବାଳିକାମାନଙ୍କୁ ସଶକ୍ତ କରିବା, ସେମାନଙ୍କର ସ୍ୱାସ୍ଥ୍ୟ ସେବାକୁ ପ୍ରୋତ୍ସାହିତ କରିବା, ସେମାନଙ୍କୁ ଆତ୍ମନିର୍ଭରଶୀଳ ହେବାକୁ ପ୍ରେରଣା ଦେବା, ସେମାନଙ୍କ ଉଚ୍ଚଶିକ୍ଷାରେ ସହାୟତା କରିବା, ଯାହାଦ୍ୱାରା କି ସେମାନେ ଦାୟିତ୍ୱବାନ ନାଗରିକ ହୋଇପାରିବେ ଏବଂ ସମାଜରେ ନିଜକୁ ପରିଚିତ କରାଇପାରିବେ।
1: କିଶୋରୀମାନେ ହେଉଛନ୍ତି ଆଗାମୀ ନାରୀ, ମା, ନେତ୍ରୀ। ସେମାନେ ଯେକୌଣସି କ୍ଷେତ୍ରର ସଫଳ ନାମ, ତେଣୁ ତାଙ୍କ ସ୍ୱପ୍ନକୁ ସମ୍ମାନ ଦେବା, ତାଙ୍କ ସ୍ୱରକୁ ମୂଲ୍ୟ ଦେବା ତଥା ସେମାନଙ୍କ ଭବିଷ୍ୟତକୁ ସୁରକ୍ଷା ଦେବା ଆମ ସମସ୍ତଙ୍କର ଗୁରୁ ଦାୟିତ୍ୱ।
0: ଶ୍ରୋତା ଭଉଣୀ, ଆଜି ହେଉଛି ମାସର ଦ୍ୱିତୀୟ ବୁଧବାର। ଆପଣମାନେ ଆପଣଙ୍କ ଅନୁରୋଧରେ ହିନ୍ଦୀ ଏବଂ ଓଡ଼ିଆ ଚଳଚ୍ଚିତ୍ରର ଗୀତ ଶୁଣିଥାନ୍ତି ହ୍ୟାଲୋ ଘର ଓ ଘରଣୀ ମାଧ୍ୟମରେ। ତେବେ ପ୍ରିୟଦର୍ଶନୀ, ଆଉ ଡେରି କରିବାନି, କାର୍ଯ୍ୟକ୍ରମରେ ଆଗକୁ ବଢ଼ିବା, ଆମ ଭଉଣୀମାନଙ୍କ ସାଙ୍ଗରେ କଥା ହେବା ଆଉ ତାଙ୍କ ପସନ୍ଦର ଗୀତ ଶୁଣେଇବା।
1: ହଁ, ନିଶ୍ଚୟ।
2: ହ୍ୟାଲୋ,
3: ନମସ୍କାର।
2: ହଁ, ଘର ଓ ଘରଣୀ କାର୍ଯ୍ୟକ୍ରମକୁ ଆପଣଙ୍କୁ ସ୍ୱାଗତ। ପ୍ରଥମେ କୁହନ୍ତୁ କିଏ କହୁଛନ୍ତି, କୋଉଠୁ କହୁଛନ୍ତି?
3: ମୁଁ ରାଜସ୍ମିତା ବିଶ୍ୱାଲ କହୁଛି, ଢେଙ୍କାନାଳ ଭୁବନ।
2: କେମିତି ଅଛନ୍ତି ଆପଣ?
3: ବହୁତ ଭଲ ଅଛି।
2: କେତେ ସମୟରେ ଲାଗିଲା ମ୍ୟାଡାମ ଆପଣଙ୍କ କଲ୍ଟି ଆମ ପାଖକୁ?
3: ଏମିତି ସାଙ୍ଗେ ସାଙ୍ଗେ, କିଛି ସମୟ ନାହିଁ।
2: ତ ଖରା କେମିତି ହଉଛି ଆପଣଙ୍କ ସେପଟେ, କେମିତି ଅନୁଭବ କରୁଛନ୍ତି?
3: ବହୁତ ଖରାର ମାତ୍ରା ବହୁତ ଏପଟେ।
2: କେମିତି କଣ କରୁଛନ୍ତି ତାହେଲେ?
3: ଚାଲିଛି ଆଉ, ସବୁ ପରିସ୍ଥିତି ସହିତ ପୁଣି ଭାବ ଭାଇ ଚଳିବାକୁ ପଡିବ।
2: ସେ ତ ଆମ ମହିଳାମାନଙ୍କର ପ୍ରଥମ କର୍ତ୍ତବ୍ୟ ନୁହେଁ, ଯେକୌଣସି ବି ପରିସ୍ଥିତି ଆସୁ ଆମେ ସାହସର ସହିତ ଆମେ ମାନେ ତାକୁ ସାମ୍ନା କରିବା କିମ୍ବା ଖାପ ଖୁଆଇ ଚଳିବା ପାଇଁ ଆମେ ଚେଷ୍ଟା କରିବା, ସେଟା ତ ଆମ ପ୍ରଥମ କର୍ତ୍ତବ୍ୟ। ତେବେ ପରିବାରରେ ଆପଣଙ୍କର କିଏ କିଏ ରହନ୍ତି?
3: ପରିବାରରେ ମୋ ହଜବ୍ୟାଣ୍ଡ, ମୋର ଝିଅ ଦି ଜଣ ଆଉ ମୋର ଶାଶୁ।
2: ତେବେ ଖରା ଛୁଟିକୁ ଆପଣ କେମିତି ବିତାଉଛନ୍ତି? ବାହାରକୁ କୁଆଡେ ବୁଲିଯିବେ ନା କେବଳ ଘରେ ହିଁ ବିତେଇବେ?
3: ନାଇଁ, ବାହାରକୁ ବୁଲିଯିବା କିଛି ଇଚ୍ଛା ଥିଲେ ବି ମୁଁ ଯାଇପାରେନି, ଏଇଥିପାଇଁ ଯେହେତୁ ମୋ ଶାଶୁ ଜଣେ ପାରାଲିସିସ ପେସେଣ୍ଟ, ତ ମୁଁ ତାଙ୍କ ପାଇଁ ସବୁବେଳେ ଖରା ବର୍ଷା ଶୀତ ମୋ ପାଇଁ ସବୁ ସମାନ, ମୁଁ ସବୁବେଳେ ହିଁ ଘରେ ରହେ ଆଉ ତାଙ୍କୁ ଛାଡିକି ଯାଇ ହୁଏନି ମତେ କୁଆଡେ। ମୋର ସେମିତି କିଛି ପ୍ଲାନିଂ ବି ନାହିଁ କୁଆଡେ ଯିବା ଆସିବା, ମୁଁ ସବୁବେଳେ ଘରେ।
2: ତେବେ ଖାଲି ସମୟକୁ ଆପଣ କେମିତି କଣ ଉପଯୋଗ କରନ୍ତି?
3: ଖାଲି ସମୟରେ ମୁଁ ବହି ପଢିବାକୁ ବହୁତ ଭଲ ପାଏ, ମୁଁ କାହାଣୀ ଲେଖେ, କବିତା ଲେଖେ, ଲେଖାଲେଖି ପାଇଁ ମତେ ସମୟ ଯେତିକି ସମୟ ମିଳେ ମୁଁ ଲେଖାଲେଖିରେ ଦିଏ, ନହେଲେ ପଢେ, ବସି ଉପନ୍ୟାସ ପଢେ, କବିତା ପଢେ, ମାଗାଜିନ ପଢେ।
2: ଆଉ ଦୁଇ ଦିନ ପରେ ତ ସାବିତ୍ରୀ ଅମାବାସ୍ୟା, କେମିତି କଣ ପ୍ରିପେୟାର କରୁଛନ୍ତି?
3: ଏମିତି ସାଧା ସିଧା ଗାଁରେ ଯେମିତି ପୂଜା ସେମିତି ଆଉ, ସ୍ୱାମୀ ତ ବାହାରେ ରହୁଛନ୍ତି ଯେହେତୁ ପୋଲିସ ଡିପାର୍ଟମେଣ୍ଟ ଚାକିରି ବାହାରେ, ଘରେ ଏମିତି ସାଧା ସିଧା ପୂଜା ଆଉ।
2: କିଛି ସମୟ ପୂର୍ବରୁ ଆପଣ କହିଲେ ଯେ ଆପଣ ଲେଖାଲେଖି କରନ୍ତି, ତ ଏ କାର୍ଯ୍ୟକ୍ରମ ମାଧ୍ୟମରେ ଆପଣ ଆପଣଙ୍କ ଲେଖା ଭିତରୁ କୌଣସି ଏକ ଲେଖା କିମ୍ବା କବିତା ଆମକୁ ପଢି ଶୁଣେଇ ପାରିବେ?
3: ତାହେଲେ ଶୁଣନ୍ତୁ, ମୋର ଗୋଟେ ଛୋଟ କବିତା ଯାହାର ଶୀର୍ଷକ ସ୍ମୃତି। ତୁମେ ପଳାଶର ପହିଲି ହସର ମଳୟର ନିମନ୍ତ୍ରଣ, ତୁମେ ପଳାଶର ପହିଲି ହସର ମଳୟର ନିମନ୍ତ୍ରଣ, ଅସ୍ତମିତ ସୂର୍ଯ୍ୟ

0: ରକ୍ତିମ ଆଭା ଜୀବନର ଆକର୍ଷଣ। ଚୋରା ଚଇତିର ଚୈତାଳି ବା ଅଳସୀ ସୋରିଷ କ୍ଷେତ। ଚୋରା ଚଇତିର ଚୈତାଳି ବା ଅଳସୀ ସୋରିଷ କ୍ଷେତ। ତୁମେ ଫଗୁଣର ପ୍ରୀତି ପାଖୁଡ଼ାରେ ଧାଡ଼ିଏ ବେସୁରା ଗୀତ। ତୁମେ ଫଗୁଣର ପ୍ରୀତି ପାଖୁଡ଼ାରେ ଧାଡ଼ିଏ ବେସୁରା ଗୀତ। ବହଳ ତୃଷ୍ଣାର ଅସୁମାରୀ ଇଚ୍ଛା ଲେଖିଯାଏ କେତେ କଥା। ପ୍ରେମ ଓ ପ୍ରୀତିର ନୀଳ ମାଦକତା। ସ୍ମୃତି ତୁମେ ମୋ ପାଇଁ ଅଶ୍ରୁଭିଜା ମୁଠେ ନିରବତା। ସ୍ମୃତି ତୁମେ ମୋ ପାଇଁ ଅଶ୍ରୁଭିଜା ମୁଠେ ନିରବତା। ଛୋଟ କବିତାଟିଏ।
1: ତେବେ ଆପଣ ଏଇ ଲେଖାଲେଖି ବ୍ୟତୀତ ଗୀତ ଶୁଣିବା କିମ୍ବା ଗାଇବା ପସନ୍ଦ କରନ୍ତି?
0: ମୋତେ ଗାଇବାକୁ ଇଚ୍ଛା ହେଲେ ମୁଁ ଗାଇପାରେନି, କିନ୍ତୁ ମୁଁ ଗୀତ ଶୁଣେ, ବହୁତ ପୁରୁଣା ଗୀତ ଶୁଣେ।
1: ହିନ୍ଦୀ ନା ଓଡ଼ିଆ?
0: ଓଡ଼ିଆ ଗୀତ ମୋର ସବୁ ନା, ମୋତେ ଓଡ଼ିଆ ଗୀତ ଭଲ ଲାଗେ ଶୁଣିବା ପାଇଁ।
1: ତେବେ ଆପଣଙ୍କ ପସନ୍ଦର ଓଡ଼ିଆ ଗୀତ ଗୋଟେ କୁହନ୍ତୁ, ଯାହା ଆମେ ଆମର ଏଇ କାର୍ଯ୍ୟକ୍ରମ ମାଧ୍ୟମରେ ଆପଣଙ୍କୁ ଶୁଣେଇବୁ।
0: ମୋତେ ସବୁଠୁ ଓଡ଼ିଆ ଫିଲ୍ମ ଭଲ ଲାଗେ, ପୁରୁଣା ଓଡ଼ିଆ ଫିଲ୍ମ। ମୋର ସବୁଠୁ ପସନ୍ଦର ଫିଲ୍ମ ଥିଲା ଯେତେବେଳେ, ଯୋଉଟାକି ଆମ ସମୟରେ ସୁପରହିଟ୍ ହେଇଥିଲା, ରଜନୀଗନ୍ଧା। ଆଉ ସେ ରଜନୀଗନ୍ଧାର ମୋର ଉତ୍ତମ ମହାନ୍ତିଙ୍କର ସେ ଗୀତ ଥିଲା ତୁ ମୋର ସ୍ୱପ୍ନର ସୁନେଲି ସନ୍ଧ୍ୟା, ଯୋଉଟାକି ମୋର ବହୁତ ଫେଭରାଇଟ୍। ମୁଁ ଯେତେବେଳେ ଫାଙ୍କା ପାଏ ମୁଁ ଏଇ ଗୀତ ହିଁ ଶୁଣେ, ୟୁଟ୍ୟୁବରେ ସର୍ଚ୍ଚ କରି ଏଇ ଗୀତ ହିଁ ଶୁଣେ, ତୁ ମୋର ସ୍ୱପ୍ନର ସୁନେଲି ସନ୍ଧ୍ୟା।
1: ତାହେଲେ ଶୁଣନ୍ତୁ ଏଇ ଗୀତଟି ଆପଣଙ୍କ ପସନ୍ଦର।

0: हेलो नमस्कार।
1: स्वागत मैडम आज कार्यक्रम को आपन को।
0: थैंक यू।
1: किए एवं कोठो कहथिले मैडम?
0: हां भुवनेश्वर जयनगर बासंती कहथि।
1: अच्छा बासंती मैडम केमती अछंती?
0: हम भलो।
1: आ कोन करथिले मैडम वर्तमान?
0: वर्तमान बसथिले।
1: तेबे हम रेडियो रो कार्यक्रम सब सुनु छथि मैडम?
0: अच्छा
1: भल लगे हम कार्यक्रम सब?
0: अच्छा सब तो सब सुने सब बोले जी फोन करे भल लगे।
1: तेबे मैडम आपन को हॉबी कोन मैडम?
2: ରୋଷେଇ ସରିଲାଣି ମ୍ୟାଡମ? ଆଜି
0: ରୋଷେଇ ସରିଲାଣି 10ଟା ବେଳୁ। ତମେ ତ ଖାଇ ସାରିଲେଣି, ମୁଁ ଏକା ଆସି ଖାଇନି।
2: କଣ ବନେଇଛନ୍ତି କହିଲେ?
0: ଡାଲମା ହେଇଛି, ସଜନା ଶାଗ ଭଜା ହେଇଛି, ଆଉ ଝୁଡଙ୍ଗ ଆଳୁ ଭଜା ହେଇଛି, ପାମ୍ପଡ ହେଇଛି।
1: ଭୁବନେଶ୍ୱର ଆଡେ ତ ବହୁତ ଗରମ ହଉଥିବ ମ୍ୟାଡମ୍?
0: ବାପା ଗରମ କଥା କୁହନ୍ତୁନି।
1: ଖରାଦିନେ କିପରି ମାନେ ସଚେତନ ଅଛନ୍ତି? ଖରାଦିନେ
0: ସଚେତନ ହବାକୁ ତ ପଡିବ, କାହିଁକି ନା ସେମିତି କହିବାକୁ ଗଲେ ସବୁ ମାସ ସବୁ ଋତୁ ସବୁବେଳେ ସବୁ ସହିବାକୁ ପଡିବ, କାହିଁକି ନା ଗରମ ହେଲେ ଆମେ କହିବାନି ଗରମ ହଉଛି, ଶୀତ ହଉଛି, ବର୍ଷା ହଉଛି, ଏମିତି ତ କହିଲେ ତ ହବନି, ସବୁଟାକୁ ସହିବାକୁ ଆମକୁ ପଡିବ, ସାପ୍ତାହିକ ଚାଲିବାକୁ ପଡିବ।
1: ଏବେ ଅଂଶୁଘାତରୁ କିପରି ଆମେ ନିଜକୁ ରକ୍ଷା କରିବା ବା ନିଜେ ସଚେତନ ରହିବା?
0: ଖରାଦିନ ଏମିତି ତ ଆମେ ସକାଳୁ କାମ କାମ ସରିଲା ପରେ ଘରେ କବାଟ ଗୋଟେ ଘର ସାମ୍ନାରେ ଓଦା କପଡ଼ା ଦେଉ, ସେଇଠି ସାମ୍ନାରେ ଆଉ ଯେତେ ଗରମ ପବନ ସେ ଘରେ ଆଉ ପଶେନି, ଆଉ ବାହାରକୁ ଗଲା ମାନେ ଶସ୍ତା ଆଉ ପାଣି ବୋତଲ ଚପଲ ସେଟା ତ ନିହାତି ଦରକାର।
2: ସେତେ ଦରକାରୀ କାମ ନ ପଡିଥିଲେ ବାହାରକୁ ଯିବାନି?
0: ଆଜ୍ଞା ଦରକାର ନହେଲେ ତ ଯିବୁନି ନା, ଦରକାର ସଦିନ ଦରକାର ହେଲା ବାଧ୍ୟ ଯିବାକୁ ପଡିବ।
1: ଆଉ ଖରା ଛୁଟିରେ କୁଆଡେ ବୁଲି ଯାଇନାହାନ୍ତି କି?
0: ଖରାରେ କୁଆଡେ ଇଚ୍ଛା ହଉନି ବୁଲିବା ପାଇଁ।
1: ତେବେ ଆଜି କୋଉ ଗୀତ ଶୁଣିବେ ମ୍ୟାଡମ୍ କୁହନ୍ତୁ?
0: ଗୋଟେ ହିନ୍ଦୀ ଗୀତ ଅପା ଦିଅନ୍ତୁ, ଚୋରି ଚୋରି ଚୁପକେ ଚୁପକେ ଯୋଉ ଫିଲ୍ମରେ ସେଇ ଗୀତଟା ଦିଅନ୍ତୁ।
1: चोरी चोरी चुपके चुपके रो टाइटल।
0: आज्ञा
1: बहुत बहुत धन्यवाद मैडम।
0: आज्ञा रहिले, नमस्कार।

0: ହ୍ୟାଲୋ,
1: ଆଜିର ଘର ଓ ଘରଣୀକୁ ସ୍ୱାଗତ। ମ୍ୟାଡାମ ଆପଣଙ୍କ ପରିଚୟ ଦିଅନ୍ତୁ।
0: ମୁଁ ପ୍ରବୀଣା ସାହୁ କହୁଥିଲି, କୋରାପୁଟରୁ।
1: ଆଚ୍ଛା ପ୍ରବୀଣା ମ୍ୟାଡାମ କେମିତି ଅଛନ୍ତି?
0: ହଁ ଭଲ ଅଛି, ଆପଣମାନେ କେମିତି ଅଛନ୍ତି?
1: ଆମେ ସମସ୍ତେ ବି ବହୁତ ଭଲରେ ଅଛୁ। ତେବେ ଖରା ଛୁଟି କିପରି ଟାଇମ ସ୍ପେଣ୍ଡ କରୁଛନ୍ତି ମ୍ୟାଡାମ?
0: ଖରା ଛୁଟି ତ ଘରେ ହିଁ କଟୁଛି, କୁଆଡେ ଆଉ ଖରାକୁ ବାହାରକୁ ଯାଉ, ଘରେ ହିଁ ଯାହା ସଫା ସୁତରା ଟିକେ କରିକିରି ଘରେ ସମୟ କଟୁଛି।
1: ଆଚ୍ଛା, ତେବେ ଖରା ଦିନରେ କିପରି ଅଂଶୁଘାତ ପ୍ରତି ସତର୍କ ରହୁଛନ୍ତି ମ୍ୟାଡାମ ଆପଣ?
0: ଖରାରେ ତ ବାହାରକୁ ଗଲେ ନିହାତି ଭାବରେ ଥଟା ପାଣି ବାହାରୁଛି, ଖରାରେ ଡରୁଛନ୍ତି ବୋଲି ଗୋଟେ ରାସ୍ତା ବି ପକେଇକି ଯିବାକୁ

0: ପ୍ରାକୃତି ତ ଘରେ ହିଁ କଟୁଛି, କୁଆଡେ ଆଉ ଖରାପ ବାହାରକୁ ଯାଉ, ଘରେ ହିଁ ଯାହା ସଫା ସୁତୁରା ଟିକେ କରିକିରି ଘରେ ସମୟ କଟୁଛି ଆଉ।
1: ଆଚ୍ଛା, ତେବେ ଖରା ଦିନରେ କିପରି ଅଂଶୁଘାତ ପ୍ରତି ସତର୍କ ରହୁଛନ୍ତି ମ୍ୟାଡମ ଆପଣ?
0: ଖରାରେ ତ ବାହାରକୁ ଗଲେ ନିହାତି ଭାବରେ ଛତା ପାଣି ବାହାରେ ଖରାରେ ଦରଛନ୍ତି ବୋଲେ ଅଧା ରାସ୍ତା ବି ପକେଇ ଆଉ ସନସ୍କ୍ରିନ ସେଇଟା ନିହାତି ଭାବରେ ଲଗେଇବା ଦରକାର। ଆଉ ଘୋଳ ଦହି ଚହ୍ଲା ତୋରାଣି ଏସବୁ ଖେଳିଲେ ଟିକେ ଆମକୁ ଖରା ଟିକେ ଖରା ଚାଉଳ ମିଳିବ।
2: କିନ୍ତୁ ଭଉଣୀ, ବର୍ତ୍ତମାନ ସମୟରେ ଆମେ ଦେଖୁଛୁ ପ୍ରାୟତଃ ମାନେ ଅଳସ୍ୱାମୀ ହଉ କିମ୍ବା ଦେଖେଇବା ଆଳରେ ହଉ, ଆମେ ଆମେ ନିଜେ ବି କୋଲ୍ଡ ଡ୍ରିଙ୍କ୍ସ ପିଇଥାଉ, ତା ସହିତ ଆମେ ଆମ ପିଲାମାନଙ୍କୁ ମଧ୍ୟ ଆମେ କୋଲ୍ଡ ଡ୍ରିଙ୍କ୍ସ ମଧ୍ୟ ଦେଇଦେଇଥାଉ।
0: କୋଲ୍ଡ ଡ୍ରିଙ୍କ୍ସ ର ବହୁତ ଗୁଡ଼ାଏ ସାଇଡ୍ ଇଫେକ୍ଟ ବି ଦେଖାଉଛି, ଆମେ ବି ନିଜେ ବି ପିଇବା କଥା ନାହିଁ, ପିଲାମାନଙ୍କୁ ଦେବା କଥା ନାହିଁ। ତା ବଦଳରେ ଆମର ନ୍ୟାଚୁରାଲ ଫଳ ରସ ହେଲା, ଆଖୁ ରସ ହେଲା, ଚହ୍ଲା ହେଲା, ଘରର ବନେଇବା ଯାହା ବି ଜିନିଷ ଦେବେ ହିଁ ଶରୀର ପାଇଁ ଭଲ।
2: ଭଉଣୀ, ଆପଣ କେବେ ଟଙ୍କ ତୋରାଣି ବନେଇଛନ୍ତି ଘରେ?
0: ତୋରାଣୀ ତ ମୁଁ ବନାଏ, ବହୁତ ବଢିଆ ଲାଗେ ତୋରାଣୀ, ପିଇଲେ ବି ବଢିଆ ଲାଗେ ଦେହକୁ, ତାରେ ବହୁତ ଗୁଡାଏ ଭିଟାମିନ। ପଖାଳ ଦିବସରେ ରେଡିଓରେ ବି ଗୋଟେ ପ୍ରୋଗ୍ରାମ ଦେଇଥିଲା, ସେଠି ବି ଶୁଣିଥିଲି, ବଢିଆ ଲାଗିଥିଲା କଣ କଣ ଭିଟାମିନ ସବୁ ତୋରାଣୀରେ ଅଛି ସେ ସବୁ ବିଷୟରେ କହିଥିଲେ, ଶୁଣିଥିଲି।
2: କେମିତି କଣ ବନାଇଲେ
0: ସେଥିରେ ଇଏ ଅଦା
2: ଅଦା ଭୃସଙ୍ଗ ପତ୍ର
0: ଲେମ୍ବୁ ପତ୍ର ଏସବୁ ପୋଟିକି ମର୍ଚ୍ଚ
2: ଆମର ଓଡିଆ ସଂସ୍କୃତିରେ ଟଙ୍କ ତୋରାଣୀକୁ ତ ଆମେ ଜଗନ୍ନାଥଙ୍କ ପାଖରେ ଭୋଗ ଲାଗି କରିଥାଉ ନୁହେଁ?
0: ହଁ ହଁ, ସେଟା ତ ଆଗରେ ଥିଲେ ଭଗବାନଙ୍କର ପ୍ରସାଦ, ଭଗବାନଙ୍କର ଟଙ୍କ ତୋରାଣୀ ମିଳେ। ଆଉ ଆମର ଗୋଟେ ପରମ୍ପରା ଅଛି, ପୁରୀ ଯାଇକି ଆସିଲେ ଆମେ ଅବଢା ଧରିକିରି ଆସୁ, ତାକୁ ତୋରାଣୀ ଟିକେ ପକେଇକି ରଖୁ, ପାଖ ପଡିଶା ବି ବାଣ୍ଟୁ, ସମସ୍ତେ ପାଇଲେ ବି ନିଜର ଧ୍ୟାନ ମନେ କରନ୍ତି।
2: ତାହେଲେ ଭଉଣୀ, ଆପଣ ଆମ କେନ୍ଦ୍ରର ପ୍ରାୟ ସମସ୍ତ କାର୍ଯ୍ୟକ୍ରମ ଶୁଣନ୍ତି ନା ନାହିଁ କହିଲେ?
0: ହଁ ହଁ, ସବୁ ମୋର ତ ସକାଳୁ ଆରମ୍ଭ ହେଇଯାଏ ରେଡିଓ।
2: କଣ କଣ ଶୁଣନ୍ତି?
0: ସକାଳ ଭଜନା ଠୁ ଆରମ୍ଭ ହେଇଯାଏ ମୋର, ସବୁବେଳେ କଣ୍ଟିନ୍ୟୁ ଲାଗିଥାଏ।
2: ତେବେ ଓଡିଆ ଆଉ ହିନ୍ଦୀ ଗୀତ ଏସବୁ ଶୁଣନ୍ତି?
0: ସବୁ ମୋର ତ ସବୁବେଳେ ଲାଗିଥାଏ ରେଡିଓ, ସବୁ ରେଡିଓ ଏବେ ମୋବାଇଲରେ ଶୁଣିବା ଆରମ୍ଭ କରିଲା, ଆଉ କିଛି ଶୁଣିବାକୁ ଇଚ୍ଛା ହଉନି।
2: ତାହେଲେ ଆପଣଙ୍କ ପସନ୍ଦର ଗୀତଟି କୁହନ୍ତୁ, ଯାହାକି ଆମେ ଏଇ କାର୍ଯ୍ୟକ୍ରମ ମାଧ୍ୟମରେ ଆପଣଙ୍କୁ ଶୁଣେଇଦେବୁ।
0: ତାହେଲେ
2: ଶୁଣନ୍ତୁ ଆପଣଙ୍କ ପସନ୍ଦର ଏଇ ଗୀତଟି।
0: ଧନ୍ୟବାଦ।

0: ହ୍ୟାଲୋ ଘର ଘରଣୀକୁ ମୋର ନମସ୍କାର ମ୍ୟାଡମ୍, ମୁଁ ଭୁବନେଶ୍ୱରରୁ ଦୀକ୍ଷା ମହାପାତ୍ର କହୁଥିଲି।
1: ନମସ୍କାର ଭଉଣୀ, ଆଜିର ହେଲୋ ଘର ଘରଣୀ କାର୍ଯ୍ୟକ୍ରମକୁ ଆପଣଙ୍କୁ ଅନେକ ଅନେକ ସ୍ୱାଗତ। ତେବେ କେମିତି ଅଛନ୍ତି କୁହନ୍ତୁ ଭଉଣୀ।
0: ମୁଁ ବହୁତ ଭଲ ଅଛି।
1: ଆପଣ କଣ କରନ୍ତି ଭଉଣୀ, ହାଉସ ୱାଇଫ ଅଛନ୍ତି ନା କଣ କାର୍ଯ୍ୟ କରୁଛନ୍ତି?
0: ମୁଁ ହାଇଟେକ୍ ମେଡିକାଲରେ ଲ୍ୟାବ୍ ଆସିଷ୍ଟାଣ୍ଟ ଭାବେ କାର୍ଯ୍ୟ କରୁଛି।
1: ଆପଣଙ୍କ କେଉଁ କେଉଁ ଜିନିଷରେ ହବି ଅଛି ମ୍ୟାଡମ୍?
0: ମୋତେ ରୋଷେଇ କରିବା, ଘର ସଫା ରଖିବା, ସପିଂ କରିବା, ଏମିତି ସବୁ ବହୁତ ସାରା ହବି ଅଛି।
1: ତେବେ ଘର ଘରଣୀର କାର୍ଯ୍ୟକ୍ରମ ସବୁ ଶୁଣୁଛନ୍ତି କି?
0: ହଁ ଶୁଣେ, ମୋତେ ଯେତେବେଳେ ସମୟ ମିଳେ ଅଫିସରେ ଥିବା ସମୟରେ ଆପଣଙ୍କ ଘର ଘରଣୀ କାର୍ଯ୍ୟକ୍ରମ ଶୁଣେ। ଖାସ କରି ନାରୀଙ୍କୁ ଏବଂ ମା ମାନଙ୍କୁ ଶୁଣିବା ଦରକାର ଘର ଓ ଘରଣୀର ପ୍ରୋଗ୍ରାମ ସବୁ, କାହିଁକି ନା ଆମ ଦୈନନ୍ଦିନ ଜୀବନର ସମସ୍ତ ଗୁରୁତ୍ୱପୂର୍ଣ୍ଣ କଥା ଆମେ ଜାଣିବାକୁ ପାଇଥାଉ।
1: ତେବେ ମ୍ୟାଡାମ୍ କୁହନ୍ତୁ, ଆପଣ ଏଇ ଗ୍ରୀଷ୍ମକାଳୀନ ଛୁଟିକୁ କେମିତି ସ୍ପେଣ୍ଡ କରୁଛନ୍ତି?

0: ଖରା ଛୁଟି କେବଳ ପିଲାମାନଙ୍କର ହିଁ ଛୁଟି, ଆମର କାର୍ଯ୍ୟ ବର୍ଷ ସାରା ରହୁଛି, ଯେପରିକି କୁହନ୍ତୁ ଘରର ଦାୟିତ୍ୱ, ତା ସହିତ ଅଫିସର ଦାୟିତ୍ୱ, ତା ସହିତ ଛୁଆଙ୍କ ଦାୟିତ୍ୱ। କିନ୍ତୁ ପିଲାମାନଙ୍କର ଛୁଟି ହୋଇଥିବାରୁ ସେମାନଙ୍କୁ ଟିକେ ଅବସର ମିଳୁଛି, ଡେଲି ପାଠପଢା, ଡେଲି ହୋମୱାର୍କ, ଡେଲି ରୁଟିନରୁ ଟିକେ ବିରତି ମିଳୁଛି।
1: ଘର କାମ ସହ ଅଫିସ କାମ କିପରି ମ୍ୟାନେଜ କରନ୍ତି ମ୍ୟାଡମ?
0: ଚେଷ୍ଟା କରେ ମ୍ୟାନେଜ କରିବାକୁ, ବେଳେବେଳେ ବହୁତ ଟାୟାର୍ଡ ବି ହେଇଯାଏ, କିନ୍ତୁ ସମୟ ବ୍ୟବଧାନ ଦିଏ ପ୍ରତ୍ୟେକ କାମକୁ।
1: ତେବେ ପିଲାମାନଙ୍କ ପାଇଁ ଗ୍ରୀଷ୍ମକାଳୀନ ଛୁଟି କିପରି ହେବା ଦରକାର ବୋଲି ଭାବୁଛନ୍ତି?
0: ପିଲାମାନେ ଗ୍ରୀଷ୍ମ ଛୁଟିରେ କେବଳ ଖେଳକୁଦ, ଟିଭି, ମୋବାଇଲରେ ସମୟ ଦେବା ଉଚିତ ନୁହେଁ। ଖେଳ ସହ ମଧ୍ୟ ନୂଆ ବିଷୟ ପାଠପଢାରେ ମଧ୍ୟ ଧ୍ୟାନ ଦେବା ଦରକାର। ନୂଆ ଜିନିଷ ଶିଖିବା, କିଛି ନୂଆ ଶିଖିବା କରିବା ପାଇଁ ସେମାନଙ୍କ ମଧ୍ୟରେ ଇଣ୍ଟରେଷ୍ଟ ଆଣିବାକୁ ପଡ଼ିବ। ପ୍ୟାରେଣ୍ଟସ୍ ମାନେ ଚେଷ୍ଟା କରିବା ଦରକାର କ୍ରିଏଟିଭ୍ ଆଇଡିଆ ସେମାନଙ୍କ ମଧ୍ୟରେ ବଢ଼େଇବା ପାଇଁ।
1: ଧନ୍ୟବାଦ ମ୍ୟାଡମ୍, ବହୁତ ସୁନ୍ଦର କଥା କହିଲେ ଆମ ପ୍ରୋଗ୍ରାମରେ, ଆମ କାର୍ଯ୍ୟକ୍ରମ ମାଧ୍ୟମରେ। ତେବେ ଆଜି କୋଉ ଗୀତ ଶୁଣିବେ କହିଦିଅନ୍ତୁ?
0: ମା ପରି କିଏ ହେବ ମୁଭିର ଟାଇଟଲ ସଙ୍ଗଟା ମତେ ବହୁତ ପସନ୍ଦ, ତେବେ ଏଇ ଗୀତଟି ଶୁଣେଇଦେବେ।
1: ବହୁତ ବହୁତ ଧନ୍ୟବାଦ ମ୍ୟାଡମ୍ ଆମକୁ କଲ୍ କରିଥିବାରୁ। ନମସ୍କାର।
0: ନମସ୍କାର।

0: ହ୍ୟାଲୋ, ଘର ଘରଣୀକୁ ମୋର ନମସ୍କାର। ମୁଁ ଗୀତାଞ୍ଜଳି ବେହେରା, ପିଆରପେଟା, ଜୟପୁରରୁ କହୁଛି।
1: ମ୍ୟାଡାମ, ଆଜିର କାର୍ଯ୍ୟକ୍ରମକୁ ଆପଣଙ୍କୁ ଅନେକ ଅନେକ ସ୍ୱାଗତ। ପ୍ରଥମେ କୁହନ୍ତୁ, କେମିତି ଅଛନ୍ତି?
0: ମୁଁ ବହୁତ ଭଲ ଅଛି, ଆପଣ କେମିତି ଅଛନ୍ତି?
1: ଆମେ ସମସ୍ତେ ବି ବହୁତ ଭଲରେ ଅଛୁ ମ୍ୟାଡାମ। ତେବେ କୁହନ୍ତୁ, ଆପଣ କଣ କରନ୍ତି?
0: ବର୍ତ୍ତମାନ ତ ମୁଁ ଅଫିସରେ ଅଛି, ଷ୍ଟେଟ୍ ସିଡ୍ସ ଅଫିସରେ ଜବ୍ କରୁଛି। ମନେ ପଡିଲା ଆଜି କାର୍ଯ୍ୟକ୍ରମ ଚାଲିଥିବ, ସେଥିପାଇଁ ଆପଣଙ୍କୁ ଫୋନ ଲଗେଇଲି।
1: ତେବେ ଆପଣଙ୍କର ହବି କଣ ମ୍ୟାଡାମ? କୋଉ କୋଉ ବିଷୟରେ ଆପଣଙ୍କର ରୁଚି ରହିଛି?
0: ମତେ ଖାସ କରି ଗୀତ ଶୁଣିବାକୁ ବହୁତ ଭଲ ଲାଗେ, ଆଉ କୁକିଂ କରିବା ବି ମୋର ବହୁତ ଇଚ୍ଛା। ବିଭିନ୍ନ ପ୍ରକାର ଆଇଟମ ବନେଇକି ପରଷିବାକୁ, ନିଜେ ଖାଇବାକୁ ମଧ୍ୟ ବହୁତ ଇଚ୍ଛା।
1: ବହୁତ ସୁନ୍ଦର କଥା ମ୍ୟାଡାମ। ତେବେ ଆଜି କୋଉ ଗୀତ ଶୁଣିବେ କହିଦିଅନ୍ତୁ ମ୍ୟାଡାମ।
0: ଓଡିଆ ମୁଭି ମାତୃଶକ୍ତିର ମା ଉପରେ ଯୋଉ ସଙ୍ଗଟା ରହିଛି, ସେଇଟା ଶୁଣିବାକୁ ଚାହୁଁଛି।
1: ନିଶ୍ଚୟ ମ୍ୟାଡାମ, ଆମେ ଆପଣଙ୍କର ଏହି ଗୀତଟି ଶୁଣିଦେବୁ। ତେବେ ଏହି ଗୀତଟି କାହାକୁ ଡେଡିକେଟ୍ କରିବାକୁ ଚାହାନ୍ତି କି?
0: ଆଜ୍ଞା, ଏଇଟା ତ ମା ଉପରେ ସଙ୍ଗଟା ରହିଛି, ସେଥିପାଇଁ ମୁଁ ମୋର ମାକୁ ଏ ସଙ୍ଗଟା ଡେଡିକେଟ୍ କରିବାକୁ ଚାହୁଁଛି, ଯିଏକି ଆଜି ଦୁନିଆରେ ନାହାନ୍ତି।
1: ବହୁତ ସୁନ୍ଦର ମ୍ୟାଡାମ, ଆମେ ଆପଣଙ୍କ ଏହି ଗୀତଟି ଶୁଣେଇ ଦେବୁ। ତେବେ କୁହନ୍ତୁ।

0: ଖରାଦିନେ ଆମେ କିପରି ସଚେତନ ରହିବା ଏବଂ ଅଂଶୁଘାତରୁ କିପରି ନିଜକୁ ରକ୍ଷା କରିପାରିବା?
1: ବର୍ତ୍ତମାନ ତ ଖରା ବହୁତ ଜୋରସେ ହଉଛି, ଜୟପୁରରେ ମଧ୍ୟ ବହୁତ ହଉଛି, ସେଥିପାଇଁ ଖରାରେ ବାହାରକୁ ବାହାରିବା ପୂର୍ବରୁ ପ୍ରଚୁର ମାତ୍ରାରେ ପାଣି ପିଉଥିବା ଦରକାର, ଆଉ ବାହାରେ ବାହାରିଲେ ସାଥିରେ ଜୋତା ଛତା ଆଉ କଳା ଚଷମା ପିନ୍ଧିବା ନିହାତି ଦରକାର, ଆଉ ଘରେ ଯେତେବେଳେ ରହୁଛନ୍ତି ସେତେବେଳେ ପଖାଳ ଏପରି ତରଳ ପଦାର୍ଥ ପ୍ରଚୁର ମାତ୍ରାରେ ସେବନ କରିବା ଉଚିତ।
0: ତେବେ ଆଜିର କାର୍ଯ୍ୟକ୍ରମକୁ କଲ୍ କରିଥିବାରୁ ବହୁତ ବହୁତ ଧନ୍ୟବାଦ ମ୍ୟାଡମ୍।
1: ନମସ୍କାର।

0: ଶ୍ରୋତା ଭଉଣୀ, ଆପଣମାନଙ୍କ ସହିତ କଥା ହେଉ ହେଉ ଏବଂ ଗୀତ ଶୁଣୁ ଶୁଣୁ ସମୟ ଇସାରା ଦେଲାଣି କାର୍ଯ୍ୟକ୍ରମରୁ ବିଦାୟ ନେବା ପାଇଁ।
1: ଆଜିର କାର୍ଯ୍ୟକ୍ରମରୁ ବିଦାୟ ନେଉଛୁ ଆମେ ଦୁହେଁ। ମୁଁ ସ୍ୱାଗତିକା,
0: ମୁଁ ପ୍ରିୟଦର୍ଶିନୀ, ରହିଲୁ
1: ନମସ୍କାର।

0: ପ୍ରଚାର କଲୁ ମହିଳାଙ୍କ ପାଇଁ କାର୍ଯ୍ୟକ୍ରମ ଘର ଓ ଘରଣୀ। ଆକାଶବାଣୀ ଜୟପୁର କେନ୍ଦ୍ରରୁ ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି। ସମଦିନ ଗୋଟାଏ ପଚାଶ ମିନିଟ। ପ୍ରଥମେ ଶୁଣନ୍ତୁ ଓଡ଼ିଆରେ ସମ୍ବାଦ ରିଲେ କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ। ପରେ ପରେ ଶୁଣିବେ ମିଡ୍ ଡେ ନ୍ୟୁଜ୍ ଆକାଶବାଣୀ ଦିଲ୍ଲୀରୁ। ପ୍ରଥମେ ଶୁଣିବା ଓଡ଼ିଆରେ ସମ୍ବାଦ ଆକାଶବାଣୀ କଟକ କେନ୍ଦ୍ରରୁ।
1: ସମ୍ବାଦ ପଢୁଛନ୍ତି ପ୍ରଜ୍ଞା ପରିମିତା ଜେନା। ତାମିଲନାଡୁ ବିଧାନସଭାରେ ଆସ୍ଥା ଭୋଟ୍ରେ ବିଜୟୀ ହେଲେ ଟିଭିକେ ସରକାର। ପୁଡୁଚେରୀର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଏନ୍ ରଙ୍ଗାସ୍ୱାମୀ। ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ବ୍ୟବସ୍ଥାରେ ନିୟୋଜିତ ଯାନବାହନ ସଂଖ୍ୟା ହ୍ରାସ। ସୁନା ଏବଂ ଅନ୍ୟାନ୍ୟ ମୂଲ୍ୟବାନ ଧାତୁ ଉପରେ ଆମଦାନୀ ଶୁଳ୍କ ବୃଦ୍ଧି କଲେ ସରକାର। ନିଟ୍ ୟୁଜି ପରୀକ୍ଷା ପ୍ରଶ୍ନପତ୍ର ପ୍ରଘଟ ଘଟଣାର ତଦନ୍ତ ଲାଗି ଜୟପୁରରେ ପହଞ୍ଚିଲେ ସିବିଆଇର ସ୍ୱତନ୍ତ୍ର ଦଳ। ଏବଂ ଆଇପିଏଲ୍ କ୍ରିକେଟ୍ରେ ଆଜି ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁକୁ ଭେଟିବ କୋଲକାତା ନାଇଟ୍ ରାଇଡର୍ସ। ତାମିଲନାଡୁରେ ଟିଭିକେ ନେତୃତ୍ୱରେ ପରିଚାଳିତ ସି ଜୋସେଫ୍ ବିଜୟଙ୍କ ସରକାର ଆଜି ବିଧାନସଭାରେ ଆସ୍ଥା ଭୋଟ୍ରେ ବିଜୟୀ ହୋଇଛନ୍ତି। ତାଙ୍କ ସପକ୍ଷରେ 144 ଜଣ ବିଧାୟକ ଭୋଟ୍ ଦେଇଥିଲେ। ଏହାଫଳରେ ଗୃହରେ ବିଜୟଙ୍କ ନେତୃତ୍ୱରେ ପରିଚାଳିତ ମେଣ୍ଟ ସଂଖ୍ୟାଗରିଷ୍ଠତା ହାସଲ କରିଛି। ବିଜୟଙ୍କ ବିରୋଧରେ 22 ଜଣ ବିଧାୟକ ଭୋଟ୍ ଦେଇଛନ୍ତି। ମୁଖ୍ୟ ବିରୋଧୀ ଦଳ ଡିଏମ୍କେ ସଦସ୍ୟମାନେ ଭୋଟ୍ ସମୟରେ କକ୍ଷତ୍ୟାଗ କରିଥିଲେ। ଗତ ବିଧାନସଭା ନିର୍ବାଚନରେ ବିଜୟଙ୍କ ଦଳ ଟିଭିକେ 108

ସମର୍ଥନ ପାଇଥିଲା, ଫଳରେ ରାଜ୍ୟପାଳ ବିଶ୍ୱନାଥ ଆର୍ଲେକର ସଂଖ୍ୟାଗରିଷ୍ଠତା ପ୍ରମାଣ କରିବା ପାଇଁ ତାଙ୍କୁ କହିଥିଲେ। ପୁଡୁଚେରୀର ମୁଖ୍ୟମନ୍ତ୍ରୀ ଭାବେ ନିଖିଳ ଭାରତ ଏନ୍ଆର୍ କଂଗ୍ରେସ ନେତା ଏନ୍ ରଙ୍ଗସ୍ୱାମୀ ଆଜି ଶପଥ ଗ୍ରହଣ କରିଛନ୍ତି। ସେ ପଞ୍ଚମ ଥର ଲାଗି ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ନେଇଛନ୍ତି। ପୁଡୁଚେରୀର ଲୋକନିବାସଠାରେ ଆୟୋଜିତ ସ୍ୱତନ୍ତ୍ର ସମାରୋହରେ ଉପରାଜ୍ୟପାଳ କେ କୈଳାସନାଥନ ତାଙ୍କୁ ପଦ ଓ ଗୋପନୀୟତାର ଶପଥପାଠ କରାଇଥିଲେ। ଏହି କାର୍ଯ୍ୟକ୍ରମରେ ନିଖିଳ ଭାରତ ଏନ୍ଆର୍ କଂଗ୍ରେସର ମାଲଡି କ୍ରିଷ୍ଣ ରାଓ ଏବଂ ବିଜେପିର ଏ ନବସ୍ୱାମୀ ଶିବାୟମ୍ ମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। ଶପଥ ଗ୍ରହଣ ସମାରୋହରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନ, ବିଜେପି ସାଧାରଣ ସମ୍ପାଦକ ବିଏଲ୍ ସନ୍ତୋଷ, ରାଜ୍ୟ ବିଜେପି ସଭାପତି ଭିପି ରାମଲିଙ୍ଗମ୍ ଏବଂ ଅନ୍ୟାନ୍ୟ ଦଳୀୟ ନେତାମାନେ ଯୋଗ ଦେଇଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ଗସ୍ତ ସମୟରେ ସ୍ୱତନ୍ତ୍ର ସୁରକ୍ଷା ଗୋଷ୍ଠୀ ଏସ୍ପିଜି ପ୍ରୋଟୋକଲ୍ ଅଧୀନରେ ସମସ୍ତ ଅତ୍ୟାବଶ୍ୟକ ସୁରକ୍ଷା ବ୍ୟବସ୍ଥାରେ ବ୍ୟବହୃତ ଯାନବାହନ ସଂଖ୍ୟା ହ୍ରାସ କରିଛନ୍ତି। ଗୁଜରାଟ ଏବଂ ଆସାମକୁ ପ୍ରଧାନମନ୍ତ୍ରୀଙ୍କ ନିକଟରେ ଗସ୍ତ ଅବସରରେ ସୁରକ୍ଷା ଯାନବାହନ ସଂଖ୍ୟାକୁ ହ୍ରାସ କରାଯାଇଥିବା ସୂଚନା ଦିଆଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପଶ୍ଚିମ ଏସିଆରେ ସୃଷ୍ଟି ହୋଇଥିବା ବିବାଦୀୟ ପରିସ୍ଥିତି ଯୋଗୁଁ ପେଟ୍ରୋଲିୟମ୍ ଜାତ ଇନ୍ଧନ ଉପରେ ନିର୍ଭରଶୀଳତା ହ୍ରାସ ଏବଂ ପରିବେଶ ଅନୁକୂଳ ବିକଳ୍ପ ଆପଣେଇବା ଉଦ୍ଦେଶ୍ୟରେ ସାତସୂତ୍ରୀ ବ୍ୟବସ୍ଥା କାର୍ଯ୍ୟକାରୀ କରିବା ଲାଗି ଜନସାଧାରଣଙ୍କୁ ଆହ୍ୱାନ ଦେଇଛନ୍ତି। ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ବ୍ୟବସ୍ଥା କାର୍ଯ୍ୟକ୍ରମରେ ଇଲେକ୍ଟ୍ରିକ୍ ପରିଚାଳିତ ଯାନବାହନ ବ୍ୟବହାର କରିବା ଲାଗି ପ୍ରଧାନମନ୍ତ୍ରୀ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ମଧ୍ୟ ସୁରକ୍ଷା ବ୍ୟବସ୍ଥାରେ ଯାନବାହନ ସଂଖ୍ୟା 50% କମ୍ କରିବା ଲାଗି ନିର୍ଦ୍ଦେଶ ଦେଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଶ୍ୱରେ ତୈଳଦର ବୃଦ୍ଧି ପାଉଥିବା ପରିପ୍ରେକ୍ଷୀରେ ମିତବ୍ୟୟତା ଅବଲମ୍ଭନ କରିବାକୁ ଦେଇଥିବା ଆହ୍ୱାନ ପରିପ୍ରେକ୍ଷୀରେ ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ ଏବଂ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତାଙ୍କ ମନ୍ତ୍ରୀ, ବିଧାୟକ ଏବଂ ଜନପ୍ରତିନିଧିମାନଙ୍କୁ ସରକାରୀ ଯାନବାହନ ବ୍ୟବହାର ହ୍ରାସ କରିବା ଲାଗି ଘୋଷଣା କରିଛନ୍ତି। ସେମାନଙ୍କୁ ସାଧାରଣ ପରିବହନ ବ୍ୟବସ୍ଥା ବ୍ୟବହାର କରିବା ଲାଗି ପରାମର୍ଶ ଦେଇଛନ୍ତି। ଇଣ୍ଡୋନେସିଆ ବୈଦେଶିକ ମନ୍ତ୍ରୀ ସୁଗିଓନୋ ଆଜି ସକାଳେ ନୂଆଦିଲ୍ଲୀରେ ପହଞ୍ଚନ୍ତି। ଆସନ୍ତାକାଲିଠାରୁ ଆରମ୍ଭ ହେଉଥିବା ଦୁଇଦିନିଆ ବ୍ରିକ୍ସ ବୈଦେଶିକ ମନ୍ତ୍ରୀସ୍ତରୀୟ ବୈଠକରେ ଯୋଗଦେବା ଲାଗି ସେ ଭାରତ ଗସ୍ତରେ ଆସିଛନ୍ତି। ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କରଙ୍କ ଅଧ୍ୟକ୍ଷତାରେ ଆସନ୍ତାକାଲିଠାରୁ ବ୍ରିକ୍ସ ବୈଠକ ଅନୁଷ୍ଠିତ ହେବ। ବୈଠକରେ ବ୍ରିକ୍ସ ବୈଦେଶିକ ମନ୍ତ୍ରୀଗଣ ଏବଂ ସଦସ୍ୟ ତଥା ଭାଗିଦାରୀ ରାଷ୍ଟ୍ରର ପ୍ରତିନିଧିମାନେ ଅଂଶଗ୍ରହଣ କରିବେ। ସେମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ସାକ୍ଷାତ ଆଲୋଚନା କରିବାର କାର୍ଯ୍ୟସୂଚୀ ରହିଛି। ବୈଠକରେ ବ୍ରିକ୍ସ ସଦସ୍ୟ ରାଷ୍ଟ୍ରର ବୈଦେଶିକ ମନ୍ତ୍ରୀମାନଙ୍କ ମଧ୍ୟରେ ଦ୍ୱିପାକ୍ଷିକ ସ୍ୱାର୍ଥ ସମ୍ଭଳିତ ବୈଶ୍ୱିକ ଏବଂ ଆଞ୍ଚଳିକ ପ୍ରସଙ୍ଗ ଆଲୋଚନା ହେବ। ଦେଶବ୍ୟାପୀ ଅଦାଲତଗୁଡ଼ିକର ଆଧୁନିକୀକରଣ ନିମନ୍ତେ ଏକ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିବା ଲାଗି ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ୍ ସୂର୍ଯ୍ୟକାନ୍ତ ଏକ ଉଚ୍ଚସ୍ତରୀୟ କମିଟି ଗଠନ କରିବା ଲାଗି ଘୋଷଣା କରିଛନ୍ତି। ସର୍ବୋଚ୍ଚ ଅଦାଲତର ବିଚାରପତି ଜଷ୍ଟିସ୍ ଅରବିନ୍ଦ କୁମାର ବିଚାର ବିଭାଗୀୟ ଭିତ୍ତିଭୂମି ପରାମର୍ଶଦାତା କମିଟିର ଅଧ୍ୟକ୍ଷ ରହିଛନ୍ତି। ଏହି କମିଟିରେ ଅନ୍ୟମାନଙ୍କ ମଧ୍ୟରେ କଲିକତା ହାଇକୋର୍ଟର ବିଚାରପତି ଜଷ୍ଟିସ୍ ଦେବାଂଶୁ ବସାକ, ପଞ୍ଜାବ ହରିୟାଣା ହାଇକୋର୍ଟର ବିଚାରପତି ଜଷ୍ଟିସ୍ ଅଶ୍ୱିନୀ କୁମାର ମିଶ୍ରା ଏବଂ ବମ୍ବେ ହାଇକୋର୍ଟର ବିଚାରପତି ଜଷ୍ଟିସ୍ ସୋମାଶେଖର ସୁନ୍ଦରେଶାନ ସଦସ୍ୟ ଅଛନ୍ତି। ଏତଦ୍ବ୍ୟତୀତ ସୁପ୍ରିମକୋର୍ଟର ସେକ୍ରେଟାରୀ ଜେନେରାଲ୍ ଏବଂ କେନ୍ଦ୍ରୀୟ ପୂର୍ତ୍ତ ବିଭାଗର ମହାନିର୍ଦ୍ଦେଶକ ମଧ୍ୟ ଏହି କମିଟିରେ ସଦସ୍ୟ ଭାବେ କାର୍ଯ୍ୟ କରିବେ। ଏହି କମିଟି ଦେଶବ୍ୟାପୀ ବିଭିନ୍ନ ଅଦାଲତରେ ଭିତ୍ତିଭୂମିକୁ ସୁଦୃଢ଼ କରିବା ଦିଗରେ ଆବଶ୍ୟକ ହେଉଥିବା ସରକାରୀ ଆର୍ଥିକ ସହାୟତା ଆକଳନ କରିବେ। ଚଳିତ ବର୍ଷ ଅଗଷ୍ଟ 31 ତାରିଖ ସୁଦ୍ଧା ଏ ସମ୍ପର୍କିତ ରିପୋର୍ଟ ପ୍ରଧାନମନ୍ତ୍ରୀଙ୍କ ଅର୍ଥନୈତିକ ପରାମର୍ଶ ପରିଷଦର ସଦସ୍ୟ ସଞ୍ଜୀବ ସାନ୍ୟାଲଙ୍କୁ କମିଟି ପ୍ରଦାନ କରିବ ବୋଲି ସର୍ବୋଚ୍ଚ ଅଦାଲତ କହିଛନ୍ତି। କେନ୍ଦ୍ର ସରକାର ସୁନା ଏବଂ ଅନ୍ୟାନ୍ୟ ମୂଲ୍ୟବାନ ଧାତୁ ଉପରେ ଆମଦାନୀ ଶୁଳ୍କ ବୃଦ୍ଧି କରିଛନ୍ତି। ଏହା ଆଜିଠାରୁ କାର୍ଯ୍ୟକାରୀ ହୋଇଛି। ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ଜାରି ବିବୃତ୍ତିରେ କୁହାଯାଇଛି, ସୁନା ଏବଂ ରୂପା ଉପରେ 5% ଏବଂ ପ୍ଲାଟିନମ୍ ଉପରେ 5.4% ଆମଦାନୀ ଶୁଳ୍କ ବୃଦ୍ଧି କରାଯାଇଛି। ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପଶ୍ଚିମ ଏସିଆରେ ସୃଷ୍ଟି ହୋଇଥିବା ସଙ୍କଟଜନକ ପରିସ୍ଥିତି ଯୋଗୁଁ ବର୍ଷକ ପାଇଁ ସୁନା ନ କିଣିବା ପାଇଁ ନାଗରିକମାନଙ୍କୁ ନିବେଦନ କରିଥିଲେ। ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ଚିଲିର ବୈଦେଶିକ ବ୍ୟାପାର ମନ୍ତ୍ରୀ ଫ୍ରାନ୍ସିସ୍କୋ ପିରେସ୍ ମ୍ୟାକାନଙ୍କ ସହ ସାକ୍ଷାତ ଆଲୋଚନା କରିଛନ୍ତି। ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି ସେ କହିଛନ୍ତି, ଉଭୟ ପକ୍ଷଙ୍କ ମଧ୍ୟରେ ମୌଳିକ ସାମଗ୍ରୀଗୁଡ଼ିକ ରପ୍ତାନୀ ବୃଦ୍ଧି କରିବା ଏବଂ ଅର୍ଥନୈତିକ କାରବାରକୁ ସହଜ ସୁଗମ କରିବା ସମ୍ପର୍କରେ ଆଲୋଚନା କରାଯାଇଛି। ଦୁଇ ନେତା ଦ୍ୱିପାକ୍ଷିକ ସମ୍ପର୍କକୁ ଅଧିକ ସୁଦୃଢ଼ କରିବା ନେଇ ମତ ବିନିମୟ କରିଥିଲେ। ଉଭୟ ପକ୍ଷ ବହୁମୁଖୀ ଧାରାରେ କାର୍ଯ୍ୟ କରିବା ଲାଗି ସହମତ ହୋଇଥିଲେ। ସେ ଆସନ୍ତାକାଲିଠାରୁ ହେବାକୁ ଥିବା ବ୍ରିକ୍ସ

0: ବୈଦେଶିକ ମନ୍ତ୍ରୀସ୍ତରୀୟ ବୈଠକରେ ଯୋଗଦେବା ଲାଗି ଭାରତ ଗସ୍ତରେ ଆସିଛନ୍ତି। ନିଟ୍ ସ୍ନାତକ 2026 ପରୀକ୍ଷା ପ୍ରଶ୍ନପତ୍ର ପ୍ରଘଟ ହେବା ଘଟଣାର ତଦନ୍ତଭାର ହାତକୁ ନେଇଥିବା କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ ସିବିଆଇର ଏକ ଦଳ ଆଜି ଜୟପୁରଠାରେ ପହଞ୍ଚିଛି। ସେଠାରେ ରାଜସ୍ଥାନ ପୁଲିସ୍ର ଏସ୍ଓଜି ଦ୍ୱାରା ପ୍ରାୟ 24 ଜଣଙ୍କୁ ଏ ସଂକ୍ରାନ୍ତରେ ପଚରାଉଚରା କରାଯାଇଛି। ତଦନ୍ତର ଅଂଶସ୍ୱରୂପ ଏସ୍ଓଜି ପକ୍ଷରୁ ଶିକାରଠାରେ ବହୁ ଲୋକଙ୍କୁ ମଧ୍ୟ ପଚରାଉଚରା କରାଯାଇଛି। ସିବିଆଇ ପକ୍ଷରୁ ପ୍ରଶ୍ନପତ୍ର ପ୍ରଘଟ ନେଇ ଏକ ମାମଲା ରୁଜୁ କରାଯାଇଛି। ସିବିଆଇ କହିଛି ପରୀକ୍ଷାରେ ହୋଇଥିବା ଅନିୟମିତତା ଏବଂ ପ୍ରଶ୍ନପତ୍ର ପ୍ରଘଟ ଅଭିଯୋଗ ସମେତ ଏହି ଘଟଣାରେ କୌଣସି ଅପରାଧିକ ଷଡ଼ଯନ୍ତ୍ର, ଠକେଇ, ପ୍ରମାଣ ନଷ୍ଟ କରିବା ତଥା ସାର୍ବଜନୀନ ପରୀକ୍ଷାରେ ଅସଦ ଉପାୟ ଅବଲମ୍ଭନ ନିବାରଣ ଆଇନ 2024 ଅନୁସାରେ ତଦନ୍ତ କରାଯିବ। ଚଳିତ ମାସ 3 ତାରିଖରେ ଏନ୍ଟିଏ ପକ୍ଷରୁ ନିଟ୍ ସ୍ନାତକ 2026 ପରୀକ୍ଷା ଦେଶବ୍ୟାପୀ ଅନୁଷ୍ଠିତ ହୋଇଥିଲା। କ୍ରୀଡ଼ା ଏବଂ ଯୁବ ବ୍ୟାପାର ମନ୍ତ୍ରଣାଳୟ ଓ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟର ମିଳିତ ଆନୁକୂଲ୍ୟରେ ମାଇ ଭାରତ ପ୍ଲାଟଫର୍ମରେ ବିକଶିତ ଭାଇବ୍ରାଣ୍ଟ ଭିଲେଜ୍ ପ୍ରୋଗ୍ରାମ 2026 ନିମନ୍ତେ ଜାତୀୟ ସ୍ତରୀୟ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି। ଆସନ୍ତା ମାସରେ ଅନୁଷ୍ଠିତ ହେବାକୁ ଥିବା ଏହି ପ୍ରତିଯୋଗିତାର ପ୍ରଥମ ପର୍ଯ୍ୟାୟରେ ସୀମାନ୍ତବର୍ତ୍ତୀ ଗ୍ରାମଗୁଡ଼ିକର ଯୁବବର୍ଗ ଅଂଶଗ୍ରହଣ କରିବେ। ଅନ୍ଲାଇନ୍ ମାଧ୍ୟମରେ ଚଳିତ ମାସ 20 ତାରିଖ ପର୍ଯ୍ୟନ୍ତ ସମଗ୍ର ଦେଶରେ ଏହି କ୍ୱିଜ୍ ପ୍ରତିଯୋଗିତା ଅନୁଷ୍ଠିତ ହେବ। ଏହି ପ୍ଲାଟଫର୍ମ ଜରିଆରେ 500 ମାଇ ଭାରତ ସ୍ୱେଚ୍ଛାସେବୀଙ୍କୁ ବିଭିନ୍ନ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳରୁ ଚୟନ କରାଯିବ। ଚଳିତ ସପ୍ତାହରେ ଭାରତରେ ଦକ୍ଷିଣ ପଶ୍ଚିମ ମୌସୁମୀ ପହଞ୍ଚବ ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି। ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଆଗମନ ପାଇଁ ପରିବେଶ ଅନୁକୂଳ ରହିଛି ବୋଲି କୁହାଯାଇଛି। ବଙ୍ଗୋପସାଗର, ଆଣ୍ଡାମାନ ସାଗର ଏବଂ ଆଣ୍ଡାମାନ ନିକୋବର ଦ୍ୱୀପପୁଞ୍ଜରେ ଚଳିତ ସପ୍ତାହ ଶେଷ ଆଡ଼କୁ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଅଗ୍ରସର ହେବ ବୋଲି ଜଣାପଡ଼ିଛି। ଗତକାଲି ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗର ନିକଟବର୍ତ୍ତୀ ଅଞ୍ଚଳରେ ଲଘୁଚାପ ସୃଷ୍ଟି ହୋଇଥିବା ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଥିଲା। ସୂଚନା ଅନୁଯାୟୀ ଦକ୍ଷିଣ ପଶ୍ଚିମ ମୌସୁମୀ ସାଧାରଣତଃ ପ୍ରତିବର୍ଷ ଜୁନ୍ ପହିଲାରେ କେରଳ ଛୁଇଁଥାଏ। ଆଇପିଏଲ୍ କ୍ରିକେଟ୍ରେ ଆଜିର ମ୍ୟାଚ୍ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ କୋଲକାତା ନାଇଟ୍ ରାଇଡର୍ସ ମଧ୍ୟରେ ଖେଳାଯିବ। ଏହି ମ୍ୟାଚ୍ ରାୟପୁରଠାରେ ସନ୍ଧ୍ୟା 7:30 ସମୟରେ ଖେଳାଯିବ। ଗତକାଲିର ମ୍ୟାଚ୍ରେ ଗୁଜରାଟ ଟାଇଟନ୍ସ ସନ୍ରାଇଜର୍ସ ହାଇଦ୍ରାବାଦକୁ 82 ରନ୍ରେ ପରାସ୍ତ କରିଛି। ଅହମ୍ମଦାବାଦରେ ଗତକାଲି ଅନୁଷ୍ଠିତ ଏହି ମ୍ୟାଚ୍ରେ ସନ୍ରାଇଜର୍ସ ହାଇଦ୍ରାବାଦ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପଭି ନେଇଥିଲା। ଗୁଜରାଟ ଟାଇଟନ୍ସ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ 20 ଓଭରରେ 5 ୱିକେଟ୍ ହରାଇ 168 ରନ୍ କରିଥିଲା। ଦଳ ପକ୍ଷରୁ ସାଇ ସୁଦର୍ଶନ 61 ଏବଂ ୱାଶିଂଟନ୍ ସୁନ୍ଦର 50 ରନ୍ କରିଥିଲେ। ସନ୍ରାଇଜର୍ସ ପକ୍ଷରୁ ପ୍ରଫୁଲ୍ଲ ହିଙ୍ଗେ ଓ ସାକିବ୍ ହୁସେନ 2 ଲେଖାଏଁ ୱିକେଟ୍ ନେଇଥିବାବେଳେ ଅଧିନାୟକ ପ୍ୟାଟ୍ କ୍ୟୁମିନ୍ସ 1 ୱିକେଟ୍ ଅକ୍ତିଆର କରିଥିଲେ। 169 ରନ୍ ବିଜୟ ଲକ୍ଷ୍ୟରେ ପିଛା କରି ସନ୍ରାଇଜର୍ସ ହାଇଦ୍ରାବାଦ 14 ଓଭର 5 ବଲ୍ରେ ମାତ୍ର 86 ରନ୍ କରି ସମସ୍ତ ୱିକେଟ୍ ହରାଇଥିଲା। ତାମିଲନାଡୁ ବିଧାନସଭାରେ ଆସ୍ଥା ଭୋଟ୍ରେ ବିଜୟୀ ହେଲେ ଡିଭିକେ ସରକାର, ପୁଡୁଚେରୀର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଏନ୍ ରଙ୍ଗାସ୍ୱାମୀ, ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ବ୍ୟବସ୍ଥାରେ ନିୟୋଜିତ ଯାନବାହନ ସଂଖ୍ୟା ହ୍ରାସ, ସୁନା ଏବଂ ଅନ୍ୟାନ୍ୟ ମୂଲ୍ୟବାନ ଧାତୁ ଉପରେ ଆମଦାନୀ ଶୁଳ୍କ ବୃଦ୍ଧି କଲେ ସରକାର, ନିଟ୍ ୟୁଜି ପରୀକ୍ଷା ପ୍ରଶ୍ନପତ୍ର ପ୍ରଘଟ ଘଟଣାର ତଦନ୍ତ ଲାଗି ଜୟପୁରରେ ପହଞ୍ଚିଲେ ସିବିଆଇର ସ୍ୱତନ୍ତ୍ର ଦଳ। ସମ୍ବାଦ ଶେଷ ହେଲା।
1: ଗୁଡ୍ ଆଫ୍ଟରନୁନ୍, ଦିସ୍ ଇଜ୍ ଆକାଶବାଣୀ ଆଣ୍ଡ ଆଇ ଆମ୍ ଅଭିଷେକ ମୁଖୋପାଧ୍ୟାୟ ୱିଥ୍ ଦ ମିଡ୍ ଡେ ନ୍ୟୁଜ୍। The headlines. In Tamil Nadu, C. Joseph Vijay-led TVK government wins floor test in state assembly with comfortable majority. N. Rangaswamy sworn in as chief minister of Puducherry for a record 5th term. Centre states intensify fuel-saving measures following Prime Minister Narendra Modi's appeal amid global energy crisis triggered by West Asia conflict. CBSE declares all India senior secondary class 12th results. Gold silver prices jump over 6% after government hiked import duty to around 15%. IMD says monsoon likely to arrive early this year. And in IPL cricket, Royal Challengers Bengaluru to take on Kolkata Knight Riders in Raipur this evening. The newly sworn-in government led by Chief Minister Joseph Vijay has proven majority of 144 MLAs and has won the vote of confidence today. 22 AIA DMK MLAs led by

କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟି ଆମେ ନେଇଛୁ ସାଜନ ଚଳଚ୍ଚିତ୍ରରୁ। କଣ୍ଠଶିଳ୍ପୀ ଅନୁରାଧା ପଡ଼ୱାଲ, ଗୀତ ରଚନା କରିଛନ୍ତି ସମୀର, ସଙ୍ଗୀତରେ ସଜେଇଛନ୍ତି ନଦୀମ ଶ୍ରବଣ।

ସେ କୟାମତ ତକ୍ ଏହି ଚଳଚ୍ଚିତ୍ରର ଗୀତଟି ବର୍ତ୍ତମାନ ଶୁଣନ୍ତୁ। ଶିଳ୍ପୀ ଅଲକା ୟାଗ୍ନିକ ଏବଂ ଉଦିତ ନାରାୟଣ। ଗୀତ ରଚନା କରିଛନ୍ତି ମଜରୁହ ସୁଲତାନପୁରୀ। ସଙ୍ଗୀତ ପରିଚାଳନା କରିଛନ୍ତି ଆନନ୍ଦ ମିଲିନ। କଥାଚିତ୍ର

ଅମାସେ କୟାମତ ତକ୍ ଏହି ଚଳଚ୍ଚିତ୍ରର ଗୀତଟି ସହିତ ହିଁ ଶେଷ ହେଲା ହିନ୍ଦୀ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମ। ଆକାଶବାଣୀ ଜୟପୁର କେନ୍ଦ୍ରରୁ ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି।

0: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
0: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ଜିତେନ୍ଦ୍ର କୁମାର ନାୟକ। ମୁଖ୍ୟ ସମ୍ବାଦ, ଇନ୍ଧନ ବ୍ୟବହାର କମାଇବା ଲକ୍ଷ୍ୟରେ ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ବ୍ୟବସ୍ଥାରେ ବ୍ୟବହୃତ ଯାନବାହନ ସଂଖ୍ୟାକୁ ହ୍ରାସ କଲେ ସରକାର। ବୈଦ୍ୟୁତିକ ଯାନର ଅଧିକ ବ୍ୟବହାର ପାଇଁ ରାଜ୍ୟବାସୀଙ୍କୁ ପରିବହନ ମନ୍ତ୍ରୀଙ୍କ ନିବେଦନ। ପ୍ରକାଶ ପାଇଲା କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ ସିବିଏସ୍ଇ ଦ୍ୱାରା ପରିଚାଳିତ ଦ୍ୱାଦଶ ପରୀକ୍ଷାଫଳ। ଏବଂ କାଳବୈଶାଖୀ ପ୍ରଭାବରେ ବଜ୍ରପାତ ସହ ବର୍ଷା ନେଇ 24 ଜିଲ୍ଲାକୁ ପାଣିପାଗ କେନ୍ଦ୍ରର ସତର୍କ ସୂଚନା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ଗସ୍ତ ସମୟରେ ସ୍ୱତନ୍ତ୍ର ସୁରକ୍ଷା ଗୋଷ୍ଠୀ ଏସ୍ପିଜି ପ୍ରୋଟୋକଲ୍ ଅଧୀନରେ ସମସ୍ତ ଅତ୍ୟାବଶ୍ୟକ ସୁରକ୍ଷା ବ୍ୟବସ୍ଥାରେ ବ୍ୟବହୃତ ଯାନବାହନ ସଂଖ୍ୟା ହ୍ରାସ କରିଛନ୍ତି। ନିକଟରେ ଗୁଜରାଟ ଏବଂ ଆସାମ ଗସ୍ତ ଅବସରରେ ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ଯାନବାହନ ସଂଖ୍ୟାକୁ ହ୍ରାସ କରାଯାଇଥିଲା। ପଶ୍ଚିମ ଏସିଆ ଯୁଦ୍ଧଜନିତ ପରିସ୍ଥିତି ଯୋଗୁଁ ପେଟ୍ରୋଲିୟମ୍ ଜାତ ଇନ୍ଧନ ଉପରେ ନିର୍ଭରଶୀଳତା ହ୍ରାସ ଏବଂ ପରିବେଶ ଅନୁକୂଳ ବିକଳ୍ପ ଆପଣାଇବା ପାଇଁ ସାତସୂତ୍ରୀ ବ୍ୟବସ୍ଥା କାର୍ଯ୍ୟକାରୀ କରିବା ଲାଗି ପ୍ରଧାନମନ୍ତ୍ରୀ ଜନସାଧାରଣଙ୍କୁ ଆହ୍ୱାନ ଦେଇଥିଲେ। ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ବ୍ୟବସ୍ଥା କାର୍ଯ୍ୟକ୍ରମରେ ଇଲେକ୍ଟ୍ରିକ୍ ଚାଳିତ ଯାନବାହନ ବ୍ୟବହାର କରିବା ଲାଗି ଶ୍ରୀ ମୋଦି ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। କେନ୍ଦ୍ର ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ମଧ୍ୟ ସୁରକ୍ଷା ବ୍ୟବସ୍ଥାରେ ଯାନବାହନ ସଂଖ୍ୟା 50% ହ୍ରାସ କରିଛନ୍ତି। ରାଜ୍ୟର ଜନସାଧାରଣଙ୍କୁ ଅଧିକ ବୈଦ୍ୟୁତିକ ଯାନ ଇଭିର ବ୍ୟବହାର ପାଇଁ ପରିବହନ ମନ୍ତ୍ରୀ ବିଭୂତିଭୂଷଣ ଜେନା ନିବେଦନ କରିଛନ୍ତି। ସାମ୍ପ୍ରତିକ ବୈଷୟିକ ପରିସ୍ଥିତି ଏବଂ ଶକ୍ତି ସଂକଟର ମୁକାବିଲା ପାଇଁ ମନ୍ତ୍ରୀ ଶ୍ରୀ ଜେନା ନିଜେ ସରକାରୀ ବସ୍ରେ ଯାତାୟତ କରିବେ ବୋଲି ଗଣମାଧ୍ୟମକୁ କହିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ୱାନକ୍ରମେ ଇଭି ବ୍ୟବହାର ପାଇଁ ମନ୍ତ୍ରୀ ଶ୍ରୀ ଜେନା ରାଜ୍ୟବାସୀଙ୍କୁ ପରାମର୍ଶ ଦେଇଛନ୍ତି। କେନ୍ଦ୍ର ସରକାରଙ୍କ ବୈଦ୍ୟୁତିକ ଯାନ ଚଳାଚଳକୁ ପ୍ରୋହାହନ ଦେବା ଲାଗି ମନ୍ତ୍ରୀ ଶ୍ରୀ ଜେନା ଇଭି ଉପରେ ଦିଆଯାଉଥିବା ସବ୍ସିଡିକୁ 2028 ପର୍ଯ୍ୟନ୍ତ ବୃଦ୍ଧି କରାଯାଇଥିବା କହିଛନ୍ତି। ଜନସାଧାରଣ ଅଧିକରୁ ଅଧିକ ବୈଦ୍ୟୁତିକ ଯାନ କିଣିବା ସହ ପରିବେଶ ଅନୁକୂଳ ବ୍ୟବସ୍ଥାକୁ ମଜବୁତ କରିବା ଉପରେ ମନ୍ତ୍ରୀ ଆହ୍ୱାନ ଦେଇଛନ୍ତି।
1: ମୋର ସମସ୍ତଙ୍କୁ ଅପିଲ ରହିବ, ଓଡ଼ିଶା ଜନସାଧାରଣଙ୍କୁ ଅପେକ୍ଷା ରହିବ ଯେ ପ୍ରଧାନମନ୍ତ୍ରୀଙ୍କର ଯେଉଁ ଅପିଲ ଅଛି ତାକୁ ଆମେ କାର୍ଯ୍ୟକାରୀ କରିବା। ଲୋକଙ୍କର ଗମନାଗମନ ପାଇଁ ଇଭି ଗାଡ଼ି ଯେତେ ଅଧିକରୁ ଅଧିକ ବ୍ୟବହାର କରିପାରେ ତାକୁ ମଧ୍ୟ ସରକାର ଆମର ଗୁରୁତ୍ୱ ଯୋଉ ସବ୍ସିଡି ଦେଉଛି ସେ ସବ୍ସିଡି ମଧ୍ୟ ସରକାରୀ ପାଇଁ ଘରୋଇ ପାଇଁ ମଧ୍ୟ ଅଧିକରୁ ଅଧିକ ଇଭି ହେବା ଆବଶ୍ୟକ ଅଛି। ସରକାର ତ ଇଭି ଗାଡ଼ି କିଣିବା ପାଇଁ ଯୋଉ ସବ୍ସିଡି ଦେଉଛି ପ୍ରୋତ୍ସାହନ ଜନକ ଭାବେ ଏ ରାଶି ମଧ୍ୟ ଦେଉଛି। ଏ ଧାଡ଼ିର କଥା ତେଲ କମ୍ ବ୍ୟବହାର କରନ୍ତୁ, ଆମେ ନିଜକୁ ନିଜେ ବୁଝେଇ ଗୋଟିଏ ଗାଡ଼ିରେ ଯେମିତି 2 ଯାଇପାରିବା ସହଭାଗିତା ସହିତ ଆମେ ଏ କାମକୁ ଆଗକୁ ନେବା।
0: ମନ୍ତ୍ରୀ ଶ୍ରୀ ଜେନା ବ୍ୟକ୍ତିଗତ ଯାନ ବ୍ୟବହାର କରିବା ପରିବର୍ତ୍ତେ ଆମ ବସ୍ ପରି ସାଧାରଣ ପରିବହନ ସେବାର ଅଧିକ ଉପଯୋଗ କରିବାକୁ ନାଗରିକମାନଙ୍କୁ ପରାମର୍ଶ ଦେଇଛନ୍ତି। ଏଥିସହିତ ଇନ୍ଧନ ବ୍ୟବହାର, ଯାତାୟାତ ଚାପ ଓ ପରିବେଶ ପ୍ରଦୂଷଣ କମାଇବା ପାଇଁ ଗୋଟିଏ କାର୍ରେ ଏକାଧିକ ବ୍ୟକ୍ତି ଗମନାଗମନ କରିବାର ବ୍ୟବସ୍ଥା, କାର୍ ପୁଲିଂ ଓ ସମାନ ଢଙ୍ଗରେ ସ୍କୁଟି ପୁଲିଂ ଭଳି ପରିବହନ ସେବା ଆପଣାଇବା ଉପରେ ମନ୍ତ୍ରୀ ଶ୍ରୀ ଜେନା ଗୁରୁତ୍ୱ ଦେଇଛନ୍ତି। ଇନ୍ଧନ ସଞ୍ଚୟ ଓ ସ୍ଥାୟୀ ପରିବହନକୁ ପ୍ରୋହାହନ ଦେବା ସରକାରଙ୍କ ଦାୟିତ୍ୱ ହୋଇଥିଲେ ମଧ୍ୟ ଜନସାଧାରଣ ପରିବେଶ ସୁରକ୍ଷା ସହ ଶକ୍ତି ସଞ୍ଚୟ ଉଦ୍ୟମକୁ ସୁଦୃଢ଼ କରିବା ପାଇଁ ସାମୂହିକ ଦାୟିତ୍ୱ ନିର୍ବାହ କରିବା ଉପରେ ମନ୍ତ୍ରୀ ପରାମର୍ଶ ଦେଇଛନ୍ତି। ନିଟ୍ ୟୁଜି 2026 ପରୀକ୍ଷା ପ୍ରଶ୍ନପତ୍ର ପ୍ରଘଟ ଘଟଣାର ତଦନ୍ତ ପାଇଁ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ ସିବିଆଇର ଏକ ଦଳ ଆଜି ରାଜସ୍ଥାନର ଜୟପୁରରେ ପହଞ୍ଚିଛି। ରାଜସ୍ଥାନ ପୁଲିସର ଏସ୍ଓଜି ଦ୍ୱାରା ପ୍ରାୟ 24 ଏ ସଂକ୍ରାନ୍ତରେ ପଚରାଉଚରା କରାଯାଇଛି। ସିବିଆଇ କହିଛି ପରୀକ୍ଷାରେ ହୋଇଥିବା ଅନିୟମିତତା ଏବଂ ପ୍ରଶ୍ନପତ୍ର ପ୍ରଘଟ ଅଭିଯୋଗ ସମେତ ଏହି ଘଟଣାରେ କୌଣସି ଅପରାଧିକ ଷଡ଼ଯନ୍ତ୍ର, ଠକେଇ, ପ୍ରମାଣ ନଷ୍ଟ କରିବା ତଥା ସାର୍ବଜନୀନ ପରୀକ୍ଷାରେ ଅସାଧୁ ଉପାୟ ଅବଲମ୍ବନ ନିବାରଣ ଆଇନ 2024 ଅନୁସାରେ ତଦନ୍ତ କରାଯିବ। ଦେଶବ୍ୟାପୀ ଚଳିତ ମାସ 3 ଜାତୀୟ ପରୀକ୍ଷଣ ସଂସ୍ଥା ଏନ୍ଟିଏ ପକ୍ଷରୁ ନିଟ୍ ୟୁଜି 2026 ପରୀକ୍ଷା ଅନୁଷ୍ଠିତ ହୋଇଥିଲା। ଏଥିରେ 22 ଲକ୍ଷରୁ ଉର୍ଦ୍ଧ୍ୱ ବିଦ୍ୟାର୍ଥୀ ପରୀକ୍ଷା ଦେଇଥିଲେ।

ଆକାଶବାଣୀ କଟକ କେନ୍ଦ୍ରରୁ। କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ ସିବିଏସ୍ଇ ଦ୍ୱାରା ପରିଚାଳିତ ଚଳିତ ବର୍ଷର ଦ୍ୱାଦଶ ପରୀକ୍ଷା ଫଳ ଆଜି ପ୍ରକାଶ ପାଇଛି। ଏଥିରେ 85.20% ପରୀକ୍ଷାର୍ଥୀ ଉତ୍ତୀର୍ଣ୍ଣ ହୋଇଛନ୍ତି। results.cbse.nic.in ପରୀକ୍ଷା ଫଳ ଉପଲବ୍ଧ ହେଉଛି। ଛାତ୍ରଛାତ୍ରୀମାନେ ଡିଜି ଲକର ଓ ଉମଙ୍ଗ ଆପ୍ ଜରିଆରେ ମଧ୍ୟ ପରୀକ୍ଷା ଫଳ ଜାଣିପାରିବେ। February 17 April 10 ମଧ୍ୟରେ ବିଜ୍ଞାନ ବାଣିଜ୍ୟ ଓ କଳା ବିଭାଗରେ 18 ଲକ୍ଷରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ। ଓଡ଼ିଶା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ସିଏଚ୍ଏସ୍ଇ ଦ୍ୱାରା ପରିଚାଳିତ

ପରୀକ୍ଷା ଫଳ ଜାଣିପାରିବେ। ଫେବୃୟାରୀ 17 ତାରିଖରୁ ଏପ୍ରିଲ 10 ତାରିଖ ମଧ୍ୟରେ ବିଜ୍ଞାନ ବାଣିଜ୍ୟ ଓ କଳା ବିଭାଗରେ 18 ଲକ୍ଷରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ। ଓଡ଼ିଶା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ସିଏଚ୍ଏସ୍ଇ ଦ୍ୱାରା ପରିଚାଳିତ ଯୁକ୍ତ 2 ପରୀକ୍ଷା ଫଳ ଆସନ୍ତା ସପ୍ତାହରେ ପ୍ରକାଶ ପାଇବ ବୋଲି ପରିଷଦ ପକ୍ଷରୁ ସୂଚନା ଦିଆଯାଇଛି। ଚଳିତ ବର୍ଷ ଗୋଟିଏ ଦିନରେ କଳା ବିଜ୍ଞାନ ବାଣିଜ୍ୟ ଓ ଧନ୍ଦାମୂଳକ ପାଠ୍ୟକ୍ରମ ପରୀକ୍ଷା ଫଳ ପ୍ରକାଶ ପାଇବ। ବଲାଙ୍ଗୀରର କଣ୍ଟାବାଞ୍ଜିର ପୂର୍ବତନ ବିଧାୟକ ଆୟୁବ ଖାନ୍ଙ୍କ ଆଜି 78 ବର୍ଷ ବୟସରେ ପରଲୋକ ହୋଇଯାଇଛି। କାଉନ୍ସିଲରରୁ ରାଜନୀତି ଆରମ୍ଭ କରିଥିବା ସ୍ୱର୍ଗତ ଖାନ୍ କଣ୍ଟାବାଞ୍ଜି ଏନ୍ଏସ୍ସି ଚେୟାରମ୍ୟାନ୍ ପରେ 2 ଥର ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ତାଙ୍କ ପରଲୋକରେ ବିଭିନ୍ନ ମହଲରୁ ଶୋକ ପ୍ରକାଶ ପାଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ ଓ ପ୍ରଭାତୀ ପରିଡ଼ା ପ୍ରମୁଖ ସ୍ୱର୍ଗତ ଖାନ୍ଙ୍କ ପରଲୋକରେ ଦୁଃଖ ପ୍ରକାଶ କରିବା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କ ପ୍ରତି ସମବେଦନା ଜଣାଇଛନ୍ତି। ରାଜ୍ୟ ସରକାରଙ୍କ କ୍ରୀଡ଼ା ଓ ଯୁବସେବା ବିଭାଗ ଆନୁକୂଲ୍ୟରେ ଜିଲ୍ଲା ପ୍ରଶାସନ ପକ୍ଷରୁ ସମାଗୁଡ଼ାସ୍ଥିତ ବହୁମୁଖୀ ଇଣ୍ଡୋର ଷ୍ଟାଡିୟମ୍ଠାରେ ଗ୍ରୀଷ୍ମକାଳୀନ ଭାରୋତ୍ତୋଳନ ଶିବିର ଆରମ୍ଭ ହୋଇଛି। ଏଥିରେ କେନ୍ଦ୍ରାପଡ଼ା ଜିଲ୍ଲାର ବିଭିନ୍ନ ବିଦ୍ୟାଳୟର 8ରୁ 15 ବର୍ଷ ବୟସର 50ରୁ ଅଧିକ ଛାତ୍ରଛାତ୍ରୀ ଯୋଗ ଦେଇଛନ୍ତି। ଶିବିର ଆସନ୍ତା 1 ମାସ ଧରି ପ୍ରତ୍ୟହ ଅପରାହ୍ନ 4ଟାରୁ ସନ୍ଧ୍ୟା 6:30 ପର୍ଯ୍ୟନ୍ତ ଚାଲିବ। ଏଥିରେ କ୍ରୀଡ଼ାବିତ୍ଙ୍କୁ ଭାରୋତ୍ତୋଳନର ପ୍ରାଥମିକ କୌଶଳ, ଶାରୀରିକ ସୁସ୍ଥତା ଓ ନିୟମିତ ଅଭ୍ୟାସ ସମ୍ପର୍କରେ ପ୍ରଶିକ୍ଷଣ ଦିଆଯିବ। ଉଦ୍ଘାଟନୀ କାର୍ଯ୍ୟକ୍ରମରେ କେନ୍ଦ୍ରାପଡ଼ା ଜିଲ୍ଲାପାଳ ରବୀନ୍ଦ୍ର କୁମାର ମଲ୍ଲିକ ଯୋଗଦେଇ କ୍ରୀଡ଼ା କ୍ଷେତ୍ରରେ ଯୁବପିଢ଼ିଙ୍କ ସକ୍ରିୟ ଅଂଶଗ୍ରହଣ ଉପରେ ଗୁରୁତ୍ୱାରୋପ କରିବା ସହ ନିୟମିତ ପ୍ରଶିକ୍ଷଣ ମାଧ୍ୟମରେ ଭବିଷ୍ୟତରେ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ସଫଳତା ଅର୍ଜନ ପାଇଁ ପ୍ରେରଣା ଦେଇଛନ୍ତି। କାର୍ଯ୍ୟକ୍ରମରେ ଜିଲ୍ଲା କ୍ରୀଡ଼ା ଅଧିକାରୀ ଲୋକନାଥ ପାଣିଗ୍ରାହୀଙ୍କ ସହ ଅନ୍ୟାନ୍ୟ କ୍ରୀଡ଼ା ପ୍ରଶିକ୍ଷକ ଓ କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ। ଓଡ଼ିଆ ସାହିତ୍ୟରେ ଅତ୍ୟାଧୁନିକତାର ପ୍ରବର୍ତ୍ତକ, ବିଶିଷ୍ଟ କବି ତଥା ଜ୍ଞାନପୀଠ ପୁରସ୍କାର ବିଜେତା ସଚ୍ଚିଦାନନ୍ଦ ରାଉତରାୟଙ୍କ ଜୟନ୍ତୀରେ ରାଜ୍ୟବାସୀ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। ତାଙ୍କର କାଳଜୟୀ ସୃଷ୍ଟି ବାଜି ରାଉତ, ପଲ୍ଲୀଶ୍ରୀ ଓ ଛୋଟ ମୋର ଗାଁଟି ଆଜି ବି ପ୍ରତିଟି ଓଡ଼ିଆଙ୍କ ପ୍ରାଣରେ ସ୍ୱଦେଶ ପ୍ରେମ ଓ ମାଟିର ମମତା ଭରିଦିଏ। ଓଡ଼ିଆ ଭାଷା ଓ ସାହିତ୍ୟକୁ ସମୃଦ୍ଧ କରିବାରେ ତାଙ୍କର ଅତୁଳନୀୟ ଅବଦାନ ଚିରସ୍କରଣୀୟ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ବିଶିଷ୍ଟ ସାହିତ୍ୟିକ ସଚ୍ଚିଦାନନ୍ଦ ରାଉତରାୟଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇ କହିଛନ୍ତି, ତାଙ୍କ କାଳଜୟୀ ରଚନା ଓଡ଼ିଆ ଜାତିର ସାଂସ୍କୃତିକ ଚେତନାକୁ ରୁଦ୍ଧିମନ୍ତ କରିବା ସହିତ ଭାଷା ଓ ସାହିତ୍ୟର ଭିତ୍ତିଭୂମିକୁ ସୁଦୃଢ଼ କରିଛି। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାରରେ ସମ୍ମାନିତ ମହାନ ବିପ୍ଳବୀ କବି ପଦ୍ମଶ୍ରୀ ସଚ୍ଚିଦାନନ୍ଦ ରାଉତରାୟଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ସହିତ ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରଣାଳୟ ମାଇ ଭାରତ ପ୍ଲାଟଫର୍ମରେ ବିକଶିତ ଗ୍ରାମ 2026 ଅଧୀନରେ ଜାତୀୟ ସ୍ତରୀୟ କ୍ୱିଜ୍ ପ୍ରତିଯୋଗିତା ଆୟୋଜନ କରୁଛି। ପ୍ରଥମ ପର୍ଯ୍ୟାୟରେ ଯୁବଗୋଷ୍ଠୀଙ୍କୁ ସୀମାନ୍ତ ଗ୍ରାମ କାର୍ଯ୍ୟକ୍ରମରେ ନିୟୋଜିତ କରିବା ପାଇଁ ସ୍ଥିର କରାଯାଇଛି। ଦେଶବ୍ୟାପୀ କ୍ୱିଜ୍ ପ୍ରତିଯୋଗିତା ଆସନ୍ତା 20 ତାରିଖ ପର୍ଯ୍ୟନ୍ତ ଆୟୋଜନ କରାଯାଉଛି। ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର 500ରୁ ଉର୍ଦ୍ଧ୍ୱ ମାଇ ଭାରତ ସ୍ୱେଚ୍ଛାସେବୀ ଏଥିରେ ଅଂଶଗ୍ରହଣ କରୁଛନ୍ତି। ସୀମାନ୍ତ ଗ୍ରାମଗୁଡ଼ିକର ପରିବର୍ତ୍ତନ, ସ୍ଥାନୀୟ ସଂସ୍କୃତି, ପରିବେଶ ସଚେତନତା ଏବଂ ଅଞ୍ଚଳଗୁଡ଼ିକର ସୁଦୃଢ଼ୀକରଣ କରାଯିବା ପରେ ଲକ୍ଷ୍ୟ ରଖାଯାଇଛି। ଆସନ୍ତା ମୌସୁମୀକୁ ଦୃଷ୍ଟିରେ ରଖି କେନ୍ଦୁଝର ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ବିଶାଲ ସିଂଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଜିଲ୍ଲାରେ ମୌସୁମୀ ସମୟରେ ସମ୍ଭାବ୍ୟ ବନ୍ୟା ସ୍ଥିତିର ମୁକାବିଲା ପାଇଁ ବିଭିନ୍ନ ବିଭାଗର ପ୍ରସ୍ତୁତି ସମ୍ପର୍କରେ ସମୀକ୍ଷା କରାଯାଇଛି। ଏଥିରେ ସାଂସଦ ଅନନ୍ତ ନାୟକ, ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ତଥା ତେଲକୋଇ ବିଧାୟକ ଫକୀରମୋହନ ନାୟକ, ଆରକ୍ଷୀ ଅଧୀକ୍ଷକ ପ୍ରମୁଖ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ। ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ ବାଲ୍ ପୁରସ୍କାର ପାଇଁ ଆବେଦନ ପ୍ରକ୍ରିୟା ଜାରି ରହିଛି। ପ୍ରତ୍ୟେକ ବର୍ଷ 6ଟି ବର୍ଗରେ ସାହସିକତା, ସମାଜସେବା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, କ୍ରୀଡ଼ା, ପରିବେଶ, କଳା ଓ ସଂସ୍କୃତି କ୍ଷେତ୍ରରେ ଉତ୍କର୍ଷ ପ୍ରଦର୍ଶନ କରିଥିବା 5 ବର୍ଷରୁ 18 ବର୍ଷ ବୟସ ପର୍ଯ୍ୟନ୍ତ ପିଲାଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇଥାଏ। ଏଥିପାଇଁ ଆସନ୍ତା ଜୁଲାଇ ମାସ 31 ତାରିଖ ପର୍ଯ୍ୟନ୍ତ ଆବେଦନ ପ୍ରକ୍ରିୟା ଜାରି ରହିବ। ବିଭିନ୍ନ କ୍ଷେତ୍ରରେ ଦେଶର ଯୁବପିଢ଼ିଙ୍କ ସଫଳତାକୁ ପାଳନ କରିବା, ବାସ୍ତବ ଜୀବନର ଆଦର୍ଶ ପ୍ରଦର୍ଶନ କରି ଦେଶବ୍ୟାପୀ ଅନ୍ୟମାନଙ୍କୁ ଅନୁପ୍ରାଣିତ କରିବା ଓ ପିଲାମାନଙ୍କର ସାମଗ୍ରିକ ବିକାଶ ପାଇଁ ପ୍ରତିବର୍ଷ ଏହି ପୁରସ୍କାର ରାଷ୍ଟ୍ରପତିଙ୍କ ଦ୍ୱାରା ପ୍ରଦାନ କରାଯାଇଥାଏ। ପାଣିପାଗ ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଘନୀଭୂତ ହେବାର ସମ୍ଭାବନା ରହିଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ କାଳବୈଶାଖୀ ଜନିତ ବର୍ଷା ଯୋଗୁଁ ରାଜ୍ୟରେ ତାପମାତ୍ରା ହ୍ରାସ ପାଇଛି। ଆସନ୍ତା 24 ଘଣ୍ଟା ମଧ୍ୟରେ ବଜ୍ରପାତ ସହ ବର୍ଷା ହେବା ନେଇ ପ୍ରାୟ 24 ଜିଲ୍ଲାକୁ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଚଳିତ ସପ୍ତାହରେ ଭାରତରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ପହଞ୍ଚବ ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି। ବଙ୍ଗୋପସାଗର, ଆଣ୍ଡାମାନ ସାଗର ଏବଂ ଆଣ୍ଡାମାନ ନିକୋବର ଦ୍ୱୀପପୁଞ୍ଜରେ ଚଳିତ ସପ୍ତାହ ଶେଷ ଆଡ଼କୁ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଅଗ୍ରସର ହେବ ବୋଲି ଜଣାପଡ଼ିଛି।

ଇନ୍ଧନ ବ୍ୟବହାର କମାଇବା ଲକ୍ଷ୍ୟରେ ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ବ୍ୟବସ୍ଥାରେ ବ୍ୟବହୃତ ଯାନବାହନ ସଂଖ୍ୟାକୁ ହ୍ରାସ କଲେ ସରକାର। ବୈଦ୍ୟୁତିକ ଯାନର ଅଧିକ ବ୍ୟବହାର ପାଇଁ ରାଜ୍ୟବାସୀଙ୍କୁ ପରିବହନ ମନ୍ତ୍ରୀଙ୍କ ନିବେଦନ। ପ୍ରକାଶ ପାଇଲା କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ ସିବିଏସ୍ଇ ଦ୍ୱାରା ପରିଚାଳିତ ଦ୍ୱାଦଶ ପରୀକ୍ଷାଫଳ। ଏବଂ କାଳବୈଶାଖୀ ପ୍ରଭାବରେ ବଜ୍ରପାତ ସହ ବର୍ଷା ନେଇ 24 ଜିଲ୍ଲାକୁ ପାଣିପାଗ କେନ୍ଦ୍ରର ସତର୍କ ସୂଚନା। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ, ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ଆକାଶବାଣୀ ସମସ୍ତଙ୍କ ପାଇଁ ସବୁ ସ୍ଥାନରେ ସବୁବେଳେ।
1: ଏତେବେଳେ ଯାଇ ଶୁଣୁଥିଲେ ଆଞ୍ଚଳିକ ସମ୍ବାଦ ରିଲିକୁଲୁ ଆକାଶବାଣୀ କଟକ କେନ୍ଦ୍ରରୁ। ଆକାଶବାଣୀ ଜୟପୁର କେନ୍ଦ୍ରରୁ ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି। ଆଜିର ଏହି ଅଧିବେଶନକୁ ଶେଷ କରିବା ପୂର୍ବରୁ ଆସନ୍ତୁ ବର୍ତ୍ତମାନ ଜାଣିନେବା ଆମର ସାନ୍ଧ୍ୟ ଅଧିବେଶନର କାର୍ଯ୍ୟକ୍ରମ ସମ୍ପର୍କରେ। ଆଜି ରାତି 9:30 ପ୍ରଚାର କରିବୁ ହିନ୍ଦୀ ସାହିତ୍ୟ ପତ୍ରିକାର କାର୍ଯ୍ୟକ୍ରମ ଭାରତୀ। ଭାରତୀରେ ଆଜି ଶୁଣିବେ ହିନ୍ଦୀ ସାହିତ୍ୟ କା ଇତିହାସ। ଏ ସମ୍ପର୍କରେ ରାଧାମୋହନ ପଣ୍ଡାଙ୍କର ଏକ ଆଲୋଚନା ଏବଂ ପରେ ପରେ ଶୁଣିବେ କେତୋଟି କବିତା। ଅପରାହ୍ନ 5:00 ଯୁବବନ୍ଧୁମାନଙ୍କ ପାଇଁ କାର୍ଯ୍ୟକ୍ରମ ଯୁବବାଣୀ। ଏଥିରେ ରହିଛି କାର୍ଯ୍ୟକ୍ରମ ଗୀତ ସୁରେ ମଧୁଛରେ। ପରେ ପରେ ଶୁଣିବେ ସାକ୍ଷାତକାର କୃତ୍ରିମ ବୁଦ୍ଧିମତା ବା ଏଆଇର ଭବିଷ୍ୟତ। ହ୍ୟାଲୋ ସର୍ଦ୍ଦାର ଅକବର ଗୀତ ଏହି ଫୋନ୍ ଇନ୍ ପ୍ଲିଜ୍ କାର୍ଯ୍ୟକ୍ରମ ଶୁଣିବେ ଅପରାହ୍ନ 5:30। ପ୍ରଚାର କରିବୁ କେତୋଟି ହିନ୍ଦୀ ଚଳଚ୍ଚିତ୍ର ଗୀତ ସନ୍ଧ୍ୟା 6:10। 6:20 ଶ୍ରୀମଦ୍ ଭାଗବତ ଉଜ୍ଜଳ ଆମ ଦେଶ ଏହି କାର୍ଯ୍ୟକ୍ରମ ରିଲେ କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ ସନ୍ଧ୍ୟା 6:30। ପ୍ରଚାର କରିବୁ କେତୋଟି ଓଡ଼ିଆ ଚଳଚ୍ଚିତ୍ର ଗୀତ ଆମ କେନ୍ଦ୍ରରୁ ରାତି 7:00। 7:25 ଜିଲ୍ଲା ହାଲଚାଲରେ ଆଜି ଶୁଣିବେ ନୟାଗଡ଼ ଜିଲ୍ଲା ସମ୍ପର୍କରେ ରିଲେ କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। କୃଷି ଓ କୃଷକ ଏହି କାର୍ଯ୍ୟକ୍ରମ

0: ଶୁଣିବେ ରାତି 7:30 ଏଥିରେ ରହିଛି ଆଲୋଚନା ଉଦ୍ୟାନ ବିଭାଗ ଦ୍ୱାରା ମା ଭଉଣୀଙ୍କ ପାଇଁ ରହିଥିବା ବିଭିନ୍ନ ସୁବିଧା ସୁଯୋଗ। ରାତି 8:00 ପ୍ରଚାର କରିବୁ ପୁରୁଣା ହିନ୍ଦୀ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମ ଚିର ସବୁଜ ମୂର୍ଚ୍ଛନା। ସୁଗମ ସଙ୍ଗୀତର ଏହି ବିଶେଷ କାର୍ଯ୍ୟକ୍ରମ ଶୁଣିବେ ରାତି 8:15। ଶିଳ୍ପୀମାନେ ହେଲେ ଲକ୍ଷ୍ମୀନାରାୟଣ ବେହେରା ଏବଂ ସୁନନ୍ଦ ସାମନ୍ତରାୟ। ଗୀତ ରଚନା କରିଛନ୍ତି ବସନ୍ତ କୁମାର ଦାସ, ସଙ୍ଗୀତ ଧୀରେନ୍ ମୋହନ ପଟ୍ଟନାୟକ। ଶାସ୍ତ୍ରୀୟ ସଙ୍ଗୀତର କାର୍ଯ୍ୟକ୍ରମ ଶୁଣିବେ ରାତି 8:30। ଏଥିରେ ସୀତାର ପରିବେଷଣ କରିଛନ୍ତି ପଣ୍ଡିତ ନିଖିଲ ବେନାର୍ଜୀ, ରାଗ ମିଶ୍ରାଗାରା। ସ୍ପଟ୍ଲାଇଟ୍ ଶୁଣିବେ ଆକାଶବାଣୀ ଦିଲ୍ଲୀରୁ ରାତି 9:15। 9:30 ରହିଛି ହିନ୍ଦୀ ସାହିତ୍ୟ ପତ୍ରିକା କାର୍ଯ୍ୟକ୍ରମ ଭାରତୀ। ଆଜି ଭାରତୀରେ ଶୁଣିବେ ହିନ୍ଦୀ ସାହିତ୍ୟ କା ଇତିହାସ, ଏ ସମ୍ପର୍କରେ ରାଧାମୋହନ ପଣ୍ଡାଙ୍କର ଆଲୋଚନା ଏବଂ ପରେ ପରେ ଶୁଣିବେ କେତୋଟି କବିତା। ଆଞ୍ଚଳିକ ଗୀତ ଏବଂ ସମ୍ବଲପୁର ଅଞ୍ଚଳର ଗୀତ ଶୁଣିବେ ରାତି 10:00। 10:30 ପ୍ରଚାର କରିବୁ କେତୋଟି ହିନ୍ଦୀ ଚଳଚ୍ଚିତ୍ର ଗୀତ। ଶ୍ରୋତାବନ୍ଧୁ, ଏଥିଲା ଆମର ସାନ୍ଧ୍ୟ ଅଧିବେଶନରେ ପ୍ରଚାରିତ ହେବାକୁ ଥିବା କାର୍ଯ୍ୟକ୍ରମର ରୂପରେଖ। ଆକାଶବାଣୀ ଜୟପୁର ସମୟ ବର୍ତ୍ତମାନ ଦିନ 2:48। ଏଇଠି ଶେଷ କରୁଛୁ ଆଜିର ଏହି ଅଧିବେଶନକୁ। ଆମର ସାନ୍ଧ୍ୟ ଅଧିବେଶନ ଆରମ୍ଭ କରିବୁ ଆଜି ଅପରାହ୍ନ 5:00। ତେବେ ଏଣିକି ଆପଣ ଶୁଣିପାରିବେ ବିବିଧ ଭାରତୀ ମୁମ୍ବାଇ ଏଫ୍ଏମ୍ରେ 103.6 MHz ଯୋଗେ। ବର୍ତ୍ତମାନ ପାଇଁ ଆମକୁ ବିଦାୟ ଦିଅନ୍ତୁ।
1: कोई डाका डाले या करे खून हो जाए उसको ऑटोमेटिक टेलीफोन। हर 24 घंटे जाके उसकी आंख कभी ना लागे होशियार खबरदार बच के रहना देख रहा है।

0: ତମର ବାଟେ ସବୁ ଭଲ ତ?
1: ହଁ ହଁ ହଁ ମଝି ମଝିରେ ବର୍ଷା ହଉଛି ଆଜ୍ଞା ଆମର ସାଇ
0: ଭଲ କଥା
1: ଆଜ୍ଞା
0: ନାଇଁ କି?
1: ହଁ ଆଜ୍ଞା
0: ପାଣି ମାରିଲେ ଅଲପ ଅଲପ ଖଣ୍ଡେ କାକର ଲାଗସି, ସବୁ ଲୋକେ ଖଣ୍ଡେ ସୁସ୍ଥା, ଆମର ଜୀବଜନ୍ତୁ
1: ଗରମ ଦାଉରୁ ଟିକେ ରକ୍ଷା ପାଉଛୁ ଆଜ୍ଞା।
0: ଜୀବଜନ୍ତୁ ପଶୁପକ୍ଷୀ ସବୁ ମିଶା ଖଣ୍ଡେ ଭଲରେ ଭାଇ।
1: ହଁ ହଁ ହଁ ଆଜ୍ଞା।
0: ହେଲେ ବାବୁ କାହିଁକି ଶୁଣାସ କୁହ
1: ଆଜ୍ଞା। ଏ ସୁରୀ ବୋଲି ଗୋଟେ ଗୀତ ଅଛି ଆଜ୍ଞା, ସେଇଟା ଶୁଣେଇଦେବେ ଆଜ୍ଞା?
0: ଆଲେ ଶୁଣେଇଦେବୁ, ଏମିତି ଫୋନ କରିଥରା ଶାରଦା ହେଇଥରା ଆରି ଆମକୁ ଶାରଦା କରିଥରା ଜୁହାର ଲାଗ।
1: ନମସ୍କାର ଆଜ୍ଞା।
0: ଆରି ଗୋଟେ କେ ଫୋନ କରଲା ତେ ଦେଖି ଦେଖୁ। ହ୍ୟାଲୋ ଶାରଦା ଲାଗବା ଗୀତ।
2: ହ୍ୟାଲୋ ଶାରଦା ଲାଗବା ଗୀତ ଆଜ୍ଞା। ନମସ୍କାର ଆଜ୍ଞା।
0: ଜୁହାର ଜୁହାର, କିଏ କହିଲା ଶୁଣି ବାବୁ? କୁହନ୍ତି କହିଲା ଶୁଣି।
2: ମୁଁ ସୀମାଞ୍ଚଳ ଖବର କହୁଛି, କଳାହାଣ୍ଡି ଡିଷ୍ଟ୍ରିକ୍ଟ ଜଗନ୍ନାଥପୁର ଗ୍ରାମରୁ ଆଜ୍ଞା।
0: କେନ୍ତା ସୀମାଞ୍ଚଳ ବାବୁ, ଭଲ ଅଛ?
2: ଭଲ ଅଛି ଆଜ୍ଞା। ଆପଣ କେନ୍ତା ଅଛନ୍ ଆଜ୍ଞା?
0: ଆମେ ତ ତମର ଧର ବୋଲା କାଚୁ, ତମର ରସ ପତର ଦେଲା ଏନି ଆରି ଖଣ୍ଡେ ବୋଲାଚୁ, ତମେ କେନ୍ତା ଡୁଲା ଚାଷ ତ?
2: ଆମେ ବି ଭଲ ଅଛୁ ନା ଆଜ୍ଞା, ବାକି ଖରା ତ ଜୋରଦାର ହଉଛି ଆଜ୍ଞା।
0: ଖରା ତ ହେଇଛି ଆକା, କାହିଁ ପାଇଁ ବୋଲେ ଆମେ ତ ଗଛ ପତର ମାରିଦେଲୁ, ସବୁ ଡଙ୍ଗ କରିଦେଲୁ, ଆରେ ଖରା ତ ଏବେ ହେଇଛି ଆକା ଆମକେ। ହେଲେ ଆଜି କାହିଁକି ଶୁଣାସ କୁହା?
2: ଏ ସୁରୁ ବାଲି
0: ଶୁଣାଇ ଦେବୁ, ଏମିତି ଫୋନ କରିଥିବା ଶାରଦା ହେଇଥିବା, ତମର ସାଙ୍ଗସାଥି ମାନେ କୁହା, ଆଲ ଜୁହାର ଲାଗୁ।
2: ହଁ ଆଜ୍ଞା, ନମସ୍କାର ଆଜ୍ଞା।

0: ଆଜିମକ ସୁନୈ ଦାସ ପ୍ରଶାନ୍ତ କୁମାର ସାମନ୍ତରାୟ ଆରି ରୀନା ମହାପାତ୍ର ଗାଇରବ ଗୀତ ଗୀତ ହେଲାନି ଗାଲା ବାଲି ତାନି ଦେଖିରେଲି
1: ସୁନାଇ ଦେବୁ ଏମିତି ଫୋନ କରତେ ଶାରଦା ଇତିର ଆଲ ଜୁହାର ଲାଗ
0: ଜୁହାର ମାମା
2: ପୁଷୁମ ସୁସାରି ଗାଲି ମାଘୁ ମାସ ସାରି ଗାଲି ଦଶହରା ଦିଆଲି ଗଲି ଯାତରା ମୁଣ୍ଡେଇ ଗଲି ରାଧାନନି ତମକେ ଖୋଜି ଖୋଜି

0: ହ୍ୟାଲୋ ଶ୍ରଦ୍ଧା ଲାଭ ଗୀତ ଜୁହାର ଜୁହାର କିଏ କହିଲା ସିନି ବାବୁ କୁହନ୍ତିନି କହିଲା
1: ଜୁହାର ଜୁହାର ମୁଁ କହୁଥିଲି ରେଡିଓ ଲଭର ନାରାୟଣ ପ୍ରଧାନ ବି ବରହମପୁର ବୁଗୁଡା ଜିଲ୍ଲା ଗଞ୍ଜାମ
0: ନାରାୟଣ ବାବୁ ଭଲ ଚାଷ
1: ଆଜ୍ଞା ବହୁତ ବଢିଆ ଅଛି ଆପଣ ଭଲ ଅଛନ୍ତି
0: ହଁ ଆମେ ତ ଭଲ ଅଛୁ ତୁମର ଧର୍ମେ ତୁମର ଯୋଉ ଆମର
1: ଚାଲିଛି ଆଇସ୍କ୍ରିମ୍ ବେପାର ଭଲ ହବ
0: କିଏ
1: ଆଇସ୍କ୍ରିମ୍ ବେପାର ଚାଲିଛି ମୋର
0: ହଁ ଭଲ ଚାଲିଲା ଅଛ ତ କୁହନ୍ତି ଏବେ କଟକ କି ଗାଁ ଚାଷ
1: କଟକର
0: ହେଲେ ଆଇସ୍କ୍ରିମ୍ ବି କାଇ କାଇ ଆଇସ୍କ୍ରିମ୍ ବିକିଲା ସିନି
1: ଆଜ୍ଞା
0: କାଇ କାଇ ଆଇସ୍କ୍ରିମ୍ ବିକିଲା ସିନି ବୋଲିନି ଭଲ ଭଲ ଆଇସ୍କ୍ରିମ୍ ବିକିଲା ସିନି କାହିଁକି ହେଲେ ଆଜି କାହିଁକି ଶୁଣବା ସୁ ପାଣି ମାରିଲାନି କି
1: ନାଇଁ
0: ଖଣ୍ଡେ ହାଇ ଲାଗିଛି ନିକି ବାବୁ ଶୁଣେଇ ଦେବୁ ଏମିତି ଶୁଣିତରା ଫୋନ କରୁଥରା ଆଉ ଜୁହାର ଲାଗ
2: ପାଣି ମାରି ଗଲା ଛାଇ ରେ ଦାଦା ପାଣି ମାରି

ଶ୍ରୀମଦ୍ ଭାଗବତ ପ୍ରଚାର କରିବୁ ସନ୍ଧ୍ୟା 6:20। ସନ୍ଧ୍ୟା 6:30 ଉଜ୍ଜଳ ଆମ ଦେଶ। ସନ୍ଧ୍ୟା 6:55 ଆଜିର ପ୍ରସଙ୍ଗ ଏବଂ ରାତି 17:25 ଶୁଣିବେ। ଜିଲ୍ଲା ହାଲଚାଲ କ୍ରମରେ ନୟାଗଡ଼ ଜିଲ୍ଲା ସମ୍ପର୍କରେ ଏ ସମସ୍ତ କାର୍ଯ୍ୟକ୍ରମର ଲିକରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। ରାତି 7:30 ପ୍ରଚାର କରିବୁ କୃଷି ଓ କୃଷକ କାର୍ଯ୍ୟକ୍ରମ। ଏଥିରେ ଚାଷୀ ଭାଇଙ୍କୁ ବିପଦ କଥାରେ ଶୁଣିବେ ଉଦ୍ୟାନ ବିଭାଗ ଦ୍ୱାରା ମା ଭଉଣୀଙ୍କ ପାଇଁ ରହିଥିବା ବିଭିନ୍ନ ସୁବିଧା ସୁଯୋଗ ଏ ସମ୍ପର୍କରେ ଏକ ସାକ୍ଷାତକାର। ପରେ ଶୁଣିବେ ଆଜିର ଚାଷୀ। ପୁରୁଣା ହିନ୍ଦୀ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମ ଚିର ସବୁଜ ଶୁଣିବେ ରାତି 8:00। ରାତି 8:15 ପ୍ରଚାର କରିବୁ ଏ ମାସର ବିଶେଷ ଆଧୁନିକ ଗୀତର କାର୍ଯ୍ୟକ୍ରମ ମୂର୍ଚ୍ଛନା। ଶିଳ୍ପୀମାନେ ହେଲେ ଲକ୍ଷ୍ମୀନାରାୟଣ ବେହେରା ଏବଂ ସୁନନ୍ଦା ପଟ୍ଟନାୟକ। ଗୀତ ରଚନା କରିଛନ୍ତି ବସନ୍ତ କୁମାର ଦାସ। ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ଧୀରେନ୍ ମୋହନ ପଟ୍ଟନାୟକ। ରାତି 8:30 ଶାସ୍ତ୍ରୀୟ ସଙ୍ଗୀତର କାର୍ଯ୍ୟକ୍ରମରେ ପଣ୍ଡିତ ନିଖିଲ ବାନାର୍ଜୀଙ୍କ ସୀତାରବାଦନ ଶୁଣିବେ। ରାତି 9:30 ପ୍ରଚାର କରିବୁ ମାସିକ ହିନ୍ଦୀ ପତ୍ରିକାର କାର୍ଯ୍ୟକ୍ରମ ଭାରତୀ। ରାତି 10:00 ଶୁଣିବେ ଆଞ୍ଚଳିକ ଗୀତ। ଏଥିରେ ଶୁଣିବେ ସମ୍ବଲପୁର ଅଞ୍ଚଳର, କଳାହାଣ୍ଡି ଅଞ୍ଚଳର ଏବଂ ଝୁମର ଲୋକଗୀତ। ରାତି 10:30 ଶୁଣିବେ ଏକକ ନିର୍ଦ୍ଦେଶକ ତାନିସ୍କ ବାଗ୍ଚିଙ୍କ ନିର୍ଦ୍ଦେଶନାରୁ କେତୋଟି ହିନ୍ଦୀ ଚଳଚ୍ଚିତ୍ରର ଗୀତ। ଶୁଣିଲେ ଆଜି ଆମ କେନ୍ଦ୍ରରୁ ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ବର୍ତ୍ତମାନ ଶୁଣନ୍ତୁ ଆଗାମୀକାଲି ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ କିଛି ସୂଚନା।

ଭକ୍ତି ଇତର କାର୍ଯ୍ୟକ୍ରମ ବନ୍ଦନା ଶୁଣିବେ ସକାଳ 6:05 ଶିଳ୍ପୀ ମାନେ ବୈଭବୀ ସେଠୀ ସନ୍ନ୍ୟାସୀ ପରୀକ୍ଷା ବିଦ୍ୟୁତ୍ ପ୍ରଭା ପଟ୍ଟନାୟକ ନୀଳମାଧବ ଦାସ ଆରତୀ ଗୋସ୍ୱାମୀ ଏବଂ କାନୁଚରଣ ଦାସ ଶ୍ରୀ ରାମଚରିତ ମାନସ ପ୍ରଚାର କରିବ 6:25। ଆଜିର ଅନୁଚିନ୍ତା ଶୁଣିବେ 6:35। ସକାଳ 6:45 ପ୍ରଚାର କରିବୁ ଆଦିବାସୀ ସଙ୍ଗୀତର କାର୍ଯ୍ୟକ୍ରମ ରିଞ୍ଚୋଡ଼ି। ଏଥିରେ ଶୁଣିବେ ବଣ୍ଡା ସମ୍ପ୍ରଦାୟର ଗୀତ ପରିବେଷଣ କରିଛନ୍ତି ମଙ୍ଗଳି ଶୀର୍ଷା ଏବଂ ସାଥୀ।

ଛାତ୍ରାବତୀ 25 ମିନିଟ୍ ରହିଛି ବର୍ଣ୍ଣାଳୀ କାର୍ଯ୍ୟକ୍ରମ। ଏଥିରେ ଗବାକ୍ଷରେ ଶୁଣିବେ ସଂଯମତା ବିଷୟରେ। ଉପସ୍ଥାପନା କରିଛନ୍ତି ସୁପ୍ରଭା ପାଢ଼ୀ ଏବଂ ରଞ୍ଜନ କୁମାର ବେହେରା। ସକାଳ 8:30 ଶୁଣିବେ ସୁରଲହରୀ କାର୍ଯ୍ୟକ୍ରମ। ଶିଳ୍ପୀମାନେ ହେଲେ ଯୋଗେନ୍ଦ୍ର ମହାପାତ୍ର ଏବଂ ବିଭୂତିପ୍ରଭା ପଟ୍ଟନାୟକ। ସକାଳ 8:45 ପ୍ରଚାର କରିବୁ ସୁଗମ ସଙ୍ଗୀତର କାର୍ଯ୍ୟକ୍ରମ। ଶିଳ୍ପୀମାନେ ହେଲେ ପାମେଲା ଚେନ୍, ଶିବା ଏବଂ ଝୁମକି ରଥ। ସକାଳ 9:00 ଶୁଣିବେ ଫୋନ୍ ମାଧ୍ୟମରେ ଅନୁରୋଧରେ ଓଡ଼ିଆ ଗୀତର କାର୍ଯ୍ୟକ୍ରମ ଡାଏଲ୍ ଆକାଶବାଣୀ। ଦିନ 10:05 ମଧ୍ୟାହ୍ନ 12:00 ଏବଂ ଦିନ 2:15 ସନ୍ଧ୍ୟା 6:10 ଏବଂ ରାତି 10:30 ପ୍ରଚାର କରିବୁ ହିନ୍ଦୀ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମ। ଏନ୍ସିଇଆର୍ଟି ଦ୍ୱାରା ପ୍ରାୟୋଜିତ କାର୍ଯ୍ୟକ୍ରମ ଉମାଙ୍ଗ ଶୁଣିବେ ଦିନ 10:30। ଆକାଶବାଣୀର ନବେବର୍ଷ ଅବସରରେ ମେ ମାସ 12 ତାରିଖରେ ଆକାଶବାଣୀ ଜୟପୁର କେନ୍ଦ୍ରର କେନ୍ଦ୍ରରେ ଅନୁଷ୍ଠିତ ସୁଗମ ସଙ୍ଗୀତ ସନ୍ଧ୍ୟା ସମାରୋହର ସମ୍ପାଦିତ ଅଂଶ ଶୁଣିବେ ଦିନ 11:00। ଦିନ 12:30 ଶୁଣିବେ ସୌରଭାଷୀର କାର୍ଯ୍ୟକ୍ରମ ତାରବା। ଆଗାମୀକାଲି ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ କିଛି ସୂଚନା। ଆକାଶବାଣୀ ଜୟପୁର କେନ୍ଦ୍ରରୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି। ପ୍ରଚାର କରୁଛ କେତୋଟି ହିନ୍ଦୀ ଚଳଚ୍ଚିତ୍ରର ଗୀତ। ପ୍ରଥମେ ଶୁଣନ୍ତୁ ରାଜ ଚଳଚ୍ଚିତ୍ରରୁ। ଦ୍ୱୈତକଣ୍ଠରେ ଶିଳ୍ପୀମାନେ ହେଲେ ଅଲକା ୟାଗ୍ନିକ ଏବଂ ଅଭିଜିତ। ଗୀତ ରଚନା କରିଛନ୍ତି ସମୀର, ସଙ୍ଗୀତରେ ସଜିଛନ୍ତି ନାଦିମ ଶ୍ରାବଣ।

0: ଆପଣ ଜଣେ ବ୍ୟବସାୟୀ କି ଆଉ ଆପଣଙ୍କ ବ୍ୟବସାୟକୁ ବଢାଇବାକୁ ଚାହୁଁଛନ୍ତି କି?
1: ତେବେ ଚିନ୍ତା କରନ୍ତୁ ନାହିଁ, ଏଣିକି ଆକାଶବାଣୀ ଜୟପୁର ଆପଣଙ୍କ ବ୍ୟବସାୟକୁ ବଢାଇବାର ଦାୟିତ୍ୱ ନେବ।
0: ରେଡିଓରେ ବିଜ୍ଞାପନ ଦିଅନ୍ତୁ ଆଉ ଆପଣଙ୍କର ବ୍ୟବସାୟକୁ ବଢ଼ାନ୍ତୁ।
1: ସୁଲଭ ଦରରେ ଆପଣଙ୍କର ବ୍ୟବସାୟର ବିଜ୍ଞାପନ ପହଞ୍ଚିଯିବ ସବୁଠି, ସବୁ ସମୟରେ ଆଉ ସମସ୍ତଙ୍କ ପାଖରେ।
0: ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ 8280306927 କିମ୍ବା 9449408097 ନମ୍ବରରେ।
1: ଆକାଶବାଣୀ ଜୟପୁର ସଦା ଆପଣଙ୍କ ସାଥିରେ, ସବୁ ସମୟରେ ଆପଣଙ୍କ ସେବାରେ।

0: ଆଜ୍ଞା ହଁ, ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ। ମୋବାଇଲ ନମ୍ବର ହେଲା
1: 8280306927 କିମ୍ବା 9449408097 ନମ୍ବରରେ।
0: ସହଜ ଏବଂ ସରଳ ଉପାୟରେ ଅଳ୍ପ ଟଙ୍କାରେ ଆପଣ ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ଦିଅନ୍ତୁ।

ଆକାଶବାଣୀ ଜୟପୁର କେନ୍ଦ୍ରରୁ ଆପଣ କାର୍ଯ୍ୟକ୍ରମ ଶୁଣିଛନ୍ତି। ଶେଷରେ ଶୁଣନ୍ତୁ ଦିଲ୍ କା ରିସ୍ତା ଚଳଚ୍ଚିତ୍ରରୁ ଦ୍ୱୈତକଣ୍ଠର ଶିଳ୍ପୀମାନେ ହେଲେ ଅଲକା ୟାଗ୍ନିକ ଏବଂ କୁମାର ସାନୁ। ଗୀତ ରଚନା କରିଛନ୍ତି ସମୀର, ସଙ୍ଗୀତ ନଦୀମ ଶ୍ରବଣ।

ଶୁଣିଲେ କେତୋଟି ହିନ୍ଦୀ ଚଳଚ୍ଚିତ୍ରର ଗୀତ। ଆକାଶବାଣୀ ଜୟପୁର ପ୍ରଚାର କରୁଛୁ ଅତିବୁଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 80ତମ ଭାଗ।

ଦୀତି କାଶ୍ୟପ ସମ୍ବାଦ ଭିତରେ ଅନୁତପ୍ତ ଦୀତିଙ୍କୁ ଆଗକୁ କ'ଣ ଘଟିବ, କିପରି ଶ୍ରୀବିଷ୍ଣୁଙ୍କ ଦ୍ୱାରପାଳ ଜୟ ବିଜୟ ନିଜର ଅସଂଯତ ବ୍ୟବହାର ପାଇଁ ବ୍ରହ୍ମା କୁମାରଙ୍କ ଅଭିଶାପରେ ଭାଗି ହେବେ, ଅସୁର ଭାବରେ ଭୟଙ୍କର ରୂପ ନେଇ ଜନ୍ମ ନେବେ, ଆଉ ନାମ ହେବ ହିରଣ୍ୟକଶିପୁ ଆଉ ହିରଣାକ୍ଷ, ପୁଣି କରୁଣାମୟ ଶ୍ରୀହରି କିପରି ଅବତାର ନେଇ ଦୁହିଁଙ୍କୁ ଉଦ୍ଧରିବେ ସେ ବିଷୟ ମୈତ୍ରଙ୍କଠୁ ବିଦୁର ଶୁଣିଥିଲେ।

ପ୍ରଚାର କଲୁ ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର ଅଶୀତମ ଭାଗ ଆକାଶବାଣୀ ଜୟପୁର। ସମୟ ସନ୍ଧ୍ୟା 6:30 ହେବାକୁ ଯାଉଛି। ଶୁଣନ୍ତୁ ଉଜ୍ଜଳ ଆମ ଦେଶ କିଛି ବିଜ୍ଞାପନ ବିରତି ପରେ ଆଞ୍ଚଳିକ ସମ୍ବାଦ ପରିପରି ଆଜିର ପ୍ରସଙ୍ଗ। ଏ ସମସ୍ତ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।

ନମସ୍କାର ଶ୍ରୋତାବନ୍ଧୁ, ଉଜ୍ଜଳ ଆମ ଦେଶ କାର୍ଯ୍ୟକ୍ରମର ଆଜିର ସଂସ୍କରଣକୁ ଆପଣମାନଙ୍କୁ ସ୍ୱାଗତ। ଜଣେ ବ୍ୟକ୍ତି ସ୍ୱଚ୍ଛ ସୁନ୍ଦର ରହିବାର ପ୍ରୟାସ କରୁ କରୁ ସେହି ଚେତନା ପ୍ରସାରିତ ହୋଇଯାଏ ପରିବାର, ପଡ଼ୋଶୀ, ସାହି, ଆଖପାଖ ଅଞ୍ଚଳକୁ। ଆରମ୍ଭ କରୁ କରୁ ତାହା ଅଭ୍ୟାସରେ ରୂପାନ୍ତରିତ ହୋଇଯାଏ। ତେବେ ଗୃହିଣୀମାନଙ୍କ ଭିତରେ ସ୍ୱଚ୍ଛ ରହିବାର ପରମ ଆଗ୍ରହ କିପରି ଅଭ୍ୟାସରେ ପରିଣତ ହୋଇସାରିଛି ସେ ସମ୍ପର୍କରେ ଜାଣିବା ଆସନ୍ତୁ।

0: ମ୍ୟାଡାମ ନମସ୍କାର।
1: ନମସ୍କାର ସାର,
0: ଆପଣଙ୍କର ପରିଚୟ ଟିକେ ଦେବେ ମ୍ୟାଡାମ?
1: ମୋ ନାଁ ହଉଛି ନିହାରିକା ନାୟକ ଲାଲଟିକିରା, ଆଉ ମୁଁ ଜଣେ ଗୃହିଣୀ।
0: ଆପଣ ଆପଣଙ୍କର ପରିବାରକୁ, ଆପଣଙ୍କର ଘରକୁ କିଭଳି ଭାବରେ ସଫା ସୁତୁରା ରଖୁଛନ୍ତି?
1: ଆମ ପରିବାରକୁ ଆମେ ସଫା ସୁତୁରା ରଖୁଛୁ, ଖାଦ୍ୟ ତିଆରି କରିବା ସହିତ ଘରକୁ ପରିଷ୍କାର ପରିଚ୍ଛନ୍ନ କରୁଛୁ। ସକାଳୁ ଯେତେବେଳେ ଭୋର ଉଠୁଛୁ ସେତେବେଳେ ଠାରୁ ଆମେ ଆମର କାର୍ଯ୍ୟକ୍ଷେତ୍ରରେ ଲାଗି ପଡୁଛୁ, କେମିତି ଆମେ ଘର ଦ୍ୱାରା ସଫା ସୁତୁରା କରିବା।
0: ଦେଖନ୍ତୁ ଯେ ନୀତି ପ୍ରତି ଆପଣଙ୍କର ଘରୁ ନିଶ୍ଚିତ ଭାବରେ କିଛି କିଛି ଅଳିଆ ଆବର୍ଜନା ବାହାରୁଥିବ, ତାକୁ ସବୁ କଣ କଣ କରୁଛନ୍ତି ଆପଣ, କୋଉଠି ଫୋପାଡୁଛନ୍ତି, କଣ କରୁଛନ୍ତି?
1: ଯାହା କିଛି ଅଳିଆ ଆବର୍ଜନା ବାହାରୁଛି ସେସବୁ ଆମେ ଗୋଟେ ଡଷ୍ଟବିନ୍ରେ ରଖୁଛୁ। କାଗଜ ଗୁଡାକ ହେଲା, ଜରି କାଗଜ ପତ୍ର, ଯାହା କିଛି ପ୍ଲାଷ୍ଟିକ ଜିନିଷ ହେଲା, ଆମେ ବର୍ଜ୍ୟବସ୍ତୁ ଗୁଡାକ ଆମେ ଡଷ୍ଟବିନ୍ରେ ରଖୁଛୁ। ପୁଣି ଯାହା ପରିବା ଚୋପା ଗୁଡାକ ହେଲା, ତୋରାଣି ଯାହା କିଛି ବାହାରିଲା, ସେଇଟା ଗୋଟେ ଆମେ ଅଲଗା ଶୁଖିଲା ଜାଗାରେ ରଖୁଛୁ, ଓ ଅଦା ଜିନିଷ ଗୁଡାକ ଅଲଗା ଜାଗାରେ ରଖୁଛୁ।
0: ଆପଣ ଦୁଇଟା ଡଷ୍ଟବିନ୍ ୟୁଜ୍ କରୁଛନ୍ତି?
1: ଆଜ୍ଞା ଆଜ୍ଞା
0: ଆଜ୍ଞା। ତ ତାକୁ ରଖିକି ପୁଣି କଣ କରୁଛନ୍ତି ତାକୁ?
1: ଆମେ ଯେତେବେଳେ ଗାଡି ଆସୁଛି,
0: ଗାଡି କୋଉଠୁ ଆସୁଛି?
1: ମ୍ୟୁନିସିପାଲିଟିରୁ ଯୋଉ ଗାଡି ଆସୁଛି ସଫେଇ ଗାଡି, ଆମେ ସେଠି ପକଉଛୁ। ଓଦା ଜିନିଷ ଅଲଗା ଜାଗାରେ ପକଉଛୁ, ଆଉ ଯୋଉଟା ଶୁଖିଲା ଜିନିଷ ଗୁଡାକ ଆଉ ଗୋଟେ ଜାଗାରେ ଆମେ ପକଉଛୁ।
0: ମ୍ୟାଡାମ ଆପଣ ଯୋଉ କହିଲେ ଗାଡି ଆସୁଛି, ମ୍ୟୁନିସିପାଲିଟିରୁ ଗାଡି ଆସୁଛି, ଏ ଗାଡି ଆସିବା କଥାଟା ଆପଣଙ୍କୁ କିଏ କହିଲା? ଆପଣ ଜାଣିଲେ କେମିତି ଯେ ଗାଡିଟି ଆସିବ ଏବଂ ଆମ ଘରର ଯାହା ସବୁ ଅଳିଆ ଅଛି ତାକୁ ନେଇକି ଯିବ, ଏଇଟା ଆପଣ ଜାଣିଲେ କିପରି?
1: ତାହା ତ ଗୀତ ବାଜୁଛି।
0: ଆଜ୍ଞା ଆଜ୍ଞା, ସରକାରଙ୍କ ତରଫରୁ ଘୋଷଣା କରାଯାଉଥିଲା। ଆଜ୍ଞା ଆଜ୍ଞା। ତ ଆପଣ ଯଦି ଧରନ୍ତୁ ଗାଡି ଆସିଲା ବେଳେ ଆପଣ ଘରେ ନାହାନ୍ତି, ପରିବାରର ଆଉ କିଏ ଅଳିଆ ଆବର୍ଜନା ସବୁ ସେ ଗାଡିରେ ଦେଇ ଦିଅନ୍ତି ନା କେମିତି ପୁଣି ହୁଏ?
1: ଆଉ ଯଦି ଘରେ କିଏ ଥାନ୍ତି ତାହେଲେ ସେ ଗାଡିରେ ଦେଇ ଦିଅନ୍ତି, ଯଦି ନଥାଏ ପୁଣି ଆମେ ରଖିଦଉ, ପୁଣି ଆଉ ଗୋଟେ ଗାଡି ଆସିଲେ ଦେଇଦଉ ସେଥିରେ।
0: ସମସ୍ତେ ଜାଣିଥିଲେ ଯେ ଘରକୁ ପରିଷ୍କାର ପରିଚ୍ଛନ୍ନ ରଖିବା, କିନ୍ତୁ ଏଇ କିଛି ବର୍ଷ ହେଲାଣି ଏଇ ସ୍ୱଚ୍ଛତା ସମ୍ପର୍କରେ ବିଭିନ୍ନ କାର୍ଯ୍ୟକ୍ରମ ସବୁ ହଉଛି, ତ ଆପଣଙ୍କ ମତରେ ଏଇଟା ହେବା ଦ୍ୱାରା, ଏଇ ଯୋଉ ସ୍ୱଚ୍ଛତା ସମ୍ପର୍କିତ କାର୍ଯ୍ୟକ୍ରମ ସବୁ ହେବା ଦ୍ୱାରା ଆମର କିଛି କିଛି ବିଶେଷ ଭାବରେ ଉନ୍ନତି ହେଇଛି ନା କଣ ବୋଲି ଆପଣ ଅନୁଭବ କରୁଛନ୍ତି?
1: ନିଶ୍ଚିତ ଆଜ୍ଞା, ବହୁତ କିଛି ଉନ୍ନତି ହେଇଛି। ଆଗରୁ ତ ଏଇ ଭଳି ସିଷ୍ଟମ ନଥିଲା, କିନ୍ତୁ ଏବେ ଯେତେବେଳେ ସରକାର ଆମମାନଙ୍କୁ ସଚେତନ କରାଉଛନ୍ତି ଏଇ ଜିନିଷ ଗୁଡାକ, କାହିଁକି ନା ପରିବେଶ ଯଦି ସୁସ୍ଥ ରହିଲା ତାହେଲେ ଆମେ ମାନବ ଜଗତ ବି ସୁସ୍ଥ ରହିବ, ମାନବ ଜୀବନ ବି ସୁସ୍ଥ ରହିବ, ଘର ଦ୍ୱାର ସଫା ସୁତୁରା ରହିଲା, ମଶା ମାଛି ବି ହେଲେନି, ଆଉ ରୋଗ ଜୀବାଣୁ ଠାରୁ ବି ଦୂରରେ ରହିଲା, ସେସବୁ ଦ୍ୱାରା ଆମ ଜୀବନରେ ବହୁତ କିଛି ଉନ୍ନତି ହଉଛି।

0: ସୁସ୍ଥ ସଫଳ ରହୁଛୁ ଆମେ।
1: ଯା ହଉ ମ୍ୟାଡମ୍, ଆପଣଙ୍କର ସୁଚିନ୍ତିତ ମତାମତ ପାଇଁ ଆପଣଙ୍କୁ ଧନ୍ୟବାଦ। ଆମେ ଆଶା କରିବୁ ଯେ ଆଗାମୀ ଦିନମାନଙ୍କରେ ବି ଆପଣ ଏମିତି ସ୍ୱଚ୍ଛ ରହିବା ପାଇଁ ଚେଷ୍ଟା କରିବେ ଏବଂ ଯାହା ସବୁ ଅଳିଆ ଆବର୍ଜନା ବାହାରିବ, ଯୋଉ ଗାଡ଼ି ଆସୁଛି କହୁଛନ୍ତି, ସେ ଗାଡ଼ି ସାହାଯ୍ୟରେ ଆପଣ ତାକୁ ନିର୍ଦ୍ଦିଷ୍ଟ ସ୍ଥାନରେ ତାକୁ ପକେଇବେ। ନମସ୍କାର ମ୍ୟାଡମ୍।

0: ମ୍ୟାଡାମ ନମସ୍କାର।
1: ନମସ୍କାର ସାର୍,
0: ଆପଣଙ୍କର ପରିଚୟ ଟିକେ ଦେବେ ମ୍ୟାଡମ?
1: ମୋ ନାଁ ଲିଜାମୟ ଦାସ।
0: ଆଜ୍ଞା।
1: ଲାଲଟିଗ୍ରା ଗୋପବନ୍ଧୁ ନଗର ବଲାଙ୍ଗୀର। ମୁଁ ଜଣେ ଗୃହିଣୀ।
0: କିଭଳି ଭାବରେ ସଫା ସୁତୁରା ରଖୁଛନ୍ତି ଆପଣଙ୍କର ପରିବାରକୁ ଆପଣ?
1: ସାର୍, ସଫା ସୁତୁରା ବୋଲେ ଯେଉଁ ଗାଡି ଆସୁଛି ଆମର ଅଳିଆ ଗାଡି,
0: ଆଜ୍ଞା ଆଜ୍ଞା,
1: ତାଙ୍କ ଆବାଜରେ ଆମେ ଜାଣିପାରୁଛୁ ଯେ ଗାଡି ଆସିଲା ବୋଲି ଆମର ଅଳିଆ ଆବର୍ଜନା ଘରର ଯେତିକି ସବୁ ତୋରାଣି ପାଣି ଏମାନଙ୍କର ଅନ୍ୟ ଡଷ୍ଟବିନ୍,
0: ଆଜ୍ଞା,
1: ଆଉ ଶୁଖିଲାର ଅନ୍ୟ ଡଷ୍ଟବିନ୍, ସେଟା କରିକି ଗାଡି ଆସୁଛି ତାରି ମାଧ୍ୟମରେ ତାଙ୍କର ଯୋଉ ଗୀତ ବାଜୁଛି ସେଇ ମାଧ୍ୟମରେ ଆମେ ଜାଣିପାରୁଛୁ ଯେ ଗାଡି ଆସିଲା ବୋଲି, ସେଇ ଅନୁସାରେ ଆମେ ଯୋଉ ଜିନିଷ ପତ୍ର ଆମେ ତାଙ୍କୁ ଦେଲେ ସେମାନେ ପକେଇ ଦିଅନ୍ତି ତାଙ୍କ ହିସାବରେ।
0: କହିଲେ ଯେ ଗାଡି ଆସୁଛି, ଗୋଟେ ସୁବିଧା ନିଶ୍ଚିତ ଭାବରେ ଅଛି, କିନ୍ତୁ ଧରନ୍ତୁ ଗାଡି
1: ବହୁତ ସୁବିଧା ହଉଛି,
0: ଗାଡି ଧରନ୍ତୁ ଗୋଟେ ସପ୍ତାହ ଆସିଲା ନାହିଁ, ଆପଣ କଣ କରିବେ? ତାକୁ କିଛି ତ ଚିନ୍ତା କରିଥିବେ।
1: ଗାଡି ଯଦି ନ ଆସିଲା ବେଳେ ଆମେ ତାକୁ ଗୋଟେ ଜାଗାରେ ରଖିକି ତାକୁ ପକେଇକି ତାକୁ ଜାଳି ଦଉଛୁ ଯଦି ଗାଡି ନ ଆସିଲା, ନହେଲେ ତ ଏଣେ ତେଣେ ପକେଇଲେ ଅସୁବିଧା ହବ ସାର।
0: ଆଜ୍ଞା, ଆପଣ ଯେଭଳି ଭାବରେ ଜାଣିଲେ ଯେ ନାଇଁ ଅଳିଆ ଆବର୍ଜନାକୁ ଏଣେ ତେଣେ ଫିଙ୍ଗିଲେ ଭଲ ହବ ନାହିଁ, ତାକୁ ଗୋଟେ ଜାଗାରେ ରଖିବା ଏବଂ ନିର୍ଦ୍ଦିଷ୍ଟ ଭାବରେ ଗାଡିରେ ପକେଇବା, ଏ ସମ୍ପର୍କରେ ଆପଣଙ୍କର ଘରେ ଯୋଉ ଛୋଟ ଛୋଟ ଶିଶୁମାନେ ଅଛନ୍ତି କିମ୍ବା ଅନ୍ୟ ବ୍ୟକ୍ତିବିଶେଷ ଯୋଉମାନେ ଅଛନ୍ତି ସେମାନେ ବି ସବୁ ସଚେତନ ଅଛନ୍ତି ଯେ ଆମେ ଆମର ଅଳିଆକୁ ଠିକ୍ ଭାବରେ ବିନିଯୋଗ କରିବୁ, ଠିକ୍ ଭାବରେ ଡିସ୍ପୋଜ୍ ଅଫ୍ କରିବୁ ବୋଲି ସେମାନେ ଜାଣିଛନ୍ତି?
1: ସାର୍, ଯୋଉ ଛୁଆମାନେ ଆମ ଘରେ ଅଛନ୍ତି କି ନାହିଁ, ଧର 10 ବର୍ଷରୁ 12 ବର୍ଷ ଭିତରେ, ସେମାନେ ଧର ଆମେ ଯଦି ନାହୁଁ ବୋଲି ସେମାନେ ଗାଡିର ଆବାଜ ଶୁଣିଲେ, ଗୀତ ବାଜିଲା, ସେଇ ଅନୁସାରେ ସେମାନେ ନିଜ ଅଳିଆ ନେଇକି ସାର୍ ପଳେଇ ଯାଆନ୍ତି।
0: ଧରନ୍ତୁ ଆପଣ ଯେତେବେଳେ ଘର ସଫା କରୁଛନ୍ତି ଆପଣଙ୍କର ଡଷ୍ଟବିନ୍ରେ ଅଳିଆ କୁଣ୍ଡରେ ତାକୁ ପକଉଛନ୍ତି, ଛୁଆମାନେ ଯେତେବେଳେ କିଛି ଜିନିଷ ଖାଉଛନ୍ତି କିମ୍ବା ତାଙ୍କର କାଗଜପତ୍ର ସବୁ ଚିରୁଛନ୍ତି, ସେମାନେ ସମସ୍ତେ ଶିଖିଗଲେଣି ନା ନାହିଁ ଯେ
1: ସେମାନେ ଶିଖିଗଲେଣି ଯେ ଆମେ ଯୋଉ ଦୁଇଟା ଡଷ୍ଟବିନ୍ ରଖିଛୁ ସେମାନେ ତାଙ୍କ ଜାଗାରେ ପକେଇ ଦଉଛନ୍ତି?
0: ଆଜ୍ଞା ଆଜ୍ଞା ଆଜ୍ଞା।
1: ଆଉ ଗାଡି ଆସିଲେ ବି ଗାଡି ପାଖକୁ ବି ନେଇଯାଉଛନ୍ତି ସେ ଅଳିଆ ମାନେ।
0: ଆଜ୍ଞା ଆଜ୍ଞା ମ୍ୟାଡମ, ଆପଣଙ୍କ ଅନୁସାରେ ସଫା ସୁତୁରା ରଖିବା ଦ୍ୱାରା ବା ପରିଷ୍କାର ପରିଚ୍ଛନ୍ନ ରହିବା ଦ୍ୱାରା ଆମର କଣ ସବୁ ଉପକାର ହଉଛି ବୋଲି ଆପଣ ଅନୁଭବ କରୁଛନ୍ତି ମ୍ୟାଡମ?
1: ସେଟା ତ ବହୁତ ଉପକାର ହଉଛି, ବୋଲେ ମଶା ମାଛି ଏଟା ବି ହଉନି, ତାପରେ ଛୁଆମାନେ ଯୋଉ ଅଛନ୍ତି ଏଇ ମଶା ମାଛି ହେବା ଦ୍ୱାରା ସେମାନଙ୍କୁ କାମୁଡିବା ଦ୍ୱାରା ସେମାନେ ରୋଗଗ୍ରସ୍ତ ହଉଛନ୍ତି କି ନାହିଁ?
0: ଆଜ୍ଞା ଆଜ୍ଞା,
1: ସେ ସବୁ ସୁବିଧା ହଉଛି।
0: ଆପଣଙ୍କର ସୁଚିନ୍ତିତ ମତାମତ ପାଇଁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ। ଆମେ ଆଶା କରିବୁ ଆଗାମୀ ଦିନମାନଙ୍କରେ ବି ଆପଣ ସ୍ୱଚ୍ଛତା ସମ୍ପର୍କରେ ନିଶ୍ଚିତ ଭାବରେ ଧ୍ୟାନ ଦେବେ, ଆପଣଙ୍କ ପରିବାର ସହ ଆପଣଙ୍କ ଅଞ୍ଚଳକୁ ଆପଣ ସୁସ୍ଥ ରଖିବା ପାଇଁ ଚେଷ୍ଟା କରିବେ ବୋଲି ଆମେ ଆଶା କରୁଛୁ। ଧନ୍ୟବାଦ ମ୍ୟାଡମ, ନମସ୍କାର।

0: ମ୍ୟାଡାମ ନମସ୍କାର।
1: ନମସ୍କାର,
0: ଆପଣଙ୍କର ପରିଚୟ ଟିକେ ଦେବେ ମ୍ୟାଡାମ?
1: ମୋ ନାଁ ଜ୍ୟୋତ୍ସ୍ନାମୀ ଗଡ଼ତିଆ ସାର।
0: ଆଜ୍ଞା,
1: ବଲାଙ୍ଗୀର।
0: ଆପଣ ବି ଗୃହିଣୀ ନା ଅନ୍ୟ କଣ କରୁଛନ୍ତି?
1: ନାଇଁ ନାଇଁ, ଗୃହିଣୀ। ମୋ ମା ଘରଟା ହଉଛି ଗାଁ ଗହଳିରେ। ଗାଁ ଗହଳି ହେଲେ ବି ସଫା ସୁତରା ସବୁ ସବୁବେଳେ ଚାଲିଥିଲା।
0: ତ ଏବେ ଏବେ ଯେତେବେଳେ ଦେଖିଲେ ଯେ ଆପଣ ଗାଡି ଆସୁଛି, ଆପଣଙ୍କର ଅଳିଆକୁ ନିର୍ଦ୍ଦିଷ୍ଟ ଭାବରେ ନେଇକି ଯାଉଛି, ଆପଣଙ୍କୁ କେମିତି ଲାଗୁଛି?
1: ଭଲ ଲାଗୁଛି।
0: ଆପଣ କିଭଳି ଭାବରେ ଅଳିଆ ସବୁ ରଖୁଛନ୍ତି ଘରେ?
1: ମୁଁ ତ ସାର ସକାଳୁ ଉଠିଲେ ଶୁଖା ତାମାନେ ଗୋଟେ ଡଷ୍ଟବିନ୍ ଭଳିଆ ବାଲ୍ଟିରେ ଢାଙ୍ଗୁଡ଼ି ଲଗାଲାଟା ରଖିଛେ। ଗୋଟେ ଉଦାରେ ଉଦାଥି ଶୁକାଟା ଶୁକାଥି, ଆଉ ଯେନ୍ କାଚଟା କାଚରେ ହେନ୍ତା ରଖିଦେଇଛେ। ଆଉ ଗାଡି ଆସିଲେ ଦେଇଦେଲେ ସେମାନେ ଫିକି ବି ଦଉଛନ୍, ଆଉ ଯଦି ଦେଇପାରିଲେ ବି ବାହାରେ ରଖିଦେଇଥିଲେ ବି ସେମାନେ ପକେଇ ଦଉଛନ୍।
0: ଧରନ୍ତୁ ଏଇ ଯେ ପରିଷ୍କାର ପରିଚ୍ଛନ୍ନତା ସମ୍ପର୍କରେ ଆପଣ ଯେଭଳି ଭାବରେ ତତ୍ପର ଅଛନ୍ତି, ପରିବାରର ବାକି ସମସ୍ତେ ବି ଆପଣଙ୍କୁ ସହଯୋଗ କରୁଛନ୍ତି?
1: ହଁ ହଁ ସାର।
0: ଗାଡି ଦିନକୁ କେତେ ଥର ଆସୁଛି ମ୍ୟାଡମ?
1: ଦୁଇ ଥର, ସକାଳୁ ପାରେ ଆଉଛି ଆଉ ସନ୍ଧ୍ୟା ପରେ ପାରେ।
0: ନିର୍ଦ୍ଦିଷ୍ଟ ସମୟ ଅଛି ଗାଡି ଆସିବାର?
1: ହଁ ହଁ, ଟାଇମ।
0: କେବେ କିଛି ଅସୁବିଧା ହେଇନି ଏସବୁ କରିବା ପାଇଁ ଆପଣଙ୍କୁ?
1: ନାଇଁ ତ ସାର, ହେନ୍ତା ତ କିଛି ଅସୁବିଧା ନାହିଁ।
0: ଆପଣ ଅନୁଭବ କରୁଛନ୍ତି ଯେ ପରିଷ୍କାର ରହିଲେ ଆମର ସ୍ୱାସ୍ଥ୍ୟଗତ ଦୃଷ୍ଟିରୁ ବି ଠିକ ହେବ ଏବଂ ଆମର ପରିବେଶ ବି ଠିକ ରହିବ ବୋଲି ଆପଣ ଭାବୁଛନ୍ତି?
1: ଗାଡି ନିଆବାର ଆଗରୁ ବି ଆମେ ନିଜେ ନିଜେ ବି ସବୁ ଡଷ୍ଟବିନ୍ ଗୁଡ଼େ କରିକରି ନିଜେ ନିଜେ ବି ସଫା ସୁତରା, ପରେ ସିନ ମ୍ୟୁନିସିପାଲିଟିରୁ ଏଟା ଦେଇଛନ୍।
0: ଆଜ୍ଞା,
1: ଆମେ ତାର ଆଗରୁ ବି ସଫା ସୁତରା ରହୁଛି, ଯେତେ ଘର ଦ୍ୱାରା ଯେତେ ସଫା ସୁତରା ରହୁ ଆମର ଦେହ ସମସ୍ତେ ଛୁଆମାନଙ୍କର ସମସ୍ତଙ୍କର ପରିବେଶ ବି ଭଲ ରହିବା, ସବୁ ଜିନିଷ ଭଲ ରହିବା।
0: ଆଜ୍ଞା ଆଜ୍ଞା। ଉତ୍ତର ପୁରୁଷ ଯୋଉମାନେ ଅଛନ୍ତି, ଆପଣଙ୍କର ପିଲା ଛୁଆ ଯୋଉମାନେ ଅଛନ୍ତି, ସେମାନେ କିଛି କିଛି ଶିଖୁଛନ୍ତି?
1: ହଁ, ଖାତା ବହି ଚିଡା ଫଙ୍ଗା ଯେନ୍ ଯେନ୍ ଆଗରୁ ଯେନ୍ ଫିଙ୍କି ଦଉଥିଲେ ଯେନ୍, ସେମାନେ ବି ବୁଝିପାରିଲେ ନ, ଆର୍ ସେମାନେ ବି ପଢିଥିଲେ ବି ସବୁ ବେଟି ବୁଟା କରିବି ସେ ଡଷ୍ଟବିନ୍ରେ ପକେଇ ଦଉଛନ୍।
0: ଆମେ ଆଶା କରିବୁ ଯେ ଆପଣ ନିରନ୍ତର ଭାବରେ ଜାରି ରଖନ୍ତୁ ଏଇ ଅଳିଆ ଆବର୍ଜନାର ସୁବିନିଯୋଗ କିଭଳି ହେବ, ଆମର ପରିବେଶ କିଭଳି ଭାବରେ ସଫା ରହିବ, ଏଥିପ୍ରତି ଆପଣ ନିରନ୍ତର

0: ଶୁଣୁଥିଲେ ଆକାଶବାଣୀ ବଲାଙ୍ଗୀର କେନ୍ଦ୍ର ପ୍ରସ୍ତୁତ ଉଜ୍ଜଳ ଆମ ଦେଶ। ଏହାକୁ ପ୍ରଯୋଜନା କରିଥିଲେ ମନୋଜ କୁମାର ପୂଜାରୀ, ଉପସ୍ଥାପନାରେ ଥିଲେ ରାଜୀବ ଲୋଚନ ଆଚାର୍ଯ୍ୟ। ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାରିତ ହେଉଛି 308.6 meter ତଥା 972 kHz ଯୋଗେ। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଟିକେ ପରେ।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ, ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ଖରା ଦିନେ ଅଂଶୁଘାତ ପ୍ରତି ସତର୍କ ରୁହନ୍ତୁ।
1: ଅଂଶୁଘାତର ଲକ୍ଷଣ ଗୁଡିକ ହେଉଛି ପ୍ରବଳ ଝାଳ ବୋହିବା, ମୁଣ୍ଡ ବୁଲାଇ ଅନ୍ଧାର ଦିଶିବା ଓ ବାନ୍ତି ଲାଗିବା, ପ୍ରବଳ ଶୋଷ ଲାଗିବା, ମାଂସପେଶୀ ଟାଣି ହେବା, ଅଚେତ ହେବା କିମ୍ବା ବାତ ମାରିବା।
0: ଅଂଶୁଘାତ ନିମନ୍ତେ ପୂର୍ବ ସତର୍କତା ଗୁଡିକ ହେଉଛି ସକାଳେ କିମ୍ବା ଉପର ବେଳା ଖରା କମ୍ ଥିବା ବେଳେ ବାହାରକୁ ଯାଆନ୍ତୁ। ବାହାରକୁ ଯିବା ପୂର୍ବରୁ ଯଥେଷ୍ଟ ପାଣି ପିଅନ୍ତୁ। ହାଲୁକା ରଙ୍ଗର ଢିଲା ପୋଷାକ, ଛତା ଓ ଜୋତା ବ୍ୟବହାର କରନ୍ତୁ। ଖରାରେ କଠିନ ପରିଶ୍ରମ କରନ୍ତୁ ନାହିଁ, ଅଧିକ ଦୂର ଚାଲନ୍ତୁ ନାହିଁ।

0: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ରଶ୍ମିତା ଦାସ। ମୁଖ୍ୟ ସମ୍ବାଦ, କେନ୍ଦ୍ର କ୍ୟାବିନେଟ୍ରେ 14ଟି ଖରିଫ ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି ପାଇଁ ନିଷ୍ପତ୍ତି, ଉପଯୁକ୍ତ ଶିକ୍ଷା ପଦ୍ଧତି ଯୁବପିଢ଼ିଙ୍କ ମଧ୍ୟରେ ଦାୟିତ୍ୱବୋଧ ଓ ନାଗରିକ ଭାବନା ଜାଗ୍ରତ କରିଥାଏ କହିଲେ ରାଜ୍ୟପାଳ। ପୁରୀରୁ କୋରାପୁଟକୁ ଖୁବ୍ ଶୀଘ୍ର ଚଳାଚଳ କରିବ ନୂତନ ଏକ୍ସପ୍ରେସ୍ ଟ୍ରେନ୍ ଏବଂ ସିବିଏସ୍ଇ ଦ୍ୱାଦଶ ଶ୍ରେଣୀ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେଲେ 85%ରୁ ଉର୍ଦ୍ଧ ଛାତ୍ରଛାତ୍ରୀ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଆର୍ଥିକ ବ୍ୟାପାର ସଂକ୍ରାନ୍ତ କେନ୍ଦ୍ର କ୍ୟାବିନେଟ୍ ବୈଠକରେ 2026-27 ବିପଣନ ଋତୁ ପାଇଁ 14ଟି ଖରିଫ ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି ପାଇଁ ନିଷ୍ପତ୍ତି ନିଆଯାଇଛି। ଏ ସମ୍ପର୍କରେ ସୂଚନା ଦେଇ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି, ଖରିଫ ଋତୁରେ ଚାଷୀମାନଙ୍କଠାରୁ 824 ଲକ୍ଷ ମେଟ୍ରିକ୍ ଟନ୍ ଫସଲ କିଣାଯିବ। ନିଷ୍ପତ୍ତି ଅନୁସାରେ ସୂର୍ଯ୍ୟମୁଖୀ ମଞ୍ଜି ପାଇଁ ସର୍ବାଧିକ ସହାୟକ ମୂଲ୍ୟ କ୍ୱିଣ୍ଟାଲ ପିଛା 622 ଟଙ୍କାକୁ ବୃଦ୍ଧି କରାଯାଇଛି। ଏହାସହ କପା, ଗ୍ରେଡ୍ ଏ ଧାନ, ଜଅ, ବାଜରା, ହରଡ଼ ରାଲିର ମଧ୍ୟ ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି ପାଇଛି।
1: ଖରିଫ କେ ଲିଏ ଯୋ ଫୈସଲା ଲିଆ ଗୟା ଉସମେଁ ଜିତନେ ଭି ଖରିଫ କେ କ୍ରପ୍ସ ହୈ ଉନ ସବ ମେଁ କଷ୍ଟ ପ୍ଲସ 50% ୟା 50 ସେ ଅଧିକ ଟୋଟାଲ 2,60,000 କରୋଡ ରୁପେ କିସାନୋଁ କୋ ପେ ଆଉଟ ଜାଏଗା ଇସ ପୁରେ ଫୈସଲେ ସେ ଔର ଇସ ସାଲ କା ଆନୁଆଲ ଖରିଫ ପ୍ରୋକ୍ୟୁରମେଣ୍ଟ ହୋଗା 824 ଲକ୍ଷ ମେଟ୍ରିକ ଟନ LMT।
0: ଭୂପୃଷ୍ଠ କୋଇଲା ଏବଂ ଲିଗ୍ନାଇଟ୍ ଗ୍ୟାସିଫିକେସନ ପ୍ରକଳ୍ପକୁ ପ୍ରୋହାହନ ଦେବା ଲକ୍ଷ୍ୟରେ କ୍ୟାବିନେଟ୍ 37,500 କୋଟି ଟଙ୍କାର ଏକ ଯୋଜନାକୁ ଅନୁମୋଦନ କରିଛନ୍ତି। ଯୋଜନା ଅନ୍ତର୍ଗତ ପ୍ରାୟ 75 ନିୟୁତ ଟନ୍ କୋଇଲା ଏବଂ ଲିଗ୍ନାଇଟ୍ ଗ୍ୟାସିଫିକେସନ କରାଯିବାର ଲକ୍ଷ୍ୟ ରଖାଯାଇଛି। ଏଥିପାଇଁ 3,00,000 କୋଟି ଟଙ୍କା ନିବେଶ ହେବାର ଆଶା କରାଯାଉଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ଗସ୍ତ ସମୟରେ ସ୍ୱତନ୍ତ୍ର ସୁରକ୍ଷା ଗୋଷ୍ଠୀ SPG ପ୍ରୋଟୋକଲ୍ ଅଧୀନରେ ସମସ୍ତ ଅତ୍ୟାବଶ୍ୟକ ସୁରକ୍ଷା ବ୍ୟବସ୍ଥାରେ ବ୍ୟବହୃତ ଯାନବାହନ ସଂଖ୍ୟା ହ୍ରାସ କରିଛନ୍ତି। ପଶ୍ଚିମ ଏସିଆ ଯୁଦ୍ଧଜନିତ ପରିସ୍ଥିତି ଯୋଗୁଁ ପେଟ୍ରୋଲିୟମ୍ ଜାତ ଇନ୍ଧନ ଉପରେ ନିର୍ଭରଶୀଳତା ହ୍ରାସ ଏବଂ ପରିବେଶ ଅନୁକୂଳ ବିକଳ୍ପ ଆପଣାଇବା ପାଇଁ 7-ସୂତ୍ରୀ ବ୍ୟବସ୍ଥା କାର୍ଯ୍ୟକାରୀ କରିବା ଲାଗି ପ୍ରଧାନମନ୍ତ୍ରୀ ଜନସାଧାରଣଙ୍କୁ ଆହ୍ୱାନ ଦେଇଥିଲେ। ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ବ୍ୟବସ୍ଥାରେ ଇଲେକ୍ଟ୍ରିକ୍ ଚାଳିତ ଯାନବାହନର ବ୍ୟବହାର କରିବା ଲାଗି ଶ୍ରୀ ମୋଦି ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ମଧ୍ୟ ସୁରକ୍ଷା ବ୍ୟବସ୍ଥାରେ ଯାନବାହନ ସଂଖ୍ୟା 50%କୁ ହ୍ରାସ କରିଛନ୍ତି। ରାଜ୍ୟପାଳ ଡକ୍ଟର ହରିବାବୁ କମ୍ମପଟ୍ଟି ଏବଂ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ମଧ୍ୟ ବ୍ୟକ୍ତିଗତ ସୁରକ୍ଷା ପାଇଁ ଥିବା ଗାଡ଼ି ସଂଖ୍ୟା ହ୍ରାସ କରିଛନ୍ତି। ଏଥିସହ ପ୍ରଧାନମନ୍ତ୍ରୀ ଦେଇଥିବା ଆହ୍ୱାନକୁ ଗୁରୁତ୍ୱ ଦେଇ ବ୍ୟକ୍ତିଗତ ଗାଡ଼ିର ବ୍ୟବହାର କମ୍ କରିବା ସହିତ ଅଧିକ ମାତ୍ରାରେ ସର୍ବସାଧାରଣ ପରିବହନ ବ୍ୟବହାର କରିବାକୁ ମୁଖ୍ୟମନ୍ତ୍ରୀ ରାଜ୍ୟବାସୀଙ୍କୁ ନିବେଦନ କରିଛନ୍ତି। ଆବଶ୍ୟକସ୍ଥଳେ ଗାଡ଼ିର ଅନାବଶ୍ୟକ ବ୍ୟବହାର, ସୁନା କିଣିବା, ବିଦେଶ ଗସ୍ତ କମ୍ କରିବାକୁ ଶ୍ରୀ ମାଝୀ ପରାମର୍ଶ ଦେଇଛନ୍ତି। 2036 ସୁଦ୍ଧା ବିକଶିତ ଓଡ଼ିଶା ଗଠନ ପାଇଁ ଶିକ୍ଷା ପଦ୍ଧତିରେ ବ୍ୟାପକ ପରିବର୍ତ୍ତନ ନିତାନ୍ତ ଜରୁରୀ ବୋଲି ରାଜ୍ୟପାଳ ଡକ୍ଟର ହରିବାବୁ କମ୍ମପଟ୍ଟି କହିଛନ୍ତି। ଭୁବନେଶ୍ୱରଠାରେ ଶିକ୍ଷା ଉତ୍କର୍ଷ ସମ୍ମିଳନୀ 2026ରେ ଯୋଗଦେଇ ରାଜ୍ୟପାଳ କହିଛନ୍ତି, ଜାତୀୟ ଶିକ୍ଷାନୀତି 2020 ଅଧୀନରେ ରାଜ୍ୟ ସରକାର ଶିକ୍ଷା କ୍ଷେତ୍ରରେ ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଛନ୍ତି। ପଞ୍ଚସଖା ଶିକ୍ଷା ସେତୁ ଯୋଜନା, ଗୋଦାବରୀ ସହ ମିଶ୍ର ଆଦର୍ଶ ବିଦ୍ୟାଳୟ ରାଜ୍ୟରେ ଶିକ୍ଷାର ଭିଭିଭୂମିକୁ ସୁଦୃଢ଼ କରୁଛି। ଶିକ୍ଷା କେବଳ ଶାସନର ସ୍ତର ନୁହେଁ, ଏହା ରାଷ୍ଟ୍ର ଗଠନର ମୂଳଦୁଆ ବୋଲି ରାଜ୍ୟପାଳ କହିଛନ୍ତି। ଉପଯୁକ୍ତ ଶିକ୍ଷା ପଦ୍ଧତି ଯୁବପିଢ଼ିଙ୍କ ମଧ୍ୟରେ ନୂତନ ଚିନ୍ତାଧାରା, ଦାୟିତ୍ୱବୋଧ, ନାଗରିକ ଭାବନା ଜାଗ୍ରତ କରିଥାଏ। ଏହା ଦାରିଦ୍ର୍ୟ, ଅସମାନତା, ସ୍ୱାସ୍ଥ୍ୟ ସଚେତନତା ଏବଂ ସୁଯୋଗ ପାଇଁ ନୂତନ ପଥ ପ୍ରଶସ୍ତ କରିବ। ଚଳିତ ଦଶନ୍ଧି ଜନସାଧାରଣଙ୍କ ସୃଜନଶୀଳତା, ଜ୍ଞାନ ଶିକ୍ଷାର ଗୁଣବତ୍ତାର ଯୁଗ ବୋଲି ରାଜ୍ୟପାଳ କହିଛନ୍ତି। ଏହି ଅବସରରେ ଶ୍ରୀ କମ୍ମପଟ୍ଟି ରାଜ୍ୟବାସୀଙ୍କୁ ଇନ୍ଧନ ସଞ୍ଚୟ କରି ସରକାରଙ୍କୁ ସହଯୋଗ କରିବାକୁ ଆହ୍ୱାନ ଦେଇଛନ୍ତି। ପୁରୀରୁ କୋରାପୁଟକୁ ଖୁବ୍ ଶୀଘ୍ର ଏକ ନୂଆ ଏକ୍ସପ୍ରେସ୍ ଟ୍ରେନ୍ ଚଳାଚଳ କରିବ। ଟ୍ରେନ୍ଟି ପୁରୀରୁ ସମ୍ବଲପୁର ଦେଇ କୋରାପୁଟ ଯିବ। ସୋମବାର, ଗୁରୁବାର ଓ ଶନିବାର ଚାଲିବାକୁ ଥିବା ଏହି ଟ୍ରେନ୍ 19ଟି ଷ୍ଟେସନ୍ରେ ରହିବ। ଏହି ନୂତନ ଟ୍ରେନ୍ ଚଳାଚଳ ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ରେଳମନ୍ତ୍ରୀ ଅଶ୍ୱିନୀ

ବୈଷ୍ଣବଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଟ୍ରେନ୍ ଚଳାଚଳ ଯୋଗୁଁ ପୂର୍ବ ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାର ରେଳ ଯୋଗାଯୋଗ ବ୍ୟବସ୍ଥା ସୁଦୃଢ଼ ହେବ ଏବଂ କୋରାପୁଟ ଓ ସମ୍ବଲପୁର ଅଞ୍ଚଳରୁ ଅଧିକ ତୀର୍ଥଯାତ୍ରୀ ପୁରୀକୁ ଆସିପାରିବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ର। କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ ସିବିଏସ୍ଇ ଦ୍ୱାରା ପରିଚାଳିତ ଚଳିତ ବର୍ଷର ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଫଳ ଆଜି ପ୍ରକାଶ ପାଇଛି। ପରୀକ୍ଷାରେ 85%ରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ ହୋଇଛନ୍ତି। ସେଥିରୁ 88%ରୁ ଉର୍ଦ୍ଧ୍ୱ ଛାତ୍ରୀ କୃତକାର୍ଯ୍ୟ ହୋଇଥିବାବେଳେ 85%ରୁ ଉର୍ଦ୍ଧ୍ୱ ଛାତ୍ର ଉତ୍ତୀର୍ଣ୍ଣ ହୋଇଛନ୍ତି। results.cbse.nic.inରେ ପରୀକ୍ଷା ଫଳ ଉପଲବ୍ଧ ହେଉଛି। ଛାତ୍ରଛାତ୍ରୀମାନେ ଡିଜି ଲକର ଓ ଉମଙ୍ଗ ଆପ୍ ଜରିଆରେ ମଧ୍ୟ ପରୀକ୍ଷା ଫଳ ଜାଣିପାରିବେ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଉତ୍ତୀର୍ଣ୍ଣ ହୋଇଥିବା ଛାତ୍ରଛାତ୍ରୀମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ପରୀକ୍ଷା ଫଳ ନିର୍ବିଶେଷରେ ଛାତ୍ରଛାତ୍ରୀମାନେ ଦୃଢ଼ ଆତ୍ମବିଶ୍ୱାସର ସହ ପ୍ରତିଟି ଆହ୍ୱାନକୁ ସାମ୍ନା କରି ଆଗକୁ ବଢ଼ିବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି। ପ୍ରତିଭାବାନ ଯୁବପିଢ଼ି ହିଁ ସମୃଦ୍ଧ ଓଡ଼ିଶାର ସାରଥି ହେବେ ବୋଲି ଶ୍ରୀ ମାଝୀ କହିଛନ୍ତି। ଓଡ଼ିଶା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ସିଏଚ୍ଏସ୍ଇ ଦ୍ୱାରା ପରିଚାଳିତ ଯୁକ୍ତ ଦୁଇ ପରୀକ୍ଷା ଫଳ ଆସନ୍ତା ସପ୍ତାହରେ ପ୍ରକାଶ ପାଇବ ବୋଲି ପରିଷଦ ପକ୍ଷରୁ ସୂଚନା ଦିଆଯାଇଛି। ଚଳିତ ବର୍ଷ ଗୋଟିଏ ଦିନରେ କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ପାଠ୍ୟକ୍ରମ ପରୀକ୍ଷା ଫଳ ପ୍ରକାଶ ପାଇବ। ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ବେଙ୍ଗାଲୁରୁସ୍ଥିତ ୟୁଆର୍ ରାଓ ସାଟେଲାଇଟ୍ ସେଣ୍ଟର ଏବଂ ଇସ୍ରୋ ସାଟେଲାଇଟ୍ ଇଷ୍ଟିଗ୍ରେସନ୍ ଆଣ୍ଡ ଏଷ୍ଟାବ୍ଲିସ୍ମେଣ୍ଟ ପରିସରକୁ ବୁଲି ଦେଖିଛନ୍ତି। ମନ୍ତ୍ରୀ ଇସ୍ରୋର ବୈଜ୍ଞାନିକ ଅଧିକାରୀମାନଙ୍କ ସହ ଓଡ଼ିଶାରେ ବିପର୍ଯ୍ୟୟ ପରିଚାଳନା, ଖାଦ୍ୟ ସୁରକ୍ଷା ତଦାରଖ ଏବଂ ପ୍ରାକୃତିକ ସମ୍ପଦର ସ୍ଥିତାବସ୍ଥାର ମାନଚିତ୍ର ପ୍ରସ୍ତୁତି କ୍ଷେତ୍ରରେ ଉପଗ୍ରହ ତଥ୍ୟ ପ୍ରଦାନ ସମ୍ପର୍କରେ ଆଲୋଚନା କରିଥିଲେ। ମନ୍ତ୍ରୀ ଏହି ସମୟରେ ଭବିଷ୍ୟତରେ ଯୋଗାଯୋଗ ବ୍ୟବସ୍ଥା, ନାଭିଗେସନ୍ ସାଟେଲାଇଟ୍ଗୁଡ଼ିକର ଜଟିଳ ସଂଯୋଗୀକରଣ ତଥା ନିରୀକ୍ଷଣ ପ୍ରକ୍ରିୟା ସମ୍ପର୍କରେ ଅବଗତ ହୋଇଥିଲେ। ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଓଡ଼ିଶା ଶିକ୍ଷକ ଯୋଗ୍ୟତା ପରୀକ୍ଷା ଓଟିଇଟି ଆସନ୍ତା ମାସ 21 ତାରିଖରେ ଅନୁଷ୍ଠିତ ହେବ। ସକାଳ 9ଟାରୁ 11:30 ପର୍ଯ୍ୟନ୍ତ ପ୍ରଥମ ପତ୍ର ଏବଂ ଅପରାହ୍ନ 2ଟାରୁ 4:30 ପର୍ଯ୍ୟନ୍ତ ଦ୍ୱିତୀୟ ପତ୍ର ପରୀକ୍ଷା ହେବ। ପରୀକ୍ଷା ପାଇଁ ଆସନ୍ତା ମାସ 9 ତାରିଖରୁ ବୋର୍ଡ ୱେବ୍ସାଇଟ୍ bseodisha.nic.inରୁ ପରୀକ୍ଷାର୍ଥୀମାନେ ଡାଉନ୍ଲୋଡ଼ କରିବା ପାଇଁ ବୋର୍ଡ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି। କେନ୍ଦୁଝରରେ ଜିଲ୍ଲାସ୍ତରୀୟ ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଛନ୍ତି, ଏହି ବିବାହ କାର୍ଯ୍ୟକ୍ରମ ନାରୀ ସଶକ୍ତିକରଣ ଓ ସାମାଜିକ ସୁରକ୍ଷାକୁ ଅଧିକ ଶକ୍ତିଶାଳୀ କରିବାରେ ଅଧିକ ସହାୟକ ହେବ। ଯୋଜନା ଅନୁସାରେ ପ୍ରତ୍ୟେକ କନ୍ୟାଙ୍କ ବ୍ୟାଙ୍କ ଖାତାରେ 45,000 ଟଙ୍କା ଜମା କରାଯିବା ସହିତ 60,000 ଟଙ୍କା ବ୍ୟୟରେ ଏହି ବିବାହ ସମ୍ପନ୍ନ କରାଯାଇଛି। ସୁବର୍ଣ୍ଣପୁର ଜିଲ୍ଲାରେ ଗ୍ରାମୀଣ ବିକାଶ ଓ ପଞ୍ଚାୟତରାଜ ବ୍ୟବସ୍ଥାକୁ ସୁଦୃଢ଼ କରିବା ଲକ୍ଷ୍ୟରେ ନୂତନ ଜିଲ୍ଲା ପଞ୍ଚାୟତ ସାଧନା କେନ୍ଦ୍ରକୁ ପଞ୍ଚାୟତରାଜ ଓ ପାନୀୟ ଜଳ ମନ୍ତ୍ରୀ ରବି ନାରାୟଣ ନାୟକ ଉଦ୍ଘାଟନ କରିଛନ୍ତି। 2 କୋଟିରୁ ଉର୍ଦ୍ଧ୍ୱ ଟଙ୍କା ବ୍ୟୟ ଅଟକଳରେ ନିର୍ମାଣ କରାଯାଇଥିବା ଏହି କେନ୍ଦ୍ର ପଞ୍ଚାୟତ ସ୍ତରରେ ଉନ୍ନତିମୂଳକ କାର୍ଯ୍ୟକ୍ରମର ସଠିକ୍ ରୂପାୟନ ସହ ଲୋକମାନଙ୍କୁ ସରକାରୀ ଯୋଜନା ସମ୍ପର୍କରେ ସୂଚନା ଓ ପ୍ରଶିକ୍ଷଣ ପ୍ରଦାନ କରିବ। ଦେବଗଡ଼ ଜିଲ୍ଲାପାଳଙ୍କ ବିକାଶ ଭବନ ସମ୍ମିଳନୀ କକ୍ଷରେ ବେଟି ବଚାଓ ବେଟି ପଢ଼ାଓ ଜିଲ୍ଲାସ୍ତରୀୟ ସମନ୍ୱୟ ସମୀକ୍ଷା ବୈଠକ ଜିଲ୍ଲାପାଳ କବୀନ୍ଦ୍ର କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ବାଳିକାମାନଙ୍କ ସୁରକ୍ଷା ଓ ସେମାନଙ୍କୁ ସଶକ୍ତ କରିବା ପାଇଁ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍ କାର୍ଯ୍ୟ କରିବା ଉପରେ ଜିଲ୍ଲାପାଳ ଗୁରୁତ୍ୱାରୋପ କରିଛନ୍ତି। ଗଞ୍ଜାମ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଜିଲ୍ଲାସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ କମିଟିର ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ନଦୀବନ୍ଧ ଓ ସମୁଦ୍ର ତଟ ସୁଦୃଢ଼ୀକରଣ, ବନ୍ୟା ସମୟରେ ତଳିଆ ଅଞ୍ଚଳର ଲୋକଙ୍କୁ ସୁରକ୍ଷିତ ସ୍ଥାନାନ୍ତରଣ ପାଇଁ ବ୍ୟବସ୍ଥା, ଜଳ ନିଷ୍କାସନ, ପାନୀୟ ଜଳ ବ୍ୟବସ୍ଥା ଆଦି ବିଷୟରେ ଆଲୋଚନା କରାଯାଇଥିଲା। ଦେବଗଡ଼ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଜିଲ୍ଲା ପରିଷଦର 10ମ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ବିଧାୟକ, ଜିଲ୍ଲାପାଳ, ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ପ୍ରମୁଖ ଯୋଗଦେଇ ଜିଲ୍ଲାର ସାମଗ୍ରିକ ବିକାଶ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ଉପରେ ଗୁରୁତ୍ୱାରୋପ କରିଥିଲେ। ଏଥିସହ ବିଭିନ୍ନ ଯୋଜନାର କାର୍ଯ୍ୟାନ୍ୱୟନ ସମ୍ପର୍କରେ ଆଲୋଚନା ହୋଇଥିଲା। ରାୟଗଡ଼ା ବ୍ଲକ ସଦ୍ଭାବନା ସଭାଗୃହ ପରିସରରେ ବ୍ଲକସ୍ତରୀୟ ଜନଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଅତିରିକ୍ତ ଜିଲ୍ଲାପାଳ ବିଭିନ୍ନ ଅଭିଯୋଗର ଶୁଣାଣି କରି ତୁରନ୍ତ ସମାଧାନ କରିବାକୁ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ନୟାଗଡ଼ ଜିଲ୍ଲା ପ୍ରଶାସନ ପକ୍ଷରୁ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ 150ତମ ଜୟନ୍ତୀ ଉତ୍ସବ ପାଳନ ଅବସରରେ ନୟାଗଡ଼ଠାରେ ସାଇକ୍ଲୋଥନ ଓ ମାରାଥନ ର୍ୟାଲି ଆୟୋଜନ କରାଯାଇଥିଲା। ଜିଲ୍ଲା ଷ୍ଟାଡିୟମ୍ରୁ ମାରାଥନ ଆରମ୍ଭ ହୋଇ ନୟାଗଡ଼ ସ୍ୱୟଂଶାସିତ ମହାବିଦ୍ୟାଳୟ ପର୍ଯ୍ୟନ୍ତ ଯାଇଥିଲା। କାର୍ଯ୍ୟକ୍ରମରେ 200ରୁ ଅଧିକ ଯୁବକ ଯୁବତୀ ଅଂଶଗ୍ରହଣ କରିଥିଲେ। ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଘନୀଭୂତ ହେବାର ସମ୍ଭାବନା ରହିଛି।

0: ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ କାଳବୈଶାଖୀ ଜନିତ ବର୍ଷା ଯୋଗୁଁ ରାଜ୍ୟରେ ତାପମାତ୍ରା ହ୍ରାସ ପାଇଛି। ଆସନ୍ତା ଚବିଶ ଘଣ୍ଟା ମଧ୍ୟରେ ବଜ୍ରପାତ ସହ ବର୍ଷା ହେବା ନେଇ ପ୍ରାୟ ଚବିଶଟି ଜିଲ୍ଲାକୁ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। କେନ୍ଦ୍ର କ୍ୟାବିନେଟ୍ରେ 14 ଖରିଫ ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି ପାଇଁ ନିଷ୍ପତ୍ତି। ଉପଯୁକ୍ତ ଶିକ୍ଷା ପଦ୍ଧତି ଯୁବପିଢ଼ିଙ୍କ ମଧ୍ୟରେ ଦାୟିତ୍ୱବୋଧ ଓ ନାଗରିକ ଭାବନା ଜାଗ୍ରତ କରିଥାଏ କହିଲେ ରାଜ୍ୟପାଳ। ଏବଂ ସିବିଏସ୍ଇ ଦ୍ୱାଦଶ ଶ୍ରେଣୀ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେଲେ 85%ରୁ ଉର୍ଦ୍ଧ ଛାତ୍ରଛାତ୍ରୀ। ଆଞ୍ଚଳିକ ସମ୍ବାଦ ଆଜି ପାଇଁ ଏତିକି।
1: ଆକାଶବାଣୀ କଟକ ଶୁଣନ୍ତୁ ଆଜିର ପ୍ରସଙ୍ଗ।
2: ଆଜିର ପ୍ରସଙ୍ଗ ବୈଶ୍ୱିକ ଆହ୍ୱାନର ମୁକାବିଲା ପାଇଁ ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ। ଆଲେଖ୍ୟ ଆଞ୍ଚଳିକ ସମ୍ବାଦ ବିଭାଗ ଉପସ୍ଥାପନାରେ ମୁଁ ଜିତେନ୍ଦ୍ର କୁମାର ନାୟକ। ସାମ୍ପ୍ରତିକ ବୈଶ୍ୱିକ ପରିସ୍ଥିତିରେ କେତେକ ଦେଶ ପକ୍ଷରୁ ସରକାରୀ ଖର୍ଚ୍ଚ ହ୍ରାସ କରିବା, ଯାତାୟତକୁ ସୀମିତ ରଖିବା ଏବଂ ଶକ୍ତି ସଂରକ୍ଷଣକୁ ପ୍ରୋହାହନ ପ୍ରଦାନ ଲକ୍ଷ୍ୟରେ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଉଛି। କେତେକ ରାଷ୍ଟ୍ର ଏ କ୍ଷେତ୍ରରେ ବାଧ୍ୟତାମୂଳକ ନିୟମ ଲାଗୁ କରିଛନ୍ତି। ସେହି ରାଷ୍ଟ୍ରଗୁଡ଼ିକ ତୈଳ ସଂକଟର ମୁକାବିଲା ଲାଗି ଇନ୍ଧନର ଆବଶ୍ୟକତା ଅନୁଯାୟୀ ଉପଯୋଗ, ଯାତାୟତ ଉପରେ ପ୍ରତିବନ୍ଧକ, ଇନ୍ଧନର ବ୍ୟବହାରର ନିର୍ଦ୍ଦିଷ୍ଟ ସୀମା ଆଦି ଲାଗୁ କରିଛନ୍ତି। ୟୁରୋପୀୟ ସଂଘ ସମେତ ପ୍ରାୟ 40 ଦେଶ ଜରୁରୀକାଳୀନ ଇନ୍ଧନ ସଂରକ୍ଷଣ ପାଇଁ ପଦକ୍ଷେପ ଗ୍ରହଣ କରିଛନ୍ତି। 18 ଦେଶ ପରିବହନ ହ୍ରାସର ରଣନୀତି ଅବଲମ୍ବନ କରିଛନ୍ତି। ଇନ୍ଧନ ବ୍ୟବହାର ପାଇଁ ସୀମା ନିର୍ଦ୍ଧାରଣ କରାଯିବା ସହ ଦୈନିକ ବାହନ ଚଳାଚଳକୁ ନିୟନ୍ତ୍ରଣ କରିବା, ଗଣପରିବହନକୁ ପ୍ରୋହାହନ ଦେବା, ବୈଦ୍ୟୁତିକ ଯାନ ବ୍ୟବହାରକୁ ତ୍ୱରାନ୍ୱିତ କରିବା ଆଦି ପଦକ୍ଷେପ ଗ୍ରହଣ କରିଛନ୍ତି। 13 ଦେଶ ଘରୁ କାମ କରିବାର ବ୍ୟବସ୍ଥା କିମ୍ବା ଦୂରରୁ ଥାଇ କାମ କରିବାର ନିୟମ ଲାଗୁ କରିଛନ୍ତି। ସାର୍ବଜନୀନ କ୍ଷେତ୍ରରେ ଏହି ବ୍ୟବସ୍ଥା ବିଶେଷକରି କାର୍ଯ୍ୟକାରୀ କରାଯାଇଛି। 35 ଅଧିକ ଦେଶ ଶକ୍ତି ସଂରକ୍ଷଣ କ୍ଷେତ୍ରରେ ଜନସଚେତନତା ବୃଦ୍ଧି, ଇନ୍ଧନ ସୀମା ନିର୍ଦ୍ଧାରଣ, ସରକାରୀ ଯାତ୍ରା କଟକଣା ଏବଂ ସାର୍ବଜନୀନ ସ୍ତରରେ ବ୍ୟବସ୍ଥିତ ଢଙ୍ଗରେ ଇନ୍ଧନ ବ୍ୟବହାରକୁ ପ୍ରୋହାହନ ସଂକ୍ରାନ୍ତ ପଦକ୍ଷେପ ଗ୍ରହଣ କରିଛନ୍ତି। ରନ୍ଧନ ପାଇଁ ଆବଶ୍ୟକ ତେଲ, ଏଲ୍ପିଜି ବ୍ୟବହାର ହ୍ରାସ କରିବା ଲାଗି 3 ଦେଶ ସିଧାସଳଖ ପଦକ୍ଷେପ ଗ୍ରହଣ କରିଛନ୍ତି। ଇନ୍ଧନର ଯୁକ୍ତିସଙ୍ଗତ ବ୍ୟବହାର, ଗ୍ୟାସ୍ ସିଲିଣ୍ଡରକୁ ଅର୍ଦ୍ଧେକ ପୂରଣ କରିବା ଏବଂ ବିକଳ୍ପ ଭାବେ ବୈଦ୍ୟୁତିକ ବା ପିଏମ୍ଜି ଇନ୍ଧନ ଉପଯୋଗ କରିବା ଲାଗି ବିଭିନ୍ନ ରାଷ୍ଟ୍ର ପକ୍ଷରୁ ସାର୍ବଜନୀନ ସ୍ତରରେ ପଦକ୍ଷେପ ନିଆଯାଇଛି। କେତେକ ରାଷ୍ଟ୍ର ପ୍ରଶାସନିକ ସେବା କର୍ମଚାରୀଙ୍କ ପାଇଁ ଘରୁ କାମ କରିବା କିମ୍ବା କାର୍ଯ୍ୟାଳୟଠାରୁ ଦୂରରେ ରହି କାମ କରିବାର ବ୍ୟବସ୍ଥାକୁ କାର୍ଯ୍ୟକାରୀ କରିଛନ୍ତି। ଘରୋଇ କ୍ଷେତ୍ରଗୁଡ଼ିକ ପାଇଁ ଦୈନିକ କାର୍ଯ୍ୟାଳୟକୁ ନ ଆସିବାର ବ୍ୟବସ୍ଥାକୁ ପ୍ରୋହାହନ ପ୍ରଦାନ କରାଯାଉଛି। ପାକିସ୍ତାନରେ ସପ୍ତାହକୁ 4 କାମ କରିବା ଏବଂ ପାଖାପାଖି 50% କ୍ଷେତ୍ରରେ ଘରୁ କାମ କରିବାର ବ୍ୟବସ୍ଥା କରାଯାଇଛି। ଇଣ୍ଡୋନେସିଆରେ ପ୍ରତ୍ୟେକ ଶୁକ୍ରବାର ଘରେ ଥାଇ କାମ କରିବାର ନିୟମ ଲାଗୁ ହୋଇଛି। ଶ୍ରୀଲଙ୍କାରେ ପ୍ରତ୍ୟେକ ବୁଧବାର କାର୍ଯ୍ୟାଳୟଗୁଡ଼ିକୁ ବନ୍ଦ ରଖାଯାଇଛି। କୋରିଆ, କାମ୍ବୋଡ଼ିଆ, ଲାଓପିଡିଆର, ମାଲେସିଆ, ଫିଲିପାଇନ୍ସ, ଥାଇଲାଣ୍ଡ, ଭିଏତନାମ, ପେରୁ ଏବଂ ଇଜିପ୍ଟ ଆଦି ଦେଶ ଇନ୍ଧନ ସଞ୍ଚୟ ଲାଗି ନିୟମାବଳୀ ପ୍ରଣୟନ କରିଛନ୍ତି। ବିଦ୍ୟୁତ୍ ସଞ୍ଚୟକୁ ଦୃଷ୍ଟିରେ ରଖି ବାଂଲାଦେଶ, ସିଙ୍ଗାପୁର, କାମ୍ବୋଡ଼ିଆ, ମାଲେସିଆ, ଶ୍ରୀଲଙ୍କା, ଥାଇଲାଣ୍ଡ, ଜୋର୍ଡାନ୍ ଆଦି ଦେଶରେ ଏସି ବ୍ୟବହାରକୁ ହ୍ରାସ କରିବା ପାଇଁ ସଚେତନ କରାଯାଉଛି। ଏଥିପାଇଁ ବିକଳ୍ପ ବ୍ୟବସ୍ଥା ଗ୍ରହଣକୁ ପ୍ରୋହାହନ ପ୍ରଦାନ କରାଯାଇଛି। ପାକିସ୍ତାନରେ ବିଦେଶୀ ଯାତ୍ରାକୁ ସମ୍ପୂର୍ଣ୍ଣ ନିଷିଦ୍ଧ କରାଯାଇଥିବାବେଳେ ଜୋର୍ଡାନ୍ରେ ଆକାଶ ଓ ସଡ଼କ ପଥରେ ସରକାରୀ ଗସ୍ତ ଓ ବିଦେଶ ଯାତ୍ରା ଉପରେ ପ୍ରତିବନ୍ଧକ ଲାଗୁ ହୋଇଛି। ଇଜିପ୍ଟ, ଇଣ୍ଡୋନେସିଆ, ମାଲେସିଆ, କୋରିଆ, ପାନାମା, ତାଞ୍ଜାନିଆ ଆଦି ଦେଶରେ ଅଡ୍ ଇଭିନ୍ ନମ୍ଘର ଫର୍ମୁଲାରେ ଯାନବାହନ ବ୍ୟବହାର ସହ ଅନ୍ୟାନ୍ୟ ପରିବହନ ଭିତ୍ତିକ କଟକଣା ଲାଗୁ ହୋଇଛି। ଶ୍ରୀଲଙ୍କାରେ କ୍ୟୁଆର୍ କୋଡ୍ ଆଧାରିତ ଗାଡ଼ିଚାଳନା ନିୟମ ଲାଗୁ କରାଯାଇଥିବାବେଳେ ଇଣ୍ଡୋନେସିଆରେ ବାୟୋଡିଜେଲ ଏବଂ ବୈଦ୍ୟୁତିକ ଯାନବାହନ ବ୍ୟବହାରକୁ ପ୍ରୋହାହନ ପ୍ରଦାନ କରାଯାଉଛି। ଅଷ୍ଟ୍ରେଲିଆ ସମେତ ବିଭିନ୍ନ ଦେଶରେ ବୈଦ୍ୟୁତିକ ଉପକରଣ ବ୍ୟବହାର ହ୍ରାସ ମାଧ୍ୟମରେ ଶକ୍ତି ସଞ୍ଚୟ ପାଇଁ ସାଧାରଣ ଜନତା, ବ୍ୟବସାୟ ପ୍ରତିଷ୍ଠାନ ଏବଂ କାର୍ଯ୍ୟାଳୟଗୁଡ଼ିକୁ ପରାମର୍ଶ ଦିଆଯାଇଛି। ନେଦରଲ୍ୟାଣ୍ଡସରେ ଜାତୀୟ ତୈଳ ସଙ୍କଟ ମୁକାବିଲା ଯୋଜନାର ପ୍ରଥମ ପର୍ଯ୍ୟାୟ ଆରମ୍ଭ କରାଯାଇଛି। ଘରୋଇ ଉପଭୋକ୍ତା ଏବଂ ବ୍ୟବସାୟ ପ୍ରତିଷ୍ଠାନଗୁଡ଼ିକୁ ସୌରଶକ୍ତି ବ୍ୟବହାର ତଥା ଲକ୍ଷ୍ୟ ଆଧାରିତ ପ୍ୟାକେଜ୍ କାର୍ଯ୍ୟକାରୀ କରିବା ଲାଗି କୁହାଯାଇଛି। ଫ୍ରାନ୍ସ, ବ୍ରିଟେନ୍, ଚିଲି ଆଦି ଦେଶଗୁଡ଼ିକରେ ବୈଦ୍ୟୁତିକ ଯାନବାହନ ବ୍ୟବହାର ଉପରେ ପ୍ରୋହାହନ ପ୍ରଦାନ କରାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଭାରତରେ ଏ ଦିଗରେ ସଂଯମ ହେବାକୁ ଦେଶବାସୀଙ୍କୁ ଆହ୍ୱାନ ଦେଇଛନ୍ତି। ସାମ୍ପ୍ରତିକ ପରିସ୍ଥିତି ତଥା ଭବିଷ୍ୟତ ଆହ୍ୱାନର ମୁକାବିଲା ପାଇଁ ଏଭଳି ପଦକ୍ଷେପ ଗ୍ରହଣ ନିତାନ୍ତ ଜରୁରୀ। ଯୁଦ୍ଧର ଘନଘଟା ମଧ୍ୟରେ ଭବିଷ୍ୟତରେ ଉପୁଜିବାକୁ ଥିବା ତୈଳ ତଥା ପ୍ରାକୃତିକ ଗ୍ୟାସ୍ କ୍ଷେତ୍ରର ସଙ୍କଟକୁ ପ୍ରତିହତ କରି ପରିବର୍ତ୍ତିତ

0: ଜୀବନଶୈଳୀକୁ ଆପଣାଇବାର ଆବଶ୍ୟକତା ପଡ଼ୁଛି। ଏଥିପାଇଁ ଆମେ ସଚେତନ ହେବା ସହ ଦୈନନ୍ଦିନ ଜୀବନରେ ଏହାକୁ କାର୍ଯ୍ୟକାରୀ କରିବାକୁ ପଡ଼ିବ। ମିଳିମିଶି ଏ ଦିଗରେ ପ୍ରୟାସ କରାନଗଲେ ପରିସ୍ଥିତିର ମୁକାବିଲା ସମ୍ଭବ ହେବ ନାହିଁ। ଏଣୁ ପ୍ରଧାନମନ୍ତ୍ରୀଙ୍କ ନିବେଦନ କୌଣସି ବ୍ୟତିକ୍ରମ କିମ୍ବା ଅତ୍ୟଧିକ ନୁହେଁ, ବରଂ ଭବିଷ୍ୟତ ରୂପରେଖ ପାଇଁ ଏକ ମାର୍ଗଦର୍ଶନ ଭାବରେ ଆପଣାଇବାକୁ ପଡ଼ିବ।
1: ଏତେବେଳେ ଯାଇ ଆପଣ କାର୍ଯ୍ୟକ୍ରମ ଶୁଣୁଥିଲେ ଆକାଶବାଣୀ କଟକ କେନ୍ଦ୍ରରୁ। ଆକାଶବାଣୀ ଜୟପୁର ପ୍ରଚାର କରୁଛୁ କେତୋଟି ଓଡ଼ିଆ ଚଳଚ୍ଚିତ୍ରର ଗୀତ। ପ୍ରଥମେ ଶୁଣନ୍ତୁ ଧନରେ ରଖିବୁ ଶପଥ ମୋର ଚଳଚ୍ଚିତ୍ରରୁ। ଦ୍ୱୈତ କଣ୍ଠର ଶିଳ୍ପୀ ମାନିଲେ ଅଭିଜିତ ଏବଂ ନିବେଦିତା। ଗୀତ ରଚନା କରିଛନ୍ତି ଡକ୍ଟର ନିର୍ମଳ ନାୟକ, ସଙ୍ଗୀତ ଶାନ୍ତିରାଜ ଖୋସଲା।

0: ସମୃଦ୍ଧି ଆଣନ୍ତୁ।
1: ଇଫକୋ ନେନୋ ସାରର ଚମତ୍କାରିତାରେ ପ୍ରତ୍ୟେକ ଚାଷ ଏବଂ ଚାଷୀ ସମୃଦ୍ଧ ହେବେ।
2: ଆକାଶବାଣୀ ଜୟପୁର କେନ୍ଦ୍ରରୁ ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି। କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତ ଶୁଣନ୍ତୁ, ମେଟ୍ରିକ୍ ଫେଲ୍ ଚଳଚ୍ଚିତ୍ରରୁ। ଦ୍ୱୈତ କଣ୍ଠରେ ଶିଳ୍ପୀ ମାନିଲେ ସୈଲ ହାଡ଼ା ଏବଂ ଇରା ମହାନ୍ତି। ଗୀତ ରଚନା କରିଛନ୍ତି ଡକ୍ଟର ନିର୍ମଳ ନାୟକ, ସଙ୍ଗୀତ ଅଭିଜିତ ମଜୁମଦାର।

ଶେଷରେ ଶୁଣନ୍ତୁ love.com ଚଳଚ୍ଚିତ୍ରରୁ ଦ୍ୱୈତକଣ୍ଠରେ ଶିଳ୍ପୀମାନେ ହେଲେ ଶ୍ରୀଚରଣ ଏବଂ ତପୁ ମିଶ୍ର। ଗୀତ ରଚନା କରିଛନ୍ତି ନିଜାମ, ସଙ୍ଗୀତ ପ୍ରେମ ଆନନ୍ଦ।

0: ସମୟ ରାତି 7ଟା ବାଜି 15 ମିନିଟ୍ ହେବାକୁ ଯାଉଛି। ଶୁଣନ୍ତୁ ଓଡ଼ିଆରେ ସମ୍ବାଦ ପରେ ପରେ ଜିଲ୍ଲା ହାଲଚାଲ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।
1: ରାତି 7ଟା ବାଜି 15 ମିନିଟ୍ ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଓଡ଼ିଆରେ ସମ୍ବାଦ ଶୁଣିପାରିବେ ଟିକେ ପରେ।
2: ଆକାଶବାଣୀ ସମ୍ବାଦ ପଢୁଛନ୍ତି ଉଦୟନାଥ ସ୍ୱାଇଁ। ମୁଖ୍ୟ ସମ୍ବାଦ, ଆର୍ଥିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ୍ କମିଟି ବୈଠକରେ 14ଟି ଖରିଫ ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧିକୁ ଅନୁମୋଦନ। ଅହମ୍ମଦାବାଦ ଧୋଲେରା ସେମି ହାଇସ୍ପିଡ୍ ଡବଲ ଲାଇନ୍ ପ୍ରକଳ୍ପ ପାଇଁ ଖର୍ଚ୍ଚ ହେବ 20,667 କୋଟି ଟଙ୍କା। ନାଗପୁର ଅନ୍ତର୍ଜାତୀୟ ବିମାନ ବନ୍ଦରର ଆଧୁନିକୀକରଣକୁ ମିଳିଲା ମଞ୍ଜୁରୀ। ନିଟ୍ ୟୁଜି 2026 ପ୍ରବେଶିକା ପରୀକ୍ଷା ପ୍ରଶ୍ନପତ୍ର ପ୍ରଘଟ ମାମଲାରେ 5 ଜଣ ଅଭିଯୁକ୍ତଙ୍କୁ ଗିରଫ କଲା ସିବିଆଇ। ଆଳୁ ପିଆଜ ସମେତ ଅନ୍ୟାନ୍ୟ ଆବଶ୍ୟକୀୟ ଉତ୍ପାଦର ଆନ୍ତଃ ରାଜ୍ୟ ପରିବହନ ଉପରୁ କଟକଣା ହଟାଇଲେ ପଶ୍ଚିମବଙ୍ଗ ସରକାର। ନୂଆଦିଲ୍ଲୀରେ ଆସନ୍ତାକାଲିଠାରୁ ଆରମ୍ଭ ହେବ ଦୁଇଦିନିଆ ବ୍ରିକ୍ସ ବୈଦେଶିକ ମନ୍ତ୍ରୀଙ୍କ ବୈଠକ। ଏବଂ ଆଇପିଏଲ୍ କ୍ରିକେଟ୍ରେ ବର୍ଷା ଯୋଗୁଁ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଓ କୋଲକାତା ନାଇଟ୍ ରାଇଡର୍ସ ମଧ୍ୟରେ ମ୍ୟାଚ୍ ବିଳମ୍ବିତ। ଆର୍ଥିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ୍ କମିଟି ସିସିଇଏ 2026-27 ବିପଣନ ଋତୁ ପାଇଁ 14ଟି ଖରିଫ ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ ଏମ୍ଏସ୍ପି ବୃଦ୍ଧିକୁ ଆଜି ଅନୁମୋଦନ କରିଛନ୍ତି। ନୂଆଦିଲ୍ଲୀରେ ଗଣମାଧ୍ୟମକୁ ସୂଚନା ଦେଇ ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି ଚାଷୀମାନଙ୍କୁ ସେମାନଙ୍କ ଉତ୍ପାଦର ଲାଭଦାୟକ ମୂଲ୍ୟ ସୁନିଶ୍ଚିତ କରିବା ପାଇଁ ଖରିଫ ଫସଲଗୁଡ଼ିକର ଏମ୍ଏସ୍ପି ବୃଦ୍ଧି କରାଯାଇଛି। ସେ କହିଛନ୍ତି ଖରିଫ ଋତୁ ପାଇଁ ଚାଷୀମାନଙ୍କୁ ପ୍ରାୟ 2,60,000 କୋଟି ଟଙ୍କା ପ୍ରଦାନ କରାଯିବ ଏବଂ ଏହି ଋତୁରେ 824 ଲକ୍ଷ ମେଟ୍ରିକ୍ ଟନ୍ ଶସ୍ୟ ଚାଷୀମାନଙ୍କଠାରୁ କ୍ରୟ କରାଯିବ। ବର୍ଦ୍ଧିତ ଏମ୍ଏସ୍ପି ବର୍ଗରେ ସୂର୍ଯ୍ୟମୁଖୀ ବିହନ କ୍ୱିଣ୍ଟାଲ ପିଛା ସର୍ବାଧିକ 622 ଟଙ୍କା, କପା କ୍ୱିଣ୍ଟାଲ ପିଛା 557 ଟଙ୍କା, ରାଶି କ୍ୱିଣ୍ଟାଲ ପିଛା 500 ଟଙ୍କା ବୃଦ୍ଧି ହୋଇଛି। ଗ୍ରେଡ୍ ଏ ଧାନ କ୍ୱିଣ୍ଟାଲ ପିଛା ଏମ୍ଏସ୍ପି 2,461 ଟଙ୍କା ହେବ ବୋଲି ମନ୍ତ୍ରୀ କହିଛନ୍ତି। ଶଙ୍କର ଜାତୀୟ ଜୋଆର କ୍ୱିଣ୍ଟାଲ ପିଛା 4,023 ଟଙ୍କା, ବାଜରା 2,900 ଟଙ୍କା ଏବଂ ହରଡ଼ର ଏମ୍ଏସ୍ପି କ୍ୱିଣ୍ଟାଲ ପିଛା 8,450 ଟଙ୍କା ହେବ ବୋଲି ଶ୍ରୀ ବୈଷ୍ଣବ କହିଛନ୍ତି।
3: ଖରିଫ କେ ଲିଏ ଯୋ ଫୈସଲା ଲିଆ ଗୟା ଉସମେ ଜିତନେ ଭି ଖରିଫ କେ କ୍ରପ୍ସ ହୈ ଉନ ସବ ମେ କଷ୍ଟ ପ୍ଲସ 50% ୟା 50 ସେ ଅଧିକ ଟୋଟାଲ 2,60,000 କରୋଡ ରୁପେ କିସାନୋ କୋ ପେ ଆଉଟ ଜାଏଗା ଇସ ପୁରେ ଫୈସଲେ ସେ ଔର ଇସ ସାଲ କା ଆନୁଆଲ ଖରିଫ ପ୍ରୋକ୍ୟୁରମେଣ୍ଟ ହୋଗା 824 ଲକ୍ଷ ମେଟ୍ରିକ ଟନ ଏଲ୍ଏମ୍ଟି।
2: 2014-15ରୁ 2025-26 ଅବଧି ମଧ୍ୟରେ 14ଟି ଖରିଫ ଫସଲ ପାଇଁ ଚାଷୀମାନଙ୍କୁ ଦିଆଯାଇଥିବା ଏମ୍ଏସ୍ପି ପରିମାଣ 18.99 ଲକ୍ଷ କୋଟି ଥିଲା, ଯାହା 2004-05ରୁ 2013-14 ସମୟ ମଧ୍ୟରେ 4.75 ଲକ୍ଷ କୋଟି ଟଙ୍କା ରହିଥିଲା। ଆର୍ଥିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ୍ କମିଟି ପ୍ରାୟ 20,667 କୋଟି ଟଙ୍କା ବ୍ୟୟ ଅଟକଳରେ ଅହମ୍ମଦାବାଦ ଧୋଲେରା ସେମି ହାଇସ୍ପିଡ୍ ଡବଲ ଲାଇନ୍ ପ୍ରକଳ୍ପକୁ ମଞ୍ଜୁରୀ ପ୍ରଦାନ କରିଛନ୍ତି। ଗଣମାଧ୍ୟମକୁ ସୂଚନା ଦେଇ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ଏହି ପ୍ରକଳ୍ପ ଭାରତୀୟ ରେଳବାଇର ପ୍ରଥମ ସେମି ହାଇସ୍ପିଡ୍ ପ୍ରକଳ୍ପ ହେବ। ପ୍ରକଳ୍ପ 2030-31 ସୁଦ୍ଧା ସମ୍ପନ୍ନ ହେବ। କେନ୍ଦ୍ର କ୍ୟାବିନେଟ୍ ସରକାରୀ ଘରୋଇ ସହଭାଗିତା ଅଧୀନରେ ନାଗପୁର ଅନ୍ତର୍ଜାତୀୟ ବିମାନ ବନ୍ଦରର ଉନ୍ନତିକରଣ ଏବଂ ଆଧୁନିକୀକରଣକୁ ମଞ୍ଜୁରୀ ପ୍ରଦାନ କରିଛନ୍ତି। କ୍ୟାବିନେଟ୍ ବୈଠକ ପରେ ଗଣମାଧ୍ୟମକୁ ସମ୍ବୋଧିତ କରି ସୂଚନା ଓ ପ୍ରସାରଣ ମନ୍ତ୍ରୀ କହିଛନ୍ତି ଏହା ନାଗପୁର ବିମାନ ବନ୍ଦରକୁ ଏକ ଆଞ୍ଚଳିକ ବିମାନ ଚଳାଚଳ କେନ୍ଦ୍ରରେ ପରିଣତ କରିବ। ନାଗପୁରର ଡକ୍ଟର ବାବା ସାହେବ ଆମ୍ବେଦକର ଅନ୍ତର୍ଜାତୀୟ ବିମାନ ବନ୍ଦରକୁ ବିଶ୍ୱସ୍ତରୀୟ ବିମାନ ବନ୍ଦରରେ ପରିଣତ କରାଯିବ। ପ୍ରକଳ୍ପ ଅନ୍ତର୍ଗତ ପର୍ଯ୍ୟାୟକ୍ରମେ ବାର୍ଷିକ 30 ନିୟୁତ ଯାତ୍ରୀ ପରିଚାଳନା ଓ ମାଲ ପରିବହନ କ୍ଷମତା ବୃଦ୍ଧି କରାଯିବାର ଲକ୍ଷ୍ୟ ରଖାଯାଇଛି। ଭୂପୃଷ୍ଠ କୋଇଲା ଏବଂ ଲିଗ୍ନାଇଟ୍ ଗ୍ୟାସିଫିକେସନ ପ୍ରକଳ୍ପକୁ ପ୍ରୋହାହନ ଦେବା ଲକ୍ଷ୍ୟ ନେଇ କେନ୍ଦ୍ର କ୍ୟାବିନେଟ୍ 37,500 କୋଟି ଟଙ୍କାର ଏକ ଯୋଜନାକୁ ଅନୁମୋଦନ କରିଛନ୍ତି। ଯୋଜନା ଅନ୍ତର୍ଗତ ପ୍ରାୟ 75 ନିୟୁତ ଟନ୍ କୋଇଲା ଏବଂ ଲିଗ୍ନାଇଟ୍ ଗ୍ୟାସିଫିକେସନ କରାଯିବାର ଲକ୍ଷ୍ୟ ରଖାଯାଇଛି। ଏଥିପାଇଁ 3 ଲକ୍ଷ କୋଟି ଟଙ୍କା ନିବେଶ ହେବାର ଆଶା କରାଯାଉଛି। କେନ୍ଦ୍ର କ୍ୟାବିନେଟ୍ ଦ୍ୱାରା ଖରିଫ ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ ଏମ୍ଏସ୍ପି ବୃଦ୍ଧିକୁ ଅନୁମୋଦନ କରିବାର ନିଷ୍ପଭି ଦେଶର କୋଟି କୋଟି ଖାଦ୍ୟ ଯୋଗାଣକାରୀଙ୍କୁ ସେମାନଙ୍କର ଉତ୍ପାଦର ଉଚିତ ଏବଂ ଲାଭଦାୟକ ମୂଲ୍ୟ ପାଇବା ସୁନିଶ୍ଚିତ କରିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଏହି ନିଷ୍ପଭି ଦେଶର କୃଷକମାନଙ୍କ ଜୀବନରେ ଅଧିକ ସମ୍ମ

ସମୃଦ୍ଧି ଆଣିବ ବୋଲି ଶ୍ରୀ ମୋଦି ସାମାଜିକ ଗଣମାଧ୍ୟମ ପୋଷ୍ଟରେ କହିଛନ୍ତି। ନିଟ୍ ୟୁଜି 2026 ପ୍ରବେଶିକା ପରୀକ୍ଷାରେ ଅନିୟମିତତା ଏବଂ ପ୍ରଶ୍ନପତ୍ର ପ୍ରଘଟ ମାମଲାରେ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ ସିବିଆଇ 5 ଜଣ ଅଭିଯୁକ୍ତଙ୍କୁ ଆଜି ଗିରଫ କରିଛି। ଅଭିଯୁକ୍ତମାନଙ୍କ ମଧ୍ୟରେ ଜୟପୁରର 3 ଜଣ, ଗୁରୁଗ୍ରାମର ଜଣେ ଏବଂ ନାସିକର ଜଣେ ଥିବାବେଳେ ଅନେକ ସନ୍ଦିଗ୍ଧ ବ୍ୟକ୍ତିଙ୍କୁ ପଚରାଉଚରା କରାଯାଉଛି। ଦେଶର ବିଭିନ୍ନ ସ୍ଥାନରେ ସିବିଆଇ ପକ୍ଷରୁ ତଲାସି ଜାରି ରହିଛି। ତଲାସି ଏବଂ ଗିରଫଦାରୀ ସମୟରେ ମୋବାଇଲ୍ ଫୋନ୍ ସମେତ ଅନେକ ସାମଗ୍ରୀ ଏବଂ ଇଲେକ୍ଟ୍ରୋନିକ୍ ଉପକରଣ ଜବତ କରାଯାଇଛି। ସିବିଆଇ ରାଜସ୍ଥାନର ସ୍ୱତନ୍ତ୍ର ଅପରେସନ ଗ୍ରୁପ୍ ଏସ୍ଓଜି ସହ ସମନ୍ୱୟ ରଖି ଏହି ମାମଲାରେ ପ୍ରାଥମିକ ତଦନ୍ତ ଆରମ୍ଭ କରିଥିଲା। ମେଡିକାଲ କଲେଜଗୁଡ଼ିକରେ ସ୍ନାତକ ପାଠ୍ୟକ୍ରମରେ ପ୍ରବେଶ ପାଇଁ ଚଳିତ ମାସ 3 ତାରିଖରେ ଅନୁଷ୍ଠିତ ନିଟ୍ ୟୁଜି 2026 ପ୍ରବେଶିକା ପରୀକ୍ଷାରେ ପ୍ରଶ୍ନପତ୍ର ପ୍ରଘଟ ଅଭିଯୋଗ କ୍ରମେ ଗତକାଲି ଏହାକୁ ବାତିଲ କରାଯାଇଥିଲା। ସରକାରଙ୍କ ପକ୍ଷରୁ ଅନିୟମିତତାର ବ୍ୟାପକ ତଦନ୍ତ ପାଇଁ ସିବିଆଇକୁ ଦାୟିତ୍ୱ ହସ୍ତାନ୍ତର କରାଯାଇଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା ଶୁକ୍ରବାର ଦିନ ସଂଯୁକ୍ତ ଆରବ ଏମିରେଟ୍ସ, ୟୁଏଇ, ନେଦରଲ୍ୟାଣ୍ଡ, ସ୍ୱିଡେନ୍, ନରୱେ ଏବଂ ଇଟାଲୀକୁ 6 ଦିନିଆ ଗସ୍ତରେ ଯିବେ। ନୂଆଦିଲ୍ଲୀରେ ଗଣମାଧ୍ୟମକୁ ସୂଚନା ଦେଇ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ପଶ୍ଚିମ ପ୍ରାନ୍ତ ସଚିବ ସିବି ଜର୍ଜ କହିଛନ୍ତି, ପଞ୍ଚରାଷ୍ଟ୍ରୀୟ ଗସ୍ତର ପ୍ରଥମ ପର୍ଯ୍ୟାୟରେ ଶ୍ରୀ ମୋଦି ଶୁକ୍ରବାର ୟୁଏଇରେ ପହଞ୍ଚବେ। ସେଠାରେ ସେ ରାଷ୍ଟ୍ରପତି ଶେଖ୍ ମହମ୍ମଦ ବିନ୍ ଜାୟେଦ୍ ଅଲ୍ ନହ୍ୟାନ୍ଙ୍କୁ ଭେଟିବା ସହ ଉଭୟ ନେତାଙ୍କ ମଧ୍ୟରେ ପାରସ୍କରିକ ସ୍ୱାର୍ଥ ସମ୍ଭଳିତ ଆଞ୍ଚଳିକ ଏବଂ ଆନ୍ତର୍ଜାତିକ ପ୍ରସଙ୍ଗ ଉପରେ ମତ ବିନିମୟ ହେବ। ଗସ୍ତର ଦ୍ୱିତୀୟ ପର୍ଯ୍ୟାୟରେ ପ୍ରଧାନମନ୍ତ୍ରୀ ସେହିଦିନ ନେଦରଲ୍ୟାଣ୍ଡସରେ ପହଞ୍ଚବା ସହ ସେଠାକାର ରାଜା ୱିଲେମ୍ ଆଲେକ୍ଜାଣ୍ଡର ଏବଂ ରାଣୀ ମାକ୍ସିମାଙ୍କୁ ଭେଟିବା ସହ ପ୍ରଧାନମନ୍ତ୍ରୀ ରବ୍ ଜେଟେନ୍ଙ୍କ ସହ ସାକ୍ଷାତ ଆଲୋଚନା କରିବାର କାର୍ଯ୍ୟସୂଚୀ ରହିଛି। ଗସ୍ତର ତୃତୀୟ ପର୍ଯ୍ୟାୟରେ ଶ୍ରୀ ମୋଦି ରବିବାର ଦିନ ସ୍ୱିଡେନ୍ର ଗୋଥେନବର୍ଗ ଗସ୍ତ କରିବେ। ସ୍ୱିଡେନ୍ ପ୍ରତିପକ୍ଷ ଉଲଫ୍ କ୍ରିଷ୍ଟନସନ୍ଙ୍କ ସହ ଆଲୋଚନା କରି ଉଭୟ ଦେଶ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କର ସମସ୍ତ ଦିଗଗୁଡ଼ିକର ସେ ସମୀକ୍ଷା କରିବେ। ଦୁଇ ପ୍ରଧାନମନ୍ତ୍ରୀ ୟୁରୋପୀୟ କମିଶନର ଅଧ୍ୟକ୍ଷ ଉର୍ସୁଲା ଭନ୍ ଡେର୍ ଲେନ୍ସଙ୍କ ସହ ଏକ ଶିଳ୍ପ ସଂକ୍ରାନ୍ତ ୟୁରୋପୀୟ ଗୋଲ୍ ଟେବୁଲ୍ ବୈଠକକୁ ସମ୍ବୋଧିତ କରିବେ। ଗସ୍ତର ଚତୁର୍ଥ ପର୍ଯ୍ୟାୟରେ ପ୍ରଧାନମନ୍ତ୍ରୀ ସୋମବାର ଦିନ ତୃତୀୟ ଭାରତ ନୋର୍ଡିକ୍ ଶିଖର ସମ୍ମିଳନୀ ଏବଂ ଦ୍ୱିପାକ୍ଷିକ ଆଲୋଚନା ପାଇଁ ନରୱେରେ ପହଞ୍ଚବେ। ଗସ୍ତର ଶେଷ ପର୍ଯ୍ୟାୟରେ ପ୍ରଧାନମନ୍ତ୍ରୀ ମଙ୍ଗଳବାର ଦିନ ଇଟାଲୀ ଗସ୍ତ କରିବେ। ଗସ୍ତ ଅବସରରେ ଶ୍ରୀ ମୋଦି ଇଟାଲୀର ରାଷ୍ଟ୍ରପତି ସର୍ଗିଓ ମାଟାରେଲାଙ୍କୁ ଭେଟିବା ସହ ପ୍ରଧାନମନ୍ତ୍ରୀ ଜର୍ଜିଆ ମେଲୋନିଙ୍କ ସହ ମଧ୍ୟ ଆଲୋଚନା କରିବେ। ପଶ୍ଚିମବଙ୍ଗ ସରକାର ଆଳୁ, ପିଆଜ, ପନିପରିବା, ତୈଳବୀଜ, ଖାଦ୍ୟଶସ୍ୟ, ପଶୁଜାତ ଦ୍ରବ୍ୟ ଏବଂ ଅନ୍ୟାନ୍ୟ ଆବଶ୍ୟକୀୟ ଉତ୍ପାଦର ଅନ୍ତଃରାଜ୍ୟ ପରିବହନ ଉପରୁ ସମସ୍ତ ପ୍ରତିବନ୍ଧକ ହଟାଇ ଦେଇଛନ୍ତି। ପୂର୍ବରୁ ତୃଣମୂଳ କଂଗ୍ରେସ ସରକାରଙ୍କ ଦ୍ୱାରା ଏହିସବୁ ଦ୍ରବ୍ୟ ଉପରେ କଟକଣା ଲଗାଯାଇଥିଲା, ଫଳରେ ଆଳୁ ଚାଷୀ ଏବଂ ଅନ୍ୟାନ୍ୟ ସଂସ୍ଥାଗୁଡ଼ିକ ବିପୁଳ କ୍ଷତି ସହିଥିବା ଜଣାପଡ଼ିଛି। ଅନ୍ୟ ଏକ ଘଟଣାକ୍ରମରେ ପଶ୍ଚିମବଙ୍ଗ ସରକାର ଶିକ୍ଷକ ନିଯୁକ୍ତି, ପୌରପାଳିକା ନିଯୁକ୍ତି ଏବଂ ସମବାୟ ସେବା କ୍ଷେତ୍ରରେ ନିଯୁକ୍ତି ଦୁର୍ନୀତି ସହ ଜଡ଼ିତ ମାମଲାଗୁଡ଼ିକୁ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ ସିବିଆଇକୁ ହସ୍ତାନ୍ତର କରିବାକୁ ନିଷ୍ପଭି ନେଇଛି। ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି, ବର୍ତ୍ତମାନର ସରକାର ସାଂଗଠନିକ ଦୁର୍ନୀତି ପ୍ରତି ଶୂନ୍ୟ ସହନଶୀଳ ନୀତି ଗ୍ରହଣ କରିବେ। ଆସନ୍ତାକାଲିଠାରୁ ଆରମ୍ଭ ହେଉଥିବା ଦୁଇଦିନିଆ ବ୍ରିକ୍ସ ବୈଦେଶିକ ମନ୍ତ୍ରୀଙ୍କ ବୈଠକରେ ଯୋଗଦେବା ଲାଗି ଇରାନ, କାଜାକସ୍ତାନ, ନାଇଜେରିଆ ଏବଂ ଉଜ୍ବେକିସ୍ତାନର ବରିଷ୍ଠ ଅଧିକାରୀମାନେ ନୂଆଦିଲ୍ଲୀରେ ପହଞ୍ଚିଛନ୍ତି। ସେମାନଙ୍କ ମଧ୍ୟରେ ଇରାନର ଆଇନଗତ ଏବଂ ଆନ୍ତର୍ଜାତୀୟ ବ୍ୟାପାର ଉପବୈଦେଶିକ ମନ୍ତ୍ରୀ ଡକ୍ଟର କାଜେମ୍ ଘାରିବାବାଦି, କାଜାକସ୍ତାନର ପ୍ରଥମ ଉପବୈଦେଶିକ ମନ୍ତ୍ରୀ ଏରଜାନ୍ ଆସିକ୍ ବାଏଭ୍, ନାଇଜେରିଆର ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ସ୍ଥାୟୀ ସଚିବ ରାଷ୍ଟ୍ରଦୂତ ଡୁନମା ଉମର ଅହମ୍ମଦ ଏବଂ ଉଜ୍ବେକିସ୍ତାନର ଉପବୈଦେଶିକ ମନ୍ତ୍ରୀ ଆଲୋଏଭ୍ ବାଖରମଜନ୍ ଜୋରାବୋଭିଚ୍ ଅଛନ୍ତି। କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ ସିବିଏସ୍ଇ ଆଜି ଦ୍ୱାଦଶ ଶ୍ରେଣୀ ବୋର୍ଡ ପରୀକ୍ଷା ଫଳାଫଳ ଘୋଷଣା କରିଛି। ଚଳିତ ବର୍ଷ ମୋଟ୍ ପାସ୍ ହାର 85.20% ରହିଛି। ଝିଅଙ୍କ ପାସ୍ ହାର 88.86% ଥିବାବେଳେ ପୁଅମାନଙ୍କ ପାସ୍ ହାର 82.13% ରହିଛି। ବାୟୁସୀମା କଟକଣା ଏବଂ ଜେଟ୍ ଇନ୍ଧନ ଏଟିଏଫ୍ ମୂଲ୍ୟ ବୃଦ୍ଧିକୁ ଦୃଷ୍ଟିରେ ରଖି ଏୟାର ଇଣ୍ଡିଆ କିଛି ବିଦେଶୀ ରୁଟ୍ରେ ଅସ୍ଥାୟୀ ଭାବେ ଅନ୍ତର୍ଜାତୀୟ ବିମାନ ଉଡ଼ାଣ ହ୍ରାସ କରିବାକୁ ନିଷ୍ପଭି ନେଇଛି। ଏୟାର ଇଣ୍ଡିଆ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ଦିଲ୍ଲୀ ଶିକାଗୋ, ମୁମ୍ବାଇ ନ୍ୟୁୟର୍କ, ଦିଲ୍ଲୀ ସାଂଘାଇ, ଚେନ୍ନାଇ ସିଙ୍ଗାପୁର ଏବଂ ଅନ୍ୟ ଦୁଇଟି ରୁଟ୍ରେ ବିମାନ ସେବା ଅସ୍ଥାୟୀ ଭାବେ ସ୍ଥଗିତ କରାଯିବାକୁ ନିଷ୍ପଭି ହୋଇଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଚଳିତ ସପ୍ତାହରେ ଚୀନ ଗସ୍ତରେ ଯାଉଛନ୍ତି। ତାଙ୍କ ସହ ଅନେକ ଶୀର୍ଷ ବ୍ୟବସାୟୀ ଏବଂ ପ୍ରଯୁକ୍ତି ବିଦ୍ୟା ଅଧିକାରୀ ଗସ୍ତ କରିବେ। ଏକ ଉଚ୍ଚସ୍ତରୀୟ ଦୁଇଦିନିଆ ଶିଖର ସମ୍ମିଳନୀରେ ଚୀନ ରାଷ୍ଟ୍ରପତି ସି ଜିନ୍ପିଙ୍ଗ୍ଙ୍କୁ ଭେଟିବା ଲାଗି ସେ ବେଜିଂ ଗସ୍ତ କରୁଛନ୍ତି। ଆଇପିଏଲ୍ କ୍ରିକେଟ୍ରେ ଆଜି ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଓ କୋଲକାତା ନାଇଟ୍ ରାଇଡର୍ସ ମଧ୍ୟରେ ମ୍ୟାଚ୍ ରାୟପୁରର ଶହୀଦ ବୀର ନାରାୟଣ ସିଂ ଅନ୍ତର୍ଜାତୀୟ ଷ୍ଟାଡିୟମ୍ରେ ଖେଳାଯିବ। ବର୍ଷା ଯୋଗୁଁ ଟସ୍ ପଡ଼ିବାରେ ବିଳମ୍ବ ହୋଇଛି।

0: ସମ୍ବାଦ ପୁଣି ଥରେ ଆର୍ଥିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ୍ କମିଟି ବୈଠକରେ 14 ଖରିଫ ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧିକୁ ଅନୁମୋଦନ ଅହମ୍ମଦାବାଦ ଧୋଲେରା ସେମି ହାଇସ୍ପିଡ୍ ଡବଲ ଲାଇନ୍ ପ୍ରକଳ୍ପ ପାଇଁ ଖର୍ଚ୍ଚ ହେବ 20,667 କୋଟି ଟଙ୍କା ନାଗପୁର ଅନ୍ତର୍ଜାତୀୟ ବିମାନ ବନ୍ଦରର ଆଧୁନିକୀକରଣକୁ ମିଳିଲା ମଞ୍ଜୁରୀ ନିଟ୍ ୟୁଜି 2026 ପ୍ରବେଶିକା ପରୀକ୍ଷା ପ୍ରଶ୍ନପତ୍ର ପ୍ରଘଟ ମାମଲାରେ 5 ଅଭିଯୁକ୍ତଙ୍କୁ ଗିରଫ କଲା ସିବିଆଇ ନୂଆଦିଲ୍ଲୀରେ ଆସନ୍ତାକାଲିଠାରୁ ଆରମ୍ଭ ହେବ ଦୁଇଦିନିଆ ବ୍ରିକ୍ସ ବୈଦେଶିକ ମନ୍ତ୍ରୀଙ୍କ ବୈଠକ ଏବଂ ଆଇପିଏଲ୍ କ୍ରିକେଟ୍ରେ ବର୍ଷା ଯୋଗୁଁ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଓ କୋଲକାତା ନାଇଟ୍ ରାଇଡର୍ସ ମଧ୍ୟରେ ମ୍ୟାଚ୍ ବିଳମ୍ବିତ ସମ୍ବାଦ ଶେଷ ହେଲା
1: ଆକାଶବାଣୀ କଟକ ଶୁଣନ୍ତୁ ଜିଲ୍ଲା ହାଲଚାଲରେ ନୟାଗଡ଼ ଜିଲ୍ଲା ସମ୍ପର୍କରେ
2: ସୁଦୂରରୁ ସଦର ଅପହଞ୍ଚ ଅଞ୍ଚଳର ସ୍ୱର ଉତ୍ସବ ମହୋତ୍ସବ ସଭା ସମିତି ସମାରୋହ ପ୍ରଗତି ଦୁର୍ଗତି ଏବଂ ସଙ୍ଗତିର ଅଭିବ୍ୟକ୍ତିକୁ ନେଇ ଆଞ୍ଚଳିକ ସମ୍ବାଦ ବିଭାଗ ପକ୍ଷରୁ ପ୍ରସ୍ତୁତ କରୁଛୁ ଜିଲ୍ଲା ହାଲଚାଲ ଆଜି ଜିଲ୍ଲା ହାଲଚାଲରେ ଶୁଣନ୍ତୁ ନୟାଗଡ଼ ଜିଲ୍ଲା ସମ୍ପର୍କରେ ତଥ୍ୟ ଦେଇଛନ୍ତି ଆମ ନୟାଗଡ଼ ସମ୍ବାଦଦାତା ବିଶ୍ୱନାଥ ପ୍ରତାପ ପଟ୍ଟନାୟକ ଓ ଉପସ୍ଥାପନାରେ ମୁଁ ମହେଶ୍ୱର ସାହୁ ଅକ୍ଷୟ ତୃତୀୟ ଅବସରରେ ନୟାଗଡ଼ ଡାଲି ଗବେଷଣା କେନ୍ଦ୍ରରେ ଜିଲ୍ଲାସ୍ତରୀୟ ଅକ୍ଷୟ ତୃତୀୟ କାର୍ଯ୍ୟକ୍ରମ ପାଳିତ ହୋଇଥିଲା ମୁଖ୍ୟ ଅତିଥି ଭାବେ ମତ୍ସ୍ୟ ଓ ପଶୁ ସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ଯୋଗଦେଇ ମାଟି ମା'ଙ୍କ ପୂଜାର୍ଚ୍ଚନା ପରେ ଅକ୍ଷିମୁଠି ଅନୁକୂଳ କରିଥିଲେ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଶିବନାରାୟଣ ସିଂଙ୍କ ପରିଚାଳନାରେ ଆୟୋଜିତ ସଭାରେ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ଚାଷୀମାନଙ୍କୁ ସରକାରଙ୍କ ବିଭିନ୍ନ କୃଷକ କଲ୍ୟାଣ ଯୋଜନା ବିଷୟରେ ଅବଗତ କରାଇଥିଲେ ସେ କୃଷି ଓ ଆନୁଷଙ୍ଗିକ କାର୍ଯ୍ୟକ୍ରମକୁ ଅଧିକ ଲୋକାଭିମୁଖୀ କରିବା ପାଇଁ ବିଭାଗୀୟ ଅଧିକାରୀମାନଙ୍କୁ ପରାମର୍ଶ ଦେଇଥିଲେ ଏ ସମ୍ପର୍କରେ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ କହିଥିଲେ
3: ଆଜିର ଦିନରେ ପ୍ରଭୁ ଜଗନ୍ନାଥଙ୍କର ରଥ ଚକଠୁ ଆରମ୍ଭ କରି ବିଭିନ୍ନ ଶୁଭ କାମ ଆରମ୍ଭ କରାଯାଏ ବିଶେଷ କରି ଚାଷୀ ସମାଜ ପାଇଁ ଚାଷୀ କୁଳ ପାଇଁ ଆଜିର ଦିନଟି ହେଉଛି ପବିତ୍ର ଦିନ ଏହି ଦିନରେ ସମସ୍ତ ଚାଷୀ ତାଙ୍କର ଅକ୍ଷିମୁଠି ଅନୁକୂଳ କରନ୍ତି ଯେଉଁଟାକି ପୁରାଣରେ ବର୍ଣ୍ଣିତ ଆମର ହିନ୍ଦୁ ଧର୍ମରେ କଥା କଥିତ ଅଛି ଆଜିର ଦିନରେ ଯାହା କରାଯାଏ ତାହା ଶୁଭ ହୁଏ ଏବଂ ଅକ୍ଷୟ ରହେ ପ୍ରଭୁଙ୍କ ନିକଟରେ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରିବି ଯେ ଓଡ଼ିଶାର ସମସ୍ତ ଅଗଣିତ ଚାଷୀମାନଙ୍କୁ ଆଶୀର୍ବାଦ କରନ୍ତୁ ତାଙ୍କର ଆୟ ଦ୍ୱିଗୁଣିତ ହେଉ କୃଷକ ଭାଇମାନେ ଯେଉଁମାନେ କି ଆମର ଦେଶ ତଥା ରାଜ୍ୟର ମେରୁଦଣ୍ଡ ଅର୍ଥନୈତିକ ମେରୁଦଣ୍ଡ କୃଷକ ହସିଲେ ରାଜ୍ୟ ହସିବ ଦେଶ ହସିବ କୃଷକଟି ହସିଲେ ଗାଁର ବିକାଶ ହେବ ଗାଁର ବିକାଶ ହେଲେ ରାଜ୍ୟର ବିକାଶ ହେବ ରାଜ୍ୟର ବିକାଶ ହେଲେ ଦେଶର ବିକାଶ
2: ଓଡ଼ିଶା ସରକାରଙ୍କ ନୂତନ ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା ଅନ୍ତର୍ଗତ ନୟାଗଡ଼ ଜିଲ୍ଲାରେ ପ୍ରଥମ ଥର ପାଇଁ ସମୂହ ବିବାହ କାର୍ଯ୍ୟକ୍ରମ ସଫଳତାର ସହ ଅନୁଷ୍ଠିତ ହୋଇଥିଲା ଜିଲ୍ଲା ପ୍ରଶାସନ ପକ୍ଷରୁ ନୟାଗଡ଼ ପଠାଣି ସାମନ୍ତ ସଂସ୍କୃତି ଭବନ ପରିସରରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ 22 ଯୋଡ଼ି ବରକନ୍ୟା ସାମୂହିକ ଭାବେ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ ବୈଦିକ ରୀତିନୀତି ଅନୁସାରେ ଉତ୍ସାହମୟ ପରିବେଶରେ ବିବାହ ସମ୍ପନ୍ନ ହୋଇଥିଲା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ତଥା ଖଣ୍ଡପଡ଼ା ବିଧାୟକ ଦୁଷ୍ମନ୍ତ କୁମାର ସ୍ୱାଇଁ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ ଜିଲ୍ଲାପାଳ ମଧୁମିତା ରଥ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଦେବାଶିଷ ପଟ୍ଟନାୟକ ଅତିରିକ୍ତ ଜିଲ୍ଲାପାଳ ରୋଜିନା ଦାସ ଓ ଉପଜିଲ୍ଲାପାଳ କର୍ଣ୍ଣଦେବ ସମାଦର ପ୍ରମୁଖ ଉପସ୍ଥିତ ଥିଲେ ଅତିଥିମାନେ ନବଦମ୍ପତିଙ୍କୁ ଆଶୀର୍ବାଦ ପ୍ରଦାନ କରିଥିଲେ ଯୋଜନା ଅନୁଯାୟୀ ପ୍ରତ୍ୟେକ ଦମ୍ପତିଙ୍କୁ 45,000 ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରାଯାଇଥିଲା ଏ ସମ୍ପର୍କରେ ଜିଲ୍ଲାପାଳ ମଧୁମିତା ରଥ କହିଛନ୍ତି
4: ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା 22 ଜଣ କପଲକୁ ଆମର ଜିଲ୍ଲା ପ୍ରଶାସନ ତରଫରୁ ବାହାଘର କରାଯାଇଛି ସମସ୍ତଙ୍କୁ ଗିଫ୍ଟ ଦିଆଯାଇଛି ଏବଂ ସରକାରଙ୍କର 45,000 ଟଙ୍କାର ଚେକ୍ ବି ଦିଆଯାଇଛି ଏହି ପ୍ରସେସ ଆମେ ଗତ 1.5 ମାସ ଧରି ଆମର ଚାଲିଛି ଯେଉଁମାନେ ଆପ୍ଲାଏ କରିଥିଲେ ଅନ୍ଲାଇନ୍ ସେ ଭିତରୁ ଆମର ସବୁ ସିଲେକ୍ସନ୍ ହୋଇଥିଲା ଏବଂ ସମସ୍ତଙ୍କର ରେଜିଷ୍ଟ୍ରେସନ୍ ପାଇଁକି ଚାଲିଛି ଯେଉଁ ପ୍ରସେସ କି ଆଉ 2-3 ଦିନ ପରେ ବି ସେମାନେ ସମସ୍ତ ସାର୍ଟିଫିକେଟ୍ ବି ପାଇବେ ଯେମିତି ରୀତିନୀତି ସହିତ ବାହାଘର କରିବା କଥା ସେମିତି କରାଯାଇଛି ଆମର ଏଇ ଯେଉଁ ପଠାଣି ସାମନ୍ତ ଅଡିଟୋରିୟମ୍ର କ୍ୟାମ୍ପସ୍ରେ 22 ବେଦୀ ହୋଇଥିଲା 22 ପୁରୋହିତ ଆସିଥିଲେ ବେଦୀର ସମସ୍ତ ସରଞ୍ଜାମ ହୋଇଥିଲା
2: ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ଦ୍ୱିତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ଜିଲ୍ଲା ଦୌରାଜଜ୍ ତଥା ପ୍ରାଧିକରଣର ଅଧ୍ୟକ୍ଷା ଅଜନ୍ତା ଷଡ଼ଙ୍ଗୀଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ହୋଇଥିଲା ଏଥିରେ ବିଭିନ୍ନ ପ୍ରକାରର 1,618 ମାମଲାର ଫଇସଲା କରାଯାଇ 1,23,85,798 ଟଙ୍କା ଜରିମାନା ଆଦାୟ କରାଯାଇଥିଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଆଦ୍ୟକ୍ଷେତ୍ର କଣ୍ଟିଲୋ ଶ୍ରୀ ନୀଳମାଧବ ପୀଠରେ ଅକ୍ଷୟ ତୃତୀୟାରୁ ଆରମ୍ଭ ହୋଇଥିବା 21-ଦିନିଆ ବାହାର ଚନ୍ଦନଯାତ୍ରା ଭଉଁରୀ ଉତ୍ସବ ସହ ଉଦ୍ଯାପିତ ହୋଇଛି ରୀତିନୀତି ଅନୁଯାୟୀ ଶ୍ରୀ ବିଗ୍ରହ କଣ୍ଟିଲୋର ବିଭିନ୍ନ ସାହି ପରିକ୍ରମା କରିଥିଲେ ଚନ୍ଦନ ପୋଖରୀରେ ନନ୍ଦା ଓ ଭଦ୍ରା ବିଗ୍ରହଙ୍କୁ ପ୍ରତିଦିନ ଜଳକ୍ରୀଡ଼ା କରାଇଥିଲେ ଉତ୍କଳ ଭଉଁରୀ ଅବସରରେ ସମଗ୍ର କ୍ଷେତ୍ର ଭକ୍ତମୟ ପରିବେଶରେ ମୁଖରିତ ହୋଇଉଠିଥିଲା ବିଶ୍ୱବିଖ୍ୟାତ ଜ୍ୟୋତିର୍ବିଜ୍ଞାନୀ ପଠାଣି ସାମନ୍ତଙ୍କ ଜନ୍ମସ୍ଥାନ ନୟାଗଡ଼ ଜିଲ୍ଲା ଖଣ୍ଡପଡ଼ାରେ ପ୍ରାୟ 22 କୋଟି ଟଙ୍କା ବ୍ୟୟରେ ପଠାଣି ସାମନ୍ତ ପ୍ଲାନେଟାରିୟମ୍

0: ନିର୍ମାଣ ହେବ। ଖଣ୍ଡପଡ଼ାବାସୀଙ୍କ ଦୀର୍ଘ ଦିନର ଦାବି ପୂରଣ ହେବାକୁ ଯାଉଥିବାରୁ ଅଞ୍ଚଳରେ ଆନନ୍ଦର ଲହରୀ ଖେଳିଯାଇଛି। ଅତିରିକ୍ତ ମୁଖ୍ୟ ଶାସନ ସଚିବ ଚିତ୍ରା ଅରୁମଗମ, ଜିଲ୍ଲାପାଳ ମଧୁମିତା ରଥ ଓ ବରିଷ୍ଠ ଅଧିକାରୀମାନେ ଖଣ୍ଡପଡ଼ା ଗସ୍ତ କରି ପ୍ରସ୍ତାବିତ ସ୍ଥାନ ପରିଦର୍ଶନ କରିଥିଲେ। ଖଣ୍ଡପଡ଼ା ବିଧାୟକ ଦୁଷ୍ମନ୍ତ ସ୍ୱାଇଁଙ୍କ ଉପସ୍ଥିତିରେ ପ୍ରକଳ୍ପ କାର୍ଯ୍ୟ ଶୀଘ୍ର ଆରମ୍ଭ ଓ ନିର୍ଦ୍ଧାରିତ ସମୟସୀମାରେ ଶେଷ କରିବାକୁ ପରାମର୍ଶ ଦିଆଯାଇଥିଲା। ଗୁଜରାଟର ସୋମନାଥ ମନ୍ଦିର ପୁନରୁଦ୍ଧାରର 75 ବର୍ଷ ପୂର୍ତ୍ତି ଉପଲକ୍ଷେ ନୟାଗଡ଼ ଜିଲ୍ଲା ଶରଣକୂଳ ଲଡୁବାବା ପୀଠରେ ସୋମନାଥ ସ୍ୱାଭିମାନ ପର୍ବ ଆଧ୍ୟାତ୍ମିକ ପରିବେଶରେ ପାଳିତ ହୋଇଥିଲା। ଏହି ଅବସରରେ ଲଡୁବାବା ପୀଠ ପରିସର ହର ହର ମହାଦେବ ଧ୍ୱନିରେ ମୁଖରିତ ହୋଇଉଠିଥିଲା। ଉପଜିଲ୍ଲାପାଳ କର୍ଣ୍ଣଦେବ ସମାଦାର, ଓଡ଼ଗାଁ ତହସିଲଦାର ସୁରଞ୍ଜନ ଭୋଇଙ୍କ ସହ ବହୁ ଶ୍ରଦ୍ଧାଳୁ, ସ୍ଥାନୀୟ ଲୋକପ୍ରତିନିଧି ଓ ପ୍ରଶାସନିକ ଅଧିକାରୀ ଉପସ୍ଥିତ ଥିଲେ। ଜିଲ୍ଲା ହାଲଚାଲ ଆଜି ପାଇଁ ଏତିକି। ଆସନ୍ତାକାଲି ଜିଲ୍ଲା ହାଲଚାଲରେ ଶୁଣିବେ ନୂଆପଡ଼ା ଜିଲ୍ଲା ସମ୍ପର୍କରେ।
1: ଓଡ଼ିଆରେ ସମ୍ବାଦ ପରିପରି ଜିଲ୍ଲା ହାଲଚାଲ ରିଲେ କରି ପ୍ରଚାର କଲୁ ଆକାଶବାଣୀ କଟକ କେନ୍ଦ୍ରରୁ। ଆକାଶବାଣୀ ଜୟପୁର ପ୍ରଚାର କରୁଛୁ ଚାଷୀ ଭାଇ ଓ ଭଉଣୀମାନଙ୍କ ପାଇଁ କାର୍ଯ୍ୟକ୍ରମ କୃଷି ଓ କୃଷକ। ଉପସ୍ଥାପନା କରିଛନ୍ତି ମୋନାଲିସା ପଣ୍ଡା ଏବଂ ଅଭିଷିକ୍ତା ରଥ।

0: ଭାରତ ସରକାରଙ୍କ କୃଷି ମନ୍ତ୍ରଣାଳୟ ଦ୍ୱାରା ସାହାଯ୍ୟପ୍ରାପ୍ତ ଜାତୀୟ ଖାଦ୍ୟ ନିରାପତ୍ତା ମିଶନ କୃଷି ଉତ୍ପାଦନ ଓ କୃଷକର ସାମର୍ଥ୍ୟ ବୃଦ୍ଧି ପାଇଁ ଏକ ଯୁଗାନ୍ତକାରୀ ଅଭିଯାନ।
1: ବାଃ ବାଃ କି ଖରା, ମୁଣ୍ଡ ମୁଣ୍ଡା କିନ୍ଦ୍ରି ଗଲାଣି। ଓ ଖରା କଥା ଆଉ କୁହନ, ଦିନରେ ଖରା ହେଇଯାଉଛି, ସନ୍ଧ୍ୟା ହେଇଗଲେ ପବନ ହେଇକି ବର୍ଷା ଟିକି ଦଉଛି।
2: ଆହୁରି ନହେଲେ ଏବେ ମୁଇଁ ଆଇଲା ବେଳକୁ ବୋଲଛ କୁଟକୁଟା ଖରା, ଏବେ ଦେଖ କି ନା ଆମେ ବାହାରିଲା ବେଳକୁ କେମିତି ପବନ ବର୍ଷା ହଉଥିବ ଆଉ କହିଲେ ନ ସରେ। ବର୍ଷା ହେଲେ ହେଲେ ଟିକେ ଶାନ୍ତି, ବର୍ଷା ମିଶା ନାହିଁ, ଖାଲି ବୋଲଛ ଧୂଳି ଉଡ଼ା ପବନ ଆକା।
1: ହଇ ପାଞ୍ଚଟା ଛଅଟା ଯାଏ ମିଶା ସେ ସକାଳର ଖରା ପରା ଆଗା ଥାଉଛି।
2: ଆହୁରି ନହେଲେ ହେଲେ ଚାଲ, ଆଜି ତ ସମାନ ଟାଇମରେ ଆମେ ଦୁଇଜଣ ଯାକ ପଳେଇ ଆସିଛୁ, ଆଗ କାର୍ଯ୍ୟକ୍ରମଟା ଆରମ୍ଭ କରିଦବା।
1: ହେଲେ ଆଜିର କାର୍ଯ୍ୟକ୍ରମ ଶୁଣୁଥିବା ଆମର ସମସ୍ତ ଚାଷୀ ଭାଇ ଭଉଣୀ, ଆମର ଏସ୍ଏଚ୍ଜି ମା ଭଉଣୀମାନଙ୍କୁ ଆମର ତରଫରୁ
2: ଜୁହାର। ହେଲେ ବୁଝିଲ କି ନାନି, ପାଣି ବଟଲ ଗୁଟେ ଆଉ ଛତା ଗୁଟେ ନ ଧରିଲେ ଘରୁ ଭାରି ଏକା ହଉନାହିଁ ବୋଲଛ।
1: ନାଇଁ ସତ କଥା, ଆହୁରି ଆମେ ଚାଷୀ ଲୋକ ନେଇକି ଦେଖିକି ନା କେତେରୁ କେତେ ଟାଇମ କରିବା, କେତେରୁ କେତେ ଟାଇମ ଘରେ ରହିବା, ଭଲ ସେ କରିବାର ଅଛି। ନାଇଁ ବୋଲେ କାମ କରି କରି ସେ ଜମିରେ ଏତେ ଖରାରେ ପଡି ଯାଇଥିବୁ ବୋଲେ ସେଟା କଥାକୁ ଦୁଇ କଥା ହେଇଯିବ। ଆହୁରି
2: ନହେଲେ ସକାଳ ପହରୁ ବୋଲଛ ଘରୁ ଏଇ ମାଣ୍ଡିଆ ଯାଉ ଟିକେ ପିଇକିନା କି ପଖାଳ ଭାତ ଟିକେ ଖାଇକିନା ମାଣ୍ଡିଆ ଯାଉ ଟିକେ ଧରିକିନା ଆକା ଯିବାର ଅଛି।
1: ସତ କଥା,
2: ନ ଖାଇକିନା ମିଶା ଯଦି ଆମେ ଚାଷ ଜମିରେ ଖଟିବା ବୋଲେ ବଳ କୁଆଡ଼ୁ ଆଇବ, ଆହୁରି ସେ ବଡି ମିଶା ଡିହାଇଡ୍ରେଟ ହେଇଯିବ। ଇ ପାନୀୟ ଅଂଶ ଯଦି କମିଗଲା ବୋଲେ ଦେହରୁ ସେଟା ତ ମୁଣ୍ଡ ବୁଲେଇକିନା କେତେ ରୋଗ ସମାନ ଡାକି ଆଣିବ, ଏଟାକୁ କା ତ ଅଂଶୁଘାତ କହିବେ।
1: ନାଇଁ ସତ କଥା, ସେଟା ପାଇଁ ଯେତେ ପାରିବା ଖରା ଦିନରେ ଦେହରେ ପାଣି ଦବା, ପାଣି ପିଇବା, ଆଉ କଣ ଆମେ ଖାଇବା ନ ଖାଇବା ପରେ ପାଣି ଅଂଶ ଯେତେ ଆମର ଦେହରେ ଥିବ ସେତେ ଭଲ।

0: ହେଲେ ନାନୀ, ଏବେ ବୋଲଛ ଫସଲ ସିନା ଟିକେ ଦୁଇ ପଇସାର ମୁଇଁ କରିଦଉଛି, ମାତ୍ର ଇ ପୋକ ମାନେ ବୋଲଛ ଲାଗି ଯାଉଛନ୍ତି, ଆକୁ ଦମନ କରିବାଟା ସେଟା ଏକା ବଡ ଟେନସନ୍।
1: ହଇ ନାଇଁ ସତ କଥା, ପୋକ ଦମନ କରିବାଟା ବୋଲି ମିଶା ନେଇକି ଆମର ତାର ପାଇଁ ମଧ୍ୟ ବିଭିନ୍ନ ପ୍ରକାର ତାଲିମ, ବିଭିନ୍ନ ପ୍ରକାର ସରକାରଙ୍କର ସୁବିଧା ଆମର ରହିଛି। ଫସଲରେ ରୋଗ ପୋକ କେମିତି କି ପାଇଁ ଲାଗୁଛି ଆଉ ତାର ପଦକ୍ଷେପ ଆମେ କେମିତି ନବା, ସେଟା ମଧ୍ୟ ସରକାର ବହୁତ ସାରା ଯୋଜନା କରିଛନ୍ତି। ଆମେ ସେ ଭିତରେ ଗଲେ ଏକା ଆମେ ଜାଣିପାରିବା।
0: ହେଲେ ଯୋଉ ବି ଫସଲ ଲଗେଇବା, ଆମେ ଜମିକୁ ସବୁବେଳେ ସଫା କରିବା, ଇ ଅନାବନା ଗଛ ସବୁ ବଢିବା ପାଇଁ ଦବା ନାହିଁ। ଇ ଅନାବନା ଗଛ ବଢିଲେ ଏକା ତାଇରେ ପୋକ ଲାଗିକି ଆମର ଗଛରେ ଲାଗିବ, ଆମର ଫସଲ ନଷ୍ଟ ହବ।
1: ନାଇଁ ସତ କଥା, ଆହୁରି କହିଲା ଭଳିଆ ବେଶୀ ବି ନାହିଁ କି ଆମେ ଯୋଉ ସ୍ପ୍ରେ କରିଦଉଛୁ, ଏ ଦୁନିଆ ରାସାୟନିକ ଜିନିଷ ମାରିଦଉଛୁ, ନେଇକି ସେଟା ମିଶା ନେଇକି ଆମର ଗଛକୁ ହଉ ମାଟିକୁ ହଉ ଖରାପ କରୁଛି। ସେଟାର ବି ଗୋଟେ ମାତ୍ରା ଅଛି, ଆମେ କେତେ ଦବା, କେତେ ଦେଲେ ସମାନରେ ହବ, ଗଛ ଭଲରେ ବଢିବ ଆଉ ମାଟିଟା ସେତେ ଖରାପ ନ ହବ, ସେଟାକୁ ମଧ୍ୟ ଆମକୁ ଦୃଷ୍ଟିରେ ରଖିବାକୁ ପଡିବ।
0: ଆହୁରି ନହେଲେ ଏ ଦୋକାନରୁ ସାର ଆଣିବାଠୁ ଅଧିକ ଆମେ ଟିକେ ଆମର ଗୋବର ଦେଇଦବା କି ଆମେ ଟିକେ ଖତ ନିଜେ କରିକିନା ଦେଇଦବା, ସେଟା ହେଲେ ଏକା ଆମର ଫସଲ ବହୁତ ଭଲରେ ଅମଳ କରିବ, ଆହୁରି ନଷ୍ଟ ମିଶା ହବ ନାହିଁ।
1: ନାଇଁ ସତ କଥା, ଆହୁରି ଜମିଟା ବି ନେଇକି ପ୍ରାକୃତିକ ଉପାୟରେ ଭଲସେ ଆହୁରି ଉର୍ବର ମିଶା ହବ। ସତ କଥା, ଠିକ ଆକା କହିଲ। ହେଲେ ହେଲା, ଆଜିର ଆମର ଚାଷୀ ଭାଇ ଭଉଣୀଙ୍କୁ ଦୁଇ ପଦ କଥାରେ ଆମର କଣ ଆଲୋଚନା ଆଣିଛ?
0: ମୁଇଁ ନେଇକି ଆଜି ବଢିଆ ଆଲୋଚନା ଗୋଟେ ଆଣିଛି ବୋଲଛ। ଆଜିକାଲି ତ ଆମର ମା ଭଉଣୀମାନେ କୁ ବି କ୍ଷେତ୍ରରେ କମ୍ ନାହିଁ, ଆହୁରି ଚାଷବାସରେ କେତେ ଆଗେଇଲେଣି। ଇଟା ଉପରେ ଏକା ଗୋଟେ ସାକ୍ଷାତକାର ଆଣିଛି, ଯୋଉଟାର ବିଷୟ ରହିଲା ଉଦ୍ୟାନ ବିଭାଗ ଦ୍ୱାରା ମା ଭଉଣୀଙ୍କ ପାଇଁ ରହିଥିବା ବିଭିନ୍ନ ସୁବିଧା ଆହୁରି ସୁଯୋଗ। ଆଜ୍ଞା ଗୋଟେ ବଢିଆ କିନା କହିଛନ୍ତି,
1: ଶୁଣିଦବା। ହେଲେ କହିଲା ଭଳିଆ ଆମର ମା ଭଉଣୀମାନେ ମଧ୍ୟ କେତେ ଆଗେଇଲେଣି, ହେଲେ ଏବେ ଉଦ୍ୟାନ ବିଭାଗ ଦ୍ୱାରା କେମିତି କଣ କରୁଛନ୍ତି, କେମିତି ଆଗଉଛନ୍ତି, କେମିତି ଯୋଗକୁ ମଧ୍ୟ ଏଙ୍ଗେଜ କରିକିନା ଚାଷରେ, ଚାଷ ଛଡା ଏସବୁ କାମରେ କେମିତି ଦୁଇ ପଇସା କମେଇକି ଆଗକୁ ବଢୁଛନ୍ତି, ଚାଲ ଶୁଣିଦବା ଆଉ।
2: ଆଜ୍ଞା ନମସ୍କାର, ସ୍ୱାଗତ କରୁଛି ଆଜିର କାର୍ଯ୍ୟକ୍ରମକୁ। ଆପଣଙ୍କ ସହିତ ତ କଥା ହବୁ, କିନ୍ତୁ ପ୍ରଥମେ ଜାଣି ରଖିବୁ ଆପଣଙ୍କ ପରିଚୟ ବିଷୟରେ।
3: ନମସ୍କାର ମ୍ୟାଡମ, ମୋ ନାଁ ହେଲା ଶ୍ରୀ ସୁଦୀପ୍ତ ସୌରଭ ସାହୁ, ମୁଁ ହେଲି ଜୟପୁର ବ୍ଲକର ସହକାରୀ ଉଦ୍ୟାନ କୃଷି ଅଧିକାରୀ।
2: ତେବେ କେତେ ବର୍ଷ ହେଲାଣି ସାର୍ ଆପଣ ଏଇ ଡିପାର୍ଟମେଣ୍ଟରେ କାର୍ଯ୍ୟରତ?
3: 5 ବର୍ଷ ହେଲାଣି କାର୍ଯ୍ୟରତ ଅଛି।
2: ହେଲେ ସାର୍, ଆମର ଏଇ ଉଦ୍ୟାନ ବିଭାଗ ତରଫରୁ ଆମର ମା ଭଉଣୀଙ୍କ ପାଇଁ କଣ କଣ ସବୁ ସୁବିଧା ସୁଯୋଗ ରହିଛି?
3: ଦେଖନ୍ତୁ ମ୍ୟାଡମ, ଆମର କୋରାପୁଟ ଭଳି ଆଦିବାସୀ ଅଧ୍ୟୁଷିତ ଜିଲ୍ଲାରେ ଯୋଉଠି ଆମର କୃଷି ଏବଂ ଉଦ୍ୟାନ କୃଷିରେ ମହିଳାମାନଙ୍କର ଯୋଗଦାନ ବହୁତ ଅଧିକା, ତ ସେଥିପାଇଁ ସରକାରଙ୍କର ମଧ୍ୟ ବିଭିନ୍ନ ଯୋଜନାରେ ମହିଳାମାନଙ୍କର କେମିତି ଆର୍ଥିକ ଏବଂ ସାମାଜିକ ଉନ୍ନତି ହେଇପାରିବ ସେଥିପାଇଁ ଯଥେଷ୍ଟ ଗୁରୁତ୍ୱ ପ୍ରଦାନ କରିଆସିଛନ୍ତି। ତ ଆମର ମୁଖ୍ୟତଃ ଯେମିତି ଛତୁ ଚାଷ ହଉ କିମ୍ବା ଫୁଲ ଚାଷ ହଉ କିମ୍ବା ଯୋଉ ଆମର ଉନ୍ନତ ପ୍ରଣାଳୀରେ ପନିପରିବା ଚାଷ, ଏସବୁ ଜିନିଷରେ ଏବଂ ବିଭିନ୍ନ ମାନେ ସ୍କିମ୍ ମାଧ୍ୟମରେ ଆମର ମହିଳା ଚାଷୀମାନଙ୍କର କେମିତି ଉନ୍ନତି ହେଇପାରିବ ସେଥିପାଇଁ ସରକାରଙ୍କର ସବୁବେଳେ ଗୁରୁତ୍ୱ ଦେଇ ଆସିଛନ୍ତି। ତ ଏବଂ ବିଭିନ୍ନ ପ୍ରକାର ଯୋଜନାମାନ ମଧ୍ୟ ପ୍ରଣୟନ କରିଛନ୍ତି। ତ ସେଥିପାଇଁ ପ୍ରଥମେ ଆମେ ଯୋଉ ଛତୁ ଚାଷ ବିଷୟରେ କହୁଛୁ, ସେଥିରେ ଦେଖନ୍ତୁ ଆପଣ ଅଳ୍ପ ଖର୍ଚ୍ଚରେ, ଅଳ୍ପ ସମୟରେ ଏବଂ ଅଳ୍ପ ପରିଶ୍ରମରେ ମା ମାନେ ଭଲ ଦୁଇ ପଇସା ରୋଜଗାର କରିପାରିବେ, ଏବଂ ସେମିତି ମଧ୍ୟ ଫୁଲ ଚାଷରେ ମଧ୍ୟ ସେ କରିପାରିବେ। ତ ପ୍ରଥମତଃ ଏଇ ଦୁଇଟି ଜିନିଷ ଉପରେ ଆମେ ବିଶେଷତଃ ବା ଗୁରୁତ୍ୱ ପ୍ରଦାନ କରୁଛୁ।
2: ବହୁତ ବଢିଆ ସାର୍, ହେଲେ ଏଥିପାଇଁ ସେମାନଙ୍କର କିଛି ଶିକ୍ଷାଗତ ଯୋଗ୍ୟତା ରହିବା ଦରକାର କି?
3: ଶିକ୍ଷାଗତ ଯୋଗ୍ୟତା ଦରକାର ତ ନାହିଁ, କିନ୍ତୁ ଆମେ ଯେହେତୁ ଏସବୁ ଜିନିଷର ଟେକ୍ନିକାଲ ନଲେଜ ନିହାତି ରହିବା ଦରକାର। ଯଦି ଆମେ ଉଦାହରଣ ସ୍ୱରୂପ ନବା ଛତୁ ଚାଷ

ଉପରେ ନିହାତି ଭାବେ ବହୁତ ଗୁଡ଼ିଏ ଛୋଟିଆ ଛୋଟିଆ ଜିନିଷ ଅଛି ଯାହା ଉପରେ ଆମକୁ ଗୁରୁତ୍ୱ ଦେବାକୁ ପଡିବ, ଯେମିତି କୋଉ ଛତୁ କୋଉ ସିଜନରେ ଆମକୁ କରିବାକୁ ପଡିବ, ସେଥିରେ ଟେମ୍ପରେଚର କେତେ, ହ୍ୟୁମିଡିଟି ବା ଆମର ଆର୍ଦ୍ରତା କେତେ ରହିବା ଦରକାର, ପାଳର ଠିକ ଭାବେ ଚୟନ କରିବାର ଅଛି, ଏବଂ ଯୋଉ ଆମେ ଛତୁ ବିହନଟି ବ୍ୟବହାର କରିବା ତାର ଗୁଣବତ୍ତା ଯାଞ୍ଚ କରିବାକୁ ପଡିବ, ଏବଂ ପୁରା ଛତୁ ଚାଷର ଗୋଟେ ପ୍ରକ୍ରିୟା ବା ଗୋଟେ ତାର ପ୍ରୋସିଜିଓର ଅଛି, ଯୋଉଟାକି ଆମେ ମା ମାନଙ୍କୁ ବହୁତ ସମୟରେ ଆମେ ଟ୍ରେନିଂ ମାଧ୍ୟମରେ ତାଙ୍କୁ ଆମେ ତାଙ୍କୁ ଛତୁ ଚାଷ ବିଷୟରେ ସମ୍ପୂର୍ଣ୍ଣ ଭାବେ ଆମେ ଶିଖାଉ, ଜିନିଷଟୁ ପ୍ରାକ୍ଟିକାଲ ଆମ ଆଗରେ କରନ୍ତି। ତା ସହିତ ଆମର କୃଷି

0: ତାର ପ୍ରୋସିଜିଓର ଅଛି, ଯୋଉଟାକି ଆମେ ମା ମାନଙ୍କୁ ବହୁତ ସମୟରେ ଆମେ ଟ୍ରେନିଂ ମାଧ୍ୟମରେ ତାଙ୍କୁ ଆମେ ତାଙ୍କୁ ଛତୁ ଚାଷ ବିଷୟରେ ସମ୍ପୂର୍ଣ୍ଣ ଭାବେ ଆମେ ଶିଖାଉ, ଜିନିଷଟୁ ପ୍ରାକ୍ଟିକାଲ ଆମ ଆଗରେ କରନ୍ତି। ତା ସହିତ ଆମର କୃଷି ବିଜ୍ଞାନ କେନ୍ଦ୍ର ସେମିଳିଗୁଡ଼ା ଏବଂ ଓୟୁଟିରେ ମଧ୍ୟ ତାଲିମ ନେବା ପାଇଁ ବହୁତ ସମୟରେ ବିଭିନ୍ନ ଯୋଜନା ମାନ ଏବଂ ବିଭିନ୍ନ ପ୍ରୋଗ୍ରାମ ମଧ୍ୟ ହାତକୁ ନିଆଯାଏ, ଯୋଉଠିକି ଆମର ଯେକୌଣସି ବି ଚାଷୀ, ମହିଳା ଚାଷୀ ହଉ ପୁରୁଷ ଚାଷୀ, ସେମାନେ ଚାହିଁଲେ ଯାଇ ଛତୁ ଚାଷ ଉପରେ ସେମାନେ ସେଠି ତାଲିମ ନେଇପାରିବେ। ତାପରେ ରହିଲା ଫୁଲ ଚାଷ କିମ୍ବା ବୈଜ୍ଞାନିକ ଉପାୟରେ ପନିପରିବା ଚାଷ କିମ୍ବା ଅନ୍ୟ ଅନ୍ୟ କୌଣସି ଉଦ୍ୟୋଗ, ଯୋଉ କୃଷି ଭିତ୍ତିକ ଉଦ୍ୟୋଗ ସ୍ଥାପନ କରିବା ପାଇଁ ତା ବାବଦକୁ ଯାହା ବି ଆପଣଙ୍କର ଗାଇଡଲାଇନ ବିଷୟରେ ରହିଲା କିମ୍ବା ତାର କେମିତି ପ୍ରୋସିଜିଓର ରହୁଛି, ସେ ସବୁ ବିଷୟରେ ଆପଣ ଆମର ଅଫିସରେ କଣ୍ଟାକ୍ଟ କଲେ କିମ୍ବା ଆମର ଫିଲ୍ଡ ଷ୍ଟାଫ ମାନଙ୍କ ସହିତ କଣ୍ଟାକ୍ଟ ରଖିଲେ ଆମେ ତାଙ୍କୁ ପ୍ରାଞ୍ଜଳ ଭାବେ ବୁଝାଇ ଦଉ ଏବଂ ସବୁଥିରେ ମଧ୍ୟ ତାଙ୍କୁ ହେଲ୍ପ ମଧ୍ୟ କରୁ।
1: ବହୁତ ବଢିଆ ସାର୍, ଆପଣ ଯେତେବେଳେ କହିଲେ କି ତାଲିମ ଦିଆ ହୁଏ, ତ ଏଇଟା କେମିତି ସେମାନେ ଜାଣିବେ ଯେ ଆମକୁ ଏଇ ଟ୍ରେନିଂ ନେବାର ଅଛି, କି କୋଉଠୁ ସେମାନେ ଜାଣିବାକୁ ପାଇବେ ଆଉ କେମିତି ନେବେ ଟ୍ରେନିଂ?
0: ଦେଖନ୍ତୁ, ସେଟା ସମୟ ସମୟରେ ବିଭିନ୍ନ ଯୋଜନା ମାଧ୍ୟମରେ କିମ୍ବା ବିଭିନ୍ନ ଯୋଉ ଆମର ପ୍ରୋଗ୍ରାମ ରହିଛି ହର୍ଟିକଲଚର ଡିପାର୍ଟମେଣ୍ଟର, ସେ ତାଲିମ ଶିବିର ଆମର ଅନୁଷ୍ଠାନ କରାଯାଏ। ତ ସେଟା ଆମର କଣ୍ଟାକ୍ଟ ଆମର ବ୍ଲକରେ ବ୍ଲକ ଲେବେଲ ଅଫିସର ହଉ କିମ୍ବା ଫିଲ୍ଡରେ ଫିଲ୍ଡ ଷ୍ଟାଫ ମାନଙ୍କ ସହିତ ଆମର ଚାଷୀ ଭାଇ ମାନେ କଣ୍ଟାକ୍ଟରେ ଥିଲେ, ମହିଳା ଚାଷୀମାନେ ନିଶ୍ଚିତ ଭାବେ ତାଙ୍କୁ ସେମାନେ ଜାଣିପାରିବେ। ତା ସହିତ ଆମର ବିଭିନ୍ନ ସମୟରେ ଯଦି କୌଣସି ଜାଗାରେ କୌଣସି ସ୍ୱୟଂ ସହାୟକ ଗୋଷ୍ଠୀ କିମ୍ବା ଅନ୍ୟାନ୍ୟ କୌଣସି ମହିଳା ଗୋଷ୍ଠୀ ଚାହାନ୍ତି ଯେ ଆମେ ଛତୁ ଚାଷ ବିଷୟରେ ଜାଣିବାକୁ ଚାହୁଁଛୁ, ନିହାତି ଭାବେ ଆମେ ମଧ୍ୟ ଆମ ଆଡୁ ଯାଇ ତାଙ୍କୁ ତାଲିମ ଦେଉ ଏବଂ ପ୍ରପର ପ୍ରୋସିଜିଓରରେ କେମିତି ଛତୁ ଚାଷ କରିବା, କୋଉ କୋଉ ଭୁଲ ଗୁଡିକ କରିବା ନାହିଁ, କଣ କଣ ତାର ମାନେ ମାପଦଣ୍ଡ ରହିଛି, ଟେମ୍ପରେଚର କେତେ ରହିବ, ହ୍ୟୁମିଡିଟି କେତେ ରହିବ, ତାପରେ ଆପଣଙ୍କର ବେଡ୍ ପକାଇବାର ବିଧି, ଏସବୁ ବିଷୟରେ ଏବଂ କଣ ପ୍ରୋବ୍ଲେମ ରହିଛି ଛତୁ ଚାଷରେ, କଣ ଫେସ୍ କରୁଛନ୍ତି ପ୍ରାକ୍ଟିକାଲ ପ୍ରୋବ୍ଲେମ ଯୋଉଟା ଫେସ୍ କରିବେ, ସେ ସବୁ ବିଷୟରେ ମଧ୍ୟ ଆମେ ତାଙ୍କୁ ପ୍ରାକ୍ଟିକାଲ କରିବା ସହିତ ଆମେ ଫିଲ୍ଡରେ ମଧ୍ୟ ବୁଝେଇ ଦଉ।
1: ବହୁତ ବଢିଆ ସାର୍, ହେଲେ ଆପଣ ତ ଏତେ ବର୍ଷ ହେଲାଣି କାର୍ଯ୍ୟରତ ଅଛନ୍ତି, ଆଗ ଅପେକ୍ଷା ଏବେ ଆମର ମହିଳା ଚାଷୀମାନେ ଟିକେ ଅଧିକା ବଢିବାରେ ଲାଗିଛନ୍ତି କି?
0: ନିହାତି ଭାବେ ମ୍ୟାଡମ, ଯେମିତି କହିଲି ମହିଳାମାନଙ୍କର ଉଦ୍ୟାନ କୃଷି କ୍ଷେତ୍ରରେ ଅବଦାନ ବହୁତ ଅଧିକା ଅଛି, ସେଥିପାଇଁ ବହୁତ ଗୁଡିକ ଯୋଜନା ମଧ୍ୟ ପ୍ରଣୟନ ଚାଲିଛି। ଯେମିତି ଛତୁ ଚାଷ ପାଇଁ ଆମର ମହିଳା ଯୋଉ ଉଦ୍ୟୋଗୀ ଚାଷୀ ଅଛନ୍ତି, ସେମାନେ ଧରନ୍ତୁ ଚାହିଁଲେ ସେମାନେ ଅଳ୍ପ ଆକାରରେ ଯୋଉମାନେ କରୁଛନ୍ତି, ତ ତାଙ୍କ ପାଇଁ ମଧ୍ୟ ସରକାରଙ୍କ ତରଫରୁ ଆମର ସବସିଡିଜ ବା ଇନସେଣ୍ଟିଭ ରହୁଛି, କିମ୍ବା SHG ଗ୍ରୁପ ମାଧ୍ୟମରେ ମଧ୍ୟ କରୁଛନ୍ତି। ଯଦି ଛୋଟ ଆକାରରେ କରୁଛନ୍ତି ତାହେଲେ ସରକାରଙ୍କ ତରଫରୁ ଗ୍ରୁପ ମାନଙ୍କ ପାଇଁ 8,000 ଏବଂ ଆମର ଯୋଉ ଇଣ୍ଡିଭିଜୁଆଲ ଯଦି କରୁଛନ୍ତି ତାଙ୍କ ପାଇଁ 7,000 ଇନସେଣ୍ଟିଭ ଯାଉଛି। ତା ସହ ଯଦି ଆମେ ଛତୁ ଚାଷ ପାଇଁ ଯଦି ବଡ ଆକାରରେ ଆମେ ପ୍ରୋଜେକ୍ଟ କରୁଛେ, ସେଥିରେ ମଧ୍ୟ ସରକାରଙ୍କର 1,00,000 ଟଙ୍କାର ସବସିଡି ରହୁଛି ଛତୁ ଘର ସହିତ। ସେଥିରେ ଆପଣ ଯଦି ଛତୁ ଚାଷ କରୁଛନ୍ତି ଆମର MIDS ସ୍କିମ ମାଧ୍ୟମରେ, ତା ପାଇଁ ମଧ୍ୟ ସରକାରଙ୍କ ତରଫରୁ ରିହାତିର ଯୋଜନା ଅଛି, ଏବଂ ଓମେନ୍ ଇନ୍ ଏଗ୍ରିକଲଚର ସେ ସ୍କିମରେ ମଧ୍ୟ ଆପଣଙ୍କୁ ଏକ୍ସଟ୍ରା 40,000 ଟଙ୍କା ମହିଳାମାନଙ୍କୁ ସେଥିରେ ସବସିଡିର ବ୍ୟବସ୍ଥା ରହିଛି। ତା ସହିତ ଯେଉଁ ମହିଳା ଉଦ୍ୟୋଗୀ ଚାଷୀମାନେ ଯଦି ବହୁତ ଏକ୍ସପିରିଏନ୍ସଡ ହେଇଗଲେଣି, ସେମାନେ ତାଙ୍କର ବିଜନେସକୁ ଆହୁରି ବଢାଇବାକୁ ଚାହୁଁଛନ୍ତି, ତ ଆମର ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନା ଗୋଟିଏ ଯୋଜନା ପ୍ରଣୟନ କରିଛନ୍ତି, ଯୋଉଥିରେ ଆମର 5-6 ଲକ୍ଷରୁ ଆରମ୍ଭ କରିକି 1-2 କୋଟି ପର୍ଯ୍ୟନ୍ତ ବଡ଼ ପ୍ରୋଜେକ୍ଟ ସେମାନେ କରିପାରିବେ। ସେଥିରେ ସେମାନେ ବଟନ୍ ମସରୁମ୍ କରନ୍ତୁ କିମ୍ବା ଆମର ଅଏଷ୍ଟର ମସରୁମ୍ ହଉ କିମ୍ବା ପ୍ୟାଡିଷ୍ଟର ମସରୁମ୍ ହଉ, ଏସବୁ ଜିନିଷ କରିପାରିବେ। ତା ସହିତ ଆମର ଫୁଲ ଚାଷ ଯେମିତି ରହିଲା, ଲୋକାଲ ମାର୍କେଟରେ କଣ ଡିମାଣ୍ଡ ଅଛି, ଆମେ କଣ ଏକ୍ସପୋର୍ଟ କରିପାରିବା ଅନ୍ୟାନ୍ୟ ଜିଲ୍ଲାକୁ, ଅନ୍ୟାନ୍ୟ ରାଜ୍ୟକୁ ଏବଂ ବାହାରକୁ, ସେଥିରେ ମଧ୍ୟ ଯେମିତି ଗେଣ୍ଡୁ ରହିଲା, ରଜନୀଗନ୍ଧା ରହିଲା, ଅର୍କିଡ୍ ରହିଲା, ଏସବୁର ଚାଷରେ ମଧ୍ୟ ସରକାରଙ୍କର ଫ୍ଲୋରିକଲଚର ମିଶନରେ ମଧ୍ୟ ସବୁ ସବସିଡିର ବ୍ୟବସ୍ଥା କରାଯାଇଛି।
1: ତେବେ ବହୁତ ବଢିଆ ସାର୍, ଯୋଉ ସବସିଡି କଥା କହିଲେ, ମନେକର ସେମାନେ ଏବେ ଗୋଟେ ଛତୁ ଚାଷ ପାଇଁ କହିଲେ କି ଫୁଲ ଚାଷ କଲେ, ତ ତାଙ୍କେ କେତେ ଆମାଉଣ୍ଟ ଇନଭେଷ୍ଟ କରିବେ ଆଉ ତାଙ୍କୁ କେତେ ସବସିଡି ମିଳିବ?
0: ଦେଖନ୍ତୁ, ସେଟା ତ ଆମର ଯୋଉ ମହିଳା ଚାଷୀ ରହିଲେ ତାଙ୍କର କେଉଁ କିସମର ଜମି ଅଛି, କେତେ କିଛି କରିପାରିବେ, ସେଟା ଡିପେଣ୍ଡ କରୁଛି, ସେଇ ହିସାବରେ ଆପଣଙ୍କର ସବସିଡି ଆସୁଛି। ମୁଖ୍ୟତଃ ସମସ୍ତ ଯେତିକି ବି ଫୁଲ ଚାଷ କିମ୍ବା ଅଲଗା ଯାହା ବି କହିଲି ଛତୁ ଚାଷ ଅଛି, ମୁଖ୍ୟତଃ ସରକାରଙ୍କର 40-50% ସବସିଡି, ଆପଣଙ୍କର ଯେତିକି ତାର କଷ୍ଟ ଅଫ ପ୍ରଡକ୍ସନ ଥାଏ, ତ ତା ଉପରେ ମୁଖ୍ୟତଃ 40-50% ସବସିଡି ଥାଏ ସେସବୁ ଜିନିଷରେ।
1: ତେବେ ସାର, ଏଇସବୁ ସ୍କିମ ବିଷୟରେ ଆମେ କିଛି ଆନାଉନ୍ସମେଣ୍ଟ ହେଇଗଲା କି ଆମେ କିଛି ଆଡଭର୍ଟାଇଜ କରୁଛୁ କି ଗାଁ ଗାଁରେ ହଉ କି କୋଉ ବି ଉପାୟରେ?
0: ନିଶ୍ଚିତ ଭାବେ ଆମର ଯେତେବେଳେ ବି କୌଣସି ଜାଗାରେ ସରକାରଙ୍କ

0: ଯୋଉ ଗ୍ରିଭେନ୍ସ ପ୍ରୋଗ୍ରାମ ଚାଲିଛି ସେସବୁ ଜାଗାରେ ଆମେ ଯାହା ବି ଡିପାର୍ଟମେଣ୍ଟର ସ୍କିମ ଚାଲିଛି, କାହିଁକି ସେଟା ସେ ସମୟରେ ସେ ଗାଁର ବା ସେ ପଞ୍ଚାୟତର ସରପଞ୍ଚ, ସମିତି ସଭ୍ୟ, ୱାର୍ଡ ମେମ୍ବର ସହିତ ବିଭିନ୍ନ ଅଗ୍ରଣୀ ଚାଷୀ ଏବଂ ମହିଳାମାନେ ଯେମିତି ଏବଂ ମିଶନ ଶକ୍ତିର ଯୋଉ ଅଛନ୍ତି ଆମର ମା ମାନେ, ସେମାନେ ମଧ୍ୟ ସେଠି ପ୍ରେଜେଣ୍ଟ ଥାନ୍ତି। ତ ସେ ସବୁ ସ୍ଥାନରେ ଆମେ ନିଜର ସ୍କିମର ଡିଟେଲ ଯାହା ଯାହା ଚାଲିଛି ତାକୁ ମଧ୍ୟ ପ୍ରକାଶ କରୁ। ତା ସହିତ ବିଭିନ୍ନ ଜାଗାରେ ଟ୍ରେନିଂ ପ୍ରୋଗ୍ରାମ ସମୟ ସମୟରେ ବିଭିନ୍ନ ଗାଁରେ ଆମର ଆରେଞ୍ଜ କରାଯାଇଥାଏ, ସେଠି ମଧ୍ୟ ବିସ୍ତୃତ ଭାବେ ସରକାରଙ୍କର କଣ ଚାଲିଛି ଏବଂ ଏବେ ମଧ୍ୟ ବିଭିନ୍ନ ଗାଁ ଗାଁ ମାଧ୍ୟମରେ ଯୋଉ ଆମର ଫିଲ୍ଡ ଷ୍ଟାଫ ରହିଲେ କିମ୍ବା ଡିପାର୍ଟମେଣ୍ଟ ତରଫରୁ ପ୍ରୋଗ୍ରାମ କରାଯାଇ ଆୱାରନେସ କ୍ୟାମ୍ପ କରାଯାଉଛି, ଯୋଉଥିରେ କି ସେମାନେ ସରକାରଙ୍କର ବିଭିନ୍ନ ଯୋଜନା ଜାଣିବା ସହିତ ତାର ଲାଭ ମଧ୍ୟ ନେଇପାରିବେ।
1: ବହୁତ ବଢିଆ ସାର। ହେଲେ ବର୍ତ୍ତମାନ ଯୋଉ SHG ଗ୍ରୁପ କରୁଛନ୍ତି କି ମିଶନ ଶକ୍ତି ଗ୍ରୁପ କରୁଛନ୍ତି ମହିଳାମାନେ, ସେଇଟା କେତେ ସହାୟକ ହଉଛି ସେମାନଙ୍କର ଚାଷବାସ କାମରେ?
0: ଦେଖନ୍ତୁ, ଯଦି ଜଣେ ଚାଷୀ, ଆମର ତ ମୁଖ୍ୟତଃ ଅଧିକାଂଶ ଚାଷୀ ଭାରତରେ ଛୋଟ ଏବଂ କ୍ଷୁଦ୍ର ଚାଷୀ ରହିଲେ, ତ ସେଥିପାଇଁ ଯଦି କୌଣସି ବଡ ପ୍ୟାଚରେ ଆମକୁ କରିବାକୁ ଅଛି, ଯଦି ଅଧିକା ଅମଳ ପାଇଲେ ଆମେ ମାର୍କେଟରେ ନିହାତି ଭାବେ ବାର୍ଗେନ୍ ର ପାୱାର ରହିବ ଏବଂ 2 ପଇସା ଅଧିକା ରୋଜଗାର କରିପାରିବେ। ତ ସେଥିପାଇଁ ସବୁବେଳେ ଆମେ ଗ୍ରୁପ ଆପ୍ରୋଚ ନବାକୁ ଆମେ ସବୁବେଳେ ମୋଟିଭେଟ କରୁ, କାହିଁକି ଆମର ବହୁତ ଜମି ଯେତେବେଳେ କମ ଅଛି, ବହୁତ ଜଣ ମିଶିଲେ ଗୋଟେ ବଡ ପ୍ୟାଚ ହେଲେ ସେଥିରେ ଯୋଉ ଯାହା ବି ଆମେ ଚାଷ କରିବା, ଯାହା ବି ଆମର ଅମଳ ବାହାରିବ, ଆମ ପାଖରେ ବଡ ଆକାରରେ ବାହାରିଲେ ଆମେ ମାର୍କେଟରେ ସେ ଜିନିଷକୁ ନେଇକି ବାର୍ଗେନ୍ କରିପାରିବା। ଆମେ ଅଳ୍ପ ଜିନିଷ ହେଲେ କୌଣସି ଜାଗାରେ ଆମକୁ ସ୍ଥାନ ମିଳିବ ନାହିଁ। ତ ସେଥିପାଇଁ ସବୁବେଳେ ଆମେ ଗ୍ରୁପ ଆପ୍ରୋଚରେ କରିବାକୁ ବା ଗ୍ରୁପ ଆପ୍ରୋଚରେ କୌଣସି ପ୍ରୋଗ୍ରାମ ନବାକୁ, ଯେମିତି SHG ମାଧ୍ୟମରେ ହଉ, ଫାର୍ମର ପ୍ରଡ୍ୟୁସର ଅର୍ଗାନାଇଜେସନ ମାଧ୍ୟମରେ ହଉ, PG ବା ପ୍ରଡକ୍ଟ ପ୍ରଡ୍ୟୁସର ଗ୍ରୁପ ମାଧ୍ୟମରେ ହଉ, ଏସବୁ ଜିନିଷ ମାଧ୍ୟମରେ ନେଲେ ଆପଣଙ୍କର ଅଧିକା ଲାଭ ଅଛି ଏବଂ ଏଥିରେ ରିସ୍କ ମଧ୍ୟ କମିଯିବ।
1: ବହୁତ ବଢିଆ ସାର। ତେବେ ଆମର କାର୍ଯ୍ୟକ୍ରମ ଯୋଉ ଚାଷୀ ଭାଇ ଭଉଣୀ ମାନେ ଶୁଣୁଛନ୍ତି, ସେମାନଙ୍କୁ କଣ କହିବା ପାଇଁ ଚାହିଁବେ?
0: ଆମର କୋରାପୁଟ ଜିଲ୍ଲାର ସମସ୍ତ ଚାଷୀ ଭାଇମାନେ, ମୁଖ୍ୟତଃ ଆମର ମହିଳା ଚାଷୀ ମାନଙ୍କୁ ମୁଁ କହିବାକୁ ଚାହିଁବି, ଆପଣମାନେ କୃଷି କ୍ଷେତ୍ରରେ ଯାହା ବି ଆପଣଙ୍କର ଅବଦାନ ଅଛି ତାହା ତ ଅତୁଳନୀୟ। ତାହା ସହିତ କିନ୍ତୁ ଆମ ତରଫରୁ ଗୋଟିଏ ଆପଣଙ୍କୁ ଭାବେ ଅନୁରୋଧ ରହିବ, ଆପଣମାନେ ଡିପାର୍ଟମେଣ୍ଟ ହର୍ଟିକଲଚର ସହିତ ନିହାତି ଭାବେ ଯୋଡି ହୁଅନ୍ତୁ। ଆପଣ 2 ପାଦ ଆଗକୁ ଆସି ଆମ ସହିତ ଯୋଡି ହେଲେ ବିଭିନ୍ନ ପ୍ରକାର ଯାହା ସରକାରଙ୍କର ଯୋଜନା ଅଛି ତାର ସୁବିଧା ନେବା ସହିତ, ଯୋଉ ଆମର ନୂଆ ଟେକ୍ନୋଲୋଜି ବାହାରିଲା, ନୂଆ ଜିନିଷ ବାହାରିଲା, ସେସବୁ ବିଷୟରେ ଆପଣ ଜାଣିପାରିବେ। କଣ ନୂଆ ବିହନ ଆସିଲା, କେମିତି ଆମେ ବୈଜ୍ଞାନିକ ଉପାୟରେ ରୋଗ ପୋକ ପରିଚାଳନା କରିବା, କିମ୍ବା ଯଦି କୌଣସି ଜିନିଷ ଆମେ ଅମଳ ଅଧିକା ହେଲା ତାକୁ କେମିତି ପ୍ରପର ସଂରକ୍ଷଣ କରି ରଖିବା, କିମ୍ବା ତାର ପ୍ରକ୍ରିୟାକରଣ ବା ପ୍ରୋସେସିଂ କରିପାରିବା, ସେ ବାବଦକୁ ସରକାରଙ୍କର କଣ ସୁବିଧା ଅଛି, କଣ ଗାଇଡଲାଇନ ଅଛି, ସେ ସବୁ ବିଷୟରେ ଆପଣ ଜାଣିପାରିବେ। ଯେମିତି କହିଲି, ଛତୁ ଚାଷ, ଫୁଲ ଚାଷ ବହୁତ କମ ପରିଶ୍ରମରେ ଆପଣ ସେଥିରେ ବହୁତ ଅଧିକା ରିଟର୍ଣ୍ଣ ବା ଆପଣ ଲାଭ ପାଇପାରିବେ। ତ ସେସବୁ ଜିନିଷର କେମିତି ବୈଜ୍ଞାନିକ, ଆମେ ତ ଚାଷ କେବେଠୁ କରି ଆସୁଛେ, କିନ୍ତୁ ଆମକୁ କମ ଖର୍ଚ୍ଚ କମେଇବାକୁ ପଡିବ, ତା ସହିତ ଆମକୁ ଅମଳ ଅଧିକା ବା ପ୍ରଡକ୍ସନ, ଆମକୁ ପ୍ରଡକ୍ଟିଭିଟି ବଢେଇବାକୁ ପଡିବ। ତ ଏସବୁ ଜିନିଷ ଆମକୁ ବୈଜ୍ଞାନିକ ଉପାୟ ବା ନୂଆ ଟେକ୍ନୋଲୋଜି ବ୍ୟବହାର ନ କରି କଲେ ଆମେ କେବେ ହେଲେ ପାରିବା ନାହିଁ। ତ ଦୟାକରି ଆମର 2 ପାଦ ସବୁବେଳେ ଆଗକୁ ଆପଣ ବଢେଇ ଡିପାର୍ଟମେଣ୍ଟ ସହିତ କଣ୍ଟାକ୍ଟରେ ରୁହନ୍ତୁ ଏବଂ ସରକାରଙ୍କର ଯାହା ବି ସହାୟତା ଅଛି ସେସବୁ ନିଶ୍ଚିତ ଭାବେ ଆପଣ ପାଇପାରିବେ ଏବଂ ଆପଣଙ୍କର ଆର୍ଥିକ ସାମାଜିକ ଉନ୍ନତି ନିହାତି ଭାବେ ହେଇପାରିବ।
1: ବହୁତ ବଢିଆ ସାର୍, ଆପଣଙ୍କ ସହିତ କଥା ହେଇକି ଆମ ମା ଭଉଣୀ ମାନଙ୍କ ପାଇଁ କଣ କଣ ସବୁ ସୁବିଧା ସୁଯୋଗ ରହିଛି ଏ ବିଷୟରେ ତ ଜାଣିପାରିଲୁ।
2: ଆପଣଙ୍କର ମୂଲ୍ୟବାନ ସମୟ ଆମକୁ ଦେଇଥିବାରୁ ଧନ୍ୟବାଦ। ଆ ବାବା, ସାର୍କୁ ତମେ ପଚାରିବାକୁ ସେ ସାର୍ ଗୋଟେ ଗୋଟେ କହିବାକୁ ସତ କଥା କହିଲା ଭଳିଆ ହୋ। ଆଜିକାଲି ମା ଭଉଣୀ ମାନେ ବି ଆମର ମହିଳାମାନେ କୋଉ କ୍ଷେତ୍ରରେ ଆଉ ପଛରେ ନାହାନ୍ତି ଗା।
3: ସେଟା ମାତ୍ର ସତ କଥା, ହେଲେ ଏମିତି ଏକା କଥା ହଉଥିବା କି ଗୀତ ଗୁତା ଟିକେ ଶୁଣିଲେ ସିନା ମୁଣ୍ଡ ମୁଣ୍ଡା ଫ୍ରେଶ ଲାଗିବ।
2: ନାଇଁ ସତ କଥା, ଏ ଗରମକୁ ଖରାକୁ ବିରବିରା ବାୟା ଲାଗିଯାଉଛି, ଛାଲ ଗୀତ ଗୋଟେ ଶୁଣିବା ଆହୁରି ମୁଣ୍ଡ ଟିକେ ଥଣ୍ଡା କରିବା।

0: କଣ ଆଉ ହେଲାନି ପଢିବାକୁ ନା କଣ,
1: ନାଇଁ ଘର
0: ନା
1: କାମ ପାଇଁ
0: ଚାଷରେ ଇଚ୍ଛା ହେଲା?
1: ନାଇଁ ସେ ଚାଷର ତ ଇଚ୍ଛା ନାହିଁ ସିନା ଘର ପାଇଁ
0: ଆଚ୍ଛା
1: ବୋଲି ଚାଷ
0: ଆଚ୍ଛା,
1: କରିବା ପଡୁଛି ଆଉ ଜମି ବାଡ଼ି ତ ଅଛି ବୋଲି
0: କେତେ କଣ ଜାଗା ଅଛି ଭାଇ?
1: ଜାଗା ଅଛି ଜଏଣ୍ଟ ରେ ଅଛି 8-9 ଏକର ଖଣ୍ଡେ ଅଛି
0: ହେଲେ ଘରେ ସମସ୍ତେ କରନ୍ତି କି ଚାଷ?
1: ହଁ ହଁ ସମସ୍ତେ ଚାଷୀ
0: ଆଚ୍ଛା, ଏବେ କଣ ଲାଗିଛି?
1: ଏବେ ମକା ଲାଗିଛି ଆଉ ଅଦା ଲାଗିଛି ବର୍ତ୍ତମାନ ଫୁଲକୋବି ଆଉ ବନ୍ଧାକୋବି ଟଲି ପଡିଛି ଏବେ ଲଗା ହବ
0: ବନ୍ଧାକୋବି ଫୁଲକୋବି ବିଷୟରେ ଯୋଉ କହିଲେ ଭାଇ, କଣ କଲେ ପ୍ରଥମେ?
1: ପ୍ରଥମେ ମଞ୍ଜି ଚାରା ଚାରା କରାଗଲା
0: ସେଟା
1: ଚାରା
0: ମିଳୁଛି ନା ଆପଣ କେମିତି କଣ କୋଉଠୁ ଆଣୁଛନ୍ତି?
1: ନାଇଁ ଦୋକାନରୁ କିଣିକି ଆଣିବା ପଡୁଛି
0: ପକେଇକି କେତେ ଦିନ ହବ ଚାରାଟା?
1: ଚାରାଟା ହେଇଯିବ 20-22 ଦିନ ହବ ଚାରା ହବା ପାଇଁ
0: ତ ତାପରେ ତାର ପ୍ରୋସେସ କଣ ଅଛି ଭାଇ?
1: ଚାରା ହେଲା ପରେ ତାପରେ ଜମିଟା ହଳ ହବ ହଳ କଲା ପରେ ତାକୁ ଧାଡି ଅନୁସାରେ ଡବି କରି ଖତ ଆମର ଯୋଉଟା ଗୋବର ଖତ ପକା ହବ
0: କେତେ ମିନିମମ କେତେ ଜାଗାରେ ଜଣେ ଚାହିଁଲେ କରିପାରିବ ଭାଇ?
1: ଜଣେ ହେଲେ 1 ଏକର ପର୍ଯ୍ୟନ୍ତ କରିହବ ଆଉ ଯଦି ଲେବର ମିଳୁଥିଲେ କରିହବ 2 ଏକର ପର୍ଯ୍ୟନ୍ତ
0: ଆଚ୍ଛା ଆଚ୍ଛା, ସେଟା ପାଣି କେମିତି ଖାଏ?
1: ପାଣି ମଡେଇବାକୁ ପଡେ ପାଣି ସରିଯାଇ ଥିବ କି ନାଇଁ ସେଟା ପାଇଁ ପାଣି ମଡେଇବାକୁ ପଡିବ ସପ୍ତାହକୁ ଥରେ
0: ଆଚ୍ଛା, ମାନେ ଅଧିକ ଖାଏ କି ନା କମ ଖାଏ?
1: ନାଇଁ ସପ୍ତାହକୁ ଥରେ ହେଲେ ଚଳିଯିବ କୋବି ପାଇଁ
0: ତ ଯଦି କିଛି ଅଦିନିଆ ବର୍ଷା ଏବେ ହଉଛି ତ ସେଟା କିଛି ଖରାପ ହବାର ଚାନ୍ସେସ ନାହିଁ କି?
1: ଯଦି ଲଗେଇଲା ସାଙ୍ଗେ ସାଙ୍ଗେ ଯଦି ଅଦିନିଆ ବର୍ଷା ହବ ବେଲେ ଚେର ପତିଯିବ ଆଉ ଲଗେଇଲା ପରେ ଗଛ ବଞ୍ଚିଥିବ ବେଲେ ପ୍ରୋବ୍ଲେମ ନାହିଁ ଆଉ ଯେତେବେଳେ ଫୁଲ ମାନେ ଫୁଟୁଥିବ ଫୁଲକୋବିଟା ହେଲେ ସେତେବେଳେ ବର୍ଷା ହେଲେ ଦାଗ ହେଇଯିବ ଫୁଲକୋବିଟା ଆଉ ସବୁ ଖରାପ ହେଇଯିବ
0: ଆଚ୍ଛା ଆଚ୍ଛା, ହେଲେ ସେଇଟା ଆପଣ ଜାଣିପାରିବେ?
1: ହଁ ତା ଜଣା ପଡିଯିବ
0: ହେଲେ କେତେ ଦିନରେ ଅମଳ ହେଇକି ଆସିବ ଭାଇ କୋବି?
1: 4 ମାସ
0: ଦିଟା ଯାକ ସେମ୍?
1: ହଁ 4 ମାସ ଆଉ ସାନ ମଞ୍ଜି ବି ମିଳୁଛି ମାନେ କୋବି ସେଟା 3 ମାସରେ ବି ହବ
0: ହେଲେ ହେଲା ପରେ ହେଲା ପରେ ବିକ୍ରି ବଟାର କେମିତି କଣ ସୁବିଧା ଅଛି?
1: ବିକ୍ରି ଯଦି କେ ଆନ୍ଧ୍ର ବାଲା ଆସୁଥିବ ବେଲେ ବାଡରୁ ନେଇଯିବେ ନହେଲେ ହାଟକୁ ନେବାକୁ ପଡିବ
0: କମରେ ଛାଡୁଛନ୍ତି ନା ଯାହା ଏବେ ରେଟ୍ ଚାଲୁଛି ମାର୍କେଟରେ ସେ ରେଟ୍ରେ ଯାଉଛି?
1: ନାଇଁ ମାର୍କେଟ ଡିମାଣ୍ଡ ଅନୁସାରେ ଛାଡ଼ବା ପଡୁଛି
0: ତ ସବୁ ସରି ଯାଉଛି ନା ରଖୁଛନ୍ତି ଷ୍ଟକ?
1: ନା ଷ୍ଟକ ରଖିବା ପାଇଁ ଜାଗା ନାହିଁ ରଖା ନାହିଁ ଯେତିକି ହଉଛି ସେ ବାହାର କରି ଦେବାକୁ ପଡିବ ବାଧ୍ୟ ନହେଲେ ଖରାପ ହେଇଯିବ
0: ଆଚ୍ଛା ହେଲେ ହେଲା ପରେ କେତେ ଦିନ ପରେ କାଢିବାକୁ ପଡିବ?
1: ହେଲା ପରେ 2 ଦିନ ବେଶି ଦେଖବ ନାହିଁ 2-3 ଦିନ ହେଲା ପରେ ଆହୁରି ଖରାପ ହେଇଯିବ ହଳଦିଆ ଦାଗ ଦାଗ ରହିଯିବ
0: ଆଚ୍ଛା ଆଚ୍ଛା, ମାନେ ହେଲା ପରେ 2-3 ଦିନ ପରେ ବାହାର କରିଦେବାର ଅଛି?
1: ହଁ ବାହାର କରିଦେବାର ଅଛି ବନ୍ଧାକୋବି ହେଲେ ରହିବ ସପ୍ତାହଟିଏ ଯାଏ
0: ହେଲେ ବନ୍ଧାକୋବିର ଆଉ ଫୁଲକୋବିର ବାହାରିବା ମାନେ ଅମଳ ହବାର ଟାଇମଟା ସେମ୍ 4 ମାସ?
1: ହଁ ସାର୍ 4 ମାସ
0: ଆଚ୍ଛା,
1: 3 ବି 4 ମାସ କାହିଁ କେତେଟା ଅଛି 3 ମାସରେ ବି ଅମଳ
0: ସାର କେତେ ଦିନରେ ଦଉଛନ୍ତି କେମିତି କଣ?
1: ସାର 3 ଥର ଦେବାକୁ ପଡୁଛି
0: କୋଉ କୋଉ ଟାଇମରେ କେମିତି ଦେବେ?
1: ଗ୍ରୋମର ପଟାସ ଥରେ ଯାଉଛି ସେକେଣ୍ଡ ରାଉଣ୍ଡ ରେ ଆମୋନିଆ ଆଉ ଗ୍ରୋମର ମିଶା ହଉଛି ଥାର୍ଡ ରାଉଣ୍ଡ ରେ ଖାଲି ଗ୍ରୋମର ଆଉ ୟୁରିଆ ଦିଆ ହଉଛି
0: ମାନେ ବାହାର କରିବାର କେତେ ଦିନ ପୂର୍ବରୁ ଲାଷ୍ଟଟା ଦଉଛନ୍ତି?
1: ଲାଷ୍ଟଟା ନାଇଁ ଗଛକୁ ଦେଖିକି ଗଛ ଯଦି ବେଶୀ ବଡ ହେଇନଥିବ ବେଲେ ଆହୁରି ଦେବାକୁ ପଡିବ
0: ଆଚ୍ଛା
1: ଯଦି ଗଛ ବଡ ହେଇଗଲାଣି ବେଲେ 2 ଥରରେ ବି ହେଇଯିବ
0: ହେଲେ ଭାଇ ଜୈବିକ ସାର ୟୁଜ କରୁଛନ୍ତି କି ନା ଖାଲି ରାସାୟନିକ?
1: ନାଇଁ ନାଇଁ ସବୁ ରାସାୟନିକ ସବୁ
0: ତ ଯଦି ଲାଗୁଛି ତା ପାଇଁ କେମିତି କଣ ପ୍ରତିକାର କରୁଛନ୍ତି?
1: ଯଦି ପୋକ ଲାଗୁଛନ୍ତି ବୋଲେ ସ୍ପ୍ରେ ପଡୁଛି ମେଡିସିନ ଆଣିକିରି
0: ଆଚ୍ଛା ଆଚ୍ଛା, ତ ସେଇଟା ବି ଆପଣ କିଣିକି ହିଁ ଆଣୁଛନ୍ତି?
1: ହଁ କିଣିକି ଆଣିବା ପଡିବ ସବୁ।
0: ସରକାରଙ୍କ ତରଫରୁ କିଛି ସାହାଯ୍ୟ ପାଉଛନ୍ତି କି ଆପଣ?
1: ନାଇଁ ନାଇଁ
0: ସବୁ ନିଜର
1: ସବୁ କିଣିବାକୁ ପଡୁଛି।
0: ପାଣିର ସୁବିଧା ଅଛି?
1: ହଁ ପାଣି ଏଲେଟ ବସେଇ ଦେଇଛନ୍ତି ଖାଲି କରେଣ୍ଟ ବିଲ୍ ବାନ୍ଧିବାକୁ ପଡୁଛି।
0: ଠିକ ଅଛି, ଆପଣ ସମୟ ଦେଲେ, ବହୁତ ସୁନ୍ଦର ଭାବରେ 2ଟା ଯାକ କୋବି ବିଷୟରେ କହିଲେ, ଆଉ ଏବେ ତ ଲାଗିଛି ଆପଣଙ୍କର କହିଲେ ବାହାରିବ।
1: ହଁ ଏବେ ଟଳି ପଡିଛି ଆଉ ଲାଗିଛି ଏବେ।
0: ଠିକ ଅଛି ଭାଇ, ଆପଣ ସମୟ ଦେଲେ ବହୁତ ବହୁତ ଧନ୍ୟବାଦ ଆପଣଙ୍କୁ।
1: ଥ୍ୟାଙ୍କ ୟୁ ମ୍ୟାଡମ।
2: ବାଃ ବଢିଆ କିନା କହିଲେ କି ନାଇଁ! ବନ୍ଧାକୋବି ଚାଷ ଉପରେ ଯଦି ଜଣେ ଜାଣିନଥିବ, ଏଇଟା ଶୁଣିଲେ ଆରାମସେ ଜାଣିକିନା ନିଜେ ମିଶା ଆରମ୍ଭ କରିପାରିବ
3: କରିପାରିବ ଆହୁରି ଆଜିକାଲି ଆଉ ଶୀତ ବର୍ଷା ବୋଲି ନାହିଁ, ସବୁ ସିଜନରେ ସବୁ ପରିବା ହଉଛି। ତ ଆମର କାର୍ଯ୍ୟକ୍ରମ ଶୁଣିକିନା ଯଦି କିଏ ଉପକୃତ ହେଇକିନା 2-4 ରକମ ଚାଷ କରୁଛନ୍ତି ବୋଲେ ଆମେ ଖୁସି ହବୁ ଏକା।
2: ହେଲେ ଚାଲ ବାହାରିବା, କାହିଁକି ବୋଲେ ଏଇ ଅନ୍ଧାର ହେଲା ବେଳକୁ ଏଇ ବର୍ଷା ପବନ ମାଡ଼ି ଆସୁଛି।
3: ନାଇଁ ସତ କଥା କହିଲା ଭଳିଆ ସକାଳର ଖରାକୁ ସନ୍ଧ୍ୟା ହେଲେ କିଛି ଠିକଣା ନାହିଁ, ବର୍ଷା କୋଉଠି ଥାଉଛି, ପବନ ହୋଇକି ପଳେଇ ଆସୁଛି। ଆଉ ଡେରି କରିବା ନାହିଁ, ବାହାରି ପଡିବା, ଆହୁରି ଗୋଟେ ଦିନ ଆଇବା।
2: ଚାଲ ବାହାରିବା, ଚାଲ
3: ଚାଲ ଚାଲ ଚାଲ।

ଶୁଣିଲେ ଚାଷୀ ଭାଇ ଓ ଭଉଣୀମାନଙ୍କ ପାଇଁ କାର୍ଯ୍ୟକ୍ରମ କୃଷି ଓ କୃଷକ ଉପସ୍ଥାପନା କରିଥିଲେ ମୋନାଲିସା ପଣ୍ଡା ଏବଂ ଅଭିଷିକ୍ତ ରଥ ଆକାଶବାଣୀ ଜୟପୁର କାର୍ଯ୍ୟକ୍ରମ ଆମ କେନ୍ଦ୍ରରୁ ପ୍ରଚାରିତ ହେଉଛି ମିଡିୟମ ୱେଭ୍ରେ 204.5 meter ତଥା 1467 କିଲୋହର୍ଟ୍ଜ ଯୋଗେ ଏଫ୍ଏମ୍ରେ ଶୁଣିପାରୁଛନ୍ତି 103.6 megahertz ଯୋଗେ ଆପଣ ମୋବାଇଲ୍ ଫୋନ୍ର ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ମାଧ୍ୟମରେ ମଧ୍ୟ ଆମ କେନ୍ଦ୍ରର ସମସ୍ତ କାର୍ଯ୍ୟକ୍ରମ ଶୁଣିପାରୁଛନ୍ତି ପ୍ରଚାର କରୁଛୁ ପୁରୁଣା ହିନ୍ଦୀ କଥାଚିତ୍ରକୁ ନେଇ ଆମ କାର୍ଯ୍ୟକ୍ରମ ଚିର ସବୁଜ ପ୍ରଥମେ ଶୁଣନ୍ତୁ ଗୋଲମାଲ ଚଳଚ୍ଚିତ୍ରରୁ କଣ୍ଠଶିଳ୍ପୀ ହେଲେ କିଶୋର କୁମାର ଗୀତ ରଚନା କରିଛନ୍ତି ଗୁଲଜାର

କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତ ଶୁଣନ୍ତୁ। ଅମାନୁଷ ଚଳଚ୍ଚିତ୍ରରୁ କଣ୍ଠଶିଳ୍ପୀ ହେଲେ କିଶୋର କୁମାର। ଗୀତ ରଚନା କରିଛନ୍ତି ଇନ୍ଦିବର।

ଶେଷରେ ଶୁଣନ୍ତୁ ଆରାଧନା ଚଳଚ୍ଚିତ୍ରରୁ। ଦ୍ୱୈତକଣ୍ଠରେ ଶିଳ୍ପୀମାନଲି ଆଶା ଭୋସଲେ ଏବଂ ମହମ୍ମଦ ରଫି। ଗୀତ ରଚନା କରିଛନ୍ତି ଆନନ୍ଦ ବକ୍ସି। ସଙ୍ଗୀତ ଏସ୍ଟି ବର୍ମନ୍।

ଚିର ସବୁଜ ଆକାଶବାଣୀ ଜୟପୁର ଭେଟି ଦେଉଛୁ ଏ ମାସର ସୁଗମ ସଙ୍ଗୀତର ବିଶେଷ କାର୍ଯ୍ୟକ୍ରମ ମୂର୍ଚ୍ଛନା। କଣ୍ଠଶିଳ୍ପୀ ମାନିଲେ ଲକ୍ଷ୍ମୀନାରାୟଣ ବେହେରା ଏବଂ ସୁନନ୍ଦା ସାମନ୍ତରାୟ। ଗୀତ ରଚନା କରିଛନ୍ତି ବସନ୍ତ କୁମାର ଦାସ। ସଙ୍ଗୀତ ପରିଚାଳନା ଧୀରେନ୍ ମୋହନ ପଟ୍ଟନାୟକ। ତାହେଲେ ପ୍ରଥମେ କଣ୍ଠଶିଳ୍ପୀ ଲକ୍ଷ୍ମୀନାରାୟଣ ବେହେରା।

0: ଭେଟିଦେଲୁ ଏ ମାସର ସୁଗମ ସଙ୍ଗୀତର ବିଶେଷ କାର୍ଯ୍ୟକ୍ରମ ମୂର୍ଚ୍ଛନା। କଣ୍ଠଶିଳ୍ପୀମାନେ ଥିଲେ ଲକ୍ଷ୍ମୀନାରାୟଣ ବେହେରା ଏବଂ ସୁନନ୍ଦା ସାମନ୍ତରାୟ। ଗୀତ ରଚନା କରିଥିଲେ ବସନ୍ତ କୁମାର ଦାସ। ସଙ୍ଗୀତ ପରିଚାଳନା କରିଥିଲେ ଧୀରେନ୍ ମୋହନ ପଟ୍ଟନାୟକ। ଆକାଶବାଣୀ ଜୟପୁର।
1: ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ୍?
2: ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
3: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ
4: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।

0: ସମୃଦ୍ଧି ଆଣନ୍ତୁ।
1: ଇଫକୋ ନେନୋ ସାରର ଚମତ୍କାରିତାରେ ପ୍ରତ୍ୟେକ ଚାଷ ଏବଂ ଚାଷୀ ସମୃଦ୍ଧ ହେବେ।
2: ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
3: ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଟ ସିମେଣ୍ଟ ଉପରେ।
4: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଟ ସିମେଣ୍ଟ, ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳଦୁଆ। ଚେଟିନାଟ ସିମେଣ୍ଟ, ଦ ପରଫେକ୍ଟ କଣ୍ଟ୍ରି ଚଏସ୍।
5: ଆକାଶବାଣୀ ଜୟପୁର କେନ୍ଦ୍ରରୁ ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି। ପ୍ରଚାର କରୁଛୁ ଶାସ୍ତ୍ରୀୟ ସଙ୍ଗୀତର କାର୍ଯ୍ୟକ୍ରମ। ଏଥିରେ ଶୁଣନ୍ତୁ ସୀତାର ବାଦନ, ପରିବେଷଣ କରିଛନ୍ତି ଶିଳ୍ପୀ ପଣ୍ଡିତ ନିଖିଲ ବାନାର୍ଜୀ। ଶିଳ୍ପୀ ପରିବେଷଣ କରିଛନ୍ତି ରାଗ ମିଶ୍ର ଗାରା।

0: ପ୍ରଚାର କଲୁ ଶାସ୍ତ୍ରୀୟ ସଙ୍ଗୀତର କାର୍ଯ୍ୟକ୍ରମ। ଏଥିରେ ଶୁଣିଲେ ସୀତାର ବାଦନ, ପରିବେଷଣ କରିଥିଲେ ଶିଳ୍ପୀ ପଣ୍ଡିତ ନିଖିଲ ବାନାର୍ଜୀ। ଶିଳ୍ପୀ ପରିବେଷଣ କରିଥିଲେ ରାଗ ମିଶ୍ର କାହାରା। ଆକାଶବାଣୀ ଜୟପୁର। ସମୟ ବର୍ତ୍ତମାନ ରାତି 8:45 ହେବାକୁ ଯାଉଛି। ଶୁଣନ୍ତୁ ସମାଚାର ସନ୍ଧ୍ୟା ପରେ ପରେ ନ୍ୟୁଜ୍ ଆଟ୍ 9। ରାତି 9:15 ଶୁଣିବେ ସ୍ପଟ୍ଲାଇଟ୍ କାର୍ଯ୍ୟକ୍ରମ। ଏ ସମସ୍ତ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ।
1: नमस्कार, आकाशवाणी से समाचार संध्या के साथ मैं प्रियंका अरोड़ा। मुख्य समाचार। केंद्रीय मंत्रिमंडल ने विपणन सत्र 2026-27 के लिए 14 खरीफ फसलों के न्यूनतम समर्थन मूल्य में बढ़ोतरी को मंजूरी दी। मंत्रिमंडल ने 37,500 करोड़ रुपए की कोयला और लिग्नाइट गैसीकरण परियोजनाओं के संवर्धन को भी स्वीकृति दी। सीबीआई ने नीट यूजी 2026 पेपर लीक मामले में 5 लोगों को गिरफ्तार किया। देश भर में कई स्थानों पर छापेमारी। प्रधान

ଏତେବେଳେ ଯାଏଁ ଆପଣ କାର୍ଯ୍ୟକ୍ରମ ଶୁଣୁଥିଲେ ଆକାଶବାଣୀ ଦିଲ୍ଲୀରୁ ଆକାଶବାଣୀ ଜୟପୁର। କାର୍ଯ୍ୟକ୍ରମ ଆମ କେନ୍ଦ୍ରରୁ ପ୍ରଚାରିତ ହେଉଛି ମିଡିୟମ ୱେଭ୍ରେ 2000.5 মিটার ତଥା 1467 କିଲୋହର୍ଜ ଯୋଗେ। ଏଫ୍ଏମ୍ରେ ଶୁଣିପାରୁଛନ୍ତି 103.6 মেগাহর্জ ଯୋଗେ। ଆପଣ ମୋବାଇଲ୍ ଫୋନ୍ର ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ମାଧ୍ୟମରେ ମଧ୍ୟ ଆମ କେନ୍ଦ୍ରର ସମସ୍ତ କାର୍ଯ୍ୟକ୍ରମ ଶୁଣିପାରୁଛନ୍ତି। ପ୍ରଚାର କରିଛୁ ମାସିକ ହିନ୍ଦୀ ପତ୍ରିକାର କାର୍ଯ୍ୟକ୍ରମ ଭାରତୀ। ଉପସ୍ଥାପନା କରିଛନ୍ତି ନନ୍ଦକିଶୋର ଗୁରୁ।

ପ୍ରଚାର କଲୁ ମାସିକ ହିନ୍ଦୀ ସାହିତ୍ୟ ପତ୍ରିକାର କାର୍ଯ୍ୟକ୍ରମ ଭାରତୀ। ଉପସ୍ଥାପନା କରିଥିଲେ ନନ୍ଦକିଶୋର ଗୁରୁ। ପ୍ରଯୋଜନା କରିଥିଲେ ମନୋଜ କୁମାର ପୂଜାରୀ। ଆକାଶବାଣୀ ଜୟପୁର ପ୍ରଚାର କରୁଛୁ କେତୋଟି ଆଞ୍ଚଳିକ ଗୀତ। ପ୍ରଥମେ ଶୁଣନ୍ତୁ ସମ୍ବଲପୁର ଅଞ୍ଚଳର ଗୀତ, ପରିବେଷଣ କରିଛନ୍ତି ମିନତୀ ପାଣିଗ୍ରାହୀ। ଗୀତ ରଚନା କାର୍ତ୍ତିକେଶ୍ୱର ନାୟକ।

କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତ ଗାଇଛନ୍ତି ପ୍ରଭାସିନୀ ରଥ ଏବଂ ରବିଚନ୍ଦ୍ର ସାଗର। ଗୀତ ରଚନା ଯୁଧିଷ୍ଠିର ମେହେର।

0: ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
1: ଆରେ, ଏଇଟା ଏକଦମ ସିମ୍ପଲ, ଏବଂ ସେଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ୍ ସିମେଣ୍ଟ ଉପରେ
2: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ୍ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ ମୂଳ ଦୁଆ। ଚେଟିନାଡ୍ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।
0: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
1: ଆରେ, ଏଇଟା ଏକଦମ ସିମ୍ପଲ, ଏବଂ ସେଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ୍ ସିମେଣ୍ଟ ଉପରେ
2: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ୍ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ।

0: ଶୁଣିଲେ କେତୋଟି ଆଞ୍ଚଳିକ ଲୋକଗୀତ। ଆକାଶବାଣୀ ଜୟପୁର।
1: ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ଆରେ, ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ୍ ସିମେଣ୍ଟ ଉପରେ।
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ୍ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳଦୁଆ। ଚେଟିନାଡ୍ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।
1: ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ଆରେ, ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ୍ ସିମେଣ୍ଟ ଉପରେ।
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ୍ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳଦୁଆ। ଚେଟିନାଡ୍ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।
1: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ଆରେ, ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ୍ ସିମେଣ୍ଟ ଉପରେ।
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ

0: ସେଥିପାଇଁ ରହିଥାଏ। ଚେଟିନାଡ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ 64 ବର୍ଷର ଦୃଢ଼ ମୂଳଦୁଆ। ଚେଟିନାଡ ସିମେଣ୍ଟ ଦ ପରଫେକ୍ଟ କଂକ୍ରିଟ ଚଏସ।
1: ଆକାଶବାଣୀ ଜୟପୁର କେନ୍ଦ୍ରରୁ ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି। ପ୍ରଚାର କରୁଛୁ ଏକକ ନିର୍ଦ୍ଦେଶକ ତାନିକ୍ସ ବାଗ୍ଚିଙ୍କ ନିର୍ଦ୍ଦେଶନାରୁ କେତୋଟି ହିନ୍ଦୀ ଚଳଚ୍ଚିତ୍ରର ଗୀତ। ପ୍ରଥମେ ଶୁଣନ୍ତୁ ସତ୍ୟମେବ ଜୟତେ ଚଳଚ୍ଚିତ୍ରରୁ। ଦ୍ୱୈତକଣ୍ଠର ଶିଳ୍ପୀମାନେ ହେଲେ ଧ୍ୱନି ବାନ୍ସାଲି ଏବଂ ନେହା କକ୍କର। ଗୀତ ରଚନା କରିଛନ୍ତି ସବିର ଅହମ୍ମଦ ଏବଂ ଇକ୍କା।

କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତ ଶୁଣନ୍ତୁ। ରେଡ୍ ଚଳଚ୍ଚିତ୍ରରୁ କଣ୍ଠଶିଳ୍ପୀ ହେଲେ ରାହତ ଫତେ ଅଲ୍ଲୀ ଖାନ୍, ଗୀତ ରଚନା କରିଛନ୍ତି ମନୋଜ ମୁନ୍ତାସିର।

ସର୍ବଜିତ୍ ଏହି ଚଳଚ୍ଚିତ୍ରରେ ଶୁଣନ୍ତୁ କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତ। କଣ୍ଠଶିଳ୍ପୀ ହେଲେ ସେବକତ ଅମାନତ ଅଲି। ଗୀତ ରଚନା କରିଛନ୍ତି ଅର୍ଫାତ୍ ମେହମୁଦ୍।

ସିମ୍ବା ଏହି ଚଳଚ୍ଚିତ୍ରରୁ ଶୁଣନ୍ତୁ କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତ। କଣ୍ଠଶିଳ୍ପୀ ମାନିଲେ ନେହା କକ୍କର, ମିକା ସିଂ, କୁମାର ସାନୁ ଏବଂ ସାଥୀ। ଗୀତ ରଚନା କରିଛନ୍ତି ସବିର ଅହମ୍ମଦ।

ବାଦଶାହ ଏହି ଚଳଚ୍ଚିତ୍ରରୁ ଶୁଣନ୍ତୁ କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟି। କଣ୍ଠଶିଳ୍ପୀ ହେଲେ ନୁସରତ ଫତେ ଅଲି ଖାନ୍ ଏବଂ ରାହତ ଫତେ ଅଲି ଖାନ୍। ଗୀତ ରଚନା କରିଛନ୍ତି ମନୋଜ ମୁନ୍ତାଜିର।

ଶେଷରେ ଶୁଣନ୍ତୁ ଫୈନି ଖାନ୍ ଚଳଚ୍ଚିତ୍ରରୁ କଣ୍ଠଶିଳ୍ପୀ ହେଲେ ସୁନିଧି ଚୌହାନ, ଗୀତ ରଚନା କରିଛନ୍ତି ଇରଶାଦ କାମିଲ୍।

0: devices, including mobile phones, have been seized. The agency is also coordinating with the Special Operations Group Rajasthan, which had conducted a preliminary inquiry in the case. Prime Minister Narendra Modi's appeal to reduce the consumption of fuel has made a profound influence, resulting in curtailing the use of petrol and diesel. Setting an example, the Prime Minister himself significantly reduced his convoy size, prompting several BJP chief ministers and other leaders to adopt similar measures. In keeping with the Prime Minister's appeal, Uttar Pradesh Chief Minister Yogi Adityanath has directed an immediate 50% reduction in the fleet of vehicles. Madhya Pradesh Chief Minister Mohan Yadav has also announced that he will use a minimum number of vehicles for his convoy and asked his ministerial colleagues to do the same. Delhi Chief Minister Rekha Gupta has announced limits on official vehicles used by ministers, MLAs and other public representatives. Rajasthan Chief Minister Bhajan Lal Sharma also announced to reduce his convoy's size. Gujarat Governor Acharya Devrat announced that he will travel within Gujarat using trains, state transport buses and public transport. Bihar Deputy Chief Minister Vijay Kumar Chaudhary has announced that he will undertake official travel only when necessary. Foreign Minister of the Islamic Republic of Iran Sayyed Abbas Araghchi arrived in New Delhi this evening to participate in the meeting of the foreign ministers of the BRICS member country. In IPL cricket, Kolkata Knight Riders have set a target of 193 runs for Royal Challengers Bengaluru and Raipur. In reply, RCB were 71 for 1 in 7.1 overs when reports last came in. Put into bat first, Kolkata Knight Riders posted 192 for 4 in the stipulated 20 overs. Earlier, Royal Challengers Bengaluru won the toss and elected to field after rain and a wet outfield delayed the start of the match. In weightlifting, India's Gyaneshwari Yadav bagged 2 medals, a silver and a bronze at the Asian Senior Championship in Gandhinagar today. And that is the end of this news bulletin.
1: ଶୁଣିଲେ ହିନ୍ଦୀରେ ପରେ ପରେ ଇଂରାଜୀରେ ସମ୍ବାଦ ରିଲେ କରି ପ୍ରଚାର କଲୁ ଆକାଶବାଣୀ ଦିଲ୍ଲୀରୁ ଆକାଶବାଣୀ ଜୟପୁର। ଆଜିର ସାନ୍ଧ୍ୟ ଅଧିବେଶନ ଛାଡ଼ିବା ପୂର୍ବରୁ ଶ୍ରୋତାଙ୍କୁ ଆଗାମୀକାଲି ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେଉଛୁ। ଭକ୍ତିଗୀତର କାର୍ଯ୍ୟକ୍ରମ ବନ୍ଦନା ଶୁଣିବେ ସକାଳ 6:05। ଶିଳ୍ପୀମାନେ ହେଲେ ବୈଭବୀ ସେଟ୍ଟି, ସନ୍ନ୍ୟାସୀ ପରିଚା, ବିଦ୍ୟୁତ୍ ପ୍ରଭା ପଟ୍ଟନାୟକ, ନୀଳମାଧବ ଦାସ, ଆରତୀ ଗୋସ୍ୱାମୀ ଏବଂ କାନୁଚରଣ ଦାସ। ଶ୍ରୀରାମଚରିତ ମାନସ ପ୍ରଚାର କରିବୁ 6:25। ଆଜିର ଅନୁଚିନ୍ତା ଶୁଣିବେ 6:35। 6:45 ପ୍ରଚାର କରିବୁ ଆଦିବାସୀ ସଙ୍ଗୀତର କାର୍ଯ୍ୟକ୍ରମ ରିଞ୍ଜୋଡ଼ି। ଏଥିରେ ଶୁଣିବେ ବଣ୍ଡା ସମ୍ପ୍ରଦାୟର ଗୀତ, ପରିବେଷଣ କରିଛନ୍ତି ମଙ୍ଗଳି ଶୀର୍ଷା ଏବଂ ସାଥୀ। 7:25 ରହିଛି ବର୍ଣ୍ଣାଳୀ କାର୍ଯ୍ୟକ୍ରମ, ଏଥିରେ ଗବାକ୍ଷରେ ଶୁଣିବେ ସଞ୍ଚମତା ବିଷୟର ପ୍ରଥମ ଭାଗ, ଉପସ୍ଥାପନା କରିଛନ୍ତି ସୁପ୍ରଭା ପାଢ଼ୀ ଏବଂ ରଞ୍ଜନ ବେହେରା। 8:30 ଶୁଣିବେ ସୁରଲହରୀ କାର୍ଯ୍ୟକ୍ରମ, ଶିଳ୍ପୀମାନେ ହେଲେ ଯୋଗେନ୍ଦ୍ର ମହାପାତ୍ର, ବିଭୂତି ପ୍ରଭା ପଟ୍ଟନାୟକ। 8:45 ପ୍ରଚାର କରିବୁ ସୁଗମ ସଙ୍ଗୀତର କାର୍ଯ୍ୟକ୍ରମ, ଶିଳ୍ପୀମାନେ ହେଲେ ପାମେଲା ଜୈନ, ଶିବା ଏବଂ ଝୁମ୍କି ରଥ। 9:00 ଶୁଣିବେ ଫୋନ୍ ମାଧ୍ୟମରେ ଅନୁରୋଧରେ ଓଡ଼ିଆ ଗୀତର କାର୍ଯ୍ୟକ୍ରମ ଡାଏଲ୍ ଆକାଶବାଣୀ। ଦିନ 10:05, ମଧ୍ୟାହ୍ନ 12 ଏବଂ ଦିନ 2:15, ସନ୍ଧ୍ୟା 6:10 ଏବଂ ରାତି 10:30 ପ୍ରଚାର କରିବୁ ହିନ୍ଦୀ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମ। ଏନ୍ସିଇଆର୍ଟି ଦ୍ୱାରା ପ୍ରାୟୋଜିତ କାର୍ଯ୍ୟକ୍ରମ ଉମାଙ୍ଗ ଶୁଣିବେ ଦିନ 10:30। ଆକାଶବାଣୀର 90 ବର୍ଷ ଅବସରରେ ମେ 12 ତାରିଖରେ ଆକାଶବାଣୀ ଜୟପୁର କେନ୍ଦ୍ରରେ ଅନୁଷ୍ଠିତ ସୁଗମ ସଙ୍ଗୀତ ସନ୍ଧ୍ୟା ସମାରୋହର ସମ୍ପାଦିତ ଅଂଶ ଶୁଣିବେ ଦିନ 11:00। ଦିନ 12:30 ଶୁଣିବେ ସୌରଭାଷାର କାର୍ଯ୍ୟକ୍ରମ ତାରବା। ଦିନ 12:50 ଶୁଣିବେ ଭକ୍ତିଗୀତର କାର୍ଯ୍ୟକ୍ରମ, ଶିଳ୍ପୀମାନେ ଜିତେନ୍ଦ୍ର ଠାକୁର, ଶର୍ମିଳା ସାମନ୍ତରାୟ, ରାଖଲ ଚନ୍ଦ୍ର ମହାନ୍ତି ଏବଂ ମୀନା ମହାପାତ୍ର। ଶୁଣିଲେ ଆଗାମୀକାଲି ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଆକାଶବାଣୀ ଜୟପୁର। ସମୟ ବର୍ତ୍ତମାନ ରାତି 11:12:50। ଏଇଠି ଶେଷ କରୁଛୁ ଆଜିର ସାନ୍ଧ୍ୟ ଅଧିବେଶନ, ଆସନ୍ତାକାଲି 5:53 ଆରମ୍ଭ କରିବ।